ମିଠା ମିଠା ଗୀତର ଓଢ଼ଣୀ, ସୁନ୍ଦର ଲାଲ ରଙ୍ଗର ଓଢ଼ଣୀ ସଜେଇ ହେଇଛି ଆମ ଧରଣୀ ରାଣୀ ଆଜି ଲାଲ ରଙ୍ଗର କୃଷ୍ଣଚୂଡ଼ାର ଓଢ଼ଣୀରେ। ଗୋଟିଏ କଥା ହିଁ କହିବା ପାଇଁ ଚାହିଁବି, କୃଷ୍ଣଚୂଡ଼ା ରଙ୍ଗର ଲାଲ ଓଢ଼ଣୀ ଧରଣୀ ପାଇଁ ଗୋଟିଏ ସ୍ୱତନ୍ତ୍ର ପରିଚୟ। ଏହି ରଙ୍ଗ ଆମ ଆଖିକୁ ଶାନ୍ତି ଆଉ ମନକୁ ଖୁସି ଦେଇଥାଏ। ପ୍ରକୃତିର ଏହି ଅନନ୍ୟ ଉପହାରକୁ ଆମେ ସବୁବେଳେ ଭଲ ପାଇବା ଏବଂ ଏହାର ସୁରକ୍ଷା କେମିତି କରିବା ସେଇଟା ଭାବିବା ଉଚିତ ଆମ ସମସ୍ତଙ୍କୁ। ଯେପର୍ଯ୍ୟନ୍ତ ଆମର ଏହି ମାଟିରେ କୃଷ୍ଣଚୂଡ଼ା ଫୁଟୁଥିବ, ସେହି ପର୍ଯ୍ୟନ୍ତ ଧରଣୀର ଏହି ରଙ୍ଗୀନ ସୌନ୍ଦର୍ଯ୍ୟ ଅମର ହୋଇ ରହିଥିବ। ତେଣୁକରି ଆମ ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ ଆମର ଏହି ପ୍ରକୃତିକୁ। ଆମ ପ୍ରକୃତିର ଅନନ୍ୟ ରୂପ ସବୁ ରହିଛି, ଯାହା ପ୍ରତ୍ୟେକଟି ଋତୁରେ ଅନ୍ୟ ଭିନ୍ନ ଭିନ୍ନ ରୂପ ଆମକୁ ଏ ଧରିତ୍ରୀ ରାଣୀରେ ଦେଖିବାକୁ ମିଳିଥାଏ। ତେଣୁ ସେହିସବୁ ରୂପକୁ କୁହନ୍ତି ନା ଗ୍ରେଟଫୁଲ ହେବା କଥା, ଧନ୍ୟବାଦ ଦେବା କଥା ପ୍ରକୃତିକୁ, ଯେ ଏତେ ସୁନ୍ଦର ଭାବରେ ଏଇ ଜଗତକୁ ସେ ଗଢ଼ିଛନ୍ତି। ତେବେ ଏହି ପ୍ରକୃତିକୁ ଆମେ ନଷ୍ଟ କରିବାନି, ପ୍ରକୃତିକୁ ଆମେ ସାଇତି ରଖିବା, ସୁନ୍ଦର କରିକି ରଖିବା, ଏଇଟା ଆମର କର୍ତ୍ତବ୍ୟ। ଚାଲନ୍ତୁ ଏଇ କୃଷ୍ଣଚୂଡ଼ା ରଙ୍ଗର ଲାଲ ଓଢ଼ଣୀ ଭିତରେ ଆମେ ବି ହଜିଯିବା।

ନମସ୍କାର ଶ୍ରୋତବନ୍ଧୁ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ଆଜି 1948 ଶତାବ୍ଦ ବୈଶାଖ ମାସ 15 ଦିନ ମଙ୍ଗଳବାର, ଇଂରାଜୀ 2026 ମସିହା ମଇ ମାସ 5 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:45 ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ।

ନିଃସ୍ୱାର୍ଥ ଭକ୍ତିର ଉପମା କିଏ ବା ଦେଇପାରେ। ଭୋକ ଶୋଷ ଭୁଲି ଅପିତୁ ନିଜକୁ ଭୁଲି ବିଭୁ ଭକ୍ତିରେ ଲୀନ ହୋଇଗଲା ପରି ପ୍ରଚଣ୍ଡ ଇଚ୍ଛା ଶକ୍ତି ସମଗ୍ର ଜଗତରେ କେବଳ ଜଣଙ୍କ ପାଖରେ ହିଁ ରହିଛି। ସେ କିଏ ଜାଣନ୍ତି, ସେ ହେଉଛନ୍ତି ପରମ ଭକ୍ତ ସଙ୍କଟ ମୋଚନ ସବୁବେଳେ ରାମ ନାମ ଜପୁଥିବା ବୀର ହନୁମାନ। ତାଙ୍କ ଚରଣାର ବିନ୍ଦରେ ସମର୍ପିତ ଆଜିର ଅର୍ଘ୍ୟଥାଳି, ଯାହାକୁ ଆପଣ ଶୁଣୁଛନ୍ତି ମ୍ୟୁଜିକ୍ ମିତ୍ର ଅନୁସହ 110.4 ଆକାଶବାଣୀ FM ରେନ୍ବୋ କଟକରେ। ଦିଲ୍ ସେ ଦିଲ୍ ତକ୍।

ହୃଦୟ ଉପରେ କଠୋର ସଂଯମ ରଖି ଲକ୍ଷ୍ୟ ସାଧନ କଲେ ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଏହା ସୁନିଶ୍ଚିତ। ଏହି ଶିକ୍ଷା ମିଳେ ପ୍ରଭୁ ହନୁମାନଙ୍କ ଜୀବନଗାଥାରୁ। ଜ୍ଞାନ ଶ୍ରେଷ୍ଠ ସେ ବୁଦ୍ଧି ବିଦ୍ୟା ତଥା ସମ୍ବାଦ କୌଶଳର ଅଦ୍ୱିତୀୟ ଉଦାହରଣ। ଶିବଙ୍କ ଅଂଶରୁ ଜାତ ଶ୍ରୀ ହନୁମାନ ଜଣେ ଅନନ୍ୟ ସଙ୍ଗୀତକାର ମଧ୍ୟ। ସେଥିପାଇଁ ଯଦି କୌଣସି କଳାର ସାଧନା କରିବାର ଅଛି ତେବେ ଶରଣ ଯାଆନ୍ତୁ ମହାବୀର ହନୁମାନଙ୍କ ଚରଣାରବିନ୍ଦରେ।

ଭଗବାନ ଶ୍ରୀରାମଙ୍କ ସେବାରେ ଆତ୍ମସମର୍ପଣ କରିଥିବା, ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ବୀର ହନୁମାନଙ୍କୁ ସ୍ମରଣ କଲେ ନାଶ ଯାଏ ସମସ୍ତ ପାପ ତାପ କଳୁଷ କାଳିମା ତଥା ଅହଙ୍କାର। କୁହନ୍ତି ଯଦି ଆତ୍ମବିଶ୍ୱାସର ରହିଛି ଅଭାବ, ତେବେ ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ମନରୁ ସଂଶୟ ଭାବ ଦୂରେଇଯାଇ ବଢ଼େ ଆତ୍ମବିଶ୍ୱାସ। ହୃଦୟରୁ ନାନାଦି ଭୟ ତଥା ଆଧ୍ୟାତ୍ମିକ ଦିଗରେ ଆସୁଥିବା ବାଧା ସବୁ ବିନଷ୍ଟ ହୋଇ ମୁକ୍ତିର ପଥ ପରିଷ୍କାର ହୋଇଯାଏ, ଯଦି ସ୍ମରଣ କରିବା ମାରୁତିଙ୍କୁ।

ଏ ଯୁଗର ପ୍ରମୁଖ ତଥା ଜାଗୃତ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ହନୁମାନ, ଯିଏକି ପୃଥିବୀରେ ରହି ସମସ୍ତ ଭକ୍ତଙ୍କୁ ରକ୍ଷା କରନ୍ତି। ତାଙ୍କୁ ପୂଜା କଲେ, ତାଙ୍କୁ ସ୍ମରଣ କଲେ ମନରେ ସାତ୍ୱିକ ଉର୍ଜାର ସଞ୍ଚାର ହୁଏ, ଯାହା ଦିବ୍ୟ ଶକ୍ତିର ଅନୁଭବ ପ୍ରଦାନ କରେ। ଜୀବନୀ ଶକ୍ତିକୁ ବଢ଼ାଇବାକୁ ହେଲେ ନିତ୍ୟ ସ୍ମରଣ କରନ୍ତୁ, ଅହରହ ଜପନ୍ତୁ, ଜୟ ହନୁମାନ, ଜୟ ହନୁମାନ, ଜୟ ହନୁମାନ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀକୁ। ପରେ ପରେ ଶୁଣିପାରିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଷଡ଼ବିଂଶତମ ଭାଗ।

ଦ୍ୱାରକାରୁ ଫେରି ଅର୍ଜୁନ ଶୋକରେ ଭାଙ୍ଗି ପଡ଼ୁଥିଲେ। ଯୁଧିଷ୍ଠିର ବାରମ୍ବାର ପଚାରିବା ପରେ ଶ୍ରୀକୃଷ୍ଣଙ୍କ ଦେହ ଛାଡ଼ିବା କଥା କହିଲେ। ଶ୍ରୀହରିଙ୍କ ବିୟୋଗରେ ସବୁଆଡ଼ ହତଶ୍ରୀ। ଶ୍ରୀକୃଷ୍ଣଙ୍କ କୁଟୁମ୍ବମାନେ କୁଶସ୍ଥଳ ଛାଡ଼ି ଏରକାର ବଣରେ ପଶି ସୁରାପାନ କଲେ। ନିଶାରେ ଘାରି ହୋଇ ପରସ୍ପର ପିଟାପିଟି ହୋଇ ମଲେ। ଶ୍ରୀକୃଷ୍ଣଙ୍କ ବିୟୋଗ ସମ୍ବାଦ ପାଇ ମାତା କୁନ୍ତୀ ପ୍ରାଣ ହାରିଲେ, ଗୋବିନ୍ଦଙ୍କ ପାଦରେ ଲୀନ ହୋଇଗଲେ। ଶ୍ରୀକୃଷ୍ଣଙ୍କ ଧରା ଛାଡ଼ିବା ପରେ ପୃଥିବୀକୁ କଳି ମାଡ଼ି ଆସିଲା। ପରୀକ୍ଷିତଙ୍କୁ ରାଜଗାଦିରେ ବସେଇ ଯୁଧିଷ୍ଠିର ମୋକ୍ଷ ପ୍ରାପ୍ତି ପାଇଁ ଉତ୍ତର ଦିଗରେ ଚାଲିଲେ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ ସେ ଦିଲ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ନିଦୁଆ ନିଦୁଆ ଶୁଭ ସକାଳରେ। ତ ସାଥୀ କହିବାର କଥା ହେଲା ଯେ ଆଗକୁ ତ ଆପଣ ପ୍ଲାନ୍ କରୁଥିବେ ଯେ କ'ଣ କରିବେ ଦିନ ସାରା। ମଙ୍ଗଳବାର ଅଛି, ଆଜି ଗୋଟେ ବିଜି ଡେ ନିହାତି। ତ କହିବାର କଥା ହେଲା ପ୍ଲାନ୍ ନିଶ୍ଚୟ କରନ୍ତୁ, ହେଲେ ଫ୍ୟୁଚର ପାଇଁ ଯଦି ଆମେ ବେଶୀ ଅତ୍ୟଧିକ ଭାବିବା ନା, ତେବେ ବର୍ତ୍ତମାନକୁ ବଞ୍ଚିବା ପୁରାପୁରି ଭୁଲିଯିବା। ତେଣୁ ଆଗକୁ କ'ଣ ହେବ, ଆଗକୁ କ'ଣ ହେବ, ଲାଇଫ୍ରେ କ'ଣ କରିବି, ମୁଁ ଏଇନା କିଛି କରିପାରୁନି, ଆଗକୁ କେମିତି କ'ଣ କରିବି, ଏଇସବୁ ଚିନ୍ତା କରି ସମୟ ବର୍ବାଦ କରିବା ଅପେକ୍ଷା ଚେଷ୍ଟା କରି ଚାଲନ୍ତୁ। କିଛି ନ ମିଳୁ, ଚେଷ୍ଟା କରି ଚାଲନ୍ତୁ, ସିମ୍ପଲ ଚେଷ୍ଟା କରି ଚାଲନ୍ତୁ। କିଛି ନହେଲେ ଗୋଟେ ଏକ୍ସପିରିଏନ୍ସ ତ ହେବ, ଏବଂ ସେଇ ଏକ୍ସପିରିଏନ୍ସ ଦିନେ ନା ଦିନେ ଲାଇଫ୍ରେ ନିଶ୍ଚୟ କାମରେ ଆସିବ।

ତ ବର୍ତ୍ତମାନ ପାଣିପାଗର ସୂଚନା ଜାଣିନେବା। ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଠାରେ 50-60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତାଛଡ଼ା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ରେ ମଧ୍ୟ ଘଡ଼ଘଡ଼ି ବିଜୁଳି ସହ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ସମସ୍ତେ ସତର୍କ ନିଶ୍ଚୟ ରୁହନ୍ତୁ ଏବଂ କେବଳ ଏତିକି ନୁହେଁ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଏହି ସମସ୍ତ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ସମସ୍ତଙ୍କୁ ଏତିକି ଅନୁରୋଧ, ପୁରା ଓଡ଼ିଶାକୁ ଏତିକି ଅନୁରୋଧ ଯେ ସମସ୍ତେ ଏସବୁ ପ୍ରତି ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନ୍ ରହିଛି ଆଜି ଆପଣଙ୍କ ସହ ନେଇ କାର୍ଯ୍ୟକ୍ରମ ସୂଚନା ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ ଏଥିରେ ବିଷୟ ରହିଛି ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ ଏ ସମ୍ପର୍କରେ କହିବେ ଡାକ୍ତର ଦୁର୍ଯ୍ୟୋଧନ ସାମଲ ଶୁଭ ସକାଳ ଶୁଣିବେ 7:25 ମର୍ଣ୍ଣିଂ ମେଲୋଡି ରହିଛି 8:30 9:00 ରହିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଆଉ ଆଜି ଏଥିରେ ବିଷୟ ରହିଛି ଯେ ଜୀବନରେ ସବୁଠାରୁ ଅଧିକ ଆପଣ କାହାକୁ ବିଶ୍ୱାସ କରନ୍ତି ଆଉ କାହିଁକି ଏ ସମ୍ପର୍କରେ ମତାମତ ଦେବାକୁ ଚାହୁଁଥିଲେ ଡାଏଲ୍ କରନ୍ତୁ 0671230353 9:00-10:00 ମଧ୍ୟରେ ଏବଂ ସେୟାର କରନ୍ତୁ ଆମ ସହ ଜୀବନରେ ସବୁଠୁ ଅଧିକ ବିଶ୍ୱାସ ଆପଣ କାହା ଉପରେ କରନ୍ତି ଆଉ କାହିଁକି ସକାଳ 9:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ଯେମିତିକି କହିଲି ଆପଣଙ୍କୁ ବିଷୟ ଏବଂ ପରେ ପରେ 10:00 ଆପଣ ଶୁଣିପାରିବେ ରେନ୍ବୋସ୍ ଏସ୍ଏମ୍ଏସ୍ 11:00 ଶୁଣିବେ କଳାକାର ଏବଂ ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 11:30 ତ ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ରଖିଛି ବର୍ତ୍ତମାନ କିଛି ସମୟର ବିଜ୍ଞାପନ ବିରତି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବିପୁଳ ଜନାଦେଶ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜନଶକ୍ତିର ବିଜୟ ସହ ପରିବର୍ତ୍ତନର ସମୟ ଆସିଛି। ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ମୋଟ 206 ଆସନ ମିଳିଥିବାବେଳେ ତୃଣମୂଳ କଂଗ୍ରେସକୁ 81 ଆସନ ମିଳିଛି। ଆସାମରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ 102 ଆସନ ମିଳିଥିବାବେଳେ ତୃତୀୟ ଥର ପାଇଁ ବିଜେପି ସେଠାରେ ସରକାର ଗଠନ କରିବାକୁ ଯାଉଛି। ତାମିଲନାଡୁରେ ଟିଭିକେକୁ 108 ଆସନ, କେରଳରେ ୟୁଡିଏଫ୍କୁ 85 ଆସନ ଏବଂ 30 ବିଧାନସଭା ଆସନ ବିଶିଷ୍ଟ ପୁଡୁଚେରୀରେ ଏନ୍ଡିଏ 18 ଆସନ ଅକ୍ତିଆର କରିଛି। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାରୁ 7 ପର୍ଯ୍ୟନ୍ତ ଗୁଜରାଟକୁ 3 ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଶ୍ରୀ ମାଝି ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ରୋଡ୍ ଶୋ, ରାଉଣ୍ଡ ଟେବୁଲ ବୈଠକ ଓ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ମାଧ୍ୟମରେ ନୂତନ ନିବେଶ, ଶିଳ୍ପ ବିକାଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରି ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ ଓ ପାରଦର୍ଶୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରେ ରାଜସ୍ୱ ସେବା ସମ୍ପର୍କିତ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ବସୁନ୍ଧରା ଯୋଜନାରେ ବାସହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ, ଜମି ବର୍ଗୀକରଣ, ସରଳୀକରଣ ଓ ପ୍ରଶାସନିକ ସ୍ୱଚ୍ଛତା ବୃଦ୍ଧି ପାଇଁ ନୂତନ ବଦଳି ନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚିଲିକା ହ୍ରଦରେ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ବୋଟ୍ ନିୟମ 2004 କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଗ୍ରୀଷ୍ମ ଓ ମୌସୁମୀ ଋତୁରେ କାଳବୈଶାଖୀ ଏବଂ ପ୍ରତିକୂଳ ପାଗ ଯୋଗୁଁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବାରୁ ସମସ୍ତ ବୋଟ୍ ଓ ଡଙ୍ଗାରେ ଯାତ୍ରୀଙ୍କ ପାଇଁ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ବୋଟ୍ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର 4 ବିଶ୍ୱବିଦ୍ୟାଳୟରେ ସହାୟକ ଏବଂ ସହକାରୀ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବଶିଷ୍ଟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଖାଲି ପଦବୀ ପୂରଣ ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ଆରମ୍ଭ ହୋଇଛି। ଗତକାଲି 3 ପର୍ଯ୍ୟାୟରେ ବିଏସ୍ସି ନର୍ସିଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଜି 2 ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି ଆରମ୍ଭ ହେବ। ପ୍ରତ୍ୟେକ ଦିନ 2 ପର୍ଯ୍ୟାୟରେ ଆସନ୍ତା 16 ପର୍ଯ୍ୟନ୍ତ ପରୀକ୍ଷା ହେବ। ଚଳିତ ବର୍ଷ ମୋଟ 31,000

915 ସିଟ୍ ପାଇଁ 58,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟାର୍ପଣ କରୁଛନ୍ତି। ସନ୍ଧ୍ୟାରେ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀଙ୍କ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ଆଜ୍ଞାମାଳା ଆସିବା ପରେ ମା' ବାପଘର ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ଦିନର ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ଚମ୍ପିୟନ୍ ହୋଇଛି। ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ବଲାଙ୍ଗୀର ଭୁବନେଶ୍ୱରକୁ 6 ୱିକେଟ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ମାଲକାନଗିରି ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ସିଏମ୍ ଟ୍ରଫି ଆନ୍ତଃଜିଲ୍ଲା ଫୁଟବଲ କବାଡ଼ି ଭଲିବଲ ଓ ଖୋଖୋ ଚମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଛି। ଜିଲ୍ଲାର 7ଟି ବ୍ଲକ୍ରୁ 900ରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।

0: ଅନାଗ୍ରହ, ଜଳବାୟୁର ତାଙ୍କ ଉପରେ ପ୍ରଭାବ, ରୋଗର ଇତିହାସ, ରୋଗୀଙ୍କର ପୂର୍ବ ରୋଗର ଇତିହାସ, ପାରିବାରିକ ରୋଗର ଇତିହାସ, ଏହି ସବୁଗୁଡ଼ିକୁ ବିଚାରକୁ ନେଇ ଗୋଟିଏ ଔଷଧ ନିର୍ବାଚନ କରାଯାଇଥାଏ। ଏହି ପ୍ରକାର ଔଷଧ ଦୀର୍ଘସ୍ଥାୟୀ ଫଳ ପ୍ରଦାନ କରେ ଏବଂ ଅନେକ କ୍ଷେତ୍ରରେ ରୋଗ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଏ। ଏହି ପ୍ରକାର ଚିକିତ୍ସାରେ କାଲିକାର୍ପ, ମେଡୋରାଇନମ୍, ନାଟ୍ରମ୍ ସଲ୍ଫ, ସଲ୍ଫର୍, ନାଟ୍ରମ୍ ମ୍ୟୁର୍, କାଲକାରିଆ କାର୍ପ, ଫସ୍ଫରସ୍, ଟ୍ୟୁବରକୁଲିନମ୍, ଲାଇକୋପୋଡିୟମ୍, ସୋରାଇନମ୍, ଆର୍ସେନିକାଲ୍ପ ଇତ୍ୟାଦି ଔଷଧମାନ ପ୍ରୟୋଗ କରାଯାଇଥାଏ। ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସାରେ ରୋଗର ଉଗ୍ରତା ବା ଆକ୍ୟୁଟ୍ ଷ୍ଟେଜ୍ରେ ସେହି ସମୟର ଲକ୍ଷଣକୁ ଭିତ୍ତି କରି ଔଷଧ ନିର୍ବାଚନ କରି ପ୍ରୟୋଗ କଲେ ତୁରନ୍ତ ଶ୍ୱାସକଷ୍ଟ ଦୂର ହୋଇଯାଏ। ଏହିସବୁ ଔଷଧମାନଙ୍କ ମଧ୍ୟରୁ ଆକୋନାଇଟ୍, ସ୍ପଞ୍ଜିଆ, ହିପରସଲ୍ଫ, ଆର୍ସେନିକାଲ୍ପ, ଇପିକାକ୍, କାର୍ବୋଭେଜ୍, ନକ୍ସଭୋମ୍ ଇତ୍ୟାଦି ପ୍ରଧାନ। ଏତଦ୍ ବ୍ୟତୀତ ବ୍ଲାଟା ଓରିଏଣ୍ଟାଲିସ୍, ଗ୍ରିଣ୍ଡେଲିଆ, ଏର୍ବସନ୍ତ, ସେନେଗା, ଆସ୍ପିରୋସ୍ପର୍ମା, ସାମ୍ବୁକସ ଇତ୍ୟାଦି ଔଷଧର ମୂଳ ଅର୍କ ବା ମଦର ଟିଙ୍କ୍ଚରରୁ ଗୋଟିଏ ବା ଦୁଇଟିରୁ ସାତ ଟୋପାରୁ ଦଶ ଟୋପା 2 ଚାମଚ ଉଷୁମ ପାଣିରେ ମିଶାଇ ଦିନରେ 4-5 ଥର ବ୍ୟବହାର ଦ୍ୱାରା ଶୀଘ୍ର ଶ୍ୱାସକଷ୍ଟରୁ ଉପଶମ ମିଳିଥାଏ। ତେବେ ସବୁ କ୍ଷେତ୍ରରେ ଚିକିତ୍ସକମାନଙ୍କୁ ପରାମର୍ଶ କରି ଚିକିତ୍ସା କରିବା ସର୍ବଥା ବାଞ୍ଛନୀୟ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଲେ ସ୍ୱାସ୍ଥ୍ୟ ରୋଗର ହୋମିଓପାଥିକ ଚିକିତ୍ସା ସମ୍ପର୍କରେ କହିଲେ ଡକ୍ଟର ଅକ୍ଷୟ କୁମାର ମିଶ୍ର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ, ପୁଡୁଚେରୀରେ ପୁନଃ ସରକାର ଗଠନ କରିବ ଏନ୍ଡିଏ, ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ଟିଭିକେକୁ ସର୍ବାଧିକ ଆସନ, ବିଜେପିର ବିଜୟକୁ ଐତିହାସିକ ଅଭୂତପୂର୍ବ ବୋଲି ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ, ଆମେରିକୀୟ ଜାହାଜଗୁଡ଼ିକ ଉପରେ ଆକ୍ରମଣ କଲେ ଇରାନ୍କୁ କଠୋର ପରିଣାମ ଭୋଗ କରିବାକୁ ପଡ଼ିବ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି, ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଇତିହାସ ସୃଷ୍ଟି କରିଛି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବହୁମତ ହାସଲ କରିଛି। ଭୋଟ୍ ଗଣତି ହୋଇଥିବା 293 ଆସନ ମଧ୍ୟରୁ 292 ଫଳାଫଳ ଘୋଷିତ ହୋଇଛି। ସେଥିମଧ୍ୟରୁ ବିଜେପି 206 ଆସନ ଅକ୍ତିଆର କରି 2/3 ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହ ତୃଣମୂଳ କଂଗ୍ରେସର 15 ବର୍ଷର ଶାସନର ସମାପ୍ତି ହୋଇଛି। କଂଗ୍ରେସ ଏବଂ ଆମ୍ ଜନତା ଉନ୍ନୟନ ପାର୍ଟି ଏଜେୟୁପି 2 ଲେଖାଏଁ ଆସନ ଏବଂ ସିପିଏମ୍ 1 ଆସନରେ ବିଜୟୀ ହୋଇଛି। ଭବାନୀପୁର ବିଧାନସଭା ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 15,000 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। ନନ୍ଦୀଗ୍ରାମ ଆସନରୁ ମଧ୍ୟ ଶ୍ରୀ ଅଧିକାରୀ ବିଜୟୀ ହୋଇଛନ୍ତି। 1972 ପରେ ପ୍ରଥମ ଥର ପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ଦଳ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଏଜେୟୁପି ମୁଖ୍ୟ ହୁମାୟୁନ୍ କବୀର ଉଭୟ ନୌଡ଼ା ଏବଂ ରାଜିନଗର ଆସନରୁ ବିଜୟୀ ହୋଇଛନ୍ତି। 294 ଆସନ ପାଇଁ ପଶ୍ଚିମବଙ୍ଗରେ 2 ପର୍ଯ୍ୟାୟରେ ଗତମାସ 23 ଓ 29 ତାରିଖରେ ନିର୍ବାଚନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ 92.47% ମତଦାନ ହୋଇଥିଲା। ତେବେ ଗତ 2 ତାରିଖରେ 15 ବୁଥ୍ରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନୀ ହିଂସା ଏବଂ ଜାଲିଆତି ଅଭିଯୋଗ ନେଇ ଫାଲ୍ଟା ନିର୍ବାଚନ ମଣ୍ଡଳୀର ମତଗ୍ରହଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଆସନ୍ତା 21 ତାରିଖରେ ଏହି ଆସନରେ ମତଗ୍ରହଣ କରାଯିବା ସହ 24 ତାରିଖରେ ଭୋଟ୍ ଗଣତି କରାଯିବ। 2021 ନିର୍ବାଚନରେ ଟିଏମ୍ସି 215 ଆସନ ହାସଲ କରିଥିବା ବେଳେ ବିଜେପି 77, ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ଏବଂ ଆଇଏସ୍ଏଫ୍ 1 ଲେଖାଏଁ ଆସନ ପାଇଥିଲେ। ତାମିଲନାଡୁରେ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟଙ୍କ ଦଳ ତାମିଲଗା ଭେଟ୍ରିକ ଆଜାଗମ୍ ଟିଭିକେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ବୃହତ୍ତମ ଦଳ ଭାବେ ଉଭା ହୋଇଛି। 234 ବିଶିଷ୍ଟ ବିଧାନସଭାରେ ଟିଭିକେ 108 ଆସନ ହାସଲ କରିଛି। ଅନ୍ୟପକ୍ଷରେ ଶାସକ ଡିଏମ୍କେ 69 ଆସନ ହାସଲ କରିଥିବା ବେଳେ ଏଆଇଏଡିଏମ୍କେ 47 ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଚେନ୍ନାଇର କୋଲାଥୁରୁ ବିଧାନସଭା ମଣ୍ଡଳୀରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କଠାରୁ ପ୍ରାୟ 8,700 ଭୋଟ୍ରେ ପରାସ୍ତ ହୋଇଛନ୍ତି। ତେବେ ତାଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଚେପକ୍ ଥିରୁଭାଲିକେନିରେ ବିଜୟ ହାସଲ କରିଛନ୍ତି। ତିରୁପୁର ଜିଲ୍ଲାର ଅଭିନାଶୀ ସଂରକ୍ଷିତ ଆସନରୁ ବିଜେପିର ପ୍ରାର୍ଥୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ଟିଭିକେର କମଲି ଏସ୍କଠାରୁ ପରାସ୍ତ ହୋଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ପିଏମ୍କେ 4ଟି, କଂଗ୍ରେସ 5ଟି ଆସନରେ

0: ଲାଭ କରିଛି। ବିଜେପି ଡିଏମ୍ଡିକେ ଏବଂ ଏଏମ୍ଏମ୍କେ ଗୋଟିଏ ଲେଖାଏଁ ଆସନ, ସିପିଆଇଏମ୍ ଭିସିକେ ଏବଂ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ ଦୁଇଟି ଲେଖାଏଁ ଆସନ ହାସଲ କରିଛନ୍ତି। ଟିଭିକେ ମୁଖ୍ୟ ଶ୍ରୀ ବିଜୟ ଖୁବ୍ ଶୀଘ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ତେବେ ସରକାର ଗଠନ ପାଇଁ ଟିଭିକେକୁ ଆଉ 10 ସଦସ୍ୟଙ୍କର ଆବଶ୍ୟକତା ରହିଛି। ଆସାମ ଏବଂ ପୁଡୁଚେରୀରେ ବର୍ତ୍ତମାନର ସରକାର ପୁନଃ କ୍ଷମତାକୁ ଫେରିଥିବା ବେଳେ କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସବୁଠାରୁ ଅଧିକ ଆସନ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ବିଜୟକୁ ଐତିହାସିକ ଏବଂ ଅଭୂତପୂର୍ବ ବୋଲି ବର୍ଷ୍ଣନା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳମ୍, ତାମିଲନାଡୁ ଏବଂ ପୁଡୁଚେରୀର ଜନତା ଓ ଦଳୀୟ କର୍ମୀଙ୍କୁ ଶ୍ରୀ ମୋଦି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଏବେ 20 ଅଧିକ ରାଜ୍ୟରେ କ୍ଷମତାଧୀନ ହୋଇଛି। ନାଗରିକ ହିଁ ଈଶ୍ୱର ଏହି ମନ୍ତ୍ରରେ ବିଜେପି କାର୍ଯ୍ୟ କରିବା ସହ ଦଳୀୟ କର୍ମୀ ଲୋକଙ୍କ ସେବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି, ଫଳରେ ଦେଶବାସୀଙ୍କର ବିଶ୍ୱାସ ଅଧିକରୁ ଅଧିକ ହୋଇଛି। ବିଜେପି ଶାସନାଧୀନ ରାଜ୍ୟଗୁଡ଼ିକରେ ସୁଶାସନ ଓ ବିକାଶ ଜାରି ରହିଛି ବୋଲି ଦେଶବାସୀଙ୍କ ପାଖରେ ସ୍ୱଷ୍ଟ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଦେଶ ପାଇଁ ନୂତନ ସୂର୍ଯ୍ୟ ଉଦୟ ହୋଇଛି ଏବଂ ଭାରତର ମହାନ ଗଣତନ୍ତ୍ର, କାର୍ଯ୍ୟଦକ୍ଷତାର ରାଜନୀତି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣରେ ସମସ୍ତେ ଆସ୍ଥା ପ୍ରକଟ କରିଛନ୍ତି।
1: पराजय लोकतंत्र और चुनावी राजनीति का एक स्वाभाविक हिस्सा होता है, लेकिन 5 प्रदेशों की जनता ने पूरे विश्व को दिखाया है कि ये हमारा भारत मदर ऑफ डेमोक्रेसी क्यों है। लोकतंत्र, डेमोक्रेसी हमारे लिए सिर्फ एक तंत्र नहीं है, ये हमारी रगों में दौड़ता हुआ संस्कार है। और आज सिर्फ भारत का लोकतंत्र ही नहीं जीता है, आज भारत का संविधान भी जीता है।
0: ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ ପାଇଁ ଶ୍ରୀ ମୋଦି ବିଜେପି ସଭାପତି ନୀତିନ ନବୀନଙ୍କୁ ପ୍ରଶଂସା କରିଛନ୍ତି। ଆମେରିକୀୟ ଜାହାଜଗୁଡ଼ିକ ଉପରେ ଇରାନ୍ ଆକ୍ରମଣ କଲେ କଠୋର ପରିଣାମ ଭୋଗ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଶ୍ରୀ ଟ୍ରମ୍ପ୍ ଏହି ମନ୍ତବ୍ୟ ଦେଇଛନ୍ତି। ୱାଶିଂଟନ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ଇରାନ୍ର 7 ଡଙ୍ଗା ଉପରେ ଆମେରିକା ସେନା ଆକ୍ରମଣ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସେଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆମେରିକା ସେନା ପକ୍ଷରୁ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ତେବେ ଏ ନେଇ ଇରାନ୍ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଆମେରିକା ଏବଂ ଇରାନ୍ ମଧ୍ୟରେ ଏଭଳି ଚେତାବନୀ ଓ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଉଛି। ଅଟକି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିବାକୁ ଆମେରିକାର ଜାହାଜ ସହାୟତା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରୋଜେକ୍ଟ ଫ୍ରିଡମ୍ର ଏହା ଏକ ଅଂଶସ୍ୱରୂପ ହେବ ବୋଲି ଆମେରିକା ବର୍ଷ୍ଣନା କରିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ବ୍ରାଡ୍ କୁପର କହିଛନ୍ତି, 87 ଦେଶର ଜାହାଜ ଏହି ଉତ୍ତେଜନା ପରିପ୍ରେକ୍ଷୀରେ ଅଟକି ରହିଛନ୍ତି। ଅନ୍ୟପକ୍ଷରେ ଇରାନ୍ କହିଛି ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଛି। ଆମେରିକାର ଜାହାଜ ଉପରେ ଇରାନ୍ ପକ୍ଷରୁ ଚେତାବନୀ ଭାବେ ଗୁଳି କରାଯାଇଛି ବୋଲି ଇରାନ୍ ସୂଚନା ଦେଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଜାମାଇକା ପ୍ରତିପକ୍ଷ କାମିନା ଜନ୍ସନ୍ ସ୍ମିଥ୍ ଏବଂ ସେଠାକାର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବୈଠକ ଅବସରରେ ଦ୍ୱିପାକ୍ଷିକ ସହଭାଗିତାର ବିଭିନ୍ନ ଦିଗ ଉପରେ ମତ ବିନିମୟ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଡିଜିଟାଲ୍ କ୍ଷେତ୍ର, ପର୍ଯ୍ୟଟନ, କ୍ରୀଡ଼ା, ମନୋରଞ୍ଜନ, ଭିଭିଭୂମି ବିକାଶ, ଦକ୍ଷତା ନିର୍ମାଣ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ଜାମାଇକାର ଶିଳ୍ପ ଏବଂ ବ୍ୟବସାୟୀ ନେତୃବୃନ୍ଦଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ଆଲୋଚନା କରିଥିବା ସୂଚନା ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ର ବିଜୟ ପରେ ଶ୍ରୀ ବିଜୟନ୍ ଏହି ନିଷ୍ପଭି ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ଶ୍ରୀ ବିଜୟନ୍ଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଛନ୍ତି। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାର ଗଠନ ଏବଂ ଶପଥ ଗ୍ରହଣ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀରେ କାର୍ଯ୍ୟନିର୍ବାହ କରିବାକୁ ଶ୍ରୀ ବିଜୟନ୍ଙ୍କୁ ରାଜ୍ୟପାଳ ଶ୍ରୀ ଆରଲେକର ଅନୁରୋଧ କରିଛନ୍ତି। ଜାଲିଆତି ବେଆଇନ ଅର୍ଥ କାରବାର ଅଭିଯୁକ୍ତ ପଳାତକ ମହମ୍ମଦ ନଭାସ କକ୍କତ ଇସ୍ମାଇଲ୍କୁ ଭାରତକୁ ଅଣାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦେଇଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଇସ୍ମାଇଲ୍ ସଂଯୁକ୍ତ ଆରବ ଏମିରେଟ୍ସକୁ ପଳାୟନ କରିଥିଲା। ଦିଲ୍ଲୀ ପୁଲିସ୍ର ଅନୁରୋଧ କ୍ରମେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ସିବିଆଇ ଇସ୍ମାଇଲ୍କୁ ସଫଳତାର ସହ ଭାରତକୁ ଆଣିଛି। ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ପହଞ୍ଚବା ପରେ ଇସ୍ମାଇଲ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। आईपीएल क्रिकेट रे गतकाली

ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 5 ୱିକେଟ୍ ବିନିମୟରେ 228 ରନ୍ ସଂଗ୍ରହ କରିଥିଲା। 229 ରନ୍ର ବିଜୟ ଲକ୍ଷ୍ୟକୁ 18 ଓଭର 4ଟି ବଲ୍ରେ 4ଟି ୱିକେଟ୍ ବିନିମୟରେ ମୁମ୍ବାଇ ଇଣ୍ଡିଆନ୍ସ ହାସଲ କରିପାରିଥିଲା। ରିୟାନ୍ ରେକଲ୍ଟନ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9ଟି ମ୍ୟାଚ୍ରୁ ମାତ୍ର 4 ପଏଣ୍ଟ ହାସଲ କରିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ବିଜେପିକୁ ସ୍ୱଷ୍ଟ ବହୁମତ। ପୁଡୁଚେରୀରେ ପୁନଃ ସରକାର ଗଠନ କରିବ ଏନ୍ଡିଏ। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ଟିଭିକେକୁ ସର୍ବାଧିକ ଆସନ। ବିଜେପିର ବିଜୟକୁ ଐତିହାସିକ ଅଭୂତପୂର୍ବ ବୋଲି ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ଆମେରିକୀୟ ଜାହାଜଗୁଡ଼ିକ ଉପରେ ଆକ୍ରମଣ କଲେ ଇରାନ୍କୁ କଠୋର ପରିଣାମ ଭୋଗ କରିବାକୁ ପଡ଼ିବ, ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଓ ଜିଓଭି.ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

କେତେ ସୁନ୍ଦର ଏ ସକାଳ, କେତେ ଅଦ୍ଭୁତ ଏ ଜୀବନ, ଆଉ କେତେ ଅଜବ ବି ଏ ମନର ଭାବନା। ଯାହା ଅଛି ତାକୁ ଅଣଦେଖା କରୁଛି, ହେଲେ ଯାହା ନାହିଁ ତା ପଛରେ ଗଡ଼ଉଛି। ତେଣୁ ଚାଲନ୍ତୁ ଆଜିର ଏ ମନର ଯେଉଁ ଚିନ୍ତାଧାରା ତାକୁ ବଦଳେଇବା। ଯାହା ନାହିଁ ସେଥିପାଇଁ ମନ ଦୁଃଖ ନ କରି, ବରଂ ଯାହା ମିଳିଛି ସେଥିପ୍ରତି ଧ୍ୟାନ ଦେବା, ଆଉ ଜୀବନକୁ ଆହୁରି ଆହୁରି ଭଲ ପାଇବା। ଶୁଭ ସକାଳ ବନ୍ଧୁ।

ସ୍ୱାସ୍ଥ୍ୟ ହିଁ ସମ୍ପଦ। ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିଶ୍ଚିତ ରୂପେ ଆବଶ୍ୟକ। ତେଣୁ ଏହି ଅବସରରେ ଜାଗରୂକ ହୁଅନ୍ତୁ ଆସ୍ଥମା ସମ୍ପର୍କରେ। ବିଶ୍ୱ ଆସ୍ଥମା ଦିବସ ଅବସରରେ ଏ ବର୍ଷର ଥିମ୍ ରହିଛି ଇନ୍ହେଲ୍ଡ ଟ୍ରିଟମେଣ୍ଟ ଆକ୍ସେସିବଲ୍ ଫର୍ ଅଲ୍, ଅର୍ଥାତ୍ ଆସ୍ଥମା ପୀଡ଼ିତ ପ୍ରତ୍ୟେକଟି ବ୍ୟକ୍ତିଙ୍କ ପାଖରେ ଇନ୍ହେଲ୍ଡ ଟ୍ରିଟମେଣ୍ଟ ପହଞ୍ଚାଇବା, ଯଦ୍ୱାରା ରୋଗ ନିୟନ୍ତ୍ରଣରେ ରହିବା ସହ ସିରିୟସ୍ ଆଟାକ୍ରୁ ରୋଗୀଟିଏ ରକ୍ଷା ପାଇପାରିବ ଓ ଜୀବନ ବଞ୍ଚିପାରିବ। ୱାର୍ଲଡ ଆସ୍ଥମା ଡେ ଅବସରରେ ପହଞ୍ଚାନ୍ତୁ ଏହି ସଚେତନତାର ବାର୍ତ୍ତା ସମସ୍ତଙ୍କ ପାଖରେ। ଦିଲ୍ ସେ ଦିଲ୍ ତକ୍।

0: ଶୁଣୁଛନ୍ତି ଶୁଭ ସକାଳକୁ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପୁରା ଦୁନିଆରେ। ଅତୀତକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଭାରତ ମାତାକୁ ସ୍ୱାଧୀନତାର ମୁକୁଟ ପିନ୍ଧାଇବାକୁ ଯାଇ ତା'ର କେତେ ଯେ ବୀରପୁତ୍ର ପ୍ରାଣବଳୀ ଦେଇଛନ୍ତି ତା'ର ଠିକଣା ନାହିଁ। ସେମିତି ଜଣେ ବୀରପୁତ୍ର ହେଲେ ଓଡ଼ିଶାର କେନ୍ଦୁଝର ମାଟିରେ ଜନ୍ମିତ ଆଦିବାସୀ ନେତା ଧରଣୀଧର ନାୟକ, ଯିଏକି 1864 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଅନ୍ୟାୟୋଚିତ ରାଜସ୍ୱ ଆଦାୟ ତଥା ବିଠି ଖଟିବାକୁ ବିରୋଧ କରୁଥିଲେ ସେ। ସେତେବେଳେ ଗଡ଼ଜାତ ଅଞ୍ଚଳର ସମସ୍ତ ଆଦିବାସୀଙ୍କୁ ଏକାଠି କରି ସେ ଲଢ଼ିଥିଲେ ବ୍ରିଟିଶ ରାଜ ବିରୋଧରେ, ଦାବି କରିଥିଲେ ସ୍ୱାଧୀନତା, ଆଉ ଏଥିପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା। ଉତ୍ତର ଜୀବନ ତାଙ୍କର ବିତିଥିଲା ଲୋକସେବାରେ। ଆଜି ବି ଓଡ଼ିଆ ଜାତି ତାଙ୍କୁ ଜଣେ ସଶକ୍ତ, ନିର୍ଭୀକ, ଲଢୁଆ ସ୍ୱାଧୀନତା ସଂଗ୍ରାମୀ ଭାବରେ ସ୍ମରଣ କରେ।
1: ଇନ୍କିଲାବ ଜିନ୍ଦାବାଦ, ଇନ୍କିଲାବ ଜିନ୍ଦାବାଦ, ଇନ୍କିଲାବ ଜିନ୍ଦାବାଦ।

0: ସ୍ୱଚ୍ଛ ହସ୍ତ ହିଁ ଶରୀରର ସୁରକ୍ଷା କବଚ। ହାତ ଯଦି ମଇଳା ରୁହେ ତେବେ ରୋଗ ମାଡ଼ିବାଟା ଥାଏ। ତେଣୁ ସର୍ବଦା ନିଜ ହାତକୁ ପରିଷ୍କାର ପରିଚ୍ଛନ୍ନ ରଖିବାର ଆବଶ୍ୟକତା ରହିଛି। ଆଉ ସେଥିଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ 5 ମଇକୁ ପାଳନ କରାଯାଉଛି ବିଶ୍ୱ ହସ୍ତ ସ୍ୱଚ୍ଛତା ଦିବସ ବା ୱାର୍ଲଡ ହ୍ୟାଣ୍ଡ ହାଇଜିନ୍ ଡେ ଭାବରେ। So, save lives, clean your hands.
1: साहेबान कदरदान मेहरबान दिल थाम के बैठिए क्योंकि अब आपके सामने तशरीफ ला रही है आगरा की अजीम फनकारा मलिकाए हुस्न नूर नजर मोहतरमा मोहिनी।

ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ ଆପଣଙ୍କ ପାଇଁ। ଆମେ ୱାନ୍ସ ଏ ଟାଇମ୍ ମାନେ ଥରକରେ ଯେତେବେଳେ ଆମେ ହାତ ଧୋଉଛେ କେତେ ସମୟ ପାଇଁ ହାତ ଧୋଇବା ଦରକାର, ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଆମେ ଥରକରେ କେତେ ସମୟ ଲାଗି ହାତ ଧୋଇବା ଦରକାର। ଏ ସମ୍ପର୍କରେ ଉତ୍ତର ଦେବାକୁ ଚାହୁଁଥିଲେ ଆପଣ ଆମ ପାଖକୁ ମେସେଜ କରିପାରିବେ। ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏହି ନମ୍ଘରରେ 8895254200 ହେଉଛି ଆମର ହ୍ୱାଟ୍ସଆପ୍ ନମ୍ଘର, ସେଠି ମଧ୍ୟ ମେସେଜ୍ କରି ଜଣାଇ ପାରିବେ ଆଜି ସକାଳର ପ୍ରଶ୍ନର ସଠିକ ଉତ୍ତର। ପଚାରିଥିଲି ଆପଣଙ୍କୁ ଯେ ଆମେ ୱାନ୍ସ ଅ ଟାଇମ୍ ହାତ ଧୋଇଲେ କେତେ ସମୟ ପାଇଁ ହାତ ଧୋଇବା, ତ ଜଲ୍ଦି ଜଲ୍ଦି ଆମ ପାଖକୁ ଏ ପ୍ରଶ୍ନର ଉତ୍ତର ଲେଖି ପଠାନ୍ତୁ, କାରଣ ଯିଏ ସଠିକ ଉତ୍ତର ପ୍ରଥମେ ଲେଖି ପଠାଇବେ ସେ ହୋଇପାରିବେ ଆଜି ସକାଳର ଶ୍ରୋତା ମାନେ ଲିସନର୍ ଅଫ୍ ଦ ମର୍ଣ୍ଣିଂ। ତ ଡେରି କାହିଁକି କରୁଛନ୍ତି, ଜଲ୍ଦି ଜଲ୍ଦି ମେସେଜ୍ କରନ୍ତୁ, ଆଉ ବ୍ୟୁଟିଫୁଲ୍ ରୋମାଣ୍ଟିକ୍ ଟ୍ରାକ୍ ଗୋଟିଏ ଆସୁଛି ଆପଣଙ୍କ ପାଖକୁ, ତାକୁ ଏନ୍ଜୟ କରନ୍ତୁ। ଦିଲ୍ ସେ ଦିଲ୍ ତକ୍।

ତ ଚାଲନ୍ତୁ ଜାଣିବା ଆଜି ଦିନର ଇତିହାସ ସମ୍ପର୍କରେ। 1970 ମସିହା ଆଜିର ଦିନରେ ପ୍ରସିଦ୍ଧ ଭାରତୀୟ ସ୍ପୋର୍ଟସ୍ ସୁଟର ସମରେଶ ଜଙ୍କର ଜନ୍ମ ହୋଇଥିଲା। ପରମବୀର ଚକ୍ର ପ୍ରାପ୍ତ କରିଥିବା ମେଜର ହୋସିଆର ସିଂହ ଜନ୍ମଗ୍ରହଣ କରିଥିଲେ 1937 ମସିହାରେ। ବେଙ୍ଗଲର ସ୍ୱାଧୀନତା ସଂଗ୍ରାମୀ ପ୍ରୀତିଲତା ୱାଡେଦାର ଜନ୍ମଗ୍ରହଣ କରିଥିଲେ 1911 ମସିହାରେ ତଥା 2006 ମସିହାରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଅଲିଙ୍କର ନିଧନ ଘଟିଥିଲା।

ତ ସାଥେ ଦେଖୁଛନ୍ତି ପାଗ କେମିତି ବାରମ୍ବାର ବାରମ୍ବାର ପରିବର୍ତ୍ତନ ହେଉଛି, ଇନ୍ଷ୍ଟାଣ୍ଟଲି ଚେଞ୍ଜ ହେଇଯାଉଛି, ଠିକ୍ ଆପଣ ସ୍କ୍ରୋଲ୍ କରୁଥିବା ରିଲ୍ ଭଳି। ତେଣୁ ଏ ଯେଉଁ ଇନ୍ଷ୍ଟାଣ୍ଟ ପରିବର୍ତ୍ତନ ଆସୁଛି ପାଗର, ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ନିହାତି ଭାବେ ଟିକେ କଷ୍ଟ ତ ନିଶ୍ଚୟ ହେବ, କିନ୍ତୁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, କାରଣ ଲାଇଫ୍ ଇଜ୍ ଏ ଷ୍ଟ୍ରଗଲ୍ ଆଣ୍ଡ ଷ୍ଟ୍ରଗଲ୍ ହେଉ ପଛେ ଆମେ ଆମକୁ ପରଫେକ୍ଟଲି ସୁସ୍ଥ ରଖିବା ଦରକାର। ତ ଆଉ ସେଥିପାଇଁ ଦରକାର ପ୍ରତ୍ୟହ ଯୋଗ ଆଉ ପ୍ରାଣାୟାମ। ଯୋଗ ଆଉ ପ୍ରାଣାୟାମର ଯେଉଁମାନେ ବି ସାହାଯ୍ୟ ନେଉଛନ୍ତି ସେମାନେ ପରଫେକ୍ଟଲି ଫିଟ୍ ଆଣ୍ଡ ଫାଇନ୍ ରୁହନ୍ତି ସବୁବେଳେ, ଯେକୌଣସି ଋତୁ ହେଇଥାଉ ନା କାହିଁକି, ଅଚାନକ ପାଗରେ ପରିବର୍ତ୍ତନ ହେଉଥାଉ ନା କାହିଁକି। ତେଣୁ ଯୋଗ ଆଉ ପ୍ରାଣାୟାମକୁ ଡେଲି ପ୍ରାକ୍ଟିସ୍ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ, ଆଉ ଏମିତି ଆମକୁ ଶୁଣୁଥାନ୍ତୁ। 100.4 ଆକାଶବାଣୀ FM ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍।

ଦୋହରେଇ ଦଉଛି। ପଚାରିଥିଲି ଆପଣଙ୍କୁ ୱାନ୍ସ ଅ ଟାଇମ୍ ଆପଣ ହାତ କେତେ ସମୟ ଧୋଇବା ଦରକାର, ଅର୍ଥାତ୍ ଥରକରେ ଆମେ ଯେତେବେଳେ ହାତ ଧୋଉଛେ କେତେ ସମୟ ପାଇଁ ହାତ ଧୋଇବା ଦରକାର। ଆଉ ତାର ସଠିକ ଉତ୍ତର ହେଲା, ସାଇଣ୍ଟିଫିକ୍ ଆନାଲିସିସ୍ରୁ ଏଇଟା ଧାର୍ଯ୍ୟ ହେଇଛି ଯେ ଆମେ ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଦରକାର। ତ ସଠିକ ଉତ୍ତର ତ ବହୁତ ଜଣ ଆମ ପାଖକୁ ଲେଖି ପଠାଇଛନ୍ତି, ହେଲେ ଯିଏ ପ୍ରଥମେ ଲେଖିକି ପଠାଇଛନ୍ତି ସେ ହେଉଛନ୍ତି ଉର୍ମିଳା, ସେକ୍ଟର 11 CDA କଟକରୁ। ତ ଉର୍ମିଳା ହେଇପାରିଛନ୍ତି ଆଜି ସକାଳର ଶ୍ରୋତା, ମାନେ ଲିସନର୍ ଅଫ୍ ଦ ମର୍ଣ୍ଣିଂ। ତ ଉର୍ମିଳା କଂଗ୍ରାଚୁଲେସନ୍ସ। ତା ଛଡ଼ା ଆମ ପାଖକୁ ସଠିକ ଉତ୍ତର ଲେଖି ପଠାଇଛନ୍ତି କ୍ଷିତିଶ ଚନ୍ଦ୍ର କର, ସେକ୍ଟର 11 CDA କଟକରୁ। ଆଭା ସେନ୍, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଧୀରେନ୍ ପୂଜାରୀ, ସାଲେପୁର କଟକରୁ। ପ୍ରଭାତୀ ମିଶ୍ର, ସାଲେପୁର କଟକରୁ। ଆଉ ତା ଛଡ଼ା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ସଠିକ ଉତ୍ତର ଲେଖି ପଠାଇଛନ୍ତି ରମେଶ ଚନ୍ଦ୍ର ସାହୁ, ଔଖୁମା ଭାପୁର ଢେଙ୍କାନାଳରୁ, ଏବଂ କୃପା ସିନ୍ଧୁ କବି ଭୁବନେଶ୍ୱରରୁ। ତ ସମସ୍ତଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ, ଆପଣ ଏତେ ମାତ୍ରାରେ ଆମ ପାଖକୁ ସଠିକ ଉତ୍ତର ଲେଖି ପଠାଇଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ମନ ଦୁଃଖ କରିବାର କିଛି ନାହିଁ, ନେକ୍ସଟ ଟାଇମ୍ ନିଶ୍ଚୟ ଆପଣ ବି ହେଇପାରିବେ ଲିସନର୍ ଅଫ୍ ଦ ମର୍ଣ୍ଣିଂ। ସୋ ଚାଲନ୍ତୁ ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ପୁଣି ରହିଛି ଆପଣଙ୍କ ପାଇଁ ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ ସକାଳ 9ଟାରେ, ଯେଉଁଥିରେ ଆଜିର ଟପିକ୍ ରହିଛି ଲାଇଫ୍ରେ ଆପଣ କାହା ଉପରେ ସବୁଠାରୁ ଅଧିକ ବିଶ୍ୱାସ କରନ୍ତି ଆଉ କାହିଁକି। ଡାଏଲ୍ କରନ୍ତୁ 0671-230-3153 ସକାଳ 9ରୁ 10 ମଧ୍ୟରେ, ଏବଂ ଶେୟାର କରନ୍ତୁ ଆପଣଙ୍କ ମତାମତ ଏ ସମ୍ପର୍କରେ ଦିଲ୍ ସେ ଦିଲ୍ ତକ୍।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ଆରମ୍ଭ ହେଇଯାଇଛି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଆଉ ଆଜି କଥା ହେବା ବିଶ୍ୱାସ ଉପରେ। ଲାଇଫ୍ରେ କାହାକୁ ନା କାହାକୁ ଆମେ ନିଜଠାରୁ ବି ଅଧିକା ଟ୍ରଷ୍ଟ କରିଥାଉ, କାରଣ ଆମକୁ ଲାଗେ ଯେ ତାଙ୍କ ପାଖରେ ଆମେ କିଛି ବି ତାଙ୍କ ସହିତ ସେୟାର କରିପାରିବୁ, ଆଉ ଆମେ ଯାହା ବି ସେୟାର କରିବୁ ତାକୁ ନେଇକି ସେମାନେ ଆମକୁ ଜଜ୍ କରିବେନି, ଆଉ ସେଥିପାଇଁ ହୁଏତ ସେମାନଙ୍କ ସହିତ ଆମେ ନିଜକୁ ପୁରାପୁରି ଖୋଲିଦେଉ ଏବଂ ବହୁତ କିଛି କଥା ହେଇପାରୁ, ନିଜ ମନର କଥା ହେଇପାରୁ। ତ ଆଜିର ବିଷୟ ହେଲା ଯେ ଲାଇଫ୍ରେ ଆପଣ କାହାକୁ ସବୁଠାରୁ ଅଧିକ ଟ୍ରଷ୍ଟ କରନ୍ତି ଆଉ କାହିଁକି କରନ୍ତି। ଏ ସମ୍ପର୍କରେ ଯଦି ମତାମତ ଦେବାକୁ ଚାହୁଁଛନ୍ତି ତେବେ ଆମକୁ ଡାଏଲ୍ କରନ୍ତୁ 0671230315 ଏବଂ କୁହନ୍ତୁ ଆମକୁ ଏ ସମ୍ପର୍କରେ। ଆଉ ଆଉ ଆଉ ଆମ ପାଖରେ କଲର୍ ଯୋଡ଼ି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ
1: ନମସ୍କାର
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୋ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡା, ପୋଷ୍ଟ କର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି, ପ୍ରଦେଶ ଓଡ଼ିଶା, ଦେଶ ଭାରତରୁ କହୁଥିଲି। ଅପା କେମିତି ଅଛନ୍ତି?
0: ଆରେ ବାହ, ପୁରା ଫୁଲ ଆଡ୍ରେସ ସହିତ, ବହୁତ ବଢିଆ ବହୁତ ବଢିଆ, ଏମିତି ସମସ୍ତେ କହିବା ଦରକାର। କେମିତି ଅଛ କେମିତି ଅଛ କେମିତି ଅଛ?
1: ମୁଁ ପୁରା ଏକଦମ ବିନ୍ଦାସ ରେ ଅଛି, ଖୁସିରେ ଅଛି, ମସ୍ତ ରେ ଅଛି, ଆଉ
0: ବହୁତ ବଢିଆ। ପୁରା ମୁଡ୍ ଟା ଜବରଦସ୍ତ ଯେହେତୁ ଅଛି, ତେଣୁ ଆଜିର ଟପିକ ଉପରେ କଣ କହିବେ ଜବରଦସ୍ତ କହିଦିଅନ୍ତୁ। ପୁରା
1: ମତେ ଟପିକ ଟା ଟିକେ ଜଣା ପଡ଼ିଲାନି, ଟିକେ ଟପିକ ଟା କହିଦେଲେ। ଓକେ,
0: ଆଜିର ଟପିକ ହେଲା ଯେ ଲାଇଫ ରେ ଆପଣ ସବୁଠୁ ଅଧିକା କାହାକୁ ବିଶ୍ୱାସ କରନ୍ତି ଆଉ କାହିଁକି ବିଶ୍ୱାସ କରନ୍ତି।
1: ଦେଖନ୍ତୁ ଅପା, ଆମେ ଲାଇଫ ରେ ଆମେ ପ୍ରଥମେ ତ ଆମର ଭଗବାନ ଅଟନ୍ତି, ଆଉ ଦ୍ୱିତୀୟ ହେଉଛନ୍ତି ଆମର ପିତାମାତା, ଆଉ ତୃତୀୟ ହେଉଛନ୍ତି ଆମେ ଯିଏକି ଆମକୁ ଭଲ ପାଉଛନ୍ତି, ଯିଏକି ଆମର ଅତି ବିଶ୍ୱାସ, ତାଙ୍କୁ ହିଁ ଆମେ ବିଶ୍ୱାସ କରିବା କଥା। ଆଉ ଏବେ ଦେଖନ୍ତୁ ଆଜିକାଲି ଲୋକେ ଠକୁଛନ୍ତି, ଯୋଉ ଏବେ ସାଇବର କ୍ରାଇମ କରି ଯୋଉମାନେ ବିଶ୍ୱାସ କରନ୍ତି, ମୁଁ ତୋର ଏମିତି ଗୋଟେ ଲୋକ, ଏମିତି ଗୋଟେ ତୋର ମିତ୍ର, ଏମିତି ଗୋଟେ ତୋର ବନ୍ଧୁ, ଏମିତି କହିକି ସେମାନେ ବି ଠକନ୍ତି। ମୁଁ ସେଇଥିପାଇଁ ମୁଁ ପ୍ରଥମେ ମୋ ଘରର ନିଜର ସମସ୍ତ ମୋର ନିଜର ମୋର ସାଙ୍ଗସାଥି ଏମିତିକି ଆପଣଙ୍କ ଭଳି ସମସ୍ତଙ୍କୁ ମୁଁ ଏମିତି ଗୋଟେ ବିଶ୍ୱାସ କରେ, ଆଉ ନହେଲେ ମୁଁ ବାକିକୁ ବିଶ୍ୱାସ କରେନି ଅପା।
0: ଓକେ, ବହୁତ ବଢିଆ, ବହୁତ ଭଲ କଥା ସେୟାର କଲେ। ସାଇବର କ୍ରାଇମ ସମ୍ପର୍କରେ ଯୋଉଟା କହିଲେ ବହୁତ ଭଲ ଲାଗିଲା।
1: ମୁଁ କହିବି କି ଅପା, କହିବାକୁ ମତେ ସୁଯୋଗ ଦେବେ କି?
0: କୁହନ୍ତୁ।
1: ମୋର ଜଣେ ସାଙ୍ଗ ଥିଲେ, ସେ ସାଙ୍ଗ ବି ଏମିତି ଗୋଟେ ବିଶ୍ୱାସରେ ପଡିଗଲେ, ସାଇବର ମାନେ ଏମିତି ଗୋଟେ ଠକାମି କଲେ, ଆଉ ସେ ମୋର ସାଙ୍ଗର 3 ଲକ୍ଷ ଟଙ୍କା ଥିଲା ଅପା, ତାର ସବୁ ଲୁଟ୍ କରି ନେଇଗଲେ। ସେଇଥିପାଇଁ ମୁଁ କାହାରିକୁ ବିଶ୍ୱାସ କରେନି,
0: ଏଇଟା ବି ଆମେ ବାରମ୍ବାର, ଆମେ କେବଳ ଆପଣ କହିଲେ ସେ କଥା ନୁହେଁ, ଆମେ ବି ସବୁବେଳେ କହୁ।

0: କଲ୍ ପରେ କଲ୍ ଆସିବାରେ ଲାଗିଛି ଡାଏଲ୍ ଇନ୍ ଲାଇଫ୍ ଚେକ୍ ଚାଟ୍ରେ ପଚାରିଥିଲେ ଆପଣଙ୍କୁ ଲାଇଫ୍ରେ ସବୁଠୁ ଅଧିକ ବିଶ୍ୱାସ ଆପଣ କାହା ଉପରେ କରନ୍ତି ଆଉ କାହିଁକି ତ ଦେଖିନେବା କିଏ କରିଛନ୍ତି କଲ୍ ଏବଂ କ'ଣ କହୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ୍ ନମସ୍କାର।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରମେଶ ଚନ୍ଦ୍ର ସାହୁ ଅଗ୍ମା ଭାପରୁ ଢେଙ୍କାନାଳରୁ କହୁଛି। ମ୍ୟାଡମ୍
0: କେମିତି ଅଛନ୍ତି?
1: ବହୁତ ବଢିଆ ଅଛି। ଆପଣଙ୍କ ଶୋ ଶୁଣିଛି, ଆପଣଙ୍କ କଥାବାର୍ତ୍ତା ଶୁଣିଛି, ଗୀତ ଶୁଣିଛି, ବହୁତ ବଢିଆ ଲାଗୁଛି।
0: ବହୁତ ବହୁତ ଧନ୍ୟବାଦ। ଆଜିର ଟପିକ ଉପରେ କଣ କହିବେ?
1: ଦେଖନ୍ତୁ ମ୍ୟାଡମ୍, ଆଜିକା ଡେଟ୍ରେ ମାନେ ଗୁରେ କ୍ଷେତ୍ରରେ ନା ବିଶ୍ୱାସ ତ କରିବନି, କିନ୍ତୁ ଏତେଟା ମନକୁ ଯେ ନ ପାଇଲା କାହାକୁ ବିଶ୍ୱାସ କରିବାଟା ମୋ ମତରେ ଭଲ ନୁହେଁ।
0: କାହିଁକିନା
1: ଦୁନିଆଟା ଏମିତି ହେଇଗଲାଣି, କାହାକୁ ବିଶ୍ୱାସ କରି ଗୋଟେ ଜିନିଷ ଦିଆହଉଛି କି କଣ ଗୋଟେ କରାହଉଛି କି ପଇସା କି କାହାକୁ କଣ ଦିଆହଉଛି, ତା ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ମାନେ ଗଣ୍ଡଗୋଳ କରୁଛନ୍ତି ବା ମୋ କଥା ମୁଁ କହୁଛି। ତେଣୁ ବିଶ୍ୱାସଟା ମାନେ କରିକି ଦିଆହଉଛି, କିନ୍ତୁ ସେ ଆମକୁ ଅବିଶ୍ୱାସ କରୁଛନ୍ତି। ତେଣୁ ମୋ ମତରେ ପ୍ରାୟ ଲୋକ ଦେଖିକି ମାନେ ବିଶ୍ୱାସ କର, ଯାହାକି ମାନେ ଲୋକ ତ ଆଜିକାଲି ଚିହ୍ନି ପାରିବାନି। ତେଣୁ ଅତି ବିଶ୍ୱାସର ଯିଏ ଅଛି ବନ୍ଧୁ ବାନ୍ଧବ ଯାହା ନିଜର ଲୋକ ତାକୁ ବିଶ୍ୱାସ କର, କିନ୍ତୁ ଅଲଗା ଯୋଉ ଲୋକ ଅଛନ୍ତି ବାହାର ଲୋକ ଅଛନ୍ତି ସେମାନଙ୍କୁ ଦେଖି ଚାହିଁ ବିଶ୍ୱାସ କରିବାଟା ମୋ ମତରେ ଭଲ।
0: କାହିଁକିନା
1: ଆଜିକା ଡେଟ୍ ବିଲକୁଲ ବିଲକୁଲ ଭଲ ଆଜିକାଲି ଲୋକ ନାହାନ୍ତି, ସମସ୍ତେ ଅବିଶ୍ୱାସର କାମ କରୁଛନ୍ତି। ତେଣୁ ମୋ ମତରେ ନିଜ ଲୋକ ସହିତ ବା ନିଜ ସାଙ୍ଗସାଥି ବା ତାଙ୍କର ଯେତେ ନିଜର ଲୋକ ଭାବିକି ଆମେ ଦେଖିବା ଜିନିଷ ଥାଏ ଯେ ଏମିତି ଆମକୁ ବିଶ୍ୱାସ କରିକି ଥରେ ଚର୍ଚ୍ଚା କରୁଛି, ତାକୁ ମୋ ମତରେ ବିଶ୍ୱାସ କରିବା ଭଲ।
0: ବହୁତ ବଢିଆ, ବହୁତ ଭଲ କଥାଟେ ସେୟାର କଲେ, ପ୍ରାକ୍ଟିକାଲ କଥାଟେ ସେୟାର କଲେ, ସେଥିପାଇଁ ବହୁତ ବହୁତ।
1: କାହିଁକିନା ଆଜିକା ଡେଟ୍ରେ ଲୋକ ବିଲକୁଲ ଭଲ ଲାଗେ।

0: ଆଉ ସାଇବର ଠକେଦା ଯୋଉ ଭଉଣୀ ଆମର କହୁଥିଲେ, ସାଇବର ଠକେଦା ଆଜିକାଲି ଦୁନିଆରେ ବହୁତ ହେଲାଣି, ତେଣୁ ମୋ ମତରେ କୌଣସି ସେୟାର ବି ତାଙ୍କ ସହିତ କରିବା ଦରକାର
1: ନାହିଁ। ନିହାତି ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ, ରହିଲି ନମସ୍କାର। କଥା ହଉଥିଲେ ଆମ ସହିତ ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ। ଭଲ କଥାଟିଏ, ପ୍ରାକ୍ଟିକାଲ କଥାଟିଏ କହିଲେ ଯେ ଯଦି ଆପଣ ସାମ୍ନା ଲୋକ ବିଷୟରେ ବେଶୀ କିଛି ଜାଣିନାହାନ୍ତି ତାଙ୍କୁ ବିଶ୍ୱାସ ବା ଭରସା କରିବା ଉଚିତ ନୁହେଁ। ଆଉ ଆଉ ଗୋଟିଏ କଥା ସାଥି ଆପଣଙ୍କ ସହିତ ଆମେ ସେୟାର କରିବାକୁ ଚାହିଁବୁ ଯେ ଆଜିକାଲି ଦେଖାଯାଉଛି କିଛି ଏଭଳି ଲୋକ ମଧ୍ୟ ଥାନ୍ତି ଯେମିତି ଆପଣଙ୍କୁ ଅତି ନିଜର କରିପକାଇବେ, ଯେମିତି ତାଙ୍କ ଛଡ଼ା ଆପଣଙ୍କର କେହି ୱେଲ୍ ବିଶର୍ ନାହାନ୍ତି। ଦ୍ୟାଟ୍ ଇଜ୍ ଅ ଟ୍ରାପ୍। ଆଉ ତାପରେ କ'ଣ ହବ ସେଟା ଆପଣ ଜାଣିଥିବେ, ତେଣୁ ସେଇ ଟ୍ରାପ୍ରେ ଫସନ୍ତୁନି। ତ ଦେଖିନେବା କିଏ କରିଛନ୍ତି କଲ୍ ଆଉ କ'ଣ କହୁଛନ୍ତି ଏ ସମ୍ପର୍କରେ। ହ୍ୟାଲୋ,
2: ଆଜ୍ଞା ନମସ୍କାର। ଆଜ୍ଞା ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: କଟକର ସିବିଏ ସେକ୍ଟର 6 ରୁ ଆଜ୍ଞା ଦିବାକର ସେଠି କହୁଥିଲି ମୁଁ।
1: କେମିତି ଅଛନ୍ତି?
2: ହଁ ପୁରା ବଢିଆ, ଫାଷ୍ଟ କ୍ଲାସ।
1: ଆଚ୍ଛା, ଆଜି ବହୁତ ଦିନ ପରେ କଲ କରିଛନ୍ତି।
2: ହଁ ଆପଣଙ୍କ ସୋରେ ମଝିରେ ଗୋଟେ ଥର ଦି ଥର ଖଣ୍ଡେ ମ୍ୟାଡମ ମୁଁ ଆଗରୁ କରିପାରିନି ବି, ତା ଭିତରେ ସମୟ ବି ପାଇନି। ଆଜ୍ଞା
1: କିଛି କଥା ନାହିଁ, ଆପଣ ମାନେ କିଛି କିଛି ଯଦି ଆପଣ ରହିଯିବେ ନୂଆ କଲର୍ସ ମାନେ ବି ଆମକୁ କଲ କରିପାରିବେ, ବହୁତ ଭଲ କଥା। ତ କହିବାର କଥା
2: ଶୁଣେ ଶୁଣେ, କିନ୍ତୁ ରେଡିଓଟା ଲାଗିଥାଏ ମୁଁ ଶୁଣେ, ସେଇ ଶୁଣିବା ଭିତରେ ମୁଁ ସମୟ ପାଏନି ଡାଇଲ କରିବା ପାଇଁ। ଠିକ
1: ଅଛି, କିଛି କଥା ନାହିଁ, ଭଲ କଥା। ଆଜି ତ ଲାଗିଯାଇଛି ନା, ତ ଆଜିର ଆଜିର ଟପିକ ଉପରେ କଣ କହିବେ?
2: ହଁ ଟପିକ ବହୁତ ସୁନ୍ଦର ଟପିକ ଆଣିଛନ୍ତି ଆପଣ ବିଶ୍ୱାସ ଉପରେ ନେଇକରି, ତେଣୁକରି ପ୍ରଥମ ତ ବିଶ୍ୱାସ କରିବାକୁ ପଡିବ, ଯେମିତି ଗୋଟେ ଭାଗବତରେ ଅଛି, ମନ ମୁହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ତେଣୁକରି ପ୍ରଥମେ ଆପଣ ଯେକୌଣସି କାମ କରିବା ପୂର୍ବରୁ, କାହାରିକୁ ପଚାରିବା ପୂର୍ବରୁ ନିଜେ 100 ଥର ଚିନ୍ତା କରିବାର ଅଛି, ଭାବିବାର ଅଛି, ମୁଁ କଣଟା ଠିକ କରୁଛି ଭୁଲ କରୁଛି, ମୁଁ କଣଟା କରିବାକୁ ଯାଉଛି। ଯୋଉଟା ନିଜେ କରିବ ସେଟା ନିଜେ ଆଗ ଭଲସେ ତର୍ଜମା କରିବ, ନିଜ ସାଙ୍ଗରେ ନିଜେ ହିଁ କଥା ହବ, ତାପରେ ବିଶ୍ୱାସ ତ ନିଶ୍ଚିନ୍ତ ଭାବରେ ମା ବାପାଙ୍କୁ ତ କରାଯିବ, ଆଗେ ତ ମା ବାପାଙ୍କୁ ବିଶ୍ୱାସ କରାଯିବ। ତା ଛଡା ଆଖି ବନ୍ଦ କରିକିରି ଆଖି ଖୋଲିକି ଦେଖିଲା ବେଳକୁ ଆପଣ ଦେଖିପାରୁନାହାନ୍ତି ଭଗବାନ, କିନ୍ତୁ ମନ୍ଦିର ମାନଙ୍କରେ ସବୁଠି ବିରାଜମାନ ଅଛନ୍ତି, ଭଗବାନ ଜଗନ୍ନାଥ ଅଛନ୍ତି, ହନୁମାନ ଅଛନ୍ତି, ମା ଲକ୍ଷ୍ମୀ ଅଛନ୍ତି, ସବୁ ଠାକୁର ଠାକୁରାଣୀ ଦେବ ଦେବତା ଅଛନ୍ତି। ତାଙ୍କ ପାଖକୁ ଗଲେ ମାନେ ଅଦୃଶ୍ୟରେ ଆପଣ ଯିବେ, କିନ୍ତୁ ସେଠି ଆଖି ବୁଝିକି ବସିଲେ ହୁଏତ ସେଠି କିଛି ଆପଣଙ୍କୁ ସମାଧାନର ବାଟ ମିଳିପାରେ, ଯଦି ଆପଣ ବିଶ୍ୱାସ ରଖିଥିବେ ସେମିତି। ଆଉ ଆଉ ଗୋଟେ ଜାଗା ଯେମିତି ରହିଛି, ଛୋଟବେଳେ ଛୋଟ ପିଲା, ସବୁଠୁ ଛୋଟ ପିଲା, ଯୋଉମାନେ ଏକଦମ ଛୋଟ ପିଲା, ସେମାନେ ଖଣ୍ଡ କପଟ କିଛି ଜାଣିନାହାନ୍ତି, 2 ବର୍ଷରୁ 5 ବର୍ଷ ଭିତରେ ଯୋଉ ପିଲା, ତାଙ୍କୁ ଯଦି ଆପଣ ଗୋଟେ କଥା ପଚାରି ଦେଉଛନ୍ତି ହଠାତ୍, କିନ୍ତୁ ତାଙ୍କ ଠାରୁ ପୁରା ସତଟା ପାଇବେ, ସେମାନେ ମିଛ ଜାଣିନାହାନ୍ତି, ଏକଦମ ବିଶ୍ୱାସ କରିବେ। ଆପଣ ବଡ ଲୋକଙ୍କୁ ପଚାରିଲେ ସେମାନେ କଥା ଏପଟ ସେପଟ କରିପାରନ୍ତି, ଯଦି ଛୋଟ ପିଲାଟି ଅଛି ତାଙ୍କୁ ଯଦି ଆପଣ ପଚାରି ଦେବେ ସାଙ୍ଗେ ସାଙ୍ଗେ ସତ କଥାଟି କହିଦେବ। ତେଣୁକରି ବିଶ୍ୱାସ କରିବା ପାଇଁ ଅନେକ ପନ୍ଥା ଅଛି ଆଜ୍ଞା, ଆଉ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ଗଣମାଧ୍ୟମରେ ଅଛନ୍ତି। ହଁ, ତେଣୁକରି ଆମେ ବିଶ୍ୱାସ ଯୋଉ ରଖିବା, ପ୍ରଥମ କଥା ହେଲା ଭଗବାନଙ୍କୁ ବିଶ୍ୱାସ କରିବା, ଦ୍ୱିତୀୟତଃ ମା ବାପାଙ୍କୁ, ଆଉ ଟିକେ ନିଜ ମନକୁ ପଚାରିକି ଚିନ୍ତା କରିବାକୁ ପଡିବ ଆଜ୍ଞା, ଆଉ ଏସବୁ କରିବା ପୂର୍ବରୁ। ଆଉ
1: ବହୁତ ବଢିଆ, ବହୁତ ବଢିଆ ଅନୁଶୀଳନ ଦେଲେ, ସେଥିପାଇଁ ଧନ୍ୟବାଦ, ନମସ୍କାର।
2: ଆଜ୍ଞା ନମସ୍କାର।
1: ତ ଦିବାକର ଭାଇ ବହୁତ ଭଲ ଭଲ କଥା କହିଲେ, ଖାସ କରି ଯଦି ଆପଣ କୌଣସି ଆନ୍ସର ପାଉନାହାନ୍ତି, ନିଜ ମନକୁ ଅନୁଶୀଳନ କରନ୍ତୁ, ଭଗବାନଙ୍କ ପାଖରେ ବସନ୍ତୁ, ଖାସ କରି ସେ ଆଧ୍ୟାତ୍ମିକବାଦୀ ବହୁତ, ଆଉ ସେଥିପାଇଁ ବୋଧ ହୁଏ ସେ ବିଶ୍ୱାସର କଥା କହିଲେ, ବିଶ୍ୱାସ ମୂଳେ ହରି, ତେଣୁ ଚାଲନ୍ତୁ, ବହୁତ ବଢିଆ କଥା, ତାଙ୍କ ପନ୍ଥା ବି ବହୁତ ଭଲ। ହେଲେ ଆପଣଙ୍କ ପନ୍ଥା କ'ଣ ନିଶ୍ଚୟ କହିବେ, ହେଲେ ତା ପୂର୍ବରୁ ଶୁଣି ଦେଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

0: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନ୍ ରହିଛି ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଆଉ ଦେଖିନେବା କିଏ କରୁଛନ୍ତି କଲ୍ ହ୍ୟାଲୋ
1: ମିଛ ଦୁନିଆରେ ଗୋଟି

0: ଶାରଳାଙ୍କ ପାଖରେ ମୁଁ ଯେତେବେଳେ ଅଛି ଏବଂ ମୁଁ ଶାରଳାଙ୍କ ପାଖକୁ ସବୁବେଳେ ତ ଯାଉଥିଲି, ଏବେ ତ ଯାଇପାରୁନି। ତାପରେ ଜଗନ୍ନାଥ, ମା ଶାରଳା ଆଉ ଗୋରେଖନାଥ, ମୋଟାମୋଟି ମୁଁ ଈଶ୍ୱର ବିଶ୍ୱାସ। ଆଉ ବାକି ରହିଲା ଯୋଉ ମାନବ ଆଡକୁ ଆପଣ ଯୋଉ ପ୍ରଶ୍ନ ପଚାରିଛନ୍ତି ଯେ ବିଶ୍ୱାସ ତ ସଂସାର ଚାଲୁଛି ଅପା, କିନ୍ତୁ କିଛିଟା କଳିଯୁଗରେ ଅବିଶ୍ୱାସୀ ଯୁଗରୁ ଗୋଟାଏ ଲୋକ ଯୁଗରୁ ଆଜ୍ଞା ହଜାର ଲୋକ ଆଜ୍ଞା ବିପଦରେ ପଡୁଛନ୍ତି। ତାର କାରଣଟା ମୁଁ ଆପଣ ଟିକେ କହୁଛି ଜଷ୍ଟ, ଯେ ଗୋଟାଏ ଲୋକ ଏମିତି ଅଛନ୍ତି ଆପଣ ଠାରୁ ₹100 ନେବେ, କହିବେ ଦି ଦିନ ପରେ ଫେରେଇଦେବ, ଫେରେଇଦେବେ। ତାଠାରୁ ଅଧିକା ଅଧିକା ହେଲେ ହଜାର ଯାଏ ଫେରେଇବେ କି 2000 ଯାଏ, କିନ୍ତୁ ଆଉ ଟିକେ ଅଧିକା ହବ ଆଜ୍ଞା ଆଉ ଧରାଛୁଆ ଆପଣଙ୍କୁ ଦେବେନି। ଏମିତି କେତେ କାଟେବଲ ଲୋକ ଅଛନ୍ତି, ୟାଦ୍ୱାରା ବିଶ୍ୱାସ ଆଜ୍ଞା ଅପା ମୁଁ ଗୋଟେ ବିପଦରେ ପଡ଼ିଥିବି, ମୁଁ ମାଗିଲେ ବି ଆପଣ ମତେ ଆଉ ଦେବେ ନାହିଁ, କାରଣ ଅବିଶ୍ୱାସ ପଳେଇଥିବ। ଏଇଟା କିନ୍ତୁ ଠିକ ନୁହଁ, ଗୋଟେ ମଣିଷ ମାନବ ଜନ୍ମ ପାଇକି ଆମେ ଠକନ୍ତୁ ନାହିଁ କାହାକୁ, କାରଣ ଉପରବାଲା ଦେଖୁଛି ଅପା,
1: ଆଉ କିଏ ଦେଖୁନା ଦେଖୁ ସିଏ ନିଶ୍ଚୟ ଦେଖୁଛନ୍ତି।
0: କିନ୍ତୁ ମୁଁ ସିନା ଠକିଦେବି ଆଜ୍ଞା, ମୋର ଲସ୍ ହେଇଯିବ, ଜଣଙ୍କ ଠାରୁ ₹1000 ଆଣି ଦେବି ନାହିଁ, କିନ୍ତୁ ମୋର ଆଜ୍ଞା କେତେ ପଇସା ଯିବ ତାର ବି
1: ଠିକ ରଖିପାରିବି ନା। ବହୁତ ବଢିଆ କଥା ଆପଣ ବୁଝିଛନ୍ତି, ଆଉ ଏଇ ଯୋଉ ମାନବ ଜୀବନର ଏଇ ଯୋଉ ନିୟମ ଗୁଡିକ ବୁଝିଛନ୍ତି ଆଉ ସେ ଅନୁସାରେ କାମ କରୁଛନ୍ତି, ବହୁତ ଭଲ।
0: ଅଭାବରେ ଥାନ୍ତୁ ଠିକ ଅଛି, ଅଭାବ ତ ମଣିଷର ଜୀବନର ଯୋଉ ଅଭାବ, କିନ୍ତୁ ସତ କଥା କହିକି ଆଣନ୍ତୁ ଏବଂ ମିଛ କିଛି ଠାକୁରଙ୍କ ନାଁରେ କିଛି ଇଆରେ ମାଗିବାକୁ ଆସୁଛନ୍ତି ସେଟା କରନ୍ତୁ ନାହିଁ।
1: ନିହାତି ନିହାତି, ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
0: ଜୟ ମା ଶାରଳା, ନମସ୍କାର।
1: ଏ ଥିଲେ ଶାରଳା ଚରଣ ଦାସ, ଝଙ୍କଡ଼ରୁ ଆମ ପାଖକୁ କଲ୍ ଲଗାଇଥିଲେ ଏବଂ ଖୁବ୍ ଭଲ ଭଲ କଥା ସେୟାର କଲେ ଯେ ଅନ୍ୟାୟ କରନ୍ତୁନି, କାରଣ ଅନ୍ୟାୟ କଲା ମାତ୍ରେ ଆପଣଙ୍କ ସହିତ ମଧ୍ୟ କେତେବେଳେ କ'ଣ ହବ କେହି କହିପାରିବେନି। ତ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କେମିତି ଅଛନ୍ତି ବାସନ୍ତୀ?
2: ଭଲ ଅଛି।
1: ଆଜିର ଟପିକ ଉପରେ କଣ କହିବେ?
2: ବାପା, ମୁଁ ଆଜିକାଲି ଆଉ କାହାକୁ ବିଶ୍ୱାସ କରୁନି, ମୁଁ କିନ୍ତୁ ପ୍ରକୃତରେ ମୋ ବାପା ମା ଆଉ ଠାକୁରଙ୍କୁ ବିଶ୍ୱାସ କରେ, କାହିଁକି ନା ସେମିତି ମୋ ଜୀବନର ଗୋଟେ ଦୁର୍ଘଟଣା ଘଟି ଯାଇଛି, ବିଶ୍ୱାସ କରିକି ବହୁତ ବଦନାମୀ ହେଇଯାଇଛି, ସେଥିପାଇଁ କା ମୁଁ କାହାକୁ ଆଉ ବିଶ୍ୱାସ କରୁନି। ଦି ଜଣ ମାନେ ସମସ୍ତଙ୍କ ସାଙ୍ଗେ ସବୁ ସତା ଭାଇ ଭଉଣୀଙ୍କ ସାଙ୍ଗରେ କଥା ହଉଛି, କିନ୍ତୁ ଦି ଜଣ ଭାଇ ଦି ଜଣ ମତେ ଏମିତି ଧୋକା ଦେଇଥିଲେ, ମୋ ନାଁରେ ମାନେ ଏକ ରେକର୍ଡିଂ କରିକି ଛାଡ଼ିଦେଲେ। ସେ ଭାଇ ଦି ଜଣ ତ୍ରିନାଥ ଆଉ ରମେଶ ସାଣ୍ଟ୍ରା, ମାନେ ରେକର୍ଡିଂ କରେ ତା ସବୁ ବି ସେ ଜଣ କେତେ ସମୟ ସତା ଭାଇ ଭଉଣୀ ବି ସପୋର୍ଟ କରିଥିଲେ, କିନ୍ତୁ ମୋର ଅପା ମାନେ ମୁଁ ମିଛ କିଛି କହିଥାନ୍ତି ତାହେଲେ ମୋର କିଛି ହେଇଥାନ୍ତା, କିନ୍ତୁ ମୁଁ ସତରେ ଥିଲି, ମୋର ଜୟ ହେଲା, ମୁଁ ଜିତିଲି। କିନ୍ତୁ ମୁଁ ସେଥିପାଇଁ ଆଜିକାଲି ଆଉ କାହାକୁ ବିଶ୍ୱାସ କରେନି, ମୋ ବାପା ମା ମୋ ପିଲା ଛୁଆ ମୋର ବିଶ୍ୱାସ କରେ, ଠାକୁରଙ୍କୁ ମୋ ମା ମଙ୍ଗଳ ସନ୍ତୋଷୀ ମାତାଙ୍କୁ ବହୁତ ବିଶ୍ୱାସ କରେ, ତାକୁ ମୁଁ ମାନିକି।
1: ବହୁତ ବଢିଆ, ବହୁତ ବଢିଆ, ରହିଲି, ନମସ୍କାର। ତ ଏଥିରେ ବାସନ୍ତୀ ଶହୀଦନଗରରୁ ଏବଂ ସେ ତାଙ୍କ କଥା କହିଲେ, ଆପଣ ବି ଚାହିଁଲେ କହିପାରିବେ ଆମକୁ ଯେ ଲାଇଫରେ ଆପଣ କାହାକୁ ସବୁଠାରୁ ଅଧିକ ବିଶ୍ୱାସ କରନ୍ତି ଏବଂ କାହିଁକି। ଏ ସମ୍ପର୍କରେ ମତାମତ ଦେବାକୁ ଚାହୁଁଥିଲେ କରିବାକୁ ପଡିବ ଟିକେ ୱେଟ, କାରଣ ଶୁଣି ଦଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି ଆପଣଙ୍କ ସହିତ କଥା ହେବି। ଦେଉ ସେ ଦେଉ ତାକୁ।

0: ଫ୍ରେଣ୍ଡସ୍, କଥା ହେଉଥିଲେ ଆମେ ଯେ ଆପଣ କାହାକୁ ଲାଇଫ୍ରେ ସବୁଠୁ ଅଧିକା ବିଶ୍ୱାସ କରନ୍ତି ଆଉ କାହିଁକି। ଏ ସମ୍ପର୍କରେ ଆପଣ ଚାହିଁଲେ ଆମ ସହିତ ମତାମତ ଶେୟାର କରିପାରିବେ। 06712303153 ହେଉଛି ଆମର ଡାଏଲ ନମ୍ବର, ତ ଜଲ୍ଦି ଫଟାଫଟ ଡାଏଲ କରନ୍ତୁ। ଆଉ ଆପଣ ଡାଏଲ କରିସାରିଲେଣି, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ,
1: ହ୍ୟାଲୋ, ଶୁଭ ସକାଳ ମିଜୁ ମିତ୍ର ଅନୁମା, ନମସ୍କାର।
0: ନମସ୍କାର ମୁନ୍ନା ଭାଇ, କେମିତି ଅଛନ୍ତି?
1: ମୁଁ ତ ସବୁବେଳେ ବିନ୍ଦାସରେ ଅଛି, ଆଶା ଅଛି ମା ଶାଳଙ୍କ ଆଶୀର୍ବାଦରେ ଆପଣ ଭଲ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ବିନ୍ଦାସ ହେଇଥାନ୍ତୁ, ମା ଶାଳ ଆପଣ ଘଣ୍ଟ ଗୋଟେ ରଖିଥାନ୍ତା। ବହୁତ ଦିନ ହୁଅନ୍ତା ଆଜି ସକାଳ ବେଳା ମର୍ଣ୍ଣିଂରେ ଆସିଛନ୍ତି, ଆଉ ଆଜି ଦିନଟା ମୋ ପାଇଁ ସବୁଠୁ ବହୁତ ଭଲ କଟିଛି, କାହିଁକି ଆଜି ଆପଣ ପ୍ରୋଗ୍ରାମଟା ବହୁତ ବଢିଆ ହେଲା, ଘର ଘଡ଼ି ମାରୁଥାଏ ତ ପାଇଁ ମୁଁ ରେଡ଼ିଓ ଶୁଣୁଥାଏ।
0: ଆଚ୍ଛା, ତ ଆଜିର ଟପିକ ଉପରେ କଣ କହିବେ?
1: ଦେଖନ୍ତୁ ମ୍ୟାଡମ, ମୁଁ ଦୁଇ ଜଣଙ୍କୁ ବେଶୀ ବିଶ୍ୱାସ କରେ, ସେ ହେଉଛି ଜଗତ ଜନନୀ ମା ସାରଳା ଏବଂ ସମୟକୁ। କାହିଁକି ଦେଖନ୍ତୁ ମ୍ୟାଡମ

0: ଆପଣ ମୁଁ ସମସ୍ତଙ୍କୁ ବିଶ୍ୱାସ କରେ, ଯିଏ ମୋ ସାଙ୍ଗେ ଅବିଶ୍ୱାସ କରନ୍ତି ମୁଁ ଦି ଜଣଙ୍କୁ ଜଣେଇଦେ, ଗୋଟେ ସମୟକୁ ଏବଂ ମାଙ୍କୁ, କାରଣ ଦେଖନ୍ତୁ ଆପଣ ମୁଁ ମୋ କର୍ମଟା କଲି, ମୋ ସାଙ୍ଗରେ ଯେ ବିଶ୍ୱାସଘାତ ବେଇମାନେ ଡକାବାଦ କରନ୍ତି ସେ ମତେ କରନ୍ତିନି, ସେମାନେ ନିଜ ନିଜ କରୁଛନ୍ତି, କାରଣ ସମୟ ଏମିତି ଆସ ସେଇମାନଙ୍କୁ ଦଣ୍ଡ ପାଆନ୍ତି। ଆଜି ପର୍ଯ୍ୟନ୍ତ ମୁଁ କାହା ସାଙ୍ଗେ ଅବିଶ୍ୱାସ କରିନି, କାରଣ ଅବିଶ୍ୱାସ କରିନି ମୁଁ ଆଜି ପର୍ଯ୍ୟନ୍ତ ବହୁତ ଭଲରେ ଅଛି, ସୁସ୍ଥ ରହିଛି, ରୋଗ ବୈରାମ ହେଲା। ଆଉ ଯୋଉମାନେ ବେଇମାନ ଡକାଯ ବିଶ୍ୱାସଘାତ କରନ୍ତି ସେଇମାନେ ଅସୁବିଧାରେ ବେଶୀ ପଡନ୍ତି, କାରଣ ସମୟ ତାଙ୍କୁ ଏମିତି ନେଇକି ପହଞ୍ଚେଇ ଦବ ସେତେବେଳେ କର୍ମକୁ ଆଦିର କହିବା ଆମ ଭାଗ୍ୟର ଅଛି।
1: ନିଶ୍ଚୟ ନିଶ୍ଚୟ, ବହୁତ ଭଲ କଥାଟି।
0: ସମୟକୁ ଯଦି ଆମେ ବିଶ୍ୱାସ କରିବା ତେବେ ନିଶ୍ଚିନ୍ତ ସମୟ ଅନୁସାରେ ଆମକୁ ଫଳ ଦବ ଆମ କର୍ମ ନେଇକି। ଆଉ ଯୋଉମାନେ ଆପଣଙ୍କ ସାଙ୍ଗରେ କିଏ ବେଇମାନ ବିଶ୍ୱାସଘାତ କଲା ସେମାନେ ଭାବନ୍ତି ଆମେ କରିଦେଲୁ, ନାହିଁ, ପ୍ରକୃତ ସେ ନିଜକୁ ନିଜେ କରୁଛନ୍ତି, ଠକୁଛନ୍ତି ନିଜକୁ ନିଜେ। ଆଉ ସମୟ ଏମିତି ତାଙ୍କୁ ପହଞ୍ଚେଇ ଦେବ ସେଇ ଜାଗାରେ ସେତେବେଳେ ଭାଗ୍ୟକୁ ଆଦି ରହୁଛେ, କଣ ଆମ ଭାଗ୍ୟରେ ଅଛି। ଆଉ କର୍ମ କରୁଛନ୍ତି ସେଟା କହିବେନି,
1: ନିହାତି ନିହାତି ବହୁତ ଭଲ କଥା।
0: ଆଉ ଗୋଟେ ଦେଖନ୍ତୁ ମ୍ୟାଡମ, ଆମେ ଆଖି ବୁଝି ବିଶ୍ୱାସ କରିବା କାହାକୁ, ଗୋଟେ ଡ୍ରାଇଭର ବସ୍ରେ ସେ ଡ୍ରାଇଭରକୁ ଆମେ ବିଶ୍ୱାସ କରି ବସୁଛେ, ତାପରେ ଆମେ ନିର୍ଭର କରି ଆମେ ଯାଉଛେ ଯାତ୍ରା କରୁଛେ, ଗୋଟେ ଡକ୍ଟର ଆମେ ଯାଇକି ଆମେ ବିଶ୍ୱାସରେ ରୋଗ ତାକୁ କହିଲେ ତାଙ୍କୁ ବିଶ୍ୱାସ କରିବା। କର୍ମ ଆମର କର୍ମ ଉପରେ ଆମେ ବିଶ୍ୱାସ ରଖିବା, ତାଙ୍କ ଉପରେ ଛାଡ଼ିଦେବା, ଯଦି ସେମାନେ ବିଶ୍ୱାସଘାତ କରେ ସେମାନେ ଦଣ୍ଡ ପାଇବେ, ଭଗବାନ ଆମକୁ ଯୋଉ ବାଟ ହେଲେ ଆମକୁ ଭଲ କରିଦେବେ।
1: କିଛି
0: ଲୋକ ଅଛନ୍ତି ଆମେ ବିଶ୍ୱାସ କରିବାକୁ ବାଧ୍ୟ।
1: ନିହାତି ନିହାତି, ବହୁତ ଭଲ କଥାଟେ ସେୟାର କଲେ, ବହୁତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ରହିଲି, ନମସ୍କାର।
0: ରହୁଛି, ମାଆ କାହା ପ୍ରାର୍ଥନା କରୁଛି ଆପଣ ସମସ୍ତେ ଆପଣଙ୍କୁ ବିଶ୍ୱାସ କରନ୍ତୁ, ଆପଣ ସମସ୍ତଙ୍କୁ ବିଶ୍ୱାସ କରନ୍ତୁ, ଦେଜା କରଣ ଦେଜା ହେଇକି ଉପର ହେଲା ଫଳ ଦେବ। ରହୁଛି, ନମସ୍କାର।
1: ନମସ୍କାର। ତ ଏଥିଲେ ମୁନ୍ନା ଭାଇ ଜଗତସିଂହପୁରରୁ, ଆଉ ଯେମିତିକି ସେ ନିଜ ଅନୁଭବ ସହିତ ନିଜର ଯାହା ଆଇଡିଓଲୋଜି ଅଛି ତାକୁ ସେୟାର କଲେ। ଆପଣ ବି ଚାହିଁଲେ ଆମ ସହିତ ସେୟାର କରିପାରିବେ। ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ଦୁନିଆ ଚାଲେ ନା ଶ୍ରୀ ରାମ କେ ବିନା, ରାମଜୀ ଚାଲେ ନା ଶ୍ରୀ ହନୁମାନ କେ ବିନା। ନମସ୍କାର ଆଜ୍ଞା।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: କେମିତି ଅଛନ୍ତି ପ୍ରଶାନ୍ତ?
2: ମ୍ୟାମ ଆଜି ଆପଣ ଏତେ ସୁନ୍ଦର ସକାଳରେ ଏତେ ସୁନ୍ଦର ବିଶ୍ଳେଷଣ କଲେ ଶ୍ରୀ ମହାବୀରଙ୍କ ଉପରେ, ଏବଂ ଏତେ ସୁନ୍ଦର ଭଜନ ପ୍ଲେ କଲେ, ବହୁତ ପୁରା ହୃଦୟ ପୁରା ବହୁତ ଖୁସି ହେଇଗଲା।
1: ବହୁତ ବହୁତ ଧନ୍ୟବାଦ, ଆପଣ ଶୁଣୁଛନ୍ତି ସେଇଟା ବହୁତ ବଡ ପୁରସ୍କାର।
2: ଆପଣ ଯୋଉ ବିଶ୍ୱାସ ଆଉ କାହିଁକି ଏଇ ଯୋଉ ରଖିଛନ୍ତି, ଆ ଉପରେ ମୁଁ କହିବି ଯାହା ଭିତରେ ଥିବା ବାସ୍ତବତା କଣ। ଜୀବନ ମ୍ୟାମ ସୁରୁଖୁରୁରେ ଚାଲିବାକୁ ହେଲେ ପଜିଟିଭ ଚିନ୍ତାଧାରା ଦରକାର, ଆଉ ପଜିଟିଭ ଚିନ୍ତାଧାରା ମ୍ୟାମ କୋଉଠି ମିଳେ, ଏ ବିଶ୍ୱାସ ଆଉ ଭକ୍ତିରେ ହିଁ ମିଳେ।
1: ତ ଆପଣ କାହାକୁ ସବୁଠୁ ଅଧିକ ବିଶ୍ୱାସ କରନ୍ତି?
2: ମ୍ୟାମ ଆପଣ ତ କହିଛନ୍ତି ନା, ମୁଁ ଆରମ୍ଭରୁ ଯାହା କହିଛନ୍ତି ତାଙ୍କ ଉପରେ ବହୁତ ପ୍ରଗାଢ ବିଶ୍ୱାସ ମ୍ୟାମ। ବିଶ୍ୱାସ ଆଉ ଭକ୍ତି
1: ମାନେ ହନୁମାନଙ୍କ ଉପରେ ବହୁତ ବିଶ୍ୱାସ,
2: ଦୃଢ ଇଚ୍ଛା ଶକ୍ତି ଏସବୁର ସୃଷ୍ଟିକର୍ତ୍ତା। ତାପରେ ଯଦି ବିଶ୍ୱାସ, ଆଉ ତାପରେ ହନୁମାନ ଚାଳିଶା ଗୋଟେ ଏମିତି ଜିନିଷ ଚାଳିଥିଲା, ମୁଁ ସବୁଦିନ ଅଧ୍ୟୟନ କରେ ଏବଂ ସେଇଠି ମୋର ପୁରା ମୁଖସ୍ଥ ହେଇଯାଇଛି। ଯେତେବେଳେ ମୁଁ କୌଣସି ବି ଅପ୍ରୀତିକର ପରିସ୍ଥିତିର ସୃଷ୍ଟି କରେ କି ବାଟ ଇଏ କରେ, ମୁଁ ଚାଳିଶା ବୋଲି କେତେବେଳେ ଘରେ ଆସି ପହଞ୍ଚିଯାଏ ମୁଁ ନିଜେ ବି ଜାଣିପାରେନା।
1: ଓ ବହୁତ ବଢିଆ। ତ ଆପଣଙ୍କର ଏମିତି ବିଶ୍ୱାସ, ଏଇଭଳି ଭଗବତ ବିଶ୍ୱାସ ଏମିତି ସୁଦୃଢ ହେଇକି ଥାଉ, ଆମ ସହିତ ଆପଣ ସବୁବେଳେ ଏମିତି ଯୋଡି ହେଇକି ଥାଆନ୍ତୁ।
2: ଆପଣଙ୍କ ଚଲାପଥ କୁସିମିତ ହେଉ, ଏତିକି ଶ୍ରୀ ମହାବୀରଙ୍କ ନିକଟରେ ଅଳି।
1: ଓକେ, ବହୁତ
2: ସୁନ୍ଦର ଆଜି ସକାଳଟା ଏତେ ସୁନ୍ଦର, ଆଉ ମହାବୀରଙ୍କ ଉପରେ ଆଜି ଆପଣ ଯୋଉ ଇଏ କଲେ ଏଇଟା ମୁଁ ପ୍ରଥମ ଥର ମୁଁ ଶୁଣିଛି, କିନ୍ତୁ ବହୁତ ଖୁସି ଲାଗିଲା।
1: ଓକେ, ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ଭଲ ଲାଗିଛି ଜାଣି ବହୁତ ଖୁସି ଲାଗିଲା। ରହିଲି, ନମସ୍କାର।
2: ନମସ୍କାର ଆଜ୍ଞା।
1: ଦେଇଥିଲେ ପ୍ରଶାନ୍ତ ରାଜହଂସରୁ, ଆଉ ଯେମିତିକି ସେ କହିଲେ ଯେ ତାଙ୍କର ମହାପ୍ରଭୁ ହନୁମାନଙ୍କ ଉପରେ ଦୃଢ଼ ବିଶ୍ୱାସ। ତ ଚାଲନ୍ତୁ ଏଇ ଗୀତଟି ପ୍ଲେ କରୁଛି ତାଙ୍କ ପାଇଁ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଡାଇଲ୍ ଇନ୍ ଲାଇଫ୍ ଚିତ୍ ଚାଟ୍ରେ ଆଉ ଆଜି ଆମେ କଥା ହଉଛେ ଲାଇଫ୍ରେ ସବୁଠୁ ଅଧିକ ବିଶ୍ୱାସ ଆପଣ କାହା ଉପରେ କରନ୍ତି ଆଉ କାହିଁକି କଲ୍ ଆସିଗଲାଣି ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ ଗୁଡ୍ ମର୍ଣ୍ଣିଂ
1: ମ୍ୟାଡାମ୍ ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ସବିତା କହୁଥିଲି ଜଗତସିଂହପୁରରୁ
0: କେମିତି ଅଛନ୍ତି ସବିତା
1: ବହୁତ ବଢିଆ ଅଛି
0: ଆଚ୍ଛା ବହୁତ ବଢିଆ ଭାବରେ ତାହେଲେ ଆଜିର ଟପିକ ଉପରେ ନିଜର ଓପିନିୟନ ସେୟାର କରନ୍ତୁ
1: ହଁ ଓପିନିୟନ ସେୟାର କରିବି ମ୍ୟାଡାମ୍ ଦେଖନ୍ତୁ ବିଶ୍ୱାସ ମୂଳେ ଜଗତ
0: ନିଶ୍ଚୟ ନିଶ୍ଚୟ

0: ବିଶ୍ୱାସରେ ପ୍ରକୃତରେ ଜଗତ ଚଳୁଛି, କିନ୍ତୁ ସେ କଥାଟାକୁ ଆଜିକାଲି ଆମେମାନେ ସବୁ ସେଇଟାକୁ ଭୁଲ ପ୍ରମାଣିତ କରୁଛେ। କେହି କାହାକୁ ବିଶ୍ୱାସ କରୁନାହାନ୍ତି, ବିଶ୍ୱାସ କରୁନାହାନ୍ତି। କିନ୍ତୁ ମୁଁ ଯଦି କହିବି, ମୁଁ ବିଶ୍ୱାସ କରେ କେବଳ ଈଶ୍ୱରଙ୍କୁ ଆଉ ମୋ ପରିବାରକୁ, ଆଉ କାହାକୁ ମୋର ବିଶ୍ୱାସ ନାହିଁ। ସମସ୍ତେ ସମସ୍ତଙ୍କୁ ମୁଁ ପ୍ରଥମରୁ ମୁଁ ସମସ୍ତଙ୍କୁ ବିଶ୍ୱାସ କରୁଥିଲି ଅନ୍ଧ ଭାବରେ। ମୁଁ କହିବି ମୋ ସାଙ୍ଗସାଥି ମୋର ଚିହ୍ନା ପରିଚୟ ଏମିତି, କିନ୍ତୁ ସମସ୍ତେ ମାନେ ମତେ ବେଇମାନ କାମ କଲେ ମୋ ପଛରେ। ସେଥିପାଇଁ ମ୍ୟାଡାମ ମୁଁ କେବଳ ମୋ ପରିବାର ଆଉ ମୋ ଈଶ୍ୱରଙ୍କୁ ହିଁ ବିଶ୍ୱାସ କରେ, ଆଉ କାହାରିକି ନାହିଁ।
1: ବହୁତ ବଢିଆ। ଏମିତି ହେଇଥାଏ ବେଳେ ବେଳେ, ଏମିତି ଏକ୍ସପିରିଏନ୍ସ ହୁଏ ଯେ ମଣିଷର ଏଇ ଯୋଉ ବିଶ୍ୱାସ ଜିନିଷଟା କହିଲେ ନା ପୁରା ଉଠିଯାଏ। ତ କିଛି କଥା ନାହିଁ, କାହା ଲାଇଫରେ କଣ ହବ ଆମେ କହିପାରିବାନି, କିନ୍ତୁ କିଛି ଅସୁବିଧା ନାହିଁ। କିନ୍ତୁ ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, ସେଇଟା ସବୁଠୁ ବଡ କଥା।
0: ସେଇ ସବୁ କିଛି
1: ପରିବାର ନିଶ୍ଚୟ ନିଶ୍ଚୟ ଫ୍ୟାମିଲି ଉପରେ ଯଦି ବିଶ୍ୱାସ ନ ରହିଲା ତାହେଲେ ଆପଣ ଆଗକୁ ବଢିପାରିବେନି। ସେଇଟା ମୋ ହିସାବରେ କହିବା ଦରକାରୀ ନାହିଁ, ଫ୍ୟାମିଲି ପାଇଁକି ଆପଣ ଅଛନ୍ତି, ନିଜ ଅସ୍ତିତ୍ୱ ରହିଛି, ରାଇଟ? ତ ତାଙ୍କ ଉପରେ ବିଶ୍ୱାସ ନ କଲେ ଆଉ କାହା ଉପରେ କରିବେ? ବହୁତ ବଢିଆ, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
0: ନମସ୍କାର।
1: ତ ଏଇଥିଲେ ସବିତା ଜଗତସିଂହପୁରରୁ। ଆଉ ଯେମିତିକି ସେ କହିଲେ, କେବଳ ଈଶ୍ୱର ଆଉ ଫ୍ୟାମିଲିଙ୍କ ଉପରେ ହିଁ ସେ ବିଶ୍ୱାସ କରନ୍ତି। ଆଉ ଆଗକୁ ଯାହା ବି ଆମେ କଥା ହେବା ନେକ୍ସଟ କଲର୍ଙ୍କ ସହିତ, କାରଣ କଲ୍ ଲାଗିଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ପଦାରବିନ୍ଦ ଦାସ କହୁଥିଲି, ସିଡିଏ କଟକରୁ।
1: ବହୁତ ଦିନ ପରେ ଆପଣ କଲ୍ କରିଛନ୍ତି।
2: ଆଜ୍ଞା ଆଜ୍ଞା,
1: କେମିତି ଅଛନ୍ତି?
2: ଭଲ ଅଛି, ଆପଣ କେମିତି ଅଛନ୍ତି?
1: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବେ?
2: ହଁ ଭଲ ଅଛି।
1: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ଶୁଣନ୍ତୁ, ମାନେ ମୁଁ ମୋ ବାପାଙ୍କୁ ବିଶ୍ୱାସ କରେ, କାହିଁକି ନା ଫର ଦି ଇଣ୍ଟେଗ୍ରିଟି ଅଫ ହିଜ୍ କ୍ୟାରେକ୍ଟର। ତାଙ୍କର ବହୁତ ପ୍ରଶଂସା ତାଙ୍କ ବିଷୟରେ ମୁଁ ବହୁତ ଆଡୁ ଶୁଣିଛି, ବହୁତ ଇଞ୍ଜିନିୟର, ବହୁତ ଆଏଏସ୍, ବହୁତ ମାନେ ଡକ୍ଟର, ବହୁତ କେତେ ଜଣ କହନ୍ତି ତାଙ୍କ ଭଳିଆ ପୋଲିସ ଅଫିସର, ମାନେ ସାରା ପଡିଛି ଓଡ଼ିଶା ପୋଲିସ ମୁଁ ଦେଖିନି। ଆଉ ବହୁତ ଲୋକଙ୍କୁ ଉପକାର ସେ କରିଛନ୍ତି, ଛାଡ଼ନ୍ତୁ। ତାପରେ ମୁଁ ଜଗନ୍ନାଥଙ୍କୁ ବିଶ୍ୱାସ କରେ, ବୁଝିଲେ? ତାପରେ ଆଉ ଗୋଟେ କଥା କହିବି, ଯୋଉ ବିଶ୍ୱାସ ବିଶ୍ୱାସ କଥା ଚାଲିଛି ଡାଇରେକ୍ଟ ଲାଇଫରେ, ଭାରି ଇମ୍ପୋର୍ଟାଣ୍ଟ ଟପିକ। ମୁଁ ଗୋଟେ କଥା କହିବି, ବିଶ୍ୱାସ ଯଦି ଆମେ କେତେ ଜଣଙ୍କୁ ନ କରିବା ତାହେଲେ ଦୁନିଆ ଚାଲିବ କେମିତି? ଫର ଏକ୍ସାମ୍ପଲ, ମାନେ ହଜବେଣ୍ଡ ଆଣ୍ଡ ୱାଇଫ ଟୁ ବି ଫେଥଫୁଲ ଟୁୱାର୍ଡସ ଇଚ୍ ଅଦର। ଯଦି ହଜବେଣ୍ଡ ଆଣ୍ଡ ୱାଇଫ ନିଜ ନିଜକୁ ପରସ୍ପରକୁ ବିଶ୍ୱାସ ନ କରନ୍ତି, ଦୁନିଆ ଚାଲିବ କେମିତି? ଜଣେ ବିଜନେସ କରୁଛି ବିଜନେସ ମ୍ୟାନ, ଆଉ ଗୋଟେ ବିଜନେସ ମ୍ୟାନକୁ ମାନେ ବିଶ୍ୱାସରେ ହଜାର ହଜାର ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ବି ଦେଇଦେଉଛି, ସେ ବି ତାକୁ ଫେରି ପାଉଛି। ଯଦି ସେ ବିଶ୍ୱାସ ନ କରିବ ତାହେଲେ ବିଜନେସ ଚାଲିବ କେମିତି? ତେଣୁ ଆମେ କାହାକୁ ବିଶ୍ୱାସ କରିବା, ସେ କାପାବିଲିଟି ଆମର ରହିବା ଦରକାର, ଯଦି ଜାଣିପାରିବା ଯେ ଏଇ ଅମୁକ ଲୋକଟି ହେଉଛି ଅନେଷ୍ଟ ଲୋକ, ଆମର ସେ କାପାବିଲିଟି ରହିଲେ ଆମେ ଠିକ ଲୋକକୁ ବିଶ୍ୱାସ କରିଲେ ଆମ ଦୁନିଆର ଗାଡି, ଜୀବନ ଗାଡି ଠିକ ଭଲରେ ଗଡି ଚାଲିବ।
1: ନିହାତି ନିହାତି, ବହୁତ ଭଲ ଭଲ କଥା ସେୟାର କଲେ, ଆଉ ବହୁତ ୟୁନିକ କଥା ସେୟାର କଲେ। ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
2: ଆଜ୍ଞା, ନମସ୍କାର।
1: ତ ଏଇଥିଲେ ପଦାରବିନ୍ଦ ଦାସ, ସିଡିଏ କଟକରୁ। ଆଉ ଖୁବ୍ ସୁନ୍ଦର ଭାବେ ନିଜ ବାପାଙ୍କ କଥା ସେୟାର କଲେ, ଯେ ସବୁଠୁ ଅଧିକା ସେ ବିଶ୍ୱାସ କରନ୍ତି ନିଜ ବାପାଙ୍କୁ। ଆଉ ଯାହା ବି କହିଲେ, ଦମ୍ପତି ଭିତରେ ଗୋଟିଏ ପ୍ରେମ ସହିତ ବିଶ୍ୱାସ ରହିବା ନିହାତି ଜରୁରୀ, କାରଣ ବିଶ୍ୱାସ ନଥିଲେ ଆମେ ସଂସାରର ଗାଡ଼ି ଚଳେଇ ପାରିବାନି। ଆଉ ଯେମିତିକି କହିଲେ, ବ୍ୟବସାୟରେ ମଧ୍ୟ ବେଳେବେଳେ ଆଖି ବୁଜିକି ବି ବ୍ୟବସାୟୀମାନେ ସବୁକିଛି ନିଜର ଇନଭେଷ୍ଟ କରନ୍ତି, କାରଣ ସେମାନେ ସେତିକି ବିଶ୍ୱାସ କରନ୍ତି ତାହା ଫେରି ଆସିବ, ନହେଲେ ତ ଗାଡ଼ି ଚାଲିବନି। ତ ବହୁତ ବଢିଆ କଥା, ଆପଣ ଭଲ ଭଲ କଥା ସେୟାର କଲେ। ତେବେ ଚାଲନ୍ତୁ ଏଇ କଥାରେ ଶୁଣିଦେବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦେଲ୍ ସେ ଦେଲ୍ ତାକ୍।

0: କଥା ହେଉଥିଲେ ଆମେ ଡାଇଲିନ୍ ଲାଇଫ୍ ଚିଟ୍ ଚାଟ୍ରେ, ଯେ ଲାଇଫ୍ରେ ଆପଣ ସବୁଠୁ ଅଧିକ ବିଶ୍ୱାସ କାହାକୁ କରନ୍ତି ଆଉ କାହିଁକି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ହ୍ୟାଲୋ, ହଁ କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର, ଉର୍ମିଳା କହୁଛନ୍ତି ସୁଧା ଷଡ଼ଙ୍ଗୀରୁ।
1: ଆଜ୍ଞା,
0: କେମିତି ଅଛନ୍ତି?
1: ବଢିଆ ଅଛି, ଭିଡ଼ ତ ଲାଗିଛି ଆଉ ଲାଷ୍ଟକୁ ଲାଗିଲା ଆଉ।
0: ତ ଆଜିର ଟପିକ ଉପରେ କଣ କହିବେ?
1: ପ୍ରଥମେ ନିଜକୁ ଆଗ ବିଶ୍ୱାସ କରିବା।
0: ପରଫେକ୍ଟ। ତାପରେ?
1: ତାପରେ ଅନ୍ୟମାନଙ୍କୁ ବିଶ୍ୱାସ ରଖିବା। ରଖିବା କାହାକୁ? ଯୋଉମାନେ ତମ ବିଶ୍ୱାସରେ ହିଁ ପୁରା ତମ ସାଥ ଦଉଥିବେ ରଖିବା। ଆଉ କେବେ ବି କାହା ସହିତ ବିଶ୍ୱାସଘାତକତା କରିବେ।
0: ନିହାତି ନିହାତି ନିହାତି, ବହୁତ ଭଲ କଥାଟା ସେୟାର କଲେ ଆପଣ। ହେଲେ
1: ସିକ୍ରେଟ ବିଶ୍ୱାସଘାତ କରନ୍ତୁ କି ଅନ୍ୟ ଆଗରେ ପଦକ୍ଷେପ।

0: ବହୁତ ବଢିଆ ହେଲେ ଆପଣଙ୍କ ଭଏସ୍ ଏତେ କଟି କଟିକି ଆସୁଛି, ଆମେ ଆମ ପାଖରେ ଅଧା ଜିନିଷ ପହଞ୍ଚୁଛି, କିନ୍ତୁ କିଛି କଥା ନାହିଁ, ବୁଝି ହେଇଗଲା ଯାହା କହିଲେ। ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ନାଇଁ ଖାଲି ନମସ୍କାର ହବନି,
0: ଆଉ
1: କମେଡି ଗୀତ ଗୋଟେ ହଉ। ଶୁଣିବାକୁ ନା ଫେସବୁକରେ ବି ଛାଡୁ
0: ନା, ପୁଣି କେବେ ନିଶ୍ଚୟ ଶୁଣେବି, ହେଲେ ସମୟ ହେଇଗଲାଣି, ହୁଏତ ଆଉ କେହି କଲ୍ କରୁଥିବେ ତାଙ୍କୁ ଶୁଣିବା। ଠିକ ଅଛି, ରହିଲି, ନମସ୍କାର। ତ ଏଇଥିଲେ ଉର୍ମିଳା ସୁଧା ଷଡଙ୍ଗୀରୁ, ଆଉ ଯେମିତିକି ସେ ବହୁତ ଭଲ କଥାଟେ ସେୟାର କଲେ ଯେ ପ୍ରଥମେ ନିଜକୁ ବିଶ୍ୱାସ କରିବା ଶିଖନ୍ତୁ, ତାହେଲେ ହୁଏତ ଅନ୍ୟମାନଙ୍କୁ ବିଶ୍ୱାସ କରିବା ପାଇଁ ଇଜି ହେଇଯିବ। ତେବେ ଦେଖିନେବା କିଏ କରିଛନ୍ତି ଲାଷ୍ଟ କଲ। ହ୍ୟାଲୋ, ହ୍ୟାଲୋ,
2: ନମସ୍କାର,
0: ଜୟ ଜଗନ୍ନାଥ। ନମସ୍କାର, କିଏ ରାଜେଶ ଭାଇ କହୁଛନ୍ତି ଜଗତସିଂହପୁରରୁ?
2: ଆଜ୍ଞା, ଆପଣଙ୍କ ତ ପୁରା ଟ୍ରାଫିକ ଜାମ ଅଛି, ଆଉ ଆମର ଲାଷ୍ଟ ଗାଡ଼ିରେ ଲାଗିଲା ଆଉ।
0: କିଛି କଥା ନାହିଁ, ଲାଗି ତ ଯାଇଛି ନା। କେମିତି ଅଛନ୍ତି?
2: ହ୍ୟାଲୋ,
0: ହ୍ୟାଲୋ, କେମିତି ଅଛନ୍ତି?
2: ହ୍ୟାଲୋ,
0: ହ୍ୟାଲୋ,
2: ହଁ କୁହନ୍ତୁ।
0: ହଁ, ମୁଁ କହିଲି କେମିତି ଅଛନ୍ତି?
2: ଗୋଟେ ପ୍ରକାର ଅଛି, କାରଣ ଆମେ ଚାଷୀ ଲୋକ ତ ମୁଗ ଚାଷ କରିଥିଲୁ, 2 ଏକର ଓପାଡ଼ିଛୁ, ବିଲରେ ଗଜା ହେଲାଣି, ଏଇ ଯୋଉ କାଳ ବୈଶାଖୀ ବର୍ଷା ଦେଖୁଛି। ମୁଁ ତ ସକାଳୁ ଗଲା ହିଡ଼ିକୁ ଛାଣି ଛାଣିକିରି ଗୋଟା ସୁଦ୍ଧା ଝୁଡୁ ବୁଡୁ ଓଦା ଆଉ।
0: ଓହୋ, ତ ମାନେ ଲସ୍ ହେଇଗଲା ତାହେଲେ?
2: 3-4 କ୍ୱିଣ୍ଟାଲ ମୁଗ ପାଣିରେ ଯିବ ଆଉ, 22,000 ଟଙ୍କା ଉଡିଗଲା ଆଉ।
0: ନିଶ୍ଚିତ ଭାବେ ଏଇଟା ଗୋଟେ ଦୁଃଖର କଥା, କିନ୍ତୁ କଣ କରିବା, ଏଇ ତ ଜୀବନ।
2: ସାରା ଦୁନିଆରେ ଯେତେ ଚାଷୀ ସବୁ ହଇରାଣ ହଉଛନ୍ତି ଏଇ ବର୍ଷା ସବୁ ସରିଲା ଆଉ।
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ତେବେ ଆଜିର ଟପିକ ଉପରେ କଣ କହିବେ?
2: ବଡ଼ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଧନ୍ୟବାଦ ଦେବି। ଟପିକ ଉପରେ କହିବି, ଯୋଉ ଆପଣ ରଖିଛନ୍ତି ଟପିକଟା, ଯୋଉ ବିଶ୍ୱାସ ଅବିଶ୍ୱାସ, ଆମର ଗୋଟେ କଥା ରହିଛି, ବିଶ୍ୱାସ ମୂଳେ ହରି, ତେଣୁ ବିଶ୍ୱାସରେ ତ ଦୁନିଆ ଚାଲିଛି।
0: କିନ୍ତୁ
2: ଗୋଟେ କଥା ରହିଛି, ଶିଖିଲେ ଶିଖନ୍ତି,
0: ତେଣୁ
2: ଯୋଉମାନେ ଶିଖନ୍ତି ସେମାନେ ଶିଖିବା ଉଚିତ। କାରଣ ଆପଣ ଦେଖନ୍ତୁ ବିଭିନ୍ନ ଜାଗାରେ, ଆପଣ ମିଡିଆ ହଉ ବିଭିନ୍ନ ଜାଗାରେ, ଆଜ୍ ଏକ୍ସାମ୍ପଲ ଆପଣଙ୍କର ଯେମିତି ସାଇବର କ୍ରାଇମ ହଉଛି, ବିଭିନ୍ନ ମାନେ ଆୱାରନେସ ପ୍ରୋଗ୍ରାମ ସବୁ ଚାଲିଛି, କିନ୍ତୁ ଲୋକମାନଙ୍କର ଆଜ୍ଞା ଲୋଭରୁ ପାପ, ପାପରୁ ମୃତ୍ୟୁ। ତେଣୁ ଲୋଭ ତ ଖାଇଲା, କାଳେ 20 କୋଟି ଟଙ୍କାର ଗୋଟେ ଲଟେରୀ ବାଜିଗଲା କି, କୋଉଠି ଗୋଟେ 5 ଲକ୍ଷ ପାଇଯିବି କି, କୋଉଠି ଗୋଟେ ଗାଡି ପାଇଯିବି କି, ତେଣୁ ଲୋଭ ଖାଇଲା, ତେଣୁ ସବୁକିଛି ସେୟାର କରିବେ। ଯୋଉମାନେ ସାଇବର କ୍ରାଇମ କରୁଛନ୍ତି ଆଜ୍ଞା, ଲାଷ୍ଟକୁ ଆଜ୍ଞା ଆକାଉଣ୍ଟକୁ ଗୋଲ ବୁଲେଇ ଦେବେ ଆଉ, ଆସିକି ପଶିଥିବେ ଘରେ, ଅନେଇଥିବେ ଉପରକୁ ଆଉ।
0: ସେଇଥିପାଇଁ କି ତ ଆମେ ସବୁବେଳେ କହୁଛୁ ଯେ ଆପଣମାନେ ସଚେତନ ରୁହନ୍ତୁ, ଯେକୌଣସି ଗୋଟେ ମେସେଜ ଆସିଗଲା ମାନେ ତାକୁ କ୍ୱିକ୍ ଲିଙ୍କ ଜମା ବି ସେୟାର କରିବେନି, ସେଟା ସାଙ୍ଗେ ସାଙ୍ଗେ ଯଦି ଆପଣ ସେୟାର କରିବେ ମାନେ ସେମିତି ଅସୁବିଧା ହେବ।
2: ସବୁଆଡେ ଆୱାରନେସ ପ୍ରୋଗ୍ରାମ ଚାଲିଛି, ସାଇବର କ୍ରାଇମ ଯୋଉ ଓଡ଼ିଶା ପୋଲିସ ବି ସେଟା ଆୱାରନେସ କରୁଛି, କିନ୍ତୁ ଲୋକଙ୍କର ଲୋଭ ଖାଇଯାଉଛି, ଲୋଭରେ ମାନେ ସବୁ ଆକାଉଣ୍ଟରୁ
0: ନିହାତି। ଆଉ ଗୋଟେ କଥା, ଭଲ କଥା, ସାଇବର କ୍ରାଇମ କହିଲି, ମୁଁ ସେଥିପାଇଁ କହିଲି, ଅଯଥା ଯୋଉ ଗେମିଙ୍ଗ ଯୋଉମାନେ କରୁଛନ୍ତି, ଖାସ କରି ଛୋଟ ପିଲାମାନେ, ସେମାନଙ୍କୁ କେମିତି ବିରତ ରଖିପାରିବେ ସେଇଟା ଚେଷ୍ଟା କରନ୍ତୁ, କାରଣ ସେ ଗେମିଙ୍ଗରେ ବି ଅନେକ ପଇସା ଏମିତି ଯାଉଛି ଠକେଇରେ, ତେଣୁ
2: ଛୋଟ ପିଲାମାନେ ଭଉଣୀ, ଏଇଠି ଗୋଟେ ଆମର ଲୋକାଲରେ ଜୟଗଡ଼ରେ ସେଇ ମାନେ ନିଜ ବାପା ଆକାଉଣ୍ଟରୁ ପଇସା ନେଇକିରି ମାନେ ଖେଳିକି ଜୁଆ ଖେଳି ବ୍ରାଉନ ସୁଗାର ଖାଇ ଖାଇକି ଲାଷ୍ଟକୁ କଣ କଲା ନା, ତା ବାପା ମା ପଇସା ଦେଲେ ନା, ଯେମିତି ନିଜ ଭଉଣୀ କି ମାଆକୁ ବାପାକୁ ପଥରରେ ଛେଚିକି ହତ୍ୟା କରିକି ବର୍ତ୍ତମାନ ଆଳିପିଙ୍ଗଳ ଜେଲରେ ଅଛି। ତେଣୁ ଏଇ ଟାଇପ୍ ର ଘଟୁଛି ଆଉ, ମାତ୍ର 16-17 ବର୍ଷ ଟୋକାଟା, ତେଣୁ ମସ୍ତିଷ୍କ ବିକୃତି ହେଇଯାଉଛି ପିଲାମାନଙ୍କର।
0: ନିହାତି, ସେଥିପାଇଁ କି ବାରମ୍ବାର ଆମେ କହୁଛୁ ଯେ ପିଲାମାନଙ୍କୁ ଏଇ ଗେମିଙ୍ଗରୁ ବିରତ ରଖନ୍ତୁ, କାରଣ ଏଇଟା ବହୁତ ହି ଗୋଟେ ଖତରନାକ ଅଭ୍ୟାସ, ଯୋଉଟାକି ଅନେକ ପରିବାର ନଷ୍ଟ କରିଦେଉଛି। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ।
2: ଜୟ ଜଗନ୍ନାଥ।
0: ତ ରାଜେଶ ଭାଇ ଜଗତସିଂହପୁରରୁ ଆମ ସହିତ କନେକ୍ଟ ହେଲେ ଏବଂ ଖୁବ୍ ସୁନ୍ଦର କଥା ସବୁ ଆମ ସହିତ ସେୟାର କଲେ। ଯେମିତିକି ସେ କହିଲେ ଯେ ନିଶ୍ଚିତ ରୂପେ ପ୍ରାକ୍ଟିକାଲ କଥା କହିଲେ ଏବଂ ସାଇବର ଠକେଇ କଥା ଯାହା କହିଲେ, ଯେ ନିଶ୍ଚିତ ତାଧିରୁ ବିରତ ରହିବା କଥା ଆରମ୍ଭରୁ। ଆମର ଦୀକ୍ଷା ଭଉଣୀ ମଧ୍ୟ ସେଇ କଥାଟା କହିଥିଲେ, ଅଶୋକ ଭାଇ ବି ସେଇ କଥା କହିଲେ, ଯେ ଆପଣମାନେ ବିଶ୍ୱାସ ରଖନ୍ତୁ, ପ୍ରଥମ କଥା ବିଶ୍ୱାସ ରଖନ୍ତୁ ସତ କଥା, କିନ୍ତୁ ଅନ୍ଧଭାବରେ ବିଶ୍ୱାସ ରଖନ୍ତୁନି। ଅନ୍ଧବିଶ୍ୱାସ କରିବାଟା ହିଁ ସବୁଠୁ ବଡ଼ ଭୁଲ, ଆଉ ବିଶ୍ୱାସ ନକଲେ ଆମ ସଂସାର ବି ଚଳିବନି। ତେଣୁ ଅନୁଶୀଳନ କରନ୍ତୁ, ମନନ କରନ୍ତୁ କାହାକୁ ବିଶ୍ୱାସ କରିବା ଉଚିତ କିମ୍ବା ଅନୁଚିତ। ଯେମିତିକି ଦିବାକର ଭାଇ କହିଥିଲେ। ତ ବହୁତ ବହୁତ ଧନ୍ୟବାଦ ଆପଣ ଏତେ।

ମାତ୍ରାରେ ଆମକୁ କଲ୍ କଲେ ଆଉ ତା ସହିତ ହଁ ନଟ୍ ଟୁ ମେନ୍ସନ୍ ମୁନ୍ନା ଭାଇ ବି ମଧ୍ୟ ବଢ଼ିଆ କଥା କହିଲେ, ସମୟ ଉପରେ ସବୁକିଛି ଛାଡ଼ି ଦିଅନ୍ତୁ, ସମୟକୁ ବିଶ୍ୱାସ କରନ୍ତୁ, ଦେଖିବେ ସବୁକିଛି ଠିକ୍ ହେଇଯିବ। ତେଣୁ ବହୁତ ଭଲ ଭଲ କଥା ଆଜି ସମସ୍ତେ ସେୟାର କରିଛନ୍ତି। ଆଉ ପଦାରବିନ୍ଦ ସାର୍ ବହୁତ ବଢ଼ିଆ କଥା କହିଲେ ଯେ ପ୍ରାକ୍ଟିକାଲ କଥା କହିଲେ, ବିଶ୍ୱାସ କରିବା କେମିତି ଜରୁରୀ, ପରସ୍ପର ଉପରେ ବିଶ୍ୱାସ, ଦୁଇ ଜଣ ଅଜଣା ଲୋକ ପରସ୍ପର ଉପରେ ବିଶ୍ୱାସ ନ କଲେ ସଂସାରର ଗାଡ଼ି ମଧ୍ୟ ଚାଲିବନି। ତେଣୁ ବହୁତ ଭଲ ଭଲ କଥା ଆପଣମାନେ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ବହୁମାତ୍ରାରେ ସେୟାର କଲେ ସେଥିପାଇଁ ବହୁତ ବଢ଼ିଆ ଲାଗିଲା। ଆଜିର ଡ୍ରାଇଲିନ୍ ଏମିତି ଆମକୁ ଶୁଣୁଥାନ୍ତୁ, ଆଗକୁ ରହିଛି ରେନ୍ବୋ ଏସ୍ଏମ୍ଏସ୍, ତ ଜଲ୍ଦି ଜଲ୍ଦି ରେଡି ହେଇଯାଆନ୍ତୁ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ। ଦିଲ୍ ସେ ଦିଲ୍ ତକ୍।

ରେନ୍ବୋ ଏସ୍ଏମ୍ଏସ୍ ର ସମୟ ହେଇଯାଇଛି। ଆଉ ମନ ପସନ୍ଦର ଗୀତ ଯଦି କିଛି ଶୁଣିବାକୁ ଚାହୁଁଛନ୍ତି ଆପଣଙ୍କର, ତେବେ ଆମ ପାଖକୁ ମେସେଜ୍ କରିପାରିବେ। ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ମନ ପସନ୍ଦର ଗୀତ, ତାର ପ୍ରଥମ ଲାଇନ୍ ଲେଖନ୍ତୁ, ସ୍ପେସ୍ ଦେଇ ଗୀତଟି କେଉଁ ଫିଲ୍ମ ବା ଆଲବମ୍ର ତା ନାଁ ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏହି ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ପଠାଇ ପାରିବେ ମେସେଜ୍ କରି। ଆଉ ଏସ୍ଏମ୍ଏସ୍ ଆସି ପହଞ୍ଚି ଯାଇଛି ଆମ ପାଖରେ। କରୁଣାକର ବେହେରା ତୁଳସୀପୁର କଟକରୁ ଶୁଣିବାକୁ ଚାହିଁଛନ୍ତି ଓମ୍ ଶାନ୍ତି ଓମ୍ର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଚାଲନ୍ତୁ ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭାରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ। ଶୁଣିବାକୁ ଚାହିଁଛନ୍ତି କରନ୍ ଅର୍ଜୁନ ଚଳଚ୍ଚିତ୍ରର ଏହି ଗୀତଟି, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ପ୍ରଶାନ୍ତ କୁମାର ବିଶୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଲେଖିଛନ୍ତି ନମସ୍କାର ରେଡିଓ ଆଣ୍ଡ ଶିଉଳି ମ୍ୟାମ୍ ଓକେ ସେ ଶିଉଳି ମ୍ୟାମ୍ଙ୍କୁ ବହୁତ ମିସ୍ କରୁଛନ୍ତି ସେଥିପାଇଁ ଭାବି ଦେଇଛନ୍ତି ଆଜି ଶିଉଳି ଆସିଛନ୍ତି ବୋଲି କିଛି କଥା ନାହିଁ ଶିଉଳି ନିଶ୍ଚୟ ଆସିବେ ଆଗକୁ ଆପଣଙ୍କ ସହିତ କଥା ହେବା ପାଇଁ ତ ଲେଖିଛନ୍ତି ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅନ୍ଧା କାନୁନ୍ର ଗୀତରେ ଶୁଣେଇ ଦିଅନ୍ତୁ ପୁରା ରେଡିଓ ପରିବାରର ଶୁଭ ମନାସି ରହୁଛି ବହୁତ ବହୁତ ଧନ୍ୟବାଦ ଚାଲନ୍ତୁ ପ୍ରଶାନ୍ତଙ୍କ ଚଏସ୍ର ଗୀତଟି ଶୁଣିବା କିଶୋର କୁମାରଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଛତିଶଗଡ଼ ଦତରେଙ୍ଗୀ ଭାଟାପାରାରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା। ଶୁଣିବାକୁ ଚାହିଁଛନ୍ତି ଗଦର ଚଳଚ୍ଚିତ୍ରର ଉଦିତ ନାରାୟଣ ଗାଇଥିବା ଏହି ଗୀତଟି।

ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ନମସ୍କାର ଜୟ ଜଗନ୍ନାଥ ଆପଣଙ୍କର ପ୍ରେଜେଣ୍ଟେସନ ପାଇଁ ହୃଦୟରୁ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଗଡ୍ ବ୍ଲେସ୍ ୟୁ ଜଗତର ନାଥ ଜଗନ୍ନାଥ ସବୁବେଳେ ଆପଣଙ୍କୁ ଭଲରେ ରଖିଥାନ୍ତୁ ଆପଣଙ୍କୁ ମଧ୍ୟ ଏତିକି ହଁ ମୋର କଳା ଠାକୁରଙ୍କ ନିକଟରେ ପ୍ରାର୍ଥନା ଶୁଭକାମନା ଅଲ୍ ଦ ବେଷ୍ଟ ଫର୍ ଓଜେଇଇ ଏକ୍ଜାମ୍ସ ଅଫ୍ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ୍ ଏବଂ ଲେଖିଛନ୍ତି ଜୟ ମା ମଙ୍ଗଳା ଚଳଚ୍ଚିତ୍ରର ଏସ୍ ଜାନକୀ ଗାଇଥିବା ଏହି ଗୀତଟି ଶୁଣିବା ପାଇଁ ଚାଲନ୍ତୁ ଶୁଣିବା।

0: ପ୍ରତି ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରେମାନନ୍ଦ ବେହେରା ମଧୁମିତା ଦଳେଇ ଶିବାନୀ ଚୌଦ୍ୱାରରୁ ଶୁଣିବାକୁ ଚାହିଁଛନ୍ତି
1: ରୂପ ସଗଡ଼ିରେ ସୁନା କନିଆ
0: ଫ୍ରମ୍ ଦ ମୁଭି ଜଗା ହାତରେ ପଘା ଚାଲନ୍ତୁ ଶୁଣିବା

ପରବର୍ତ୍ତୀ ଗୀତରେ ରିକ୍ୱେଷ୍ଟ କରିଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ସଙ୍କେତ କୁମାର ଚଣ୍ଡୀ ଛକ କଟକରୁ। ଶୁଣିବାକୁ ଚାହିଁଛନ୍ତି ସମର ସଲିମ ସାଇମନର ଗୋଟେ ବ୍ୟୁଟିଫୁଲ ଟ୍ରାକ ଆଉ ତା ସହିତ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଅଲ୍ ରେଡିଓ ଲିସନର୍ସ। ଓକେ, ଆପଣଙ୍କୁ ମଧ୍ୟ ଶୁଭ ସକାଳର ବହୁତ ବହୁତ ଶୁଭେଚ୍ଛା। ଶେଖର ଘୋଷଙ୍କ କଣ୍ଠରେ ଏଇ ଗୀତଟି ଆପଣଙ୍କ ପାଖରେ ପହଞ୍ଚିଲୁ।

ସନ୍ଧ୍ୟାରାଣୀ ସୂତାର କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି କାବେରୀ ଚଳଚ୍ଚିତ୍ରର ଏହି ଗୀତଟି ସୁରେଶ ୱାଡେଙ୍କରଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ପ୍ରିନ୍ସ ଚଳଚ୍ଚିତ୍ରର ଗାଇଛନ୍ତି ମହମ୍ମଦ ରଫି ଏବଂ ରିକ୍ୱେଷ୍ଟ କରିଛନ୍ତି ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ତ ଚାଲନ୍ତୁ ଶୁଣିବା ଏ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବାବନ ଚନ୍ଦ୍ର ପାଲ, ମମତା ପାଲ, କିଶୋରନଗର କଟକରୁ। ଶୁଣିବାକୁ ଚାହିଁଛନ୍ତି ଅମୀରି ଗରିବୀ ଚଳଚ୍ଚିତ୍ରର ଗୀତଟି ଅଲକା ୟାଗ୍ନିକ କଣ୍ଠରେ।

ପରବର୍ତ୍ତୀ ଗୀତରେ ରିକ୍ୱେଷ୍ଟ କରିଛନ୍ତି ସେବାରାମ ମେହେର ବିଜେପୁର ବରଗଡ଼ରୁ ପାଗଳ କରିଛି ପାଉଁଛି ତୋର ଏହି ଚଳଚ୍ଚିତ୍ରରୁ ଗୀତଟିଏ ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା ତାଙ୍କ ପସନ୍ଦର ଏହି ଗୀତଟି।

ପରବର୍ତ୍ତୀ ଗୀତରେ ରିକ୍ୱେଷ୍ଟ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କୀ କଲେଜ ବାଙ୍କୀ କଟକରୁ ଓଡ଼ିଆ ଆଲବମ୍ର ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି ଚୁଲବୁଲି ଝିଅ ଆଲବମ୍ର ନାଁ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଚାଲନ୍ତୁ ଶୁଣିବା ଏଇ ଗୀତଟି

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ସେୟା ନାଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଶକ୍ତି ମିଶ୍ର ଏବଂ ଅସୀମା ପଣ୍ଡାଙ୍କ ପଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଫିଲ୍ମ ଟଙ୍କା ତୋତେ ସଲାମରୁ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ନମସ୍କାର ଆଜିର ଶୁଭ ସକାଳରେ ସବୁ ଶ୍ରୋତାମାନଙ୍କୁ ଶୁଭକାମନା ଆଜି ଏହି ଗୀତଟି ନିଶ୍ଚୟ ଶୁଣିଦେବେ ତ ଚାଲନ୍ତୁ ଶୁଣିବା ଏହି ଗୀତଟି।

କଣ୍ଟୋଲ ଆଠଗଡ଼ରୁ ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି ସମସ୍ତେ ଶୁଣିବାକୁ ଚାହିଁଛନ୍ତି ସତୀ ଅନସୂୟ ଚଳଚ୍ଚିତ୍ରର ବାଣୀ ଜୟରାମ ଗାଇଥିବା ଏହି ଗୀତଟି ଚାଲନ୍ତୁ ଶୁଣିବା।

ସୋ ଫ୍ରେଣ୍ଡ୍ ସେଥିଲା ଆଜିର ରେନ୍ବୋ ଏସ୍ଏମ୍ଏସ୍ ଯେଉଁଥିରେ ଅନୁ ଚେଷ୍ଟା କଲା ଆପଣଙ୍କ ଗୀତା ଆପଣଙ୍କ ପାଖରେ ପହଞ୍ଚାଇବା ଲାଗି, ଏବଂ ଯେଉଁମାନେ ରହିଗଲେ ମନ ଦୁଃଖ କରିବାର କିଛି ନାହିଁ, ବେଟର୍ ଲକ୍ ନେକ୍ସଟ୍ ଟାଇମ୍, ନିଶ୍ଚୟ ବାଜିବ ଆପଣଙ୍କ ମନପସନ୍ଦର ଗୀତ। ସମୟ ହେଇଗଲା ବିଦାୟ ନେବାର, କାରଣ ଆସିବାର ଯାହାକୁ ଅଛି ବା ଯିଏ ଆସେ ସିଏ ନିଶ୍ଚୟ ଫେରେ, ତେଣୁ ଫେରିବାର ସମୟ ଅନୁର। ୟାପରେ ଆସିବେ ଆପଣଙ୍କ ସାଥୀ ସୁଜାତା ଆପଣଙ୍କୁ ଏଣ୍ଟରଟେନ୍ କରିବା ଲାଗି, ଏବଂ ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁକୁ ଦିଅନ୍ତୁ ଏବେ ବିଦାୟ। ଏତିକି କହିବି, ସବୁବେଳେ ଖୁସିରେ ରହନ୍ତୁ, ନିଜେ ହସନ୍ତୁ, ଅନ୍ୟକୁ ହସନ୍ତୁ, ଆଉ ସବୁଠାରୁ ବଡ଼ କଥା ନିଜକୁ ଭଲ ପାଆନ୍ତୁ। Have a nice day. Hum hai rahi pyar ke, fir milenge na, chalte chalte, keep shining and keep smiling. Bye-bye.

ହ୍ୟାଲୋ ଭାଇ, ନମସ୍କାର, ଗୁଡ୍ ମର୍ଣ୍ଣିଂ। ସମସ୍ତଙ୍କର ଦିନଟି ବହୁତ ଭଲରେ ଯାଉ। ସମସ୍ତେ ବହୁତ ବ୍ୟସ୍ତ ହୋଇଯିବେଣି, ସେଇ ବ୍ୟସ୍ତତାକୁ ଆପଣଙ୍କୁ ସେଇ ବ୍ୟସ୍ତତା ଭିତରୁ ବାହାରି କରିବାକୁ ମାନେ ଆପଣଙ୍କ ମାଇଣ୍ଡକୁ ଫ୍ରେଶ୍ କରିବା ପାଇଁ ଆପଣଙ୍କ ସହିତ ଯୋଡ଼ି ହେଇଯାଇଛି, ଆପଣଙ୍କ ସହିତ ଯୋଡ଼ି ହେଇଛି ସୁଜାତା। ଦିନସାରା ରହିବି, ମିଠା ମିଠା ଗୀତ ଶୁଣେଇବି, ମିଠା ମିଠା କଥା ମଧ୍ୟ ହେବା, ଆପଣଙ୍କ ମତ ମଧ୍ୟ ମାଗିବି। ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ ବକାଡକ ଦିଲ୍ ସେ ଦିଲ୍ ତକ୍ ସହିତ। ସମୟ ତ କାହାକୁ ବି ଅପେକ୍ଷା କରେନି, ସମୟ ତା ବାଟରେ ଗଡ଼ି ଚାଲେ। ସେଇଥିପାଇଁ ତ ସମୟ ବର୍ତ୍ତମାନ 11:26 ହେଇସାରିଛି। ସୋ ଚାଲିଛି କଳାକାରର ହଁ ସାଥୀ। ଭାରତୀୟ ସଙ୍ଗୀତ ଜଗତରେ ଯେଉଁ କେତେକ ସୁନେଲି ନାମ ମାନେ ମନ ଭାବନା ଭକ୍ତି ଓ ସୁର ମାଧୁର୍ଯ୍ୟରେ ଭରିଯାଏ, ଯାହାଙ୍କ କଣ୍ଠରୁ ଯେଉଁ ଦ୍ୱିପଦ ଗୀତ ଶୁଣିଦେଲେ, ସେହିମାନଙ୍କ ମଧ୍ୟରେ ଜଣେ ଭାରତର ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଭାବେ ପରିଚିତ। ଆପଣ ଭାବୁଥିବେ ସେ କିଏ ନା? ହଁ, ସେ ଆଉ କେହି ବି ନୁହନ୍ତି, ସେ ହେଉଛନ୍ତି କବିତା କ୍ରିଷ୍ଣମୂର୍ତ୍ତି। ଯାହାଙ୍କ ସ୍ୱରରେ ଅଛି ଶାସ୍ତ୍ରୀୟ ସଙ୍ଗୀତର ଗାମ୍ଭୀର୍ଯ୍ୟ ଓ ଆଧୁନିକ ସଙ୍ଗୀତର ମାଧୁର୍ଯ୍ୟ, ଦର୍ଶକ ପର୍ଯ୍ୟନ୍ତ ସେ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତକୁ ନିଜ ସ୍ୱରରେ ସଜାଇ ରଖିଛନ୍ତି। ତେବେ ସାଥୀ, ବର୍ତ୍ତମାନ ଶୁଣେଇ ଦେଉଛି ତାଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି। କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ ବକାଟକ ଦିଲ୍ ସେ ଦିଲ୍ ତକ୍ ସହିତ।

वेलकम बैक वन सेकंड ट्यून कर 100.4 आकाशवाणी एफएम रेनबो कटक दल सदल तक सो चले छी कलाकार हां साथी कविता कृष्णमूर्ति का जन्म 25 जनवरी 1958 मसीह रे दिल्ली रे होइला तांकर पूर्ण नाम कविता सुब्रमण्यम शिशु काल रु से संगीत प्रति बहुत आकर्षित थिले ତାଙ୍କ ପରିବାରରେ ସଙ୍ଗୀତମୟ ପରିବେଶ ଥିବାରୁ ସେ ଛୋଟବେଳୁ ଗୀତ ଶିଖିବାକୁ ଆରମ୍ଭ କରିଦେଇଥିଲେ ତାଙ୍କ ମାତାପିତା ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହକୁ ଉତ୍ସାହିତ ମଧ୍ୟ କରିଥିଲେ ଛୋଟବେଳରୁ କବିତା ରେଡିଓ ମଞ୍ଚରେ ଗାନ ଗାଇ ମାନେ ଗୀତ ଗାଇ ଲୋକଙ୍କ ମନ ଜିତିଥିଲେ ତାଙ୍କ ସ୍ୱରର ମାଧୁର୍ଯ୍ୟ ଓ ସଠିକ୍ ସ୍ୱର ଧରିବାର କ୍ଷମତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ସେ ଶାସ୍ତ୍ରୀୟ ସଙ୍ଗୀତ ସାଙ୍ଗରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ ଯାହା ତାଙ୍କ ସଙ୍ଗୀତ ଜୀବନର ଭିତ୍ତି ହୋଇଥିଲା କବିତା କୃଷ୍ଣମୂର୍ତ୍ତିଙ୍କ ସଙ୍ଗୀତ ଜୀବନ ଆରମ୍ଭ ହୋଇଥିଲା ମୁମ୍ବାଇରେ ସେଠାରେ ସେ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ସହିତ ପରିଚିତ ମଧ୍ୟ ହୋଇଥିଲେ ପ୍ରସିଦ୍ଧ ସଙ୍ଗୀତକାର ଓ ଗାୟକମାନଙ୍କ ସହ କାମ କରିବାର ମଧ୍ୟ ସୁଯୋଗ ପାଇଥିଲେ

ହଁ ସାଥୀ, କବିତାଙ୍କ ଜୀବନରେ ବଡ଼ ସଫଳତା ଆସିଥିଲା 1980 ଦଶକରେ। ସେ ଅନେକ ହିଟ୍ ଗୀତ ମଧ୍ୟ ଗାଇଥିଲେ। ତାଙ୍କ ସ୍ୱରରେ ଥିଲା ଭାବନାର ଗଭୀରତା, ଯାହା ଶ୍ରୋତାଙ୍କ ହୃଦୟକୁ ସ୍ପର୍ଶ କରୁଥିଲା। ସେ ଦେଶର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ସହ କାମ କରି ଅନେକ ସ୍ମରଣୀୟ ଗୀତ ମଧ୍ୟ ଦେଇଛନ୍ତି।

କବିତା କୃଷ୍ଣମୂର୍ତ୍ତି 1910ରେ ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିଲେ। ତାଙ୍କ ଗୀତ ଚଳଚ୍ଚିତ୍ରକୁ ବହୁତ ସଫଳ କରିଥିଲା। ତାଙ୍କ ସ୍ୱରରେ ଭକ୍ତି, ରୋମାଣ୍ଟିକ ଗୀତ, ଦେଶଭକ୍ତି ଗୀତ ଓ ଶାସ୍ତ୍ରୀୟ ଭିତ୍ତିକ ଗୀତ ସମାନ ଭାବେ ସୁନ୍ଦର ଲାଗୁଥିଲା।

କବିତା କ୍ରିଷ୍ଣମୂର୍ତ୍ତି ତାଙ୍କ ସଙ୍ଗୀତ ଜୀବନରେ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। ତାଙ୍କ ଅସାଧାରଣ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି, ଯାହା ତାଙ୍କ ଦକ୍ଷତା ଓ ସମର୍ପଣର ପ୍ରମାଣ।

କବିତା କ୍ରିଷ୍ଣମୂର୍ତ୍ତି ଭାରତୀୟ ସଙ୍ଗୀତ ଜଗତର ଏକ ଉଜ୍ଜଳ ତାରକା, ଯାହାଙ୍କ ମାଧୁର୍ଯ୍ୟରେ ସ୍ୱର ଦଶକ ଧରି ଶ୍ରୋତାଙ୍କୁ ମୋହିତ କରିଆସୁଛି, ଯିଏ ନିଜ ପ୍ରତିଭା ଓ ପରିଶ୍ରମରେ ସଙ୍ଗୀତ ଜଗତରେ ଅମର ଅବସ୍ଥାନ ଗଢ଼ିଛନ୍ତି। ତାଙ୍କ ଜୀବନ ଆମକୁ ଶିଖାଏ ଯେ ଯଦି ମନରେ ଦୃଢ଼ ସଂକଳ୍ପ ଓ ଆଗ୍ରହ ଥାଏ, ତେବେ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ଲାଭ କରିହେବ। କବିତା କ୍ରିଷ୍ଣମୂର୍ତ୍ତିଙ୍କ ସଙ୍ଗୀତ ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ଓ ସଦାସ୍ମରଣୀୟ ରହିବ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବକାଟା ଦିଲ୍ ସା ଦିଲ୍ ତାକ୍। ହଁ ସାଥୀ, କୁହନ୍ତି ନା ଓଲ୍ଡ ଇଜ୍ ଗୋଲ୍ଡ, ଯେତେ ପୁରୁଣା ହବ ସେତେ ଆମକୁ ନୂଆ ନୂଆ ଲାଗେ। ତେବେ ସାଥୀ, ଶୁଣେଇ ଦଉଛି ବ୍ୟାକ୍ ଟୁ ବ୍ୟାକ୍ କିଛି ସେଇ ଏଭରଗ୍ରିନ୍ ସଙ୍ଗ। କନେକ୍ଟେଡ୍ ହେଇ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବକାଟା ଦିଲ୍ ସା ଦିଲ୍ ତାକ୍।

भूल जा दुनिया को

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ଦେଖନ୍ତୁ ନା କଥା ହେଉ ହେଉ ସମୟ ଦିନ 12 ବାଜି ସାରିଲାଣି ସମୟ କ'ଣ କାହାକୁ ଅପେକ୍ଷା କରିବ ତା ବାଟରେ ସେ ଗଡ଼ି ଚାଲିବ ସେଇ ସମୟ ସହିତ ତାଳ ଦେଇ ଆମକୁ ମଧ୍ୟ ଚାଲିବାକୁ ପଡ଼ିଥାଏ ନା କ'ଣ କହୁଛନ୍ତି କିନ୍ତୁ ବର୍ତ୍ତମାନ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର ହଁ ସାଥୀ ମୁଁ ଅଛି ଆପଣମାନଙ୍କ ସହିତ ସୁଜାତା କିଛି କଥା କିଛି ଗୀତରେ ଢେର ସାରା ମିଠା ମିଠା ଗୀତ ଶୁଣେଇବି ଢେର ସାରା କଥା ମଧ୍ୟ ହବା ସେଥିପାଇଁ କନେକ୍ଟେଡ୍ ହେଇ ରହିବାକୁ ପଡ଼ିବ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

0: ସାଥୀ, ମାନବ ଜୀବନର ସବୁଠୁ ସୁନ୍ଦର ଏବଂ ସମ୍ବେଦନଶୀଳ ଅଧ୍ୟାୟ ଯେମିତିକି ଶିଶୁବେଳରେ ନିର୍ମଳ ମନ, ନିର୍ମଳ ହସରୁ ଆରମ୍ଭ କରି ଯୁବାବସ୍ଥାର ସ୍ୱପ୍ନମୟ ପଦଚାରଣ ପର୍ଯ୍ୟନ୍ତ। ହଁ ବନ୍ଧୁ, ପ୍ରତ୍ୟେକ ପର୍ଯ୍ୟାୟରେ ଯେମିତି ନିଜସ୍ୱ ରଙ୍ଗ ରହିଛି, ଯେଉଁ ରଙ୍ଗମାନଙ୍କ ମଧ୍ୟରୁ ଯୁବାବସ୍ଥା ହେଉଛି କୃଷ୍ଣଚୂଡ଼ା, ଯେମିତି ଫୁଲର ରକ୍ତିମ ରଙ୍ଗ ପରି ଆକର୍ଷକ ଏବଂ ଉତ୍ସାହମୟ। ଯେପରି କୃଷ୍ଣଚୂଡ଼ା ଗଛ ଗ୍ରୀଷ୍ମ ଦିନରେ ତାପକୁ ଅବହେଳା କରି ଲାଲ ଫୁଲରେ ଭରି ଦେଇଥାଏ, ସେହିପରି ଆମ ବୟସର କୃଷ୍ଣଚୂଡ଼ା ମାନେ ଜୀବନର ଦୁର୍ବଳତାକୁ ଅବହେଳା କରି ନୂଆ ସ୍ୱପ୍ନର ରଙ୍ଗରେ ଖେଳି ଯାଇଥାଏ। ସେଠି ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ର, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।
1: ખુબ ખુબ આભાર। આપણા ગુજરાતમાં હાલોલ અને એની આગળ બહુ જ નામનું ગામ છે, ત્યાં મજૂર વર્ગ બહુ છે, તો મને એક ગીતની ફરમાઈશ કરી હતી અને ત્યાં કઈક થાકીને લોકો સાંજે મોજું કરતા હોય ત્યારે કઈક આવું

వెల్కమ్ బ్యాక్ వన్ సెకండ్ ట్యూన్ కొచ్చింది 100.4 ఆకాశవాణి ఎఫ్ఎం రెండు ఒకటి తెల్ సెల్ తక్కు సో చలిచి కిచి కథ కిచి గీత ସାଥୀ କୃଷ୍ଣଚୂଡ଼ା ଫୁଲ ଯେମିତି ଦୂରରୁ ଦେଖିଲେ ଆକର୍ଷଣୀୟ ଲାଗେ ସେପରି ଆମ ଯୁବାବସ୍ଥା ସ୍ୱପ୍ନମାନେ ମଧ୍ୟ ଦୂରରୁ ବହୁତ ସୁନ୍ଦର ଲାଗନ୍ତି ହଁ ଯେଉଁ ସମୟରେ କି ପଢ଼ାଶୁଣା ଖେଳ ଗୀତ ଚିତ୍ରକଳା ଇତ୍ୟାଦିରେ ଆମର ଆଗ୍ରହ ବଢ଼ିଯାଇଥାଏ ନିଜକୁ ପ୍ରମାଣ କରିବାର ମଧ୍ୟ ଇଚ୍ଛା ଜାଗ୍ରତ ହୋଇଥାଏ ଜୀବନକୁ ନୂଆ ଦିଗ ଦେବା ପାଇଁ ମନ ସବୁବେଳେ ଚେଷ୍ଟା କରେ ନା ଯେଉଁ ଅବସ୍ଥାରେ ମାନେ ଯୁବାବସ୍ଥାରେ ଯଦି ଆମେ ଠିକ୍ ବାଟରେ ଯିବା ଠିକ୍ ମାର୍ଗଦର୍ଶନ ଆମକୁ ମିଳିଯିବ ତେବେ ଆମ ଜୀବନ ଉଜ୍ଜଳ ହୋଇଯିବ

ଯେଉଁ କିଶୋରାବସ୍ଥାରେ ଆମ ଶରୀରରେ ବହୁତ ପରିବର୍ତ୍ତନ ଆସିଥାଏ, ଯାହା ପ୍ରକୃତିର ସାଧାରଣ ନିୟମ। ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍ ର। ଏଞ୍ଜୟ କରୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ ସେ ଦିଲ ତକ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର୍କଟା ଦେଲ୍ ସା ଦେଲ୍ ତକ୍ ସହ ଚାଲିଛି କିଛି କଥା କିଛି ଗୀତ। ହଁ ବନ୍ଧୁ, ବୟସର କୃଷ୍ଣଚୂଡ଼ା ମାନେ କେବଳ ଉତ୍ସାହ ନୁହେଁ, ଦାୟିତ୍ୱ ମଧ୍ୟ। ଯେଉଁ ବୟସରେ କି ଆମକୁ ଦାୟିତ୍ୱ ନେବାକୁ ପଡ଼ିଥାଏ, ନା କ'ଣ କହୁଛନ୍ତି? ଯେଉଁ ସମୟରେ କି ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିହାତି ଦରକାର, ଆମର ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ସେହି ଲକ୍ଷ୍ୟକୁ ପୂରଣ କରିବା ଆବଶ୍ୟକତା। ସାଥି କୃଷ୍ଣଚୂଡ଼ା ଫୁଲ ଯେପରି ଅଳ୍ପ ସମୟ ପାଇଁ ଖେଳିଥାଏ, ସେପରି ଯୁବାବସ୍ଥା ମଧ୍ୟ ସଦାଚାରଣ ପାଇଁ ରହେ ନାହିଁ, ମାନେ ସବୁବେଳେ ପାଇଁ ରୁହେନି। ତେଣୁ ଏହି ସମୟକୁ ଆମକୁ ସଠିକ୍ ଭାବରେ ମାନେ ଠିକ୍ କାମ କରି ତାର ସଦୁପଯୋଗ ନିହାତି କରିବା ଦରକାର।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ବୟସର କୃଷ୍ଣଚୂଡ଼ା ହେଉଛି ଜୀବନର ସବୁଠୁ ରଙ୍ଗୀନ ଅଧ୍ୟାୟ, ଯାହା ଆମକୁ ଶକ୍ତି, ସାହସ ଓ ସ୍ୱପ୍ନ ଦେଖିବାକୁ ଶକ୍ତି ଯୋଗାଇଥାଏ। ତାକୁ ଯଦି ଆମେ ଠିକ୍ ସଦୁପଯୋଗ କରିବା, ଯାହାର ମୂଲ୍ୟ ବୁଝି ସେହି ସମୟର ଉଚିତ କାମ କରିବା, ତାହେଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା ଏବଂ ଭଲ ମଣିଷଟିଏ ମଧ୍ୟ ହୋଇପାରିବା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ 10:10 ବାଜି ସାରିଛି ସମୟ ହୋଇଯାଇଛି ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ ମୁଁ ଅଛି ସୁଜାତା ଆପଣମାନଙ୍କ ସହିତ ଢେର ସାରା କଥା ହେବା ଆପଣମାନଙ୍କ ମତ ମଧ୍ୟ ମାଗିବି ମିଠା ମିଠା ଗୀତ ମଧ୍ୟ ଶୁଣିବି ସେଥିପାଇଁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ ସାଥୀ ଜୀବନ ହେଉଛି ସୁଖ ଦୁଃଖର ମିଶ୍ରଣ ଯେପରି ଦିନ ପରେ ରାତି ଆସେ ଓ ପରେ ପୁଣି ଦିନ ଉଦୟ ହୁଏ ସେପରି ମାନବ ଜୀବନ ମାନେ ଆମ ଜୀବନରେ ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ପୁଣି ସୁଖ ଆସେ ହଁ ସାଥୀ ଦୁଃଖ ହେଉଛି ଜୀବନର ଏକ ଅବିଭାଜ୍ୟ ଅଂଶ ଯଦି ଆମେ ଦୁଃଖ ସମୟରେ ଭାଙ୍ଗି ପଡ଼ିବା ତେବେ ଆମକୁ ଆଗକୁ ବଢ଼ିବାରେ ବହୁତ ଅସୁବିଧା ହେବ ଯଦି ସେହି ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ଆମେ ଧୈର୍ଯ୍ୟ ଓ ସାହସର ସହିତ ତାକୁ ସାମ୍ନା କରିବା ତାହେଲେ ଆମେ ନିଶ୍ଚୟ ଛିଡ଼ା ହେଇକି ମାନେ ନିଜେ ଛିଡ଼ା ହେଇପାରିବା ସେହି ସମୟକୁ ଆମେ ପାର କରିପାରିବା ସାହସର ସହିତ ସେ ସମୟକୁ ଧୈର୍ଯ୍ୟର ସହିତ ବି ସାମ୍ନା କରିବା ନିହାତି ଆବଶ୍ୟକ ତେବେ ସାଥି ଆପଣ ଭାବୁଥିବେ ମୁଁ ଏକଥା କାହିଁକି କହୁଛି ଆଜି ଚର୍ଚ୍ଚାର ଟପିକ୍ ହେଉଛି ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା ଉଚିତ ଆପଣଙ୍କର ମତ କ'ଣ ନିଶ୍ଚିନ୍ତ ଆମକୁ ଜଣାନ୍ତୁ ତେବେ ସାଥି ଡେରି କାହିଁ କରୁଛନ୍ତି ଆମକୁ SMS କରିବାର ନମ୍ବରଟି ହେଉଛି 09495963210 ଆହୁରି ମଧ୍ୟ ଆମକୁ ହ୍ୱାଟ୍ସଆପ୍ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ଫଟାଫଟ SMS ବକ୍ସକୁ ଯାଆନ୍ତୁ ଟାଇପ୍ କରିଦିଅନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜର ମତ ସହିତ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ବି ଭୁଲିବେନି ନିଶ୍ଚିନ୍ତ ଆପଣଙ୍କର ମତ ସେୟାର କରନ୍ତୁ ସେତେବେଳେ ଯାଇକି ଶୁଣିଦେଉଛି ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ପ୍ରତ୍ୟେକ ମଣିଷ ଜୀବନରେ କେବେ ନା କେବେ କଷ୍ଟ ଭୋଗିଥାନ୍ତି। କଷ୍ଟ ତ ଲାଇଫ୍ରେ ଆସିବ, ତାକୁ କେମିତି ସାମ୍ନା ଆମେ କରିବା, ସେ ସମୟରେ ଯେମିତିକି ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରି ଆଗକୁ ବଢ଼ିବାର ଅଛି। ତେବେ ସାଥୀ, ଆ ଭିତରେ ଆସି ଆମ ପାଖରେ ଜଣେ ଶ୍ରୋତାଙ୍କର ମେସେଜ ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। କେମିତି ଅଛନ୍ତି? ବହୁତ ଭଲ ଅଛି, ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ। ଟପିକ୍ ବିଷୟରେ ଏଇଆ କହିବି, ଦୁଃଖ ଆସିଲେ ଭାଙ୍ଗି ପଡ଼ିବାଟା ସାଧାରଣ କଥା ନୁହେଁ, କହିବିନି, କିନ୍ତୁ ସେଠାରେ ରହିଯିବା ଠିକ୍ ନୁହେଁ ନା। ଜୀବନରେ ପ୍ରତ୍ୟେକଙ୍କୁ କେବେ ନା କେବେ କଷ୍ଟ ସାମ୍ନା କରିବାକୁ ପଡ଼େ, ଆଉ ସେହି ସମୟରେ ନିଜକୁ ସମ୍ଭାଳି ଆଗକୁ ବଢ଼ିବାଟା ହିଁ ଆମର ଅସଲ ଶକ୍ତି। ଦୁଃଖକୁ ଏଡ଼ାଇ ହେବନି, କିନ୍ତୁ ହସି ହସି ତାକୁ ସାମ୍ନା କଲେ ସେହି ଦୁଃଖ ମଧ୍ୟ ଦିନେ ଆମର ଶକ୍ତିର କାହାଣୀ ହୋଇଯାଏ। ସେଥିପାଇଁ ଭାଙ୍ଗି ପଡ଼ିବା ନୁହେଁ, ଧୈର୍ଯ୍ୟ ଧରି ଆଗକୁ ବଢ଼ିବା, ଏହା ହିଁ ସଠିକ୍ ରାସ୍ତା। ମେସେଜ କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମତାମତ, ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା ଦରକାର। ଦୁଃଖ ଆମକୁ ବହୁତ କିଛି ଶିଖାଏ। ଯଦି ଆମେ ଦୁଃଖ ସମୟରେ ହାରିଯିବା ତାହେଲେ ଆଗକୁ ବଢ଼ିବା କଷ୍ଟ ହେବ। ମେସେଜଟିକୁ କରିଛନ୍ତି ଆୟୁ ଶଙ୍କରପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତ? ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା ନିହାତି ଦରକାର। ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ଫଟାଫଟା SMS କରିଦିଅନ୍ତୁ। ଶୁଣିଦେବେ ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ସଦଲ ତକ ସହ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଦୁଃଖ ସମୟରେ ଧୈର୍ଯ୍ୟ ହେଉଛି ସବୁଠୁ ବଡ଼ ଅସ୍ତ୍ର। ଧୈର୍ଯ୍ୟ ଧରିଲେ ମନ ସ୍ଥିର ରହେ ଓ ଠିକ୍ ନିଷ୍ପତ୍ତି ନେବା ମଧ୍ୟ ସହଜ ହୁଏ। ଆମେ ଯଦି ମାନେ ଅଥୟ ହେଇ ତରତର ହେଇ ଯଦି କିଛି ନିଷ୍ପତ୍ତି ନେବା ନା, ତେବେ ଭୁଲ ହେବାର ମଧ୍ୟ ସମ୍ଭାବନା ବେଶୀ ଥାଏ। ତେବେ କଷ୍ଟର ସମୟ ଗଭୀର ଶ୍ୱାସ ନେଇ ଶାନ୍ତ ମନରେ ପରିସ୍ଥିତିକୁ ବୁଝିବା ନିହାତି ଦରକାର। ୟା ଭିତରେ ଆମ ପାଖରେ ଆସି ଜଣେ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଆଜିର ଟପିକ୍ ବହୁତ ସୁନ୍ଦର, ଧନ୍ୟବାଦ ଆପଣଙ୍କୁ। ଜୀବନରେ ଦୁଃଖ ଓ କଷ୍ଟ ଏକା ଅଂଶ, କେହି ଏଥିରୁ ବଞ୍ଚିପାରିନାହିଁ। ଦୁଃଖ ସମୟରେ ଭାଙ୍ଗି ପଡ଼ିବା ସ୍ୱାଭାବିକ, କିନ୍ତୁ ହାରିଯିବା ଉଚିତ ନୁହେଁ। ଏହା ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ। ଦୁଃଖର ସମୟ ଦୁଃଖକୁ ସାମ୍ନା କରିବା ପ୍ରସ୍ତୁତ କରେ। ମେସେଜଟି କରିଛନ୍ତି ପ୍ରତିମା ହରିପୁର। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଦୁଃଖ ଆସିବା ନିଶ୍ଚିତ, କିନ୍ତୁ ଆମେ କେମିତି ରିଆକ୍ଟ କରୁଛୁ ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଭାଙ୍ଗି ନ ପଡ଼ି ଧୀରେ ଧୀରେ ଉଠିବା ହିଁ ଜୀବନର ଅସଲି ଜିତ୍। ମେସେଜଟି କରିଛନ୍ତି ଅଦିତି କଟକରୁ। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ସୁଖ ଦୁଃଖ ଦୁଇ ଜଣଙ୍କର ମଣିଷ ପାଖରେ ସମାନ ଅଧିକାର ଅଛି। ମଣିଷ ମାନେ ଦୁଇଟା ଜିନିଷକୁ ସମାନ ସମାନ ନେବା ଉଚିତ, ସେ ଲେଖିଛନ୍ତି, ତେବେ ସେ ଉପରକୁ ଉଠିପାରିବ। ମେସେଜଟିକୁ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତ? ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା ଉଚିତ। ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 0949596321। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ସେଥି ଡେରି କାହିଁ କରୁଛନ୍ତି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣିଦେ ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଧୀ, ସୁଖ ଦୁଃଖ ଯେମିତି ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ ନା, ମଣିଷର ସେମିତି ସୁଖ ଦୁଃଖ ଦୁଇଟି ଯାକ ରହିଥାଏ। ଜୀବନରେ କେତେବେଳେ ଦୁଃଖ ଆସେ ତ ନିଶ୍ଚିତ ସୁଖ ଆସିବ। ତେବେ ସାଥୀ, ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା ଏବଂ ସୁଖକୁ ଅପେକ୍ଷା କରିବା, ତାର ଯେଉଁ ମିଠାସ୍ପଣ, ତାର ଯେଉଁ ସେଇ ଯେଉଁ ଆସିଥାଏ ଧୈର୍ଯ୍ୟର ମଧୁରତା ଆସିଥାଏ ନା, ତାହା ଜୀବନକୁ ଆଗକୁ ନେଇଯାଇଥାଏ, ଜୀବନକୁ ସୁନ୍ଦର କରିଦେଇଥାଏ। ତେଣୁକରି ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା ନିହାତି ଦରକାର। ତେବେ ସେଠି ଆ ଭିତରେ ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜରେ ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ସୁଜାତା ଭଉଣୀ, ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ। ମା ସରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ। ବହୁତ ସୁନ୍ଦର ଉପସ୍ଥାପନ କରୁଥିବାରୁ ଆପଣଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ସେ ଲେଖିଛନ୍ତି, ଭଉଣୀ ଦୁଃଖ ସମୟରେ ଭାଙ୍ଗି ନ ପଡ଼ି

ମନୋବଳ ଦୃଢ଼ ରଖିବା ଓ ଇଚ୍ଛା ଶକ୍ତି ରଖିବା ଦୁଃଖ ଓ କଷ୍ଟ ଥିଲେ ତାହାର ସମାଧାନ ବାଟ ଥାଏ। ସମାଧାନ କିପରି ହେବ ତାହା ଧୈର୍ଯ୍ୟ ସହିତ ସାମ୍ନା କରିବା ନିହାତି ଦରକାର। ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ, ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ସୁଜାତା ଅପା ଗୁଡ୍ ଆଫ୍ଟରନୁନ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍, ନମସ୍କାର ଜୟ ଜଗନ୍ନାଥ। ମୋ ତରଫରୁ ମଧ୍ୟ ପ୍ରତି ନମସ୍କାର ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଅପା, ଦୁଃଖ ସୁଖ ଦୁନିଆର ଏମିତି ନୀତି ଯେମିତିକି ଆସେ ଦିନ ରାତି, ସୁଖକୁ ନେଇ କରିଛି ଘର ଦୁଃଖରେ ହେବି ସାଥୀ। ସେ ଲେଖିଛନ୍ତି, ଅପା ଦୁଃଖ ଜୀବନର ସମସ୍ତଙ୍କୁ ମିଳିଥାଏ, ଯାହା ବଡ଼ ଲୋକ ବା ଗରିବ ଲୋକ ହୁଅନ୍ତୁ ନା କାହିଁକି, ଆମେ ଦୁଃଖରେ ଭାଙ୍ଗି ନ ପଡ଼ିବି, ଆମ ଆଗକୁ ଚାଲିବାକୁ ପଡ଼ିବ। ଦୁଃଖ ସମୟରେ ଆମକୁ ଦୁଃଖ ସହିତ ଲଢ଼ିବାକୁ ପଡ଼ିବ, ତେବେ ଯାଇକି ଆମେ ଜିତିପାରିବା। ଯେମିତି ଅପେକ୍ଷାର ଫଳ ମିଠା। ଅପା, ଆମେ ତ ନନୋଡ଼ିଆ ଠିକ୍ କରି ଲେଖିପାରୁନୁ, ଠିକ୍ କରି ପଢ଼ିବେ ନିଶ୍ଚିତ। ଆପଣ ବହୁତ ସୁନ୍ଦର ଲେଖିଛନ୍ତି, ମୁଁ ନିଶ୍ଚିନ୍ତ ଠିକ୍ କରି ପଢ଼ିବି। ଏବେ ଯାଏ ଆମେ ଖାଇ ବସିଛୁ, ଆପଣଙ୍କ ପ୍ରୋଗ୍ରାମ୍ ଶୁଣୁଛୁ, ଆପଣଙ୍କ କଥା ଶୁଣିଲା ବେଳକୁ ଭଏସ୍ ଆମକୁ ଭଲ ଲାଗୁଛି। ଆମେ 27 ଜଣ ଷ୍ଟାଫ୍ ଏକାଠି ବସି ଶୁଣୁଛୁ। ମେସେଜଟି କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ, ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯାହା ହଉ, ଆପଣ ଆମର ପ୍ରୋଗ୍ରାମକୁ ଶୁଣୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ଆପଣଙ୍କର କ'ଣ ରହିଛି ମତାମତ, ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା, ଆପଣଙ୍କ ମତରେ କ'ଣ, ନିଶ୍ଚିନ୍ତ ଆମକୁ ଜଣାନ୍ତୁ। ଆମକୁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ କରିବା ପାଇଁ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆପଣଙ୍କ ମତାମତ ପାଇଁ ଅପେକ୍ଷାରେ ରହିଲି। ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଦୁଃଖରେ ଭାଙ୍ଗି ନ ପଡ଼ି ତାକୁ ସାମ୍ନା କରିବା ଉଚିତ। ଯେମିତିକି ଦୁଃଖ ଆମ ଧୈର୍ଯ୍ୟର ପରୀକ୍ଷା ନେଇଥାଏ। ତେବେ ସାଥୀ, ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ମ୍ୟାମ୍ ପ୍ରଣାମ, ଆପଣ ଶୁଭ ଅପରାହ୍ନ, ଆପଣଙ୍କୁ ମଧ୍ୟ ମୋର ପ୍ରତି ନମସ୍କାର, ଶୁଭ ଅପରାହ୍ନ। ସେ ଲେଖିଛନ୍ତି, ଦୁଃଖ ଏକ ପାରିପାର୍ଶ୍ୱିକ ଅବସ୍ଥା, ଡରାଏ ମରାଏ ଧନ ଧୈର୍ଯ୍ୟ ଓ ନିଜ ଭାବନା, ସାହସରେ ମାଡ଼ି ଆସେ ଅଦିନିଆ ଝଡ଼, ଜୀବନ ନିଏ ନୂଆ ମୋଡ଼, ବାଟ ଭାଙ୍ଗେ ଖୁସି କେଉଁ ଅଜଣା ରାଇ, ଯେ ଦୁଃଖ ଆସିବ ଯିବ, ପୁଣି ଦୁଃଖ ଫେରେ ଆହୁରି ଦୁଃଖ, ସେ ଆସିଲେ ସିଏ ବି ଡରିବ, ମିଳିବ ଗୋଟିଏ ଉଚିତ ଶିକ୍ଷା, ବଞ୍ଚିବାର କଳା, ଦୁଃଖର ଝଡ଼ ଗଲାପରେ ହଟିବ ଅବଶେଷର ବର୍ଷା, ଅଶାନ୍ତିର ବାତ୍ୟା, ଚଲାପଥେ ଭରିବ ଅନେକ ଅନୁଭୂତିର ଉର୍ବର ମୃତ୍ତିକା, ସେଠି ଫଳିବ ସୁନାର ଫସଲ, ପ୍ରାପ୍ତି ମୁକ୍ତି ଓ ତିଷ୍ଠିବାର ନୂଆ ରାହା, ମହମହ ବାସ୍ନାରେ ହସିବ ଭାଗ୍ୟ, ଭାବନାରେ ଝରିବ ହସ, ଅନୁଭୂତିର ଭାଗ୍ୟ ଅବା ଭଗବାନ। ମେସେଜଟିକୁ କରିଛନ୍ତି ରାହାସ କୁମାର ବେହେରା, ଢେଙ୍କାନାଳୁ। ଆପଣଙ୍କର ଏହି ସୁନ୍ଦର ଲେଖା ଓ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ ମ୍ୟାମ୍, ଆପଣଙ୍କୁ ଜୟ ଶ୍ରୀ ରାଧେ ରାଧେ, ଶୁଭ ଅପରାହ୍ନ, ଆପଣଙ୍କୁ ମଧ୍ୟ ଶୁଭ ଅପରାହ୍ନ। ଲେଖିଛନ୍ତି, ସୁଖ ଦୁଃଖ ଦୁହେଁ ସହୋଦର ଭାଇ, ଜୀବନକୁ ଆସିବେ ସୁଖବେଳେ ବେଶୀ ଖୁସି ହେବା ଉଚିତ ନୁହେଁ କି ଦୁଃଖବେଳେ କାତର ନ ହେବା ଭଲ। ମେସେଜଟିକୁ କରିଛନ୍ତି ସନ୍ତୋଷ ବେହେରା, କଣ୍ଟଳ ଆଠଗଡ଼ରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଦୁଃଖରେ ଭାଙ୍ଗି ପଡ଼ିବା, ଖୁସିରେ ଅଧିକ ପ୍ରଫୁଲ୍ଲିତ ହେବା ଜୀବନ ନୁହେଁ, ବର୍ତ୍ତମାନକୁ ଅନେଇ ବଞ୍ଚିବା ହେଉଛି ଜୀବନ। ମେସେଜଟିକୁ କରିଛନ୍ତି ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ, ମାଣିଆ ବନ୍ଧୁ। ଆପଣଙ୍କ

ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ସମୟ ତ ସରି ସରି ଆସୁଛି, ଆପଣଙ୍କର ମତାମତ ନିଶ୍ଚିନ୍ତ ଜଣାନ୍ତୁ। ଶୁଣିଦେଇଛୁ ଗୋଟେ ସୁନ୍ଦର ଗୀତ, ଯୋଡ଼ି ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

0: ସେଥି ସମୟ ତ ଇସାରା ଦେଲାଣି, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମକୁ। ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ଏବଂ ପରେ ପରେ ଶୁଣିପାରିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଜବାବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଦେଶରେ ଦୃଢ଼ ଗବେଷଣା ଓ ନବସୃଜନ ଇକୋସିଷ୍ଟମ ସ୍ଥାପନ କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍।

ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଆସାମ ଏବଂ ପୁଡୁଚେରୀରେ ଦଳର ବିଜୟକୁ ପ୍ରଶଂସା କରିଛନ୍ତି। ବଙ୍ଗଳାର ବିଜୟକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି, ଭୟ ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଏହା ନାଗରିକଙ୍କ ଜବାବ। ଐତିହାସିକ ହ୍ୟାଟ୍ରିକ୍ ଜନାଦେଶ ପାଇଁ ମଧ୍ୟ ଶ୍ରୀ ଶାହା ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଜ୍ୟ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 10 ବର୍ଷ ଧରି ଏନ୍ଡିଏ ସରକାରଙ୍କ ଅକ୍ଲାନ୍ତ ଉଦ୍ୟମକୁ ଏହି ବିଜୟ ଦୃଢ଼ ସମର୍ଥନ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି, ଅସୀମ ସ୍ନେହ ଏବଂ ସହଯୋଗ ଲୋକଙ୍କୁ ଆହୁରି ଉନ୍ନତ ସେବା ପ୍ରଦାନ କରିବା ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହା ସଂକଳ୍ପକୁ ମଜବୁତ କରିଛି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳରେ କ୍ରମାଗତ ଦ୍ୱିତୀୟ ନିର୍ବାଚନ ପାଇଁ ପୁଡୁଚେରୀର ନାଗରିକଙ୍କୁ କୃତଜ୍ଞତା ପ୍ରକାଶ କରି ଶ୍ରୀ ଶାହା କହିଛନ୍ତି, ଏହି ଜନାଦେଶ ଶ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ପ୍ରଦର୍ଶିତ ହୋଇଥିବା ରାଜନୀତିର ବିଜୟ। ଦକ୍ଷିଣ ରାଜ୍ୟରେ ଏନ୍ଡିଏକୁ ଅଧିକ ଭୋଟ୍ ଭାଗ ପ୍ରଦାନ କରିଥିବାରୁ କେରଳର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରି ଶ୍ରୀ ଶାହା କହିଛନ୍ତି, ମୋଦି ସରକାର ବିକଶିତ କେରଳ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ଏ ଦିଗରେ ମଧ୍ୟ କାର୍ଯ୍ୟ ଜାରି ରଖିବେ। ସେହିପରି ତାମିଲନାଡୁର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରର ଏନ୍ଡିଏ ସରକାର ତାମିଲନାଡୁର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ତାମିଲ ସଂସ୍କୃତି ଓ ଗୌରବକୁ ସୁଦୃଢ଼ ଦିଗରେ କାର୍ଯ୍ୟ କରିବା ଜାରି ରଖିବ ବୋଲି ଶ୍ରୀ ଶାହା କହିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଟିଭିକେ ଉଭା ହେବା ପରେ ସରକାର ଗଠନ ଲାଗି ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଦଳର ନେତା ଜୋସେଫ୍ ବିଜୟ ଆଜି ଦ୍ରାବିଡ଼ ରାଜନୀତିର ପ୍ରତିଷ୍ଠାତା ସିଏନ୍ ଆନ୍ନାଦୁରାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ନବନିର୍ବାଚିତ ଟିଭିକେ ବିଧାୟକମାନେ ଚେନ୍ନାଇଠାରେ ଏକ ବୈଠକରେ ଏକତ୍ରିତ ହୋଇ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍ ବିଜୟଙ୍କୁ ଦଳର ନେତା ନିର୍ବାଚିତ କରିଛନ୍ତି। ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଚଳିତ ମାସ 8 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ କୋଷ୍ଟାରିକା, ହୋଣ୍ଡୁରାସ୍, ବିଲିଜ୍ ଏବଂ ଡୋମିନିକା ଗସ୍ତ କରିବେ। ଶୁକ୍ରବାର ଦିନ କୋଷ୍ଟାରିକାରେ ଶ୍ରୀ ମାର୍ଗାରିଟା ଏକ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ସେ କୋଷ୍ଟାରିକା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶ୍ରୀ ମାର୍ଗାରିଟା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନିମନ୍ତେ ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ହୋଣ୍ଡୁରାସ୍ରେ ଶ୍ରୀ ମାର୍ଗାରିଟା ସେଠାକାର ବିଦେଶ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବେଲିଜ୍ରେ ସେ ସେଠାକାର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଭାରତର ବିକାଶ ଢାଞ୍ଚା ଓ ପଦକ୍ଷେପ ସମ୍ପର୍କରେ ଭାବ ବିନିମୟ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ଡୋମିନିକା ଗସ୍ତ କରି ସେଠାକାର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ଶ୍ରୀ ମାର୍ଗାରିଟା ଭାରତ ସହାୟତାରେ ସେଠାରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶ୍ରୀ ମାର୍ଗାରିଟା ଭାରତୀୟ ମୂଳ ଅଧିବାସୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇରେ ସଂଗଠିତ ଆକ୍ରମଣରେ ଆହତ ହୋଇଥିବା 3 ଜଣ ଭାରତୀୟଙ୍କ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାଧାରଣ ଲୋକ ଓ ଭିତ୍ତିଭୂମି ଉପରେ ଏଭଳି ଆକ୍ରମଣ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ଏଭଳି ସମୟରେ ଭାରତ ୟୁଏଇ ସହିତ ରହିଛି ଏବଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନର ବାଟ ବାହାର କରିବା ଲାଗି ସମର୍ଥନ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ଓ ଆଞ୍ଚଳିକ ଶାନ୍ତି ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ଦେଶରେ ଏକ ଦୃଢ଼ ଗବେଷଣା ଓ ନବସୃଜନ ଇକୋସିଷ୍ଟମ ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ। ଆଜି ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସ୍ ଟେକ୍ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତର ଗବେଷଣା ଇକୋସିଷ୍ଟମ କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି। ସେ କହିଛନ୍ତି, ଗବେଷଣା କାର୍ଯ୍ୟ କେବଳ ପିଏଚ୍ଡି ଥେସିସ୍ କିମ୍ବା ପ୍ରକାଶନ ମଧ୍ୟରେ ସୀମିତ ନ ରହି ସମାଜ ପାଇଁ ଯେଭଳି ଲାଭଦାୟକ ହୋଇପାରିବ ସେଥିପାଇଁ ନବସୃଜନ ଉପରେ ଅଧିକ କେନ୍ଦ୍ରୀଭୂତ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, କେନ୍ଦ୍ର ସରକାର ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ସମର୍ଥନ କରିବା ଲାଗି 1,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଦେଶରେ ନବସୃଜନର ବିକାଶ ଫଳରେ ଷ୍ଟାର୍ଟଅପ୍ ସଂଖ୍ୟା 2,50,000ରେ ପହଞ୍ଚିଛି। ଅନେକଗୁଡ଼ିଏ ସଫଳ ଷ୍ଟାର୍ଟଅପ୍ ଏବଂ ୟୁନିକର୍ଣ୍ଣଗୁଡ଼ିକ ଦେଶର ଶିକ୍ଷାନୁଷ୍ଠାନରୁ ହିଁ ବିକାଶ ଲାଭ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

0: ବିଶ୍ୱ ନବସୃଜନ ସୂଚକାଙ୍କରେ ଭାରତ 81ରୁ 38ତମ ସ୍ଥାନକୁ ଉନ୍ନୀତ ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯଦି 2027 ମସିହା ପର୍ଯ୍ୟନ୍ତ ବଳବତ୍ତର ରହେ ତେବେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି କହିଛି। ଆଇଏମ୍ଏଫ୍ କହିଛି 2027 ପର୍ଯ୍ୟନ୍ତ ପଶ୍ଚିମ ଏସିଆରେ ଦେଖାଦେଇଥିବା ପରିସ୍ଥିତି ଜାରି ରହିଲେ ବିଶ୍ୱବ୍ୟାପୀ ତୈଳ ଦର ବ୍ୟାରେଲ୍ ପିଛା $125 ବୃଦ୍ଧି ପାଇବ, ଯାହାଫଳରେ ବିଶ୍ୱର ଅନେକଗୁଡ଼ିଏ ଦେଶ ଆର୍ଥିକ ମାନ୍ଦାବସ୍ଥାର ଶିକାର ହେବେ। ଆଇଏମ୍ଏଫ୍ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି ବର୍ତ୍ତମାନର ପରିସ୍ଥିତିରେ ତୈଳ ଦର ବ୍ୟାରେଲ୍ ପିଛା $100 ପହଞ୍ଚିଥିବା ବେଳେ ମୁଦ୍ରାସ୍କୀତି ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ବିଶ୍ୱର ଅଭିବୃଦ୍ଧି ହାର ଚଳିତ ବର୍ଷ 2.5% ହ୍ରାସ ପାଇବ ଓ ମୁଦ୍ରାସ୍କୀତି 5.4% ବୃଦ୍ଧି ପାଇବ। ବିଜେପି ସାଂସଦ ରାଘବ ଚଡ୍ଡା, ଅଶୋକ ମିତଲ, ସନ୍ଦୀପ ପାଠକ ଏବଂ ରାଜେନ୍ଦ୍ର ଗୁପ୍ତା ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ପଞ୍ଜାବରେ ଆପ୍ ନେତୃତ୍ୱାଧୀନ ସରକାର କ୍ଷମତାର ଅପବ୍ୟବହାର କରୁଥିବା ନେଇ ସାଂସଦମାନେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସାଂସଦ ଶ୍ରୀ ଚଡ୍ଡା କହିଛନ୍ତି ଯେଉଁ ସାଂସଦମାନେ ଆପ୍ ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି ସେମାନଙ୍କ ବିରୋଧରେ ପଞ୍ଜାବ ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ବିହାରର ବୋଧଗୟାରେ ପହଞ୍ଚିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଭିଏତନାମ ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଟୋ ଲାମ୍ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମୋହବଦି ମନ୍ଦିରରେ ପ୍ରାର୍ଥନା କରିବେ। ଭିଏତନାମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ବୋଧଗୟା ଏବଂ ଗୟାଜୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପ୍ରାଙ୍ଗଣରେ ଟୋ ଲାମ୍ଙ୍କୁ ରାଜକୀୟ ସ୍ୱାଗତ କରାଯିବ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଆସନ୍ତାକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମଧ୍ୟ ଟୋ ଲାମ୍ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଜାମାଇକାର କିଙ୍ଗଷ୍ଟନ୍ଠାରେ ୟୁନିଭର୍ସିଟି ଅଫ୍ ଦ ୱେଷ୍ଟଇଣ୍ଡିଜ୍ରେ ଉଦ୍ବୋଧନ ଦେଇଛନ୍ତି। ପରିବର୍ତ୍ତିତ ସମୟର ବିଶ୍ୱ ଏବଂ ଭାରତର ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେଇ ଗ୍ଲୋବାଲ୍ ସାଉଥ୍ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମେତ ବହୁପକ୍ଷୀୟ ମତବାଦ ଉପରେ ସାରଗର୍ଭକ ଆଲୋଚନା କରିଥିବା ଜଣାପଡ଼ିଛି। ଯୁଦ୍ଧବିରତି ଉଲ୍ଲଂଘନ କରି ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ଲାଗି ଉଭୟ ଆମେରିକା ଓ ଇରାନ୍ ମଧ୍ୟରେ ପୁଣି ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା ବିଭିନ୍ନ ଦେଶର ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ନେଇ ପ୍ରୋଜେକ୍ଟ ଫ୍ରିଡମ୍ ବିଷୟ ଘୋଷଣା କରିବା ପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଜରିଆରେ ଆକ୍ରମଣ ଆରମ୍ଭ ହୋଇଛି। ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଜାମ୍ମୁ କାଶ୍ମୀରର ଲୋକମାନେ ଆସନ୍ତା 17 ତାରିଖରୁ 31 ତାରିଖ ମଧ୍ୟରେ ନିଜ ଘରର ବିବରଣୀ ଅନ୍ଲାଇନ୍ରେ ଦାଖଲ କରିପାରିବେ ବୋଲି ଜନଗଣନା ପରିଚାଳନା ନିର୍ଦ୍ଦେଶକ ତଥା ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ପ୍ରମୁଖ ଜନଗଣନା ଅଧିକାରୀ ଅମିତ ଶର୍ମା କହିଛନ୍ତି। 2027 ଜନଗଣନାର ଅଂଶସ୍ୱରୂପ ଆସନ୍ତା ଜୁନ୍ 1ରୁ 30 ତାରିଖ ମଧ୍ୟରେ ଗୃହ ତାଲିକା କରାଯିବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଜବାବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଦେଶରେ ଦୃଢ଼ ଗବେଷଣା ଓ ନବସୃଜନ ଇକୋସିଷ୍ଟମ୍ ସ୍ଥାପନ କରିବା ଦିଗରେ ସରକାର ପ୍ରତିବଦ୍ଧ, କହିଲେ କେତେକ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi condemns attack on UAE's Fujairah resulting in injuries to 3 Indian nationals. Calls for dialogue and diplomacy to restore peace and stability across West Asia. US and Iran launch fresh attacks in the Gulf as the two sides wrestle control over Strait of Hormuz. External Affairs Minister S. Jayshankar holds talks with his Jamaican counterpart Kamina J. Smith, calls for stronger economic ties between the two countries. Political activities begin for government formation in Tamil Nadu and Kerala after declaration of assembly poll results.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ଡିଭିଜନ ଜୁନ୍ ପହିଲାରୁ ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ଥିଲା। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିବ। ୱାଲ୍ଟିୟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ଏହାବ୍ୟତୀତ ଇଚ୍ଛାପୁର, ପଲାସାକୁ ପୂର୍ବତଟ ରେଳବାଇ ଅଧୀନରୁ ବାହାର କରାଯାଇ ବିଶାଖାପାଟଣା ରେଳ ଡିଭିଜନରେ ସାମିଲ କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିଭିଭୂମି ବିକାଶ ପାଇଁ ସରକାର ପ୍ରାୟ 110 କୋଟି ଟଙ୍କା ଖର୍ଚ୍ଚ କରିବେ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଦଳର ବିଜୟ ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ନାଗରିକଙ୍କ ଜବାବ। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଜ୍ୟ ଗଠନ ପାଇଁ ମିଳିଥିବା ଐତିହାସିକ ଜନାଦେଶ ଲାଗି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 10 ବର୍ଷ ଧରି ଏନ୍ଡିଏ ସରକାରଙ୍କ ଅକ୍ଲାମ ଉଦ୍ୟମକୁ ଏହି ବିଜୟ ଦୃଢ଼ ସମର୍ଥନ କରୁଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି, ଲୋକମାନଙ୍କ ଅସୀମ ସ୍ନେହ ଓ ସହଯୋଗ ଆହୁରି ଉନ୍ନତ ସେବା ପ୍ରଦାନ କରିବ ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ଗୁଜରାଟକୁ 3-ଦିନିଆ ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଶ୍ରୀ ମାଝୀ ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ରୋଡ୍ ଶୋ, ରାଉଣ୍ଡ ଟେବୁଲ୍ ବୈଠକ କରିବା ସହିତ ରାଜ୍ୟରେ ଶିଳ୍ପ ବିକାଶ ନେଇ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ମାଧ୍ୟମରେ ନୂତନ ନିବେଶ, ଶିଳ୍ପ ବିକାଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପେଟ୍ରୋକେମିକାଲ, ଧାତବ, ଔଷଧ, ମେଡିକାଲ ଉପକରଣ, ପ୍ରସାଧନ ଓ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଗସ୍ତରେ ଯାଇଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ବଳିଷ୍ଠ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସ୍ ଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ନବସୃଜନ ଆଧାରିତ ଭବିଷ୍ୟତ ଗଠନ ଦିଗରେ ଦେଶର ଗବେଷଣାତ୍ମକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଗବେଷଣା କେବଳ ପିଏଚ୍ଡି ସନ୍ଦର୍ଭ ଓ ପତ୍ରପତ୍ରିକା ପ୍ରକାଶନ ମଧ୍ୟରେ ସୀମିତ ନ ରହି ସମାଜର କଲ୍ୟାଣ ଦିଗରେ ନବସୃଜନାତ୍ମକ ହେବା ଆବଶ୍ୟକ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସରକାର ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ 1,00,000 କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆଜି ରାଜସ୍ଥାନର ଜୟପୁରଠାରେ ଚାଲିଛି। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ ଯୋଗ ଦେଇଛନ୍ତି। ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଓ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହେଉଥିବା ଖବର ଆମର ହସ୍ତଗତ ହୋଇଛି। ମାଲକାନଗିରି ଜିଲ୍ଲାରେ ଏକ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ପାଇଁ ଚଳିତ ବର୍ଷ ବଜେଟ୍ରେ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଗସ୍ତରେ ଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ଜୟପୁର ମାଲକାନଗିରି ପ୍ରସ୍ତାବିତ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। 2027 ମସିହା ସୁଦ୍ଧା ସମସ୍ତ ରାଜସ୍ୱ ଗ୍ରାମକୁ ପକ୍କା ରାସ୍ତା ଏବଂ ବିଦ୍ୟୁତ୍ ସଂଯୋଗ ସହିତ ପାନୀୟ ଜଳର ବ୍ୟବସ୍ଥା କରିବା ନେଇ ସରକାର ମିଶନ ମୋଡ୍ରେ କାମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା

ମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡ୍ଲେ କଇଁଚଙ୍କ ବିକ୍ଷିପ୍ତ ଅଣ୍ଡାଦାନ ଜାରି ରହିଛି। ପ୍ରତିକୂଳ ପାଣିପାଗ ଯୋଗୁଁ କଇଁଚମାନଙ୍କ ସମୂହ ଅଣ୍ଡାଦାନ ଏପର୍ଯ୍ୟନ୍ତ ହୋଇପାରିନଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗୈରମଥା ନାସି ଏକ ନାସି ଦୁଇ ଏକକୁଳା ନାସି ପରି ବିଭିନ୍ନ ବିସ୍ତୀର୍ଣ୍ଣ ସାମୁଦ୍ରିକ ବେଳାଭୂମିରେ କଇଁଚମାନଙ୍କ ବିକ୍ଷିପ୍ତ ଅଣ୍ଡାଦାନକୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ 732 କଇଁଚ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ଅନ୍ତର୍ଗତ ପ୍ରତିବନ୍ଧିତ ଜଳସୀମାରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ମୋଟ 31,915 ସିଟ୍ ପାଇଁ 58,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଚଳିତ ରବି ଋତୁ 2025-26 ବର୍ଷ ପାଇଁ ରାଜ୍ୟ ସରକାର ପୂର୍ବ ବର୍ଷ ପରି ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ରବି ଧାନ ସଂଗ୍ରହ ଆସନ୍ତା ଜୁନ୍ ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ପାଇଥିବା ଟୋକନ ମୁତାବକ ନିର୍ଦ୍ଧାରିତ ତାରିଖରେ ଧାନ କ୍ରୟ କେନ୍ଦ୍ରକୁ ଧାନ ଆଣିବାକୁ କୁହାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଇନ୍ପୁଟ୍ ସହାୟତା ବାବଦରେ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା 3,100 ଟଙ୍କା ସରକାର ଦେଉଛନ୍ତି। ଧାନ ସଂଗ୍ରହର 48 ଘଣ୍ଟା ମଧ୍ୟରେ ଚାଷୀମାନଙ୍କର ପ୍ରାପ୍ୟ ବ୍ୟାଙ୍କ ଖାତାକୁ ପଠାଯାଉଛି। ଏ ସମ୍ପର୍କରେ 1967 ନମ୍ଘରକୁ ଫୋନ୍ କରି ଅଧିକ ତଥ୍ୟ ଜାଣିପାରିବେ। ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1864 ମସିହା ମାର୍ଚ୍ଚ 5 ତାରିଖ କେନ୍ଦୁଝରଗଡ଼ର କୁସୁମିତା ଗାଁର ଏକ ଭୂୟାଁ ପରିବାରରେ ଧରଣୀଧର ଜନ୍ମଗ୍ରହଣ କରିଥିଲେ। ଇଂରେଜ ଶାସକଙ୍କ ବିରୁଦ୍ଧରେ ବିଭିନ୍ନ ବିପ୍ଳବାତ୍ମକ ପନ୍ଥା ଗ୍ରହଣ କରିଥିଲେ। 1891 ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ସଂଗଠିତ ଧରଣୀ ମେଳି ଓଡ଼ିଶାର ଇତିହାସରେ ଲିପିବଦ୍ଧ ହୋଇଅଛି। ଏହି ମହାନ ବିପ୍ଳବୀଙ୍କର ମହତ ଆଦର୍ଶ ସର୍ବଦା ଚିରସ୍କରଣୀୟ ହୋଇ ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଉଛି। ଏହି ଅବସରରେ ଆଜି ସକାଳେ ଭୁବନେଶ୍ୱର ଇଏସ୍ଆଇ ହସ୍କିଟାଲ ଛକ ଏବଂ ଓଡ଼ିଶା ବିଧାନସଭା ନିକଟରେ ଥିବା ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ବିପ୍ଳବୀ ଧରଣୀଧର ସ୍ୱାଭିମାନ ଓ ସାହସର ଏକ ଜ୍ୱଳନ୍ତ ଅଗ୍ନିଶିଖା ଥିଲେ। ତାଙ୍କର ଦେଶପ୍ରେମ ଓ ନିର୍ଭୀକ ଚେତନା ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ସର୍ବଦା ଶକ୍ତି ଓ ପ୍ରେରଣା ଯୋଗାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ଳବୀ ଧରଣୀଧରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା ଗତକାଲିଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ଆସନ୍ତାକାଲିଠାରୁ ମା'ଙ୍କର ଘଟ ସହର ପରିକ୍ରମା କରିବ। ଗତକାଲି ଆଜ୍ଞାମାଳ ମିଳିବା ପରେ ମା' ରାମାୟଣମ୍ମା ସହର ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି। ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଯାତ୍ରା ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭିଭି ଜିରାମଜୀ ଯୋଜନାରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଆବେଦନ କରାଯାଇଥିବା 87 ପରିବାରକୁ 100 ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି। ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ 608 ପ୍ରକଳ୍ପ କାର୍ଯ୍ୟରେ 1,40,80,000 ଟଙ୍କା ବିନିଯୋଗ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାପାଳଙ୍କ ସଦ୍ଭାବନ ଗୃହରେ ଜିଲ୍ଲାପାଳ ବେଦଭୂଷଣ ଗତକାଲି 64 ମାମଲାର ଶୁଣାଣି କରିଛନ୍ତି। ମାମଲାଗୁଡ଼ିକ ମଧ୍ୟରେ 13 ସାମୂହିକ ସମସ୍ୟା, ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ମୋବାଇଲ୍ ନେଟ୍ୱର୍କ ସମ୍ପର୍କରେ ରହିଛି। ରାଜ୍ୟସ୍ତରୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଆଜି ସନ୍ଧ୍ୟାରେ 2 ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ସେମିଫାଇନାଲ୍ରେ ଆର୍ଏସ୍ପି ରାଉରକେଲା କ୍ରୀଡ଼ା ଛାତ୍ରାବାସକୁ ଭେଟୁଥିବା ବେଳେ ଦ୍ୱିତୀୟ ସେମିଫାଇନାଲ୍ରେ ସୁନ୍ଦରଗଡ଼ ଓ ନାଭାଲ୍ ଟାଟା ଏଚ୍ପିସି ମଧ୍ୟରେ ମୁକାବିଲା ହେବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗତକାଲି କାଳବୈଶାଖୀ ଜନିତ ଝଡ଼ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ଡିଭିଜନ ଜୁନ୍ ପହିଲାରୁ ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପେତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।
ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲତକ ଦେଲତକ ସମୟ ଅପରାହ୍ନ 3:00 ବାଜି ସାରିଲେଣି। ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର। ସାଥୀ, ଯେଉଁ ଦେଶେ ହସେ ସବୁଜ କ୍ଷେତ, ଯେଉଁଠି ନଦୀ ଝରଣା ଗାଁ, ସେ ହେଉଛି ଭାରତ। ଯାହାର ନାଁ ଭାରତ ତାହାରି ନାଁ। ଯେଉଁଠି ଭାରତ ମାତୃଭୂମିର ସୌନ୍ଦର୍ଯ୍ୟ, ସମୃଦ୍ଧି ଓ ସଂସ୍କୃତିର ଅଦ୍ଭୁତ ଚିତ୍ର ଅଙ୍କା ହୋଇଛି। ଭାରତ ହେଉଛି ବିଭିନ୍ନତାରେ ଏକତାର ଦେଶ। ପ୍ରକୃତିର ଅପାର ଦାନ, ସଂସ୍କୃତିର ଗଭୀରତା, ଐତିହ୍ୟର ଗୌରବ ଓ ମନୁଷ୍ୟତାର ମାଧୁର୍ଯ୍ୟ ମିଶି ଏକ ଅଦ୍ଭୁତ ଚିତ୍ର ତିଆରି କରିଛି। ସତରେ ଆମ ଭାରତ କେତେ ସୁନ୍ଦର! ଭାରତର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ଉତ୍ତରେ ହିମାଳୟ ପର୍ବତମାଳା ଦୃଢ଼ ପାହାଡ଼ରେ ଦେଶକୁ ସୁରକ୍ଷା ଦେଇଛି। ଦକ୍ଷିଣରେ ନୀଳ ସମୁଦ୍ର ତରଙ୍ଗ ଦେଶକୁ ଆଲିଙ୍ଗନ କରିଛି। ପୂର୍ବ ଓ ପଶ୍ଚିମରେ ମଧ୍ୟ ଅନେକ ପାହାଡ଼ ଓ ଉପତ୍ୟକା ଓ ଅରଣ୍ୟ ଭାରତର ସୌନ୍ଦର୍ଯ୍ୟକୁ ଅଧିକ ମନୋହର କରିଛି। ସବୁଜ କ୍ଷେତ ହସି ଉଠେ ଚାଷୀଙ୍କ ଘାମରେ। ଧାନ, ଗହମ, ଡାଲି, ସବଜ ଇତ୍ୟାଦି ଫସଲକୁ ସମୃଦ୍ଧ କରେ ଦେଶର ଚାଷୀ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା। ବର୍ତ୍ତମାନ ଶୁଣନ୍ତୁ ଗୋଟେ ସୁନ୍ଦର ଗୀତ, ଯୋଡ଼ିଏ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, ଯେଉଁଠି ସବୁଜ କ୍ଷେତ ହସେ, ଯେଉଁଠି ନଦୀ ଝରଣା ବହେ, ସେଇ ହେଉଛି ମୋ ଦେଶ ଭାରତ। ଭାରତର ନଦୀ ମାତୃକା ଦେଶ, ଗଙ୍ଗା ଯମୁନା ବ୍ରହ୍ମପୁତ୍ର ଗୋଦାବରୀ କୃଷ୍ଣା କାବେରୀ ପରି ଅନେକ।

ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲସ ଦେଲ ତକ ସହ ଚାଲିଛି ମୋ ଦେଶ। ହଁ ସାଥୀ, ଭାରତ ହେଉଛି ସାହସୀ ବୀରମାନଙ୍କ ଦେଶ, ଯେଉଁଠି ଅନେକ ସ୍ୱାଧୀନତା ସେନାନୀ ଜନ୍ମ ନେଇଥିଲେ। ସେମାନେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, ପ୍ରକୃତି ସହ ଭାରତର ଗଭୀର ସମ୍ପର୍କ ରହିଛି। ଅରଣ୍ୟ, ପଶୁ ପକ୍ଷୀ, ପର୍ବତ, ମରୁଭୂମି ଏହିସବୁ ଦେଶକୁ ବିଶେଷ କରିଛି। ଆମେ ଯଦି ପ୍ରକୃତିକୁ ସୁରକ୍ଷା କରିବା, ଗଛ ଲଗାଇବା, ପାଣି ସଂରକ୍ଷଣ କରିବା ଏବଂ ପରିବେଶକୁ ସୁଚିତ୍ର ରଖିବା ଆମର

ସତରେ ଆମ ଦେଶ ଭାରତ କେତେ ସୁନ୍ଦର, ଯେଉଁଠି କୁହନ୍ତି ନା ଯେ ଦେଶ ହସେ ସବୁଜ କ୍ଷେତ, ନଦୀ ଝରଣା ଗାଁ, ଭାରତ ତାହାରେ ନା।

ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ ସୁଜାତାର ଜର୍ଣ୍ଣି ଏହି ପର୍ଯ୍ୟନ୍ତ ଥିଲା ବିଦାୟ।

ଦିଅନ୍ତୁ, ରହୁଛି, ନମସ୍କାର। ଯିବା ପୂର୍ବରୁ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ହସୁଥାନ୍ତୁ ଏବଂ ଅନ୍ୟକୁ ହସାଉଥାନ୍ତୁ, କିନ୍ତୁ ଆପଣଙ୍କୁ ଏକା କରି ଛାଡ଼ିଯାଉ ନାହିଁ। ୟା ପରେ ପରେ କିଛି ସମୟ ପରେ ଆଉ ଜଣେ ଆର୍ଯ୍ୟ ମଧ୍ୟ ଆପଣଙ୍କ ସହିତ ଯୋଡ଼ି ହେବେ, ଆପଣଙ୍କୁ ମିଠା ମିଠା ଗୀତ ଶୁଣେଇବେ, ମିଠା ମିଠା କଥା ହେବେ। ସେଥିପାଇଁ ଟ୍ୟୁନ୍ କରି ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ଜୀବନର ଅନେକ ମୋଡ଼ରେ କିଛି ସୁଖ ଆସେ, କିଛି ଦୁଃଖ ବି ଆସେ। ଆମେ ସେ ସବୁକୁ ନିଜେ ନିଜେ ହିଁ ସାମ୍ନା କରିଥାଉ, କିନ୍ତୁ ଯେତେବେଳେ ସୁଖ ଆସେ ସେତେବେଳେ ଆମେ ସମସ୍ତଙ୍କ ସହିତ ସେହି ସୁଖକୁ ସେୟାର କରିଥାଉ, ମନ ଖୋଲି କଥା ହେଇଥାଉ, ସମସ୍ତଙ୍କୁ ଜଣେଇଥାଉ। କିନ୍ତୁ ଯେତେବେଳେ ଦୁଃଖ ଆସେ, ଯେତେବେଳେ ଜୀବନରେ ଦୁଃଖ ଆସେ ସେତେବେଳେ ସେ ଦୁଃଖକୁ ସେୟାର କରିବାକୁ ଆମେ କାହାକୁ ବି ନିଜର ବୋଲି ପାଉନା, କାହା ସହିତ ସେ କଷ୍ଟକୁ ବାଣ୍ଟି ପାରୁନା। କ'ଣ ଚାଲିଥାଏ ନିଜ ମନରେ ସେସବୁ କାହା ଆଗରେ ପରିପ୍ରକାଶ ବି କରିହୁଏ ନା। କିନ୍ତୁ କାହିଁକି ନା ଡର ଆସିଯାଏ ମନରେ, ଆଉ ସେ ଡରର ନାଁ ହଉଛି ଜଜମେଣ୍ଟ, ସେ ଡରର ନାଁ ରିଜେକ୍ସନ, ସେ ଡରର ନାଁ ସୋସାଇଟି। କାଳେ କିଏ ଆମକୁ ଜଜ୍ କରିଦବ, କାଳେ କିଏ ଆମକୁ ଭୁଲ ବୁଝିବ, କି କାଳେ ଅନ୍ୟମାନେ କ'ଣ କହିବେ ଆମକୁ। ଆଉ ଏଇସବୁ ଭାବି ଭାବି ଆମେ ନିଜ ଦୁଃଖ, ନିଜ କଷ୍ଟ ନିଜ ମନ ଭିତରେ ଚାପି ରଖିନେଇଥାଉ ନୁହେଁ। ଆଉ ବେଳେବେଳେ କ'ଣ ହେଇ ଜାଣନ୍ତି, ମନ ସେଇ ଦୁଃଖକୁ ସେୟାର ତ କରିବାକୁ ଅନେକ ଥର ଚାହିଁଥାଏ, କିନ୍ତୁ ଶୁଣିବା ଲୋକ କେହି ମିଳନ୍ତିନି। ସେପାଇଁ ସେ ବହୁତ ବାର ବହୁତ ଥର ଆମ ନିଜ ମନ କଥା ସେମିତି ଅକୁଆ ହେଇ ରହିଯାଏ ସବୁଦିନ ପାଇଁ। ଆଉ ସେଇ ଅକୁଆ କଥା ଦିନ ପରେ ଦିନ ରହି ରହି ମନ ଭିତରେ ଗୋଟେ ପାହାଡ଼ ଭଳି ଘର କରି ବସେ। ସୋ ଆସନ୍ତୁ କଥା ହେବା ସେଇ ଅକୁହା କଥାକୁ, ମନର ସେଇ ଅକୁହା ବେଦନା।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ଦିଲ୍ତାକ ଶୋ ଚାଲିଛି ବର୍ତ୍ତମାନ ସୁରିଲା ଆଫ୍ଟରନୁନ୍ ଆଉ ସୁରିଲା ଆଫ୍ଟରନୁନ୍ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ

ଛୋଟବେଳକର କଥା। କଲେଜରେ ପଢ଼ିଲା ବେଳେ ମୋର ଗୋଟେ କ୍ଲାସମେଟ୍ ଥାଏ, ସେ ନା ଟିକେ ଶାଏ ଟାଇପ୍ର, ଆଉ ବି ଟିକେ ଇଣ୍ଟ୍ରୋଭର୍ଟ ବି। ଇଣ୍ଟ୍ରୋଭର୍ଟ ମାନେ ଯିଏ ଦୁନିଆରେ ନିଜ ଦୁନିଆରେ ହିଁ ବଞ୍ଚି ରହିବାକୁ ପସନ୍ଦ କରନ୍ତି, ନିଜ ଦୁନିଆରେ ହିଁ ସେ ରୁହନ୍ତି ପ୍ରାୟ ଟାଇମ୍। ସୋସିଆଲାଇଜ୍ ହେବାକୁ ବେଶୀ ଭଲ ପାଆନ୍ତିନି, ବେଶୀ କଥା ହେବାକୁ ବି ସେମାନେ ପସନ୍ଦ କରନ୍ତିନି। ଆଉ ମୋର ସେଇ କ୍ଲାସମେଟ୍ ସିଏ ବି ସେମିତି କାହା ସହିତ ଏତେ କଥା ହୁଏନି, କାହା ସହିତ ବେଶୀ ମିଳାମିଶା ବି କରେନି, କିନ୍ତୁ ଯେତେବେଳେ ବି କେହି କିଛି ତାକୁ କୁହନ୍ତି ସେ ଟିକେ ଅଧିକା ହସେ। ମୁଁ କେତେଦିନ ଯାଏ ଏସବୁ ମାର୍କ କରି କରି ଦିନେ ଯେତେବେଳେ ତାକୁ ଏକଥା ପଚାରି ଦିଏ, ଆଉ ତା ସହିତ ଆଉ ଗୋଟିଏ ଛୋଟ ଲାଇନ୍ଟିଏ ପଚାରି ଦିଏ, ସେ ସାଙ୍ଗେ ସାଙ୍ଗେ କ'ଣ ହେଲା କି ଜାଣି ଭୋ ଭୋ ହେଇ କାନ୍ଦି ଉଠିଲା। ମୁଁ କାଳେ କ'ଣ ଭୁଲ କରିଲି ଭାବେ ବହୁତ ହିଁ ଡରି ଯାଇଥିଲି, ତଥାପି ତାକୁ ଟିକେ ବୁଝେଇବାରୁ ସେ ଚୁପ୍ ହେଲା। ତେବେ ସାଥୀ ଜାଣନ୍ତି ମୁଁ ତାକୁ କ'ଣ ପଚାରିଥିଲି? ମୁଁ ଖାଲି ତାକୁ ଏତିକି ପଚାରିଥିଲି ଯେ ସାଙ୍ଗ ତୁ ଠିକ୍ ଅଛୁ ନା, ବାସ୍ ଏତିକି। ଆଉ ଏତିକି ଶୁଣି ସେ କ୍ଲାସମେଟ୍ଟି ଜୋରେ ନିଜ କୋହ ସମ୍ଭାଳି ନପାରି କାନ୍ଦି ଉଠିଥିଲା। ଆଉ ଯେତେବେଳେ ମୁଁ ସମୟ ନେଇ ତାକୁ ତା ଦୁଃଖ କଷ୍ଟ ସବୁ ପଚାରି ବସିଲି, ସେ ସବୁକୁ ଶୁଣିବାକୁ ବସିଲି, ସେ ମୋତେ ତାର ନିଜର ଭାବି ସବୁକିଛି ସେୟାର କରିଥିଲା। ଆଉ ତାପରେ ମୁଁ ବନିଯାଇଥିଲି ତାର ସାଙ୍ଗ, ତାର ବେଷ୍ଟ ଫ୍ରେଣ୍ଡ। ସାଥୀ, ଏମିତି ହିଁ ତ ସାଙ୍ଗଟିଏ ଆମେ ସମସ୍ତେ ଖୋଜୁ ଜୀବନ ସାରା, ଯିଏ ଆମ ସୁଖ ଆମ ଦୁଃଖରେ ଆମ ସାଥ କେବେ ଛାଡ଼ିବନି, ଯିଏ ସବୁ ପରିସ୍ଥିତିରେ ଆମ ପାଖେ ପାଖେ ଛିଡ଼ା ହେଇଥିବ। ଆଉ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା, ଯିଏ ପ୍ରତି ମୁହୂର୍ତ୍ତରେ ଆମ ମନର ସେଇ ଅକୁହା କଥାକୁ ପଢି ପାରୁଥିବ। ଆମେ ପ୍ରତି ମୁହୂର୍ତ୍ତରେ ଆମ ଲାଇଫରେ ଖୋଜୁ ଏମିତି ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ, ଯାହାଙ୍କୁ ଆମେ ନିଜ ମନର ସେଇ ଦୁଃଖ ସେଇ କଷ୍ଟ କି ଏମିତି କିଛି ଅକୁହା କଥାକୁ ଖୋଲି କହିବାକୁ ଶହେ ଥର ଭାବିବାକୁ ପଡ଼ିବନି ଯେମିତି ଚାହିଁଥାଉ, ନୁହେଁ କି? ହଁ ସେଠି ନିଜ ଚାରିପାଖେ ନିଜ ନଜର ଟିକେ ବୁଲେଇ ଦେଖନ୍ତୁ ତ, ଆପଣଙ୍କ ଚାରିପାଖେ ଥିବା ବ୍ୟକ୍ତିମାନେ କ'ଣ ସତରେ ସମସ୍ତେ ଖୁସି ଅଛନ୍ତି? ଥରେ ନିଜର କେହି ଚିହ୍ନା ପରିଚିତ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ଅଚିହ୍ନା ବ୍ୟକ୍ତି ବି ହୁଅନ୍ତୁ, ତାଙ୍କ ପାଖରେ ବସି ତାଙ୍କୁ ଥରେ ଛୋଟ ପ୍ରଶ୍ନଟି ପଚାରି ଦେଖନ୍ତୁ ତ, ଜାଣିପାରିବେ ସେ ବ୍ୟକ୍ତି ଜଣକ କେତେ ଖୁସିରେ ଅଛନ୍ତି। ଆସନ୍ତୁ ଟିକେ କଥା ହେବା।

ସାଥୀ ତାକୁ ଲୁଚାନ୍ତୁନି, ଖୋଲି କହନ୍ତୁ ନା, ଆପଣ ପରିପ୍ରକାଶ କରି ଦେଖନ୍ତୁ। କିଏ ଆପଣଙ୍କୁ ଜଜ୍ କରିବାର ଭୟ ରଖନ୍ତୁନି, କାହିଁକିନା ଆମ ସମସ୍ତଙ୍କ ମନ ଖରାପ ହୁଏ ଆଉ ଆମେ ସମସ୍ତେ ହିଁ ଏଇଟା ଏଇ ସେମ୍ କଥା ଭାବୁ। ତାହେଲେ ଆମେ ସମସ୍ତେ ହିଁ ତ ସେମ୍ ହେଲେ ତାହେଲେ କିଏ କାହିଁକି କାହାକୁ ଜଜ୍ କରିବ? ଆଉ ଆମେ ଯଦି ନିଜ ମନ କଥା ଅନ୍ୟକରି ଖୋଲି ନ କହିବା, ତାକୁ ପରିପ୍ରକାଶ ନ କରିବା, ତାହେଲେ କ'ଣ ସେଇଟାକୁ କେହି ଜାଣିପାରିବେ କି? ନାଇଁ ନା। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ କଥା, ଆପଣ କଥା ହୁଅନ୍ତୁ, ପରସ୍ପର ସହିତ କଥା ହୁଅନ୍ତୁ, କାହିଁକି ନା କଥା ହେବା ଦ୍ୱାରା ମନ ଭିତରେ ଲୁଚି ରହିଥିବା ପ୍ରତ୍ୟେକଟି କଥା ବାହାରକୁ ଇଜିଲି ବାହାରି ଆସେ। ଆଉ ଥରେ ସେଇ ମନର କଥା ବାହାରକୁ ବାହାରି ଆସିଲେ ତାର ସମାଧାନର ବି ବାଟ ମିଳିଯାଏ। ସୋ ସାଥୀ କଥା ହୁଅନ୍ତୁ, ଆସନ୍ତୁ କଥା ହେବା।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସୀ ତେଲତାକ ବର୍ତ୍ତମାନ ଶୋ ଚାଲିଛି ସୋରିଲା ଆଫ୍ଟରନୁନ୍ ଆଉ ସୋରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ ସୁସ୍ଥ ଶରୀର ଯେମିତି ଆବଶ୍ୟକ ସୁସ୍ଥ ମନ ବି ସେମିତି ନିହାତି ଦରକାର ସୋ ମନ ଯଦି ଟିକେ ଭାରି ଲାଗୁଥାଏ ତାହେଲେ ନେଚରର ଟିକେ ସାହାଯ୍ୟ ନିଅନ୍ତୁ ନେଚର ପରିବେଶ ପ୍ରକୃତିଠୁ ବେଟର ହେଲର କିଏ ବା ଅଛି ସୁସ୍ଥ ଶରୀର ପାଇଁ ଯେମିତି ଭଲ ଖାଇବା ଏବଂ ସଠିକ୍ ପରିମାଣରେ ନିଦର ଆବଶ୍ୟକତା ରହିଥାଏ ସେମିତି ହିଁ ସୁସ୍ଥ ମନ ପାଇଁ ସକାରାତ୍ମକ ବା ପଜିଟିଭ୍ ଥିଙ୍କିଂ ରହିବା ନିହାତି ଜରୁରୀ ବେଳେବେଳେ ଆମେ ଅନ୍ୟକୁ ନିଜ ସହିତ ତୁଳନା କରିବସୁ ଆଉ ସେଇ ତୁଳନା ସେଇ କମ୍ପାରିଜନ୍ ଆମ ମନକୁ ଦୁର୍ବଳ କରିଦିଏ ସେଇପାଇଁ ମନକୁ ସୁସ୍ଥ ରଖିବାକୁ ହେଲେ ତୁଳନା

କମ୍ପେୟାର କରିବା ବନ୍ଦ କରନ୍ତୁ। ସବୁଠୁ ଇମ୍ପୋର୍ଟାଣ୍ଟ କଥା, ଲାଇଫରେ ଚିନ୍ତା ତ ଆସିବ ହିଁ, ଆଉ ଯେତେବେଳେ ଚିନ୍ତା ଆସୁଛି ସେତେବେଳେ ଆଖି ବନ୍ଦ କରି ଗୋଟେ ଦୀର୍ଘ ନିଶ୍ୱାସ ନେଇ ନିଜକୁ କୁହନ୍ତୁ,

ନମସ୍କାର ଶ୍ରୋତା ବନ୍ଧୁ, ଅପରାହ୍ନ 5ଟାରେ ଏଫ୍ଏମ୍ ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ରେଳ ଡିଭିଜନ ଜୁନ୍ ପହିଲାରୁ ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଗୁଜରାଟ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ରୋଡ୍ ଶୋ, ରାଉଣ୍ଡ ଟେବୁଲ ବୈଠକ କରିବା ସହିତ ରାଜ୍ୟରେ ଶିଳ୍ପ ବିକାଶ ନେଇ ଉଦ୍ୟୋଗପତିମାନଙ୍କ ସହିତ ଆଲୋଚନା କରିବେ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଜବାବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁମାନ କରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ବର୍ତ୍ତମାନ ପାଇଁ ନ୍ୟୁଜିଲାଣ୍ଡ ସେତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ସାଥୀ, ମୁଁ ସବୁବେଳେ ଆପଣଙ୍କୁ କୁହେ ଯେ ଖୁସିରେ ରୁହନ୍ତୁ, ଅନ୍ୟର ଖୁସିର କାରଣ ସାଜନ୍ତୁ। ଆଜି ସେଇ କାରଣ ଆପଣଙ୍କୁ ଏଫ୍ଏମ୍ ରିନ୍ ବଦଉଛେ। ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତାବନ୍ଧୁଙ୍କୁ ଆଜି ହସେଇବାର, ଖୁସିର ଖୋରାକ ଯୋଗାଇବା ଦାୟିତ୍ୱ ଆପଣଙ୍କୁ ଆଜି ଦଉଛି ଆମ ସମସ୍ତଙ୍କ ପ୍ରିୟ ଏଫ୍ଏମ୍ ରିନ୍। ଆଜି ଟିକେ ଫେରିଯିବା ସେଇ ପୁରୁଣା ଦିନକୁ, ଯୋଉ ଦିନରେ ଯୋଉ ପିଲାବେଳେ ଆମେ ସମସ୍ତେ କିଛି ନା କିଛି ଦୁଷ୍ଟାମୀ କରୁଥିଲେ। ଆଜି ସେଇ ଦୁଷ୍ଟାମୀର ଲିଷ୍ଟରୁ କିଛି ସେୟାର କରନ୍ତୁ ଆମ ସହିତ, ସେୟାର କରନ୍ତୁ ସେଇ କିଛି ମଜାଳିଆ ଦୁଷ୍ଟାମୀ ଯାହା ପାଇଁ ହେଇପାରେ ଆପଣଙ୍କୁ ବହୁତ ହିଁ ହଇରାଣ ହରକତ ହବାକୁ ପଡିଥିବ, ସେଇ ସବୁ ଆଜି ଆମ ସହିତ ସେୟାର କରନ୍ତୁ। ସେଇ ସବୁ ମଜାଳିଆ ଦୁଷ୍ଟାମୀ ଯାହାକି ଆଜି ଆପଣଙ୍କୁ ମନେ ପଡିଲେ ଆପଣଙ୍କ ମୁହଁରେ ହସ ଫୁଟେଇ ଦେଇଥାଏ। ସୋ ଆମ ସହିତ କନେକ୍ଟ ହେବା ପାଇଁ ଡାଏଲ କରନ୍ତୁ 0671-2303-153। ଆଉ ଆମ ସହିତ କନେକ୍ଟ ହେଇ ଜଣେଇ ଦିଅନ୍ତୁ ଆପଣଙ୍କ ପିଲାବେଳର ସେଇ ମଜାଳିଆ କିଛି ଦୁଷ୍ଟାମୀ।

0: ଦେଖିନ ବା ଆମ ସହିତ କିଏ କନେକ୍ଟ ହେଇଛନ୍ତି। ହ୍ୟାଲୋ ହ୍ୟାଲୋ,
1: ଜୟ ଜଗନ୍ନାଥ ନମସ୍କାର।
0: ଜୟ ଜଗନ୍ନାଥ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ କହୁଥିଲି ରାଜେଶ ନାୟକ ଜଗତସିଂହପୁର।
0: ନମସ୍କାର ସାଥୀ, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ ଚାଟ୍ କୁ।
1: ଆଜ୍ଞା,
0: କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ମୁଁ ତ ଗୋଟେ ପ୍ରକାର ଅଛି, ବର୍ଷା ପାଗ କୋହଲା କୋହଲା, ଥଣ୍ଡା ଥଣ୍ଡା କୁଲ କୁଲ ପାଗ, ଆପଣ କେମିତି ଅଛନ୍ତି?
0: ଆଜ୍ଞା, ମୁଁ ଆପଣମାନଙ୍କ ଭଲ ପାଇବା ଆଶୀର୍ବାଦ ପାଇଁ ବହୁତ ହିଁ ଭଲ ଅଛି। ତେବେ ଆମର ବି ଏଠି ଟିକେ ଅବିକା କାଳବୈଶାଖୀ ହେଇଯାଇଛି, ବର୍ଷା ଟିକେ ହେଇଯାଇଛି। ଆପଣଙ୍କ ଆଡେ ବର୍ଷା ବର୍ତ୍ତମାନ ଚାଲିଛି ନା ଛାଡି ସାରିଲାଣି?
1: ଆରେ ଆପଣଙ୍କ ଆଡେ କଣ ହେଇଛି, ଆମ ତ ଅବିଭକ୍ତ କଟକ ଜିଲ୍ଲା ଥିଲା, ବର୍ତ୍ତମାନ ଜଗତସିଂହପୁର ଅଲଗା ହେଇଯାଇଛି, ମାତ୍ର 35 କିଲୋମିଟର।
0: ଆଜ୍ଞା,
1: ଆଉ ଆପଣଙ୍କର ତେଣୁ ସିଟିଜା ଏସିସିଆ ସବୁଆଡେ ସମାନ।
0: ଆଜ୍ଞା, ତାହେଲେ ପାଗ ଆଜି କୋହଲା ହିଁ ଦେଇଛି। ତାହେଲେ କୁହନ୍ତୁ ଆପଣଙ୍କର ସେଇ ପିଲାବେଳର କିଛି ମଜାଳିଆ ଦୁଷ୍ଟାମି ଯାହାକି ଆଜି ବି ମନେ ପଡିଲେ ଆପଣଙ୍କ ମୁହଁରେ ହସ ଖେଳେଇ ଦିଏ।
1: ସେମିତି ତ ବହୁତ କିଛି ଅଛି, କିନ୍ତୁ ମୁଁ 2-3 ଖଣ୍ଡ ଆପଣଙ୍କ ସହିତ ସେୟାର କରୁଛି। ଯେତେବେଳେ ମୁଁ ପଢୁଥିଲି ଏମ୍ଇ ସ୍କୁଲରେ, ଆମର ବଟବିହାରୀ ଏମ୍ଇ ସ୍କୁଲ, ଆମର ଜଣେ ସାର୍ ଥିଲେ, ତାଙ୍କ ନାଁ ହଉଛି ବୁକୋଡ ସାର୍, ସେ ଭୂଗୋଳ ଆଉ ଅନ୍ୟାନ୍ୟ ଜିନିଷ ପଢାନ୍ତି। ଆଉ ତାଙ୍କର ଗୋଟେ ଖୋଇ ଅଛି, ସେ କଣ ନା ଧୋଇ ହେବେ ମାନେ ଟ୍ୟୁବୱେଲ ପାଖରେ ଗୋଡ ଧୋଉଥିବି ତ ଧୋଉଥିବେ, ଆଉ ପିଲାଙ୍କୁ କହିବେ ତମେ ଟ୍ୟୁବୱେଲ ମାର, ଆମେ ମାରି ମାରି ଧଇଁଆ ହେଇଯିବୁ, କିନ୍ତୁ ସେ ଗୋଡ ଧୁଆ ତାଙ୍କର ଚାଲିଥିବ। ତେଣୁ ମତେ ଯେତେବେଳେ କୁହନ୍ତି, ମୁଁ ଯେତେବେଳେ ରାଗ ହୁଏ, ମୋ ସାର୍ଙ୍କର କଣ କରେ ନା, ସେ ତ ଗୋଟେ ସାଇକେଲ ନେଇକି ଆସୁଥିଲେ, ଆଉ ତେଣୁ ମୁଁ କଣ କରେ ନା ଘରୁ ଛୁଞ୍ଚି ନେଇକି ଆସିଥିବି, ଆଉ ମାତ୍ର 6 କି 7 କଣା କରିବି। ଆଉ ଥରେ ଥରେ ତାଙ୍କ ବଲ୍ପିନ୍ କି ଖୋଲିକି ସେଠି ଗୋଟେ ଡିଗି ପୋଖରୀ ଥିଲା, ସେ ପୋଖରୀ ମଝିକି ଫୋପାଡ଼ିଦେବି। ସାର୍ ଯେତେବେଳେ ବାହାରିବେ ଘରକୁ, ସେତେବେଳେ ଚକାର କଣ ପମ୍ପ ନାହିଁ, ଆଉ ଆମ ପିଲାଙ୍କୁ ବି ମୁଁ କହିଦେଇଥିବି ଯେ ମୋ ନାଁ ଯିଏ କହିବ ପୁଣି ଭୟଙ୍କର ହବ, କେହି କହିବେନି। ସାର୍ ସେଠି ବହୁତ ସାଇକେଲ ଥୋଇବେ, ଅନ୍ୟ ଲୋକଙ୍କୁ କହିବେ, ତାଙ୍କ ଅନ୍ୟ ଟିଚରଙ୍କୁ ସେ ଗାଡିରେ ତାଙ୍କୁ ନେଇକି ଛାଡିକି ଆସିବେ।
0: ତ ଶ୍ରୋତା ବନ୍ଧୁ, ଆପଣ କେବେ ଧରା ପଡିଛନ୍ତି?
1: ନାଇଁ ନାଇଁ, ମୁଁ ତ ଧରା ପଡିନି। ତାପରେ ଆଉ ଗୋଟେ କେସ୍ କହୁଛି ଆପଣଙ୍କୁ, ଥରେ କଣ ହେଇଛି ନା

0: ମାନେ କଣ ନା ମୁଁ ଚଢିଛି ଗଛ, ସେତେବେଳେ ମୁଁ ତ ପହଁରା ପହଁରିବି, ଗଛ ବି ଚଢେ ସବୁ, ଜାମୁକୋଳି ଗଛ, ଆମ୍ବ ଗଛ, ପୁରା ମାଷ୍ଟର ଥିଲି ନା, ତେଣୁ ମୁଁ ଚଢି ଯାଇଛି ପୁରା ଗୋଟେ ଜାମୁକୋଳି ଗଛରେ, ଜାମୁକୋଳି ପାରୁଛି ବର୍ଷା ଦିନ, ମୁଁ ଆଉ ଜାଣିନି ସେଠି ଗୋଟେ ମାନେ ବିରୁଡି ବସା ହେଇଛି, ବଡ ବିରୁଡି ବସା, ପିଲାମାନେ ତଳେ ଗୋଟଉଛନ୍ତି, ମୁଁ ଚଢି ଯାଇଛି, ଯେମିତି ବିରୁଡି ମତେ ଗୋଡେଇକି ଆସି ଦୁଇ ଚାରିଟା ଖଣ୍ଡ ମାରିଦେଲେ, ଗୋଟେ ଶୁଖିଲା ଡାଳକୁ ଧରି ପକେଇଲି, ବେଳା ଭଲ ଭାଙ୍ଗିଗଲା, ମୋ ବେଳା ଭଲ ଥିଲା, ମୁଁ ଡାଇରେକ୍ଟ ଯାଇ ସେ ପୋଖରୀ ଭିତରେ ପଡିଲି, ଯଦି ପୁରା ରାମ ନାମ ସତ୍ୟ ହେଇଯାଇଥାନ୍ତା ଆଉ।
1: ତାହେଲେ ଆମେ କହିପାରିବୁ ଯେ ଆପଣ ଟିକେ ବିଛୁଆତି ଗୋଷ୍ଠୀର ଥିଲେ?
0: ବିଛୁଆତି କଣ, ବିଛୁଆତି ବାଇ ଟଙ୍କା ଆଉ ତା ଉପରକୁ ଯାଉଥିଲା, ସେ ଟାଇପ୍ ର ବି ଥିଲୁ, ପାଠ ଯେମିତି ବି ହଉଥିଲା, ଦୁଷ୍ଟାନ୍ତ ବି ସେମିତି ହଉଥିଲା।
1: ଯାହା ହଉ, ଆପଣ ଏମିତି ବିଛୁଆତି ଥିଲେ ବୋଲି ଅବିକା ସେଇ ସବୁ କଥା ଯେତେବେଳେ ମନେ ପଡୁଛି ଆପଣଙ୍କ ମୁହଁରେ ନିହାତି ହସ ଫୁଟି ଯାଉଥିବ, ଆଉ ଆପଣଙ୍କର ସେଇ ସବୁ ଦୁଷ୍ଟାମି ଶୁଣିକି ଆମ ମନରେ ବି ସେମିତି, ଆମ ମୁହଁରେ ବି ସେମିତି ହସ ଫୁଟି ଯାଇଛି। ତେବେ ବହୁତ ବହୁତ ଧନ୍ୟବାଦ।
0: ଆପଣ ତ ବହୁତ ମାନେ ଗୋଟେ ଫନି ଟପିକ, ସୁନ୍ଦର ଟପିକ ଆଣିଛନ୍ତି।
1: ଆଜ୍ଞା,
0: ଆପଣଙ୍କୁ ଭଲରେ ରଖିଥାନ୍ତୁ, ରହିଲୁ ଭଉଣୀ, ଜୟ ଜଗନ୍ନାଥ।
1: ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ସାଥୀ, ଏ ତ ଥିଲେ ରାଜେଶ ଭାଇ ଜଗତସିଂହପୁରରୁ ଆମ ସହିତ କନେକ୍ଟ ହେଇଥିଲେ, ଜଣେଇଲେ ତାଙ୍କର ସେମିତି କିଛି ମଜାଳିଆ ମଜାଳିଆ ଦୁଷ୍ଟାମି, ଯାହାକି ମତେ ତ ବହୁତ ହସ ଲାଗିଲା, ଆପଣଙ୍କୁ ବି ସେମିତି ଖୁସିର ଖୋରାକ ଜଗେଇଥିବ ନିହାତି। ତେବେ ଆପଣ ବି ଆମ ସହିତ କନେକ୍ଟ ହେଇଯାଆନ୍ତୁ, ନମ୍ବର ହେଉଛି 0671-2303-153। ଆମ ସହିତ କନେକ୍ଟ ହେଇକି ଆପଣଙ୍କର ବି ସେଇ ଦୁଷ୍ଟାମି ମଜାଳିଆ ଦୁଷ୍ଟାମି ଲିଷ୍ଟରୁ କିଛି ଆମ ସହିତ ସେୟାର କରନ୍ତୁ। ଆମ ସହିତ ଯୋଡି ହେଇଛନ୍ତି। ହ୍ୟାଲୋ,
2: ହ୍ୟାଲୋ ମ୍ୟାଡମ୍, ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
2: ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ଲୋକାମାରୁ ରାଜୀବ ଗୌଡ କହୁଥିଲେ।
1: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଇନ୍ ଲାଇଫ ଚିଟ୍ ଚାଟ୍ କୁ।
2: ହଁ ମ୍ୟାଡମ୍,
1: କେମିତି ଅଛନ୍ତି ପ୍ରଥମେ କୁହନ୍ତୁ, ଆଉ ଆପଣଙ୍କ ପାଗ ବର୍ତ୍ତମାନ କେମିତି ଅଛି?
2: ଭଲ ଅଛି ମ୍ୟାଡମ୍, ପୂର୍ବରୁ ବର୍ଷା ହେଇଛି ଅଧଘଣ୍ଟାଟେ ଘଣ୍ଟାଟେ ପୂର୍ବରୁ, ଏବେ ପାଗ ବହୁତ ଭଲ ଲାଗୁଛି, ବହୁତ ଥଣ୍ଡା ଲାଗୁଛି ମ୍ୟାଡମ୍।
1: ଆଜ୍ଞା, ତାହେଲେ ଆଜିର ଟପିକ ଉପରେ କଣ କହିବେ, ନିଜର ସେଇ ସବୁ ମଜାଳିଆ ଦୁଷ୍ଟାମିରୁ କିଛି ଆମ ସହିତ ସେୟାର କରନ୍ତୁ।
2: ହଁ ମ୍ୟାଡମ୍, ଆମେ ଯେତେବେଳେ ସପ୍ତମ ଶ୍ରେଣୀ ପଢୁଥିଲୁ, ଆମର ଦୁଇଜଣ ସାଙ୍ଗ ସେମାନେ ବାଇକ ଟଙ୍କା ଆଣି ଝିଅମାନଙ୍କର ବେଞ୍ଚ ଡେସ୍କରେ ସବୁ ମାନେ ଘସି ଘସି ସବୁ ପୋଡି ଦେଇଥିଲେ ଛୁଟି ଦିନ, ଆଉ ତା ପର ଦିନ ଯେତେବେଳେ ସବୁ ସ୍କୁଲ ଆସିଲେ ଝିଅ ପୁଅ ସବୁ ସେଥିରେ ବସିବା ପରେ ସବୁ ଜାଗା ସେମାନେ କୁଣ୍ଡେଇ କୁଣ୍ଡେଇ ପୁରା ହଇରାଣ ହୋଇଥିଲେ, ଆଉ ସେଦିନ ବହୁତ ମଜା ଲାଗିଥିଲା ମ୍ୟାଡମ୍।
1: ତ ତାହେଲେ ସାଥୀ, ଆପଣ ବି ସେଥିରେ ସାମିଲ ଥିଲେ ନା?
2: ନାଇଁ ମ୍ୟାଡମ୍, ମୁଁ ସାମିଲ ନଥିଲି।
1: ତାହେଲେ ମୁଁ ତ ଆଜି ଆପଣଙ୍କୁ ପଚାରିଲି ଯେ ଆପଣ ନିଜ ଛୋଟ ବେଳେ ଛୁଆ ବେଳେ କଣ ସବୁ ଏମିତି ଦୁଷ୍ଟାମି କରିଛନ୍ତି, ସେଇଟା ଆମ ସହିତ ସେୟାର କରନ୍ତୁ।
2: ଆଉ ଛୋଟବେଳେ ମୁଁ ବିଶେଷ କିଛି ଦୁଷ୍ଟାମି ତ କରେ ନାହିଁ, ବନ୍ଧ ମାନେ ନିଜେ ଦୁଷ୍ଟାମି ମାନେ ବନ୍ଧକୁ ଯାଇ ପହଁରା ପହଁରି କରେ, ଆଉ ନଦୀରେ ମଧ୍ୟ ପହଁରା ପହଁରି କରି ଏମିତି ବଦମାସ କାମ କରିଥାଏ।
1: ଆଚ୍ଛା ସାଥୀ, ଆପଣ ନିଜ ଯୋଉ ସାଙ୍ଗ ମାନେ ଥିଲେ, ଯୋଉ ସାଙ୍ଗ ଗୋଷ୍ଠୀ ଥିଲେ, ସେମାନେ ତ ନିହାତି ଦୁଷ୍ଟାମି କରୁଥିବେ?
2: ହଁ ମ୍ୟାଡମ୍, ଆହୁରି ଆମର ସାର୍ ମାନଙ୍କର ସବୁ ଗାଡି ହେଲେ ଭାଙ୍ଗି ଦେଇଥିଲେ ମ୍ୟାଡମ୍, ଆମେ ପ୍ରାଇମ ମାନେ ଯେତେବେଳେ ପ୍ରାଇମେରୀରେ ପଢୁଥିଲୁ।
1: ଆଜ୍ଞା, ତ ସେଇ ସାଙ୍ଗ ମାନେ ଯୋଉ ଦୁଷ୍ଟାମି କରନ୍ତି, ତାଙ୍କ ପାଇଁ କେବେ ଆପଣ ମାଡ କି ଗାଳି ଶୁଣିଛନ୍ତି, ଖାଇଛନ୍ତି?
2: ହଁ ମ୍ୟାଡମ୍, ସେମାନେ ବହୁତ ଡିଷ୍ଟର୍ବାନ୍ସ କରିଥାନ୍ତି, ମାନେ କ୍ଲାସ ଯାକ ସାର୍ କ୍ଲାସ ଯାକ ବାଡ଼ାନ୍ତି, ଯଦି କିଏ ଯଦି ମାନେ ଦୁଷ୍ଟାମି ପିଲା ଯଦି ଜଣା ନ ପଡିଲା ତାହେଲେ କ୍ଲାସ ଯାକ ବାଡ଼ାନ୍ତି ସାର୍।
1: ଆଜ୍ଞା, ତାହେଲେ ବି ଆପଣ ସେଇ ଗୋଷ୍ଠୀରେ ବେଳେବେଳେ ସାମିଲ ହେଇଯାନ୍ତି ମାଡ ଖାଇବା ଗୋଷ୍ଠୀରେ?
2: ଆମେ ମାନେ ଜଣେ ସାର ହେଲେ ସମସ୍ତେ ସେର ବୋଲି ଭାବିବାକୁ ପଡିବ ଆଉ।
1: ଠିକ ଅଛି, ବହୁତ ହିଁ ଭଲ ଲାଗିଲା ଆପଣ ଆମ ସହିତ କନେକ୍ଟ ହେଇଥିଲେ, ରହୁଛି, ନମସ୍କାର।
2: ନମସ୍କାର ମ୍ୟାଡମ୍।

0: ଉର୍ମିଳା ବେହେରା କହୁଥିଲି ସନ୍ତୋଷରଙ୍ଗୀରୁ।
1: ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ଚାଟ୍ କୁ।
0: ଥ୍ୟାଙ୍କ ୟୁ।
1: କେମିତି ଅଛନ୍ତି?
0: ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ମୁଁ ବି ବହୁତ ଭଲ ଅଛି। ମ୍ୟାଡାମ ତାହେଲେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ?
0: ପିଲାଦିନର ସ୍ମୃତି ଟା ବହୁତ ନିଆରା।
1: ଆଜ୍ଞା।
0: ଯେତେ ମନ ଭୁଲି ଯିବାକୁ ଚାହିଁବ ସେତେ ସେ ମନେ ପଡୁଥିବ।
1: ଆଜ୍ଞା।
0: ଏଇ ସନ୍ଧ୍ୟାବେଳର ନଈକୂଳେ ବସିବା ଟାଇମ, ସମସ୍ତେ ବାରିରୁ କମଳା ଆମ୍ବ ଚୋରି କରିକି ଖାଇବା, ଗାଡ଼ିଆରୁ ମାଛ ଧରିବା, ଆଉ ଏଇ ସବୁ ଫୁଲ ତୋଳିବା କୁଦୁରୁକୁଣୀ ହେଲେ, ମାନେ ଇଏ ସବୁ ଅନୁଭୂତି ଗୁଡାକ ପୁରା ନିଆରା।
1: ଆଜ୍ଞା। ଏମିତି କିଛି ଦୁଷ୍ଟାମୀ ରହିଛି କି ଯୋଉଥିପାଇଁ କି ଆପଣଙ୍କୁ ହଇରାଣ ହରକତ ହବାକୁ ପଡିଛି, ଆଉ ସେଇଗୁଡା ମନେ ପଡିଲେ ଆଜି ଆପଣଙ୍କୁ ଭାରି ଖୁସି ଲାଗେ?
0: ଫୁଲ ତୋଳିବାକୁ ଯେତେବେଳେ ଯାଉ କୁଦୁରୁକୁଣୀ ବେଳେ,
1: ଆଜ୍ଞା,
0: ଆମେ ପନିପରିବା ସବୁ ନେଇ ଆସିଥାଉ ସମସ୍ତଙ୍କ ବାଇରୁ।
1: ଧରା ପଡିଛନ୍ତି କେବେ?
0: ସେଟା ପୁରା ଅଧିକା ଥାଏ।
1: ଆପଣ ଧରା ପଡିଛନ୍ତି କେବେ?
0: ଆଜ୍ଞା, ଧରା ପଡିଛୁ ବା, ଜଣଙ୍କର କଦଳୀ କାନ୍ଦି ନେଇ ଆସିଥିଲୁ, ଧରା ପଡିଲୁ ତା ପରଦିନ, କିନ୍ତୁ ମାନିଲୁନି ଆଉ।
1: ତାହେଲେ ଆପଣ ଧରା ପଡିଛନ୍ତି କିନ୍ତୁ ଆପଣଙ୍କ ଉପରେ ଉତ୍ତମ ମଧ୍ୟମ ବସିନି?
0: ନାଇଁ ବସିନି, ଯେହେତୁ ଗାଁର ଛୁଆ ତ ଆଉ କଣ, ସେଇ ସାଇ ପଡିଶା ତ।
1: ଆଜ୍ଞା।
0: ଆଉ ପିଲାମାନେ ତ ଏମିତି ଦୁଷ୍ଟାମି କରନ୍ତି, ଆଉ ଯାହା ଟିକେ ସୋଦିଲେ ଫେଣାଇ ରଖିଦେଲୁ, ଆଉ ଯାହା ହେଲା ଫେରେଇ ଦେଲୁ ଆଉ।
1: ଆଜ୍ଞା। ଏମିତି କୁହାଯାଏ ଯେ ଝିଅମାନେ ଟିକେ ଦୁଷ୍ଟ ନଥାନ୍ତି, କିନ୍ତୁ ଯାହା ହଉ ଆପଣ ପ୍ରୁଫ କଲେ ଯେ ସେମିତି କିଛି ଜେଣ୍ଡର ବାୟସ ନଥାଏ ଦୁଷ୍ଟାମିରେ।
0: ଆଜ୍ଞା
1: ଆଜ୍ଞା, ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଆପଣ ଆମକୁ ହସର ଖୋରାକ ଯୋଗେଇ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
0: ଧନ୍ୟବାଦ ଆପଣଙ୍କୁ ଦିଆଯିବ, କାହିଁକିନା ଟପିକ ନେଇଛନ୍ତି ପିଲାଦିନର ସ୍ମୃତି କି ଅନୁଭୂତି କି ସେୟାର କରିବା ପାଇଁ।
1: ଆଜ୍ଞା।
0: ତା ସହିତ ଯୋଉ ଗରମ ଦିନ ଆମର ଗଛରେ ଯୋଉ ପଣସ ସବୁ ପାଚି ନଥାଏ କି?
1: ଆଜ୍ଞା।
0: ଆମେ ବାରିଆଡେ ଗଲା ଭିତରେ ଆମେ ତ କଣ ଗଛରେ ସେ ଟଙ୍ଗିଆ ହେଇଥିବ, ଆମେ ପୋଟ ଚଢେଇ ଖାଇଦେଇଥାଉ, ଗଛରେ ଗଛରେ ଓଳିଥିବ ଚୋପା ସହକାରେ ଆଉ।
1: ବହୁତ ହି ଭଲ ଲାଗିଲା, ଫନି ଥିଲା ଆପଣଙ୍କର ଦୁଷ୍ଟାମୀ ଗୁଡା। ତେବେ ଦୁଷ୍ଟାମୀ ତ କୁହାଯାଇ ନପାରେ ପର୍ଟିକୁଲାରଲି, କିନ୍ତୁ ହଁ ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ରହୁଛି, ନମସ୍କାର।
0: ଆପଣଙ୍କର ଅନୁଭୂତି ଟିକେ ପଛକୁ ସେୟାର କରିବେ ଭଲ ଲାଗିବ।
1: ନିହାତି ନିହାତି, ମୁଁ ବି ସେୟାର କରିବି ମୋର ଦୁଷ୍ଟାମୀ। ତେବେ ରହୁଛି,
0: ଥ୍ୟାଙ୍କ ୟୁ।
1: ନିହାତି ସାଥୀ, ମୁଁ ବି ନିଜ ଦୁଷ୍ଟାମୀ ସେୟାର କରିବି, କିନ୍ତୁ ହଁ ମୁଁ ଏତେ ବି ଦୁଷ୍ଟ ନଥିଲି। ତେବେ ଆପଣ ଡିସାଇଡ୍ କରିବେ ଶୁଣିକି, ଆଜି ଆମ ସହିତ ଯେତିକି ଜଣ ଶ୍ରୋତା ବନ୍ଧୁମାନେ ଯୋଡ଼ି ହେବେ, ତାଙ୍କର ଦୁଷ୍ଟାମୀର ଲିଷ୍ଟ ଶୁଣି ଆପଣମାନେ ଜଜ୍ କରିବେ। ନିହାତି ଆପଣମାନେ ଡିସାଇଡ୍ କରିବେ ଯେ କିଏ ତାଙ୍କ ଭିତରୁ ଥିଲେ ବିଛୁଆତି, ଆଉ କିଏ ଥିଲେ ବାଇଡଙ୍କ ଗୋଷ୍ଠୀର। ଦେଖିନବା ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ, ନମସ୍କାର। କିଏ କହୁଥିଲେ, କୋଉଠୁ କଲ କରିଥିଲେ?
2: ଶୁଭ ସନ୍ଧ୍ୟା, ମା ସାରାଙ୍କ ଆଶୀର୍ବାଦ ସହ ପରିବାର ଭଲ ଅଛନ୍ତି ଭଉଣୀ, ମୁଁ ଜଗତସିଂହପୁର ମେଡିକାଲ କଲୋନୀ ଟୁନାନେ କହୁଛି।
1: ଆଜ୍ଞା ନମସ୍କାର, ଶୁଭ ସନ୍ଧ୍ୟା, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ଚାଟ୍ କୁ। ଟୁନା ଭାଇନା କେମିତି ଅଛନ୍ତି?
2: ଆପଣଙ୍କ ଭଲ ପାଇବା ମା ସାରାଙ୍କ ଆଶୀର୍ବାଦରୁ ବହୁତ ଭଲ ଅଛି, ଆଶା କରେ ମା ସାରା ଆପଣଙ୍କୁ ନିଶ୍ଚିନ୍ତ ଭଲ ରଖିବେ।
1: ଆଜ୍ଞା, ଆପଣଙ୍କ ଆଶୀର୍ବାଦ ଆପଣଙ୍କ ପ୍ରାର୍ଥନା ପାଇଁ ମୁଁ ବି ଭଲ ଅଛି। ତେବେ ଆପଣଙ୍କ ଆଡେ ହାଲଚାଲ କେମିତି, ବର୍ଷା ହେଇଛି?
2: ହଁ, ଆଜି ସକାଳୁ 8ଟାରେ ପୁରା ବର୍ଷା ଜମି ଦେଇଛି, ତାପରେ ମେଘୁଆ ମେଘୁଆ ରଖିଛି, ଭଲ ପାଗ କରିଛି, ବର୍ଷା ଉଠିଛି, ଆଉ ବି ହେଇପାରେ
1: ଟପିକ ଉପରେ ଯେ ଆପଣଙ୍କର ଛୁଆବେଳେ ସେମିତି କିଛି ମଜାଳିଆ ମଜାଳିଆ ଦୁଷ୍ଟାମୀ?
2: ଛୁଆବେଳେ ତ ବହୁତ ମଜା ଅଛି।
1: ଆଜ୍ଞା, ତା ଭିତରୁ କିଛି?
2: ତା ଭିତରୁ ଗୋଟିଏ କହିବି, ମୋର ଛୋଟବେଳୁ ମୁଁ ଜନ୍ମ ହେଲା ଭୁବନେଶ୍ୱରରେ, ପାଠ ପଢୁଥିଲି ଭୁବନେଶ୍ୱର କ୍ୟାଥୋଲିକ ସ୍କୁଲରେ। ସେତେବେଳେ ଆମ ଘର ଠାରୁ ସ୍କୁଲ ଟା ଟିକେ ଦୂର, ଦୂର ମାନେ ହାଫ୍ କିଲୋମିଟର ହବ, ବାଟରେ ଜଙ୍ଗଲ ଥିଲା, ସେ ଏବେ ଘର ଦ୍ୱାର ହେଇଗଲେ, ଜଙ୍ଗଲରେ ମଝିରେ ଆମେ ଯାଉଥିଲୁ। ଆଉ ସେ ସ୍କୁଲରେ ସଂସ୍କୃତ ପଣ୍ଡିତ ଯିଏ, ସେ ମୋର ସଂସ୍କୃତ ହୁଏନି, ତେଣୁ ସେ ସଂସ୍କୃତ ପଣ୍ଡିତ ଯିଏ ସେ ମତେ କହିଲେ, ମତେ ନାଇଁ ସ୍କୁଲ କ୍ଲାସରେ ଆମେ ଷାଠିଏ ପିଲା ଥିଲୁ, ସମସ୍ତଙ୍କ କତିରେ କାଲି ବାଳକ ବାଳକ ବାଳକା ଘୋଷିକି ଆସିବ, ମାନେ କାଲି ନୁହେଁ ଯୋଉଦିନ ତାଙ୍କର ପିରିୟଡ୍ ପଡିବ ସେଦିନ ଘୋଷିକି।

0: ଆମ ପରବର୍ତ୍ତୀ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ନମସ୍କାର ଅପା।
0: ନମସ୍କାର,

0: ଡାକ୍ତର ଗୋଟି ଗୋଟି କିରି ସବୁ କହିବ
1: ତ ସାଥି ଆପଣ ଘୁଷିକି ଯାଆନ୍ତି ନା ନାହିଁ
0: ନାହିଁ ମୁଁ ସେଦିନ ଶୁଣନ୍ତି ମୁଁ ଆଉ ଯାଇନି ମାନେ ଯୋଉଦିନ ପଡିଲା ପିରିୟଡ ମୁଁ ଘରେ ବାହାନ ଦେଖିଲି ମୁଁ ଆଉ ଯିବିନି କାହିଁକି ପଲିଟେକ ବାଡ ଯେତେ ଦେଖିଛି ତେଣୁ ଯିବିନି ବୋଲି ଚେଷ୍ଟା କଲି ହେଲାନି ତେଣୁ ଘରେ କହିଲେ ନାହିଁ କାହିଁକି ଯିବୁନି କଣ ଯେ ମୁଁ ଆଉ ଅସଲ କଥା କହିପାରୁନି ତେଣୁ ମୁଁ ଗଲି ଭଲ ବାଧ୍ୟ କଲେ ଯେମିତି ଅଳ୍ପ ବାଟ ଯାଇକି ଗୋଟେ ନେଉଳଟେ ପାସ୍ କରିଗଲା ମୁଁ କହିଲି ଯାହା ହଉ ନେଉଳ ଦେଖିଲେ ଶୁଭ ବୋଲି ସମୀକ୍ଷା ତେଣୁ ଆଜି ମୋ ଉପରେ କିଛି ହବନି ଆଉ ଅଳ୍ପ ବାଟ ଯାଇକି ଗୋଟେ ହଳଦୀ ବସନ ପଡିଲା ମୁଁ କହିଲି ଖୁସି ଆଉ ଶୁଭ ହେଇଗଲା ଆଉ ଯାଇ କ୍ଲାସରେ ପହଞ୍ଚିଲି କ୍ଲାସରେ ଆଗ ମ୍ୟାଥମେଟିକ୍ସ ତାପରେ ଇଂଲିଶ ତାପରେ ସଂସ୍କୃତ ପିରିୟଡ ଆସିଲା ପିରିୟଡ ପଣ୍ଡିତ ମାଷ୍ଟର ଆସିଲେ ପଣ୍ଡିତ ସାର୍ ଗୋଟିଏ ଆରମ୍ଭ କରିଦେଲେ ଆଉ ଯୋଉ ବାଡ ସେ ବାଡ ଏମିତି ହେଲା ତାପରେ ଘରକୁ ଚିଠି ଲେଖାଲା ଯେ କିଛି ପଢୁନି ଘରକୁ ଚିଠି ଲେଖା ଘରେ ବି ଉତ୍ତମ ମାଧ୍ୟମ ହେଲା ସେ ମାଡରେ ନଳା ବସିଗଲା ଯୋଉ ବେତ ମାଡ
1: ତାହେଲେ ସାଥି ଏଇଠି ଗୋଟେ କଥା ଆପଣ ପ୍ରୁଫ ତାହେଲେ କରିପାରିଥିବେ ଯେ ଆମର ସେ ଯୋଉ କଥାରେ ଅଛି ଯେ ନେଉଳ ଦେଖିଲେ ଶୁଭ ହୁଏ ହଳଦୀ ବସନ୍ତ ଦେଖିଲେ ଶୁଭ ହୁଏ
0: ମୁଁ କହୁଛି ଶୁଭ ଅଛି ମୁଁ ସେଇଠି ମାଡରେ ସୋଜାରେ ମୁଁ କ୍ୟାପିଟାଲ ହାଇସ୍କୁଲରେ ପୁରା 88% ମାର୍କ ସଂସ୍କୃତରେ ରଖିଲି ବୋର୍ଡରେ
1: କିନ୍ତୁ ସେଦିନ ତ ଶୁଭ ହେଲାନି
0: ସେଦିନ ଶୁଭ ହେଲାନି ସିଏ ବାଟଟା କଢେଇ ଦେଲା ତାପରେ ହଉଛି ସଂସ୍କୃତ ପୁରା ଲାଗି ବୋଲି ଲାଗି ବଢିକିରି 88 ମାନେ ମୋ କ୍ୟାପିଟାଲ ହାଇସ୍କୁଲରେ ଯେତିକ ପିଲା ଥିଲେ ଆମର ଏ ହଉ ବି ହଉ ସି ହଉ ଦିଟା ଦି ଯାଏଁ କ୍ଲାସ ଥିଲା ସେଥିରେ ମୁଁ ଏବଂ ଭୁବନେଶ୍ୱର ଭିତରେ ମୋର 88 ମାନେ ସଂସ୍କୃତରେ ମୁଁ ସେକେଣ୍ଡ ଡିଭିଜନରେ ରହିଛି
1: ଯାହା ହଉ ମାଡଟା ଆପଣଙ୍କୁ ସୁଧାରି ଦେଲା ତାହେଲେ କହି ଆମେ କରିପାରିବା
0: ସେଇ କଥାଟା ମୋର ମନେ ପଡୁଛି ଆଜି ବାଦ ଆଉ ଥରେ କହିଥିଲି ଅଜିରେ
1: ଯା ହଉ ବହୁତ ହିଁ ଭଲ ଲାଗିଲା ଆପଣଙ୍କର ସେଇ ମିଠା ମିଠା ଦୁଷ୍ଟାମି କଥା ଶୁଣି ଆପଣ ଆମ ସହିତ କନେକ୍ଟ ହେଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛି ନମସ୍କାର
0: ଆଗରେ ଆଉ ଥରେ ମା ସାରାଙ୍କୁ ଆପଣ ପରିବାରକୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା
1: ବହୁତ ବହୁତ ଧନ୍ୟବାଦ ଆପଣ ବି ସେମିତି ସବୁବେଳେ ହସୁଥାନ୍ତୁ ଭଲ ଥାନ୍ତୁ ସୁସ୍ଥ ଥାନ୍ତୁ ରହୁଛି ନମସ୍କାର ଆପଣଙ୍କ ୱେଟରେ ରହିଛୁ ଆପଣ ଆମ ସହିତ କନେକ୍ଟ ହେଇପାରିବେ ଡାଏଲ କରନ୍ତୁ 0671-2303-153 ଆଉ ଆମ ସହିତ କନେକ୍ଟ ହେଇକି ନିଜର ସେଇ ମିଠା ମିଠା ଦୁଷ୍ଟାମି କଥା ଆମ ସହିତ ସେୟାର କରିଦିଅନ୍ତୁ ଦେଖିନେବା ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି ହ୍ୟାଲୋ
2: ହ୍ୟାଲୋ ମୁଁ ବବ୍ଲୁ କହୁଛି କଟକରୁ
1: ନମସ୍କାର ସ୍ୱାଗତ କରୁଛି ଆଜିର ଡାଲି ଇନ୍ ଲାଇଫ ଚିଟ୍ଚାଟକୁ
2: ଥ୍ୟାଙ୍କ ୟୁ
1: କୁହନ୍ତୁ ଆଜିର ଟପିକରେ କ'ଣ କହିବେ ନିଜର ସେଇ ମିଠା ମିଠା ମଜାଳିଆ ଦୁଷ୍ଟାମି ବିଷୟରେ କିଛି ସେୟାର କରନ୍ତୁ ଆମ ସହିତ
2: ମୋର ଯେମିତି ଗୋଟେ ପିଲା ଦିନର କଥା ସେଟା କି ମତେ କହିଲା ପରେ ସେଠି ଗୋଟେ ପନିସମେଣ୍ଟ ମିଳିଥିଲା ଶିକ୍ଷକ ବି ମିଳିଥିଲା ସେଟା ଭାବିଲା ପରେ ଯେତିକି ଦୁଃଖ ବି ଲାଗେ ବେଳେବେଳେ ଲାଗେ କି ସେ ପିଲାଦିନର କଥା ସେଥିରେ ଏମିତି ଥିଲା ନା ଆମର ଗୋଟେ କୁକୁର ଥିଲା ଯାହାକି ମାମା କହିଥିଲେ କି ସେ କୁକୁର ଗୋଟେ ଗାଧେଇ ଦବୁ ଆଉ ଖରାରେ ଟିକେ ଅଳ୍ପ ସମୟ ତାକୁ ଠିଆ କରିଦେବୁ ତାର ଶୁଖିଗଲା ପରେ ତା ଦେହଟା ତାକୁ ଆଣିକି ପୁଣି ଛାଇରେ ବାନ୍ଧିଦେବୁ ମୁଁ ସେଇଠୁ ତାକୁ ଗାଧେଇ ଦେଲି ଗାଧେଇ ଦେଇକି ଗେଟ୍ ସାମ୍ନାରେ ବାନ୍ଧିକି ଆସିଲି ଆଉ ମୁଁ ଭୁଲି ଯାଇଛି ତାକୁ ବାନ୍ଧିଛି ବୋଲିକି ସେତେବେଳକୁ ଦିନ ପୁରା 12 ଆଉ ଖରା ଦିନର କଥା ଆଉ ଖରା ତ ବହୁତ ସାରା ହଉଥାଏ ସେ କୁକୁରଟି ବହୁତ ଖରାରେ ଠିଆ ହେଇକି ଛଟପଟ ହଉଛି ଆଉ ମାମା ଯେବେ ପଦାକୁ ଆଉ ପଦାକୁ ସେ ଆସିନାହାନ୍ତି ଯେବେ ପଦାକୁ ଆସି ଦେଖିଛନ୍ତି ସେ କୁକୁର ପୁରା ଖରାରେ ସେମିତି ବନ୍ଧା ହେଇକି ଅଛି ସେଠୁ ମତେ ଡାକିଲେ ଡାକିଲା ପରେ ମୋର ସେ ମନେ ପଡ଼ିଗଲା ସେଇ କୁକୁର କହିଥିଲେ ଟିକେ ତାକୁ ଖରାରେ ଟିକେ ଶୁଖେଇ ଦେଇକି ଖରାରେ ଶୁଖେଇ ଦେଇକି ତାକୁ ଟିକେ ନେଇ ଆସିବୁ କିନ୍ତୁ ମୁଁ ଆଣିନି ତ ଏଇ ଭିତରେ ସେଠୁ କହିଲା ଠିକ ଅଛି ତାକୁ ନେଇ ବାନ୍ଧିଲେ ସେଠୁ ମତେ ଆଣିକି ଟିକେ ଠିଆ କରେଇଲେ ଠିଆ କରେଇଲେ ମତେ ମାନେ 1 ଘଣ୍ଟା କହିଲା ବେଳେ ସେ ଠିଆ କରେଇଛନ୍ତି ତାପରେ ସେଠୁ ମତେ ଆଣିଲେ ଜେଜେମା ପାଟି କଲେ କି ଆରେ ତୁ ଖରାରେ କାହିଁକି ତାକୁ ଏମିତି ଠିଆ କରିଦେଇଛୁ ତାକୁ ହାତ ବାନ୍ଧିକି ନା ଯେତେବେଳେ ସେ ପଶୁଟି ସେ କହିପାରୁନି ତ ଇଏ କହିବ ନା ଖରାରେ କେତେ କଷ୍ଟ ହଉଛି,

0: ଇଏ କହିବ ତ ସେଇଠି ଗୋଟେ ଶିକ୍ଷା ମିଳିଥିଲା ତାପରେ ମତେ ବୁଝେଇଥିଲେ ଏମିତି କେବେ କରିବୁନି ସେ ଯେହେତୁ ପଶୁ ସେ କହିପାରେନି ତ ତୁ ନା ଖରାରେ କଷ୍ଟ ହଉଥିଲୁ ତୁ ଜେଜେମାକୁ ଡାକିଲୁ ଜେଜେମା ତତେ ଫିଟେଇକି ନେଲେ ତ ଏଇଭଳି କେବେ ଭୁଲ କରିବୁନି
1: ତାହେଲେ ଆପଣଙ୍କୁ ଏଥିରୁ ଗୋଟେ ଏଇ ଦୁଷ୍ଟାମୀରୁ ଗୋଟେ ଶିକ୍ଷା ମିଳିଛି କିନ୍ତୁ ଏଇଟାକୁ ଦୁଷ୍ଟାମୀ କୁହାଯାଇ ନପାରେ କାରଣ ଆପଣ ଭୁଲି ଯାଇଛନ୍ତି କିନ୍ତୁ ଆମେ ଆଜି ପଚାରୁଛୁ ଯେ କିଛି ମଜାଳିଆ ମଜାଳିଆ ଦୁଷ୍ଟାମୀ ଯୋଉଗୁଡା କି ଆପଣଙ୍କର ଅଭିଜ୍ଞ ବି ମନେ ରହିଛି ଆଉ ସେଟା ଆପଣଙ୍କ ମୁହଁରେ ଗୋଟେ ହସ ଫୁଟେଇ ଦିଏ ସେମିତି କିଛି ମଜାଳିଆ
0: ଦୁଷ୍ଟାମୀ ସ୍କୁଲ ଟାଇମରେ ବି ହୁଏ ଯେମିତିକି ବର୍ଷା ସିଜିନ ଆସିବ ସାଇକେଲିଂ ଆମେ କରିକି ଆସୁଥିବୁ ଯୋଉ ମାନେ ଚାଲିଚାଲି ଯାଉଥିବେ ଆମେ ତାଙ୍କୁ ମାନେ ଜାଣି ଶୁଣିକି କଣ କରିଥବୁ ନା ମାନେ ସାଇକେଲଟାକୁ ସେଇ ଖାଲରେ ପାଣି ମାନେ ଛିଟକା ମରିବା ପାଇଁ ସ୍ପିଡି ସାଇକେଲ ଟିକେ କରିଦବୁ ତାପରେ ପାଣି ଛିଟକା ପଡିବ ତାଙ୍କ ଦେହରେ ପଡିବ ସିଏ ଯୋଉ ତାଙ୍କ ବାଟରେ ଯୋଉ ଗାଡି ବାହାରିବ ଭାରି ମଜା ଲାଗେ ସେଗୁଡା ମନେ ପଡିଯାଏ ଏବେ କି ଆମେ ହଁ ବର୍ଷା ସିଜିନରେ ପଳାଇ ଆସିବା ସ୍କୁଲ ଛୁଆ ବି ଆସୁଥିବେ ଏବେ ଯୋଉ ଛୋଟ ଛୋଟ ପିଲା ଆସୁଛନ୍ତି ତାଙ୍କୁ ଦେଖିଦେଲା ପରେ ମନେ ପଡିଯାଏ ଆରେ ଆମେ ବି ଏମିତି ସାଇକେଲିଂ ନେଇ ଆସୁଥିଲୁ ଆଉ ଛିଟା ମାନେ କାଦୁଅ ଛିଟା ପାଣି ଛିଟା ମାରୁଥିଲୁ ଆଉ ସାମ୍ନାବାଲା ସବୁ ପାଟି କରୁଥିଲେ
1: ତାହେଲେ ଆପଣ ବି ସେଇ ବିଛୁଆତି ଗୋଷ୍ଠୀରେ ଥିଲେ
0: ହଁ ମୁଁ ବିଛୁଆତି ପୁରା ଗୋଷ୍ଠୀରେ ମାନେ ଏମିତି ଥିଲି କି ସ୍କୁଲରେ ବୋଧେ ପ୍ରାୟ ମାଡ ମୋର ଏଇ ଦୁଷ୍ଟାମୀରୁ ପ୍ରାୟ ହୁଏ
1: ଆଜ୍ଞା ତାହେଲେ ଆପଣ ବି ସେଇ ବିଛୁଆତି ଗୋଷ୍ଠୀର ନା ତା ବହୁତ ହିଁ ଭଲ ଲାଗିଲା
0: କିନ୍ତୁ ଏବେ କିନ୍ତୁ ଏବେ ବିଛୁଆତିରୁ ତୁଳସୀ କହିବିନି କିନ୍ତୁ ଟିକେ ମାନେ ଅନ୍ୟମାନଙ୍କୁ ଯେତେବେଳେ ଦୁଷ୍ଟାମୀ କରୁଛନ୍ତି କହୁଛ ନାଇଁ ଏମିତି କରନି ଏଇଟା ଠିକ ନୁହଁ କିନ୍ତୁ ବେଳେବେଳେ ମନେ ପଡୁଛି ଆମେ ବି କରୁଥିଲେ
1: ଆଜ୍ଞା ସେଇଥିପାଇଁ ସେଇ ଜିନିଷ ସବୁ ସେଇ କଥା ସବୁ ମନେ ପକେଇବା ପାଇଁ ହିଁ ଆଜିର ଏଇ ଟପିକଟି ଆମେ ନେଇକି ଆସିଛୁ ତେବେ ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ଆପଣଙ୍କର ଏଇ ମିଠା ମିଠା ସ୍ମୃତି ସବୁ ଆପଣ ଆମ ସହିତ ସେୟାର କଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛି ନମସ୍କାର
0: ଥ୍ୟାଙ୍କ ୟୁ ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗିଲା ଆପଣ ଏତେ ସୁନ୍ଦର ଟପିକଟି ରଖିଥିବାରୁ ଆମକୁ କୌଣସି କଥା ମନେ ପକେଇ ଦେଇଥିବାରୁ
1: ରହୁଛି ନମସ୍କାର ଆପଣମାନଙ୍କ ସହିତ କଥାବାର୍ତ୍ତାର ସିଲସିଲା ତ ଏମିତି ଜାରି ରହିଥିବ ତେବେ ଆସନ୍ତୁ କିଛି ମିଠା ମିଠା ଗୀତ ଶୁଣିନେବା ପ୍ରଥମ ଗୀତଟି ଶୁଣିନେବା ଅରମାନ ମଲ୍ଲିକଙ୍କ କଣ୍ଠରେ ତାପରେ ଗୀତଟି ଶୁଣି ପୁଣି ଫେରିବି ଆପଣମାନଙ୍କ ସହିତ କଥା ହେବି ଆପଣଙ୍କର ସେହି ମଜାଳିଆ ମଜାଳିଆ ଦୁଷ୍ଟାମୀ ବିଷୟରେ ଶୁଣିବି।

0: Örtülü.
1: Re somaya feria feria mopila dino. Mo montu sir kohuthili jigarana pottamundi kendrapadaru.
0: ଆଜ୍ଞା ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଡାଇନିଂ ଲାଇଭ୍ ଚିଟ୍ଚାଟ୍ ମୋର
1: ପିଲା ପରୀକ୍ଷା ଦେଉଛନ୍ତି ସାଢେ ଛଅରେ ସରିବ ମୁଁ ବାହାରେ ଥିଲି ଏକ୍ଜାମ ହଲ୍ ବାହାରେ ଏକ୍ଜାମ ଚାଲିଛି ଆପଣ ଯୋଉ ଟପିକ ରଖିଲେ ଦୁଷ୍ଟାମି ଉପରେ ମୋତେ ଏତେ ଭଲ ଲାଗିଲା ମାନେ ପାଠ ପଢିବା ସାଙ୍ଗକୁ ଟିକେ ଚଗଲାମି ଦରକାର ହେଲା ମୁଁ ବହୁତ ମାନେ ମାନେ ମଜାଳିଆ ଦୁଷ୍ଟାମି ଭଲ ଲାଗେ ଯେମିତି ଭାଇ ଜଣେ କହୁଥିଲେ ସାଇକେଲରେ ମୁଁ ସେଇଭଳିଆ ମୁଁ କଣ କରେ ସେଠାରେ ଚାଲିକିରି ଆମେ ସ୍କୁଲ ଛୁଟିରେ ଯାଉ ତୁ ପାଣି ଭିତରେ ପଶିକିରି ଗୋଡରେ ଛିଟକା ମାରିବା କାଗଜ ଡବା କରି ଭସେଇବା ବୁଝିହଉଛି କି ଘରେ ପୁରା ଯାଇକିରି ଗଲାବେଳକୁ ଖାତାରୁ ସବୁ କାଗଜ ଚିରି ଯାଇଥିବ ଘରେ ଚିରେ ମାଡ଼ ହବା ଖାତାରୁ କାଗଜ କଣ ସବୁ ଚିରିଲା କିନ୍ତୁ ପାଠ ମନ ଥାଏ ଘରୁ ସ୍କୁଲକୁ ଫେରି ଯିବାକୁ ପଡେ ସ୍କୁଲରେ ସାର୍ ପଚାରିବେ ପାଠ ଏଇଟା ହେଇଛି ନା ନାହିଁ ଯେହେତୁ ଭଲ ଷ୍ଟୁଡେଣ୍ଟ ଆମେ ପାଠ ଆନ୍ସର ଦେଇଦେବୁ ଧର ଗଣିତ ଖାତା ଦେଇଥିବୁ କିନ୍ତୁ ଗଣିତ ପଚାରିଲେ କହିଦେଇଥିବୁ ବୁଝୁଛନ୍ତି ମ୍ୟାଡମ
0: ଆଜ୍ଞା
1: ମାନେ ଏଇସବୁ କଥାକୁ ଆପଣ ମନ ପକେଇଦେଲେ ଆପଣଙ୍କ ହୃଦୟରୁ ମାନେ ମୋ ତରଫରୁ ଆପଣଙ୍କ ହୃଦୟରୁ ଅଭିନନ୍ଦନ ମ୍ୟାମ
0: ବହୁତ ବହୁତ ଧନ୍ୟବାଦ ସେଠି ଆପଣ ଆମ ସହିତ କନେକ୍ଟ ହେଲେ ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଆମ ପ୍ରଶଂସାରେ ଯୋଉ ଡେଲି ଡେଲି ମେସେଜ କରନ୍ତି ସେଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ
1: ମ୍ୟାମ ଆପଣ ସେଇଭଳିଆ ଭଲ କଥା କହନ୍ତି ବୋଲିକିରି ସେଇ କଥା ଆମ ମାନେ ବ୍ରେନ୍ ରିସିଭ୍ କରେ ଆମେ ସେଇଭଳିଆ କଥା ହେଇଦେଉ ଗୋଟେ ଗୋଟେ ଭଲ ବାତାବରଣ କ୍ରିଏଟ୍ କରନ୍ତି ଆପଣମାନେ ଶୁଣିକି ନା ମୁଁ ତ ଶୁଣିପାରେ ନା ପ୍ରୋଗ୍ରାମ ବେଳେବେଳେ 10:00 11:00 ଶୁଣି ଆପଣ ଏତେ ସୁନ୍ଦର ଭାବରେ କହନ୍ତି ମାନେ ସାହିତ୍ୟଟାକୁ ଏତେ ଭଲରେ କହନ୍ତି ସେଥିରୁ ଆମକୁ ଭାଷା ଜ୍ଞାନ

0: ଆପ ପରବର୍ତ୍ତୀ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି? ହ୍ୟାଲୋ,
1: ହଁ ଭୁବନେଶ୍ୱର କହୁଥିଲି, କୃପା ସିନ୍ଧୁ କବି।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଲି ଲାଇଭ ଚିଟ୍ଚାଟ୍ କୁ।
1: ନମସ୍କାର,
0: କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ବହୁତ ବଢିଆ, ସୁନ୍ଦର ଅଛି। ବର୍ଷା ଟିକେ ଟିକେ ହଉଛି, ଝିପ ଝିପ ହଉଛି।
0: ଆଜ୍ଞା,
1: ସକାଳେ କାକଟପୁର ଯାଇଥିଲୁ ବଙ୍ଗଳା ଦର୍ଶନ କରିକି ଆସିଲୁ।
0: ଆଜ୍ଞା, ଦର୍ଶନ ଭଲ ହେଲା?
1: ହଁ, ନାଇଁ ନାଇଁ,
0: ଭଲସେ ଦର୍ଶନ ହେଇନି।
1: ମଙ୍ଗଳା ଯାଇଥିଲୁ?
0: ଆଜ୍ଞା,
1: ପରିବାର ସହିତ ଯାଇଥିଲୁ, ରିଟର୍ନ କରୁଛୁ ଆଉ।
0: ଆଜ୍ଞା, ମୁଁ ସେଇଆ ଆପଣଙ୍କୁ ପଚାରିଲି ଯେ ଦର୍ଶନ ଭଲରେ ହେଲା?
1: ହଁ, ବହୁତ ସୁନ୍ଦର ଦର୍ଶନ।
0: ଆଜ୍ଞା, ତେବେ ଆଜିର ଟପିକ ଉପରେ କଣ କହିବେ?
1: ଟପିକ ଉପରେ କହିବି କଣ, ବହୁତ ବଢିଆ ଇଣ୍ଟରେଷ୍ଟିଂ, ଗୋଟେ ମାନେ ଗୋଟେ ଭାରି ଇଣ୍ଟରେଷ୍ଟିଂ କଥା ମୁଁ କହୁଛି। ସେଇ ଇଣ୍ଟରେଷ୍ଟିଂ ସାଙ୍ଗରେ ବି ଗୋଟେ ମୋର ଗୋଟେ ମାନେ ଟର୍ଣ୍ଣିଂ ପଏଣ୍ଟ ଭଳିଆ ହେଇଛି। ମାନେ ଆମେ ଯୋଉ ସାର୍ଙ୍କ ପାଖରେ ନାଇନ୍ଥ କ୍ଲାସରେ ପାଠ ପଢୁଥିଲୁ, ସେ ଜଣେ ସାମଲ ସାର୍ ଆମ ସ୍କୁଲ ଟିଚର ନୁହନ୍ତି, ଆଉ ସେ କିନ୍ତୁ ଭଲ ମ୍ୟାଥମେଟିକ୍ସ ପଢାନ୍ତି, ମ୍ୟାଥମେଟିକ୍ସ ଆଉ ସାଇନ୍ସ ଆଉ ଇଂଲିଶ ତିନିଟାକୁ ବହୁତ ବଢିଆ ପଢାନ୍ତି। ମୋର ମ୍ୟାଥମେଟିକ୍ସ ଟିକେ କମ ମାନେ ଭଲ ହଉନଥାଏ ବୋଲି ମୁଁ ସେଇଠିକି ଯାଇଥିଲି। ସେ ସାର୍ କଣ କଲେ ନା, ମୋ ଗାଲକୁ ସେଦିନ ମାନେ 4-5 ଦିନ ଗଲା ପରେ ମାନେ ସେ ଅଙ୍କ ଆସିଲାନି ବୋଲି ବାଡ଼େଇଲେ, ବହୁତ ବାଡ଼େଇଲେ। ମୁଁ କାନ୍ଦି ପକେଇଲି। ସେ ଯୋଉ ତାପରେ ମାନେ ଘର ସବୁ ଛୁଟି ହେଲା ଯେତେବେଳେ, ସେ ସାଙ୍ଗମାନେ କହିଲେ ତୋତେ ଆଜି ସାର୍ ବାଡ଼େଇଲେ, ତୁ ତାଙ୍କର ଯୋଉ କଟାଉଟା କାଢିଦେ, ମାନେ ଯୋଉ ତାଙ୍କର କରେଣ୍ଟ ଯୋଉ ଯାଏ, ମତେ ମାନେ କହିଲେ ତା କଟାଉଟ କାଢିଦେ, ସେ ବୁଢା ପାନେ ପାଉ ହେଲେ କି।
0: ତାହେଲେ ଆପଣ ଆପଣଙ୍କ ଗୁରୁଙ୍କୁ ବୁଢା ବୋଲି ସମ୍ବୋଧନ କରନ୍ତି?
1: ଭାଇ କଣ କହିବି, ମାନେ ନାଇଁ ଏଜେଣ୍ଟ ଲୋକ ଯାହା ସାର୍ ତ, ଆଉ ଏମିତି ସେଠି ସାଙ୍ଗମାନଙ୍କ କଥାରେ ମୁଁ ପଡିଗଲି, ଆଉ ସେ ଯାହା ବି ହଉ ମୁଁ କଟାଉଟ କାଢିଦେଲି ହେଲେ କି। ଆଉ ସେଦିନ ତାପରେ ଦିନ ମୁଁ ଯେତେବେଳେ ଗଲି, ଆଉ ସାର୍ ମତେ ଭାରି ମୋ ଉପରେ ରାଗିଲେ। ତାପରେ ଏଇ ପିଲାମାନେ ସବୁ କହିଦେଲେ ସେ କାଢିଛୁ ବୋଲି, ଆଉ କହୁନାହାନ୍ତି ଆମେ କହିଲୁ କି ସେ କହିଲୁ, ସେମିତି ଆଉ କିଛି କହିଲେନି। ତାପରେ ସେଠୁ ମୁଁ ତାପରେ ଏମିତି ହେଲା, ତାପରେ ସେଠୁ ସାର୍ କହିଲେ ମାନେ ତୁ ଏଡେ ଦୁଷ୍ଟ ପିଲା, ଇଏ ପିଲା, ତତେ ମୁଁ ପାଠ ପଢେଇବିନି। ମୁଁ କହିଲି ସାର୍ ମୁଁ ଗୋଡ଼ ଧରୁଛି, ସାର୍ ମୁଁ ସେମିତି ଭୁଲ କାମ କରୁନଥିଲି। ତାର ଏମାନେ କହିଲେ ତତେ ଭାରି ଜୋରେ ବାଡ଼ିଛନ୍ତି, ତୁ କାଢିଦେ। ଆଉ ମୁଁ ଏମିତି ଗୋଟେ ହେଇଗଲି ଆଉ, ଆଉ ମୁଁ ମୁଣ୍ଡ କିଛି। ତାପରେ ସେଇଠୁ ସେଇ ପରଠୁ ମାନେ ମତେ ସେଇ ସାଙ୍ଗମାନଙ୍କର ଆଲଜେବ୍ରା ମୋଠୁ ଶିଖନ୍ତି, ମାନେ ମୁଁ ତାଙ୍କଠୁ ଏତେ ଭଲ ଶିଖିଲି ଯେ ମାନେ କହୁଛି ଜିଓମେଟ୍ରିର ସେ ଯୋଉ ତ୍ରିକୋଣମେଟ୍ରି ଆଲଜେବ୍ରା ମୋର ସବୁଠୁ ଟପ୍ ମୋର ହଉଥିଲା ସେଇ ଟ୍ୟୁସନ୍ ଭିତରେ। ମାନେ ମୁଁ କହୁଛି ଏଇଟା ଗୋଟେ ବହୁତ ବଢିଆ ଟର୍ଣ୍ଣିଂ ପଏଣ୍ଟ ଥିଲା। ଆଉ ଗୋଟେ କହୁଛି ଦୁଷ୍ଟ କଥାଟା,
0: ପନିଶମେଣ୍ଟ ପାଇଲା ପରେ ଲାଇଫରେ ସୁଧୁରି ଯାଇଛନ୍ତି, ସେଇଟା ଶୁଣିକି ବେଶୀ ଖୁସି ଲାଗୁଛି। ଆପଣ ମାନଙ୍କର ଦୁଷ୍ଟାମି ଗୋଟେ ଭଲ ହେଇଯାଇଛି।
1: ମୋର ଦୁଷ୍ଟାମି ଥିଲା?
0: ଆଜ୍ଞା,
1: ହଁ ଏଇଟା ମୋର ବଡ ଦୁଷ୍ଟାମି ଥିଲା। ବାପା ମତେ ବହୁତ ବାଡ଼େଇଲେ।
0: ଆଜ୍ଞା,
1: ହଁ ଆଜ୍ଞା, ମଧ୍ୟ ପୁରା ଭଲ କିଛି କାଇଁ କହୁଛନ୍ତି।
0: ତାହେଲେ ଅବିକା ମନେ ପଡିଲେ ଖୁସି ଲାଗେ ନା ଆପଣଙ୍କୁ?
1: ନାଇଁ ନାଇଁ, ଖୁସି ତ ଲାଗୁଛି, ଯାହା ସେ ତ ବାପା ସେ ଗଲେଣି ବୋଲି, ମୁଁ ସେ କଥା କହୁନି। ମାନେ କିନ୍ତୁ ଏଇଟା ଭାରି ଦୁଃଖ ମାନେ ଇଏ ସାଙ୍ଗରେ ଗୋଟେ ଇଏ ପ୍ରକାର ଗୋଟେ ଏଇଟା ଗୋଟେ ବହୁତ ବଡ ଇଏ ଇନ୍ସିଡେଣ୍ଟ ଭଳିଆ। ଯାହା ହଉ, ଆଉ ଗୋଟେ ଥିଲା କଣ, ମାନେ ଆମେ ଦି ଜଣ ସାଙ୍ଗ କ୍ରିକେଟ ଖେଳୁଥିଲୁ, ମୁଁ ବ୍ୟାଟିଂ କରୁଥିଲି, ବଲ୍ଟା ଯାଇକି ଗୋଟେ ଝିଅ ପିଲା ଦେହରେ ବାଜିଲା, ବୁଝିଲେ କି?
0: ଆଜ୍ଞା,
1: ବାଜିଲା ସେଇଠୁ ତା ଦେହରେ ବାଜିଲା, ତେବେ ସିଏ ଆମକୁ ପାଟି କଲା। ମୁଁ କହିଲି ବିଲେଇ ବେଶୀ ପାଟି କଣ କରୁଛୁ, ତାକୁ ମୁଁ ବିଲେଇ କହିଦେଲେ ସେ ଆସିକି ମୋ ହାତକୁ କାମୁଡ଼ିଦେଲା। ମାନେ ମୁଁ ଆଉ କଣ କହିବି, ସେଇଠୁ ତାକୁ ପୁଣି ଗୋଟେ କହିଲି, ସେଇଠୁ ସନ୍ଧ୍ୟାବେଳକୁ ଯାଇକି କଥାଟା ଯାଇକି ବାପାଙ୍କ ପାଖକୁ ପହଞ୍ଚିଗଲା। ସେ ବାପା ଆମର ଅଫିସ ମାନେ ସିଏ ଏକା ଅଫିସର ମାନେ ନତଲାର, ତାପରେ ସେଇଠୁ କଣ ବାପା ସେଇଠୁ କହିଲେ ହଉ ବୁଝିବା ତମେ ଯାଅ, ଆଉ ସେ ଗୋଟେ ଆସିକି ପହଞ୍ଚିଲି, ସେଥିପାଇଁ ମୁଁ ପୁଣି ଖବର ଖାଇଲି ଅଡ଼ଗାଇଲି। ଏହା ହେଲା ଗୋଟେ ଏମିତି ଆଉ ଦୁଷ୍ଟାମି ଆଉ।
0: ତାହେଲେ ବିଲେଇ କହିକି ବି ଆପଣ କାମୁଡ଼ା ବି ଖାଇଲେ, ତା ସହିତ ମାଡ ବି ଖାଇଲେ,
1: ମାଡ ବି ଖାଇଲେ, ଏଇଟା ବହୁତ ବଡ ଦୁଷ୍ଟା।
0: ଆଜ୍ଞା, ବହୁତ ହି ଭଲ ଲାଗିଲା
1: ପିଲା ଯିବା କଥାଟା, ଏଇଟା ଆମେ ଏବେ ଭାବିଲା ବେଳକୁ ଜାଣିପାରୁଛୁ ଯେ ଏଇଟା ଭୁଲ ହେଇଛି, କିନ୍ତୁ ସେଟା ଗୋଟେ ମାନେ ହେଇଯାଇଛି, ସେଇଟାର କଣ ସୁଧାରି ହବ କି?
0: ନା ନିହାତି ସେଟା ସୁଧାରିବା ପାଇଁ ଦରକାର ନାହିଁ, ଯେହେତୁ ଆପଣ ମାନେ ଦୁଷ୍ଟାମି କରିଥିଲେ, ଆଉ ପନିଶମେଣ୍ଟ ପାଆନ୍ତୁ କି ନ ପାଆନ୍ତୁ, ଅବିକା ମନେ ପଡିଲେ ସେଗୁଡାକ ଆମକୁ ଖୁସି ଲାଗୁଛି ନା, ସେଗୁଡା ସବୁ ମଜା ମଜା କଥା ଗୁଡା ଯେତେବେଳେ ମନେ ପଡୁଛି।
1: ମାଡ ସାଙ୍ଗରେ ଏମିତି ଦୁଷ୍ଟାମି ହବ, ଦୁଷ୍ଟାମି ହବ ମାନେ ମାଡ ନିଶ୍ଚିତ।

0: ମୋ ଉପରେ ଆହୁରି ଦୁଇଟା ଭାଇଥାନ୍ତି କବି କବି
1: ବହୁତ ହି ଭଲ ଲାଗିଲା, ବହୁତ ହି ଫନି ଫନି ଇନସିଡେଣ୍ଟ ଆପଣ ମାନେ ଆମ ସହିତ ସେୟାର କରୁଛନ୍ତି। ରହିଲି, ନମସ୍କାର।
0: ନମସ୍କାର।
1: ସାଥୀ, ଏଇଗୁଡା ତ ଆମକୁ ବଞ୍ଚିବାର ରାସ୍ତା ଦେଖାଏ ନା। ଏଇ ଯୋଉ ଆମର ପୁରୁଣା ପୁରୁଣା ସ୍ମୃତି, ଏଇଗୁଡା ଯେତେବେଳେ ଆମେ ମନେ ପକାଉ ସେତେବେଳେ ଆମକୁ କଣ ଆଉ ଏକୁଟିଆ ଫିଲ୍ ହୁଏ ନାହିଁ ନା। ତ ଏମିତି ଏମିତି ହିଁ ଆପଣମାନେ କଥା ହୁଅନ୍ତୁ ସମସ୍ତଙ୍କ ସହିତ, ଏମିତି ହିଁ କଥା ଯେତେବେଳେ ସେୟାର କରିବେ ସେତେବେଳେ ମନର କଥା ଯେତେବେଳେ ସେୟାର କରିବେ ସେତେବେଳେ ବହୁତ ହି କଥା ଆମକୁ ଶିଖିବାକୁ ମିଳେ, ବହୁତ କଥା ଆମକୁ ଜାଣିବାକୁ ମିଳେ। ତ ଦେଖିନବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେଇଛନ୍ତି ଆଉ ନିଜର କଣ ସ୍ମୃତି ଆମ ସହିତ ସେୟାର କରିବାକୁ ଚାହୁଁଛନ୍ତି। ହ୍ୟାଲୋ।
0: ହଁ
1: ନମସ୍କାର, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
0: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଇନ୍ ଲାଇଫ ଚିଟ୍ଚାଟ୍ କୁ।
0: ହାଇ ସ୍କୁଲରେ ମୁଁ ପାଠ ପଢୁଥିଲି।
1: ଆଜ୍ଞା।
0: ଆମର ଜଣେ ସଂସ୍କୃତ ପଣ୍ଡିତ ଥିଲେ, ସିଏ ମତେ ନର ଶବ୍ଦ କ୍ଲାସରେ କହିଲେ କାଲି ନର ଶବ୍ଦ ଘୋଷିକି ଆସିବ।
1: ଆଜ୍ଞା, ଆପଣଙ୍କର ବି ତାହେଲେ ସେମ ଦୁଷ୍ଟାମି ସେମ ଟପିକ?
0: ନାଇଁ, ମୋର ଟିକେ ଭିନ୍ନ ଅଛି, କହୁଛି ଟିକେ।
1: ଆଜ୍ଞା ଆଜ୍ଞା, କୁହନ୍ତୁ।
0: କହିଲେ ନର ଶବ୍ଦ ଘୋଷିକି ଆସିବ, ଆଉ ମୋର ତ ଟିକେ ଘୋଷା ହୁଏନି, ମନେ ରୁହେନି, ମୋର ଚଗଲ ବଗଲ ମନ। କିନ୍ତୁ ତା ପର ଦିନ କ୍ଲାସରେ ମତେ ଆଗ ଠିଆ କରିଦେଲେ, କହିଲେ ନର ଶବ୍ଦ କୁହ। ମୁଁ ତାକୁ କହିଲି ନର ନର ନଡ଼ା, ପିଆଜି ପକୁଡି ବରା, କିଏ ଖାଇବ ଆସ, ପଣିତ ପାଖରେ ବସ। ଆଜ୍ଞା, ଏତିକି ଯେମିତି କହିଦେଇଛି କ୍ଲାସ ସାରା ପିଲା ସବୁ ଉଠୋ ଉଠୋ ହସିଲେ। ଆଉ
1: ଆପଣଙ୍କ ଉପରେ ଉତ୍ତମ ମାଧ୍ୟମ ବସିଛି ନା ନାହିଁ ସେଟା ଆଗ କୁହନ୍ତୁ।
0: ଶୁଣନ୍ତୁ, ପଣ୍ଡିତ ସାର, ମୁଁ ଟିକେ ହୃଷ୍ଟପୃଷ୍ଟ ଥିଲି।
1: ଆଜ୍ଞା।
0: ପଣ୍ଡିତ ସାର ମତେ ନ ବାଡେଇକି ତାଙ୍କ ମୁହଁ ପୁରା ରାଗିକି ଲାଲ ପଡିଗଲା। ସେ କ୍ଲାସ ଛାଡି ଦେଇକି ସାଙ୍ଗେ ସାଙ୍ଗେ ପଳେଇଲେ ହେଡ୍ ସାର୍ଙ୍କ ପାଖକୁ। ହେଡ୍ ସାର୍ଙ୍କ ପାଖରେ ମୋ ନାଁରେ କମ୍ପ୍ଲେନ୍ ଦେଲେ। ସାଙ୍ଗେ ସାଙ୍ଗେ ମତେ ପିଅନକୁ ପଠେଇଲେ, ମତେ ଡକେଇଲେ। ଡକେଇ କହିଲେ ତୁ କହିଛୁ? ମୁଁ କହିଲି ହଁ କହିଦେଇଛି। ନା ହଉ ଆଠ ସେଠି। ଆଜ୍ଞା, ଘଣ୍ଟା ନାଇଁ ତାର ଆଣ୍ଠେଇ ଦେଲେ ମତେ। ତାପରେ ଖାଇବା ଛୁଟି ହେଇଗଲା। ଆଉ ଝିଅ ପୁଅ ମାନେ ଛାତ୍ରଛାତ୍ରୀ ମାନେ ଯାଇକି ମତେ ଦେଖିକି ଯୋଉ ହସ ତାଙ୍କର। ଆଜ୍ଞା, ମୋର ତ ମନ ମୁନ ଚୈତନ୍ୟ ଏକଦମ ଠିକ ହେଇଗଲା। ନାଇଁ, ଆଉ ଦିନେ ଏମିତି କରିବିନି। ଆଉ ଗୋଟିଏ କଥା କହୁଛି ଶୁଣନ୍ତୁ, ପିଲାବେଳେ ମୁଁ ବଂଶୀ ନେଇକି ଯାଉଥିଲି ମାଛ ଧରିବାକୁ। ମାଛ ଧରିକି ମାଛ ଗୋଟାଏ ଦିଟା ତିନିଟା ଯାହା ପଡିବେ ମାଛ ଧରିକି ନେଇକି ଆସେ। ଦିନେ ମାଛ ଧରିବାକୁ ଯାଇଥିଲି, ମୋ ବୋଉ ମତେ ଖୋଜିଛି, ମତେ ପାଇନି। ମୁଁ ବଂଶୀ ଧରିକି ଆସୁଛି, ଫେରୁଲି ମାଛ ଧରିକି, ସେ ସେଇ ବଂଶୀକି ଛଡେଇକି ମତେ ପିଟିଲା। ଯେମିତି ପିଟିଲା, ତା ହାତରେ ବଂଶୀ କଣ୍ଟା ଯୋଉ ଥାଏ, ମାଛ ଯୋଉ ପଡନ୍ତି ଆମେ ଜିଆ ଗୋତିକି ପକଉ, ଯୋଉ ମାଛ ଲାଗନ୍ତି କଣ୍ଟା ଦିହରେ, ସେ କଣ୍ଟା ତା ହାତରେ ଫୁଟିଗଲା। ହାତ ଫୁଟିଗଲା, ରକ୍ତ ବୋହିଲା। ତାପରେ ତ ଆହୁରି ମାଡ ହେଲା। ଆଉ
1: ଭାଇନା, ସେତେବେଳେ ଏମିତି ହିଁ ହଉଥିଲା ନା, ମା ମାନେ ଆମକୁ ବାଡଉଥିଲେ ଆଉ ଆମେ ଯେତେବେଳେ କାନ୍ଦୁଥିଲୁ ସେଥିପାଇଁ ଆଉ ଦିଟା ମାଡ ଖାଉଥିଲୁ ନୁହେଁ?
0: ନିଶ୍ଚିନ୍ତ ଭାବେ, ଯାହା କହିଲେ ଏକଦମ ସତ କଥା କହିଲେ।
1: ସେଗୁଡା ମନେ ପଡିଲେ ଖୁସି ଲାଗେ।
0: ଆଉ ଥରେ ପିଜୁଳି ଗଛରେ ଚଢିଦେଲି।
1: ଆଜ୍ଞା।
0: ମୋର ଜଣେ ନାନୀ, ବଡ ଭଉଣୀ ନାନୀ, କୂଅ ମୂଳରେ ବାସନ ମାଜୁଥିଲେ, ଗୋଟେ ପିଜୁଳି ପକେଇଦେଲି ତାଙ୍କ ମୁଣ୍ଡ ଉପରକୁ, ତାଙ୍କ ମୁଣ୍ଡରେ ଠାକିରି ବାଜିଲା ପିଜୁଳିଟା। ପିଜୁଳିଟା ଟିକେ ବଡ ପିଜୁଳି ଥିଲା, ଠାକିରି ବାଜିଲା। ସେ ଉପରକୁ ଆଣିଲେ ଦେଖିଲେ, ସେ ଭାବିଲେ ତ ମାଙ୍କଡ ପକେଇଛି, କିନ୍ତୁ ଦେଖିଲା ବେଳକୁ ମଣିଷ ମୁଁ ପକେଇଛି। ମତେ କହିଲେ ତଳକୁ ଓହ୍ଲେଇକି ଆ। ଆଜ୍ଞା, ମୁଁ ତଳକୁ ଓହ୍ଲେଇକି ଆଇଲି, ଯୋଉ କାନ ମୋଡ଼ା ଯୋଉ ସରୁ ଚଟକଣି ଖାଇଲି, ଆଉ ମୁଁ ଆଉ ଦିନେ ତ ଏମିତି କରିବି ବୋଲିକି ମନା କଲି। ଏମିତି ଆଜ୍ଞା, ପିଲାଦିନର ସ୍ମୃତି ମନେ ପକେଇ ଦେଲା ଆଜି ବହୁତ ଦିନ ପରେ, ସେଥିପାଇଁ ଆପଣଙ୍କୁ ବହୁତ।

0: ଧନ୍ୟବାଦ। ଆଉ ନିଜକୁ ଏବେ ହସ ଲାଗୁଛି ସେ ସ୍ମୃତି ସବୁ ମନେ ପଡିଲେ।
1: ଆଜ୍ଞା, ଆପଣ ବି ଆମକୁ ସେଇ ଖୁସିର ଖୋରାକ ଆଜି ସବୁ ଯୋଗାଉଛନ୍ତି। ବହୁତ ହି ଭଲ ଲାଗୁଛି ଆପଣ ମାନଙ୍କ ସହିତ କଥା ହେଇ, ଆପଣଙ୍କର ସେଇ ମିଠା ମିଠା ମଜାଳିଆ ଦୁଷ୍ଟାମି ସବୁ ଶୁଣିକି ବହୁତ ହି ଭଲ ଲାଗୁଛି। ତେବେ ଆପଣ ଆମ ସହିତ ଯୋଡି ହେଇଥିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।

0: ଦେଖିନେ ସେଠି ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହଁ ଦିଦି ନମସ୍କାର, ଜୟ ଶ୍ରୀ ରାଧେ ରାଧେ।
0: ନମସ୍କାର ଜୟ ଶ୍ରୀ ରାଧେ ରାଧେ, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମୁଁ ସନ୍ତୋଷ ବେହେରା, କନ୍ତୁଲ ଆଠଗଡ଼।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଇନ୍ ଲାଇଫ ଚିଟ୍ଚାଟ୍ କୁ।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ। ଥଣ୍ଡା ପଡିଛି, ବର୍ଷା ବି ଝିପଚିପ ହଉଛି।
0: ତାହେଲେ ଟପିକ ଉପରେ କଣ କହିବେ?
1: ମୁଁ ଦୁଷ୍ଟ ନଥିଲି, କିନ୍ତୁ ଏମିତି ଟିକେ ଟିକେ ସାଙ୍ଗସାଥିରେ ହେଇଯାଏ ଆଉ। ଆମେ ଦି ଜଣ ସାଙ୍ଗ ମଝିରେ ନଦୀକି ଯାଇଥିଲୁ, ଠିକ ସ୍କୁଲ ସେଦିନ ଛୁଟି ଥିଲା, ଆଉ ନଦୀ ଯୋଉ ହୁଡ଼ାରେ ବୁଲୁଛୁ, ସେ ଦୂରରେ ଗୋଟେ ସାଇକେଲ ଥୁଆ ହେଇଛି, ଦୂରରେ ଜଣେ ଲୋକ ଘାସ ହରିକା କଣ କାଟୁଥିଲେ, ସେଠୁ ଏମିତି କଣ ମନ ହେଲା, ତା ସାଇକେଲରୁ ପମ୍ପ ଖୋଲିଦେଲୁ, ପମ୍ପ ଆସ୍ତେ ଖୋଲୁଥିଲୁ, ସେଠୁ ଦେଖି ପଳେଇ ଆସିଲୁ। ପଳେଇ ଆସିଲା ପରେ ସେ ଲୋକ ଘାସ କାଟି ସାରିଲା ପରେ ଯେତେବେଳେ ଘାସ ସାଇକେଲ ନଦୀକି ଚଢିଲା ବେଳକୁ ସେ ପମ୍ପ ପୁରା ଉଡେଇଦେଲା ଉପରୁ, ଆଉ ଚାଲି ଚାଲି ଆସିଲେ। ତାପରେ ପଚାରିଲେ ଯେ ସେ ପିଲା ଦିଟା କିଏ ଆସିଥିଲେ, ସେ ଅନ୍ୟ ଲୋକଙ୍କୁ ପଚାରିଲେ, ଆମେ ଦୌଡିକି ପଳେଇ ଆସିଲୁ। ତାପରେ ସେ ଜାଣିଲେ ଯେ ମୁଁ ଯାଇଛି ଆଉ ଜଣେ ସାଙ୍ଗ ଯାଇଛି, ଦେଖିଲା ବେଳକୁ ସେ ଯୋଉ ଲୋକଟିର ପମ୍ପ ପଳେଇଛି, ସେ ଆମ ମଉସା। ସେ ଖୋଜି ଖୋଜି ଆମର ଗାଁର ମଉସା ଘରକୁ ଆସିଲେ, ଆସିକି ବୋଉକୁ କହିଲେ, ବୋଉଠୁ ସେ ଛୋଟ ହବ ଆମ ମାଉସୀ ଯେ, ମଉସା ଆସି ଗଲେ ରାନୀ, ଆଉ ଏଇ ତୋ ପୁଅ ଯାଇଥିଲା ଯେ ମୋ ସାଇକେଲରୁ ପମ୍ପ ଖୋଲିଦେଇଛି। ମୁଁ ଜାଣିଲି ଯେ ମଉସା ଆସି, ମୁଁ ଯାଇ ଘରେ ଲୁଚିଲି, ବୋଉ ଡାକିଲା କଲା, ଆଉ ତୁ ଯାଇଥିଲୁ ନଦୀ ଆଡେ? ମୁଁ କହିଲି ହଁ ତ ଯାଇଥିଲି, ନା ଏଇ ତାଙ୍କ ପମ୍ପ ଖୋଲିଛୁ? ମୁଁ କହିଲି ମୁଁ କଣ ଜାଣି ତାଙ୍କ ସାଇକେଲ ବୋଲି, ମୁଁ କହିଲି ଆଉ କାହାର ବୋଲି, ନା ସେ ଯେତେବେଳେ ହଇରାଣ ହେଇକି ଆସିଲେ ମାଡ ହେଲା ଆଉ। ଆଉ ଯାହା ବାକି ଥିଲା ବାପା ଆସିଲା ଠୁ କୁହା ହେଲା ଆଉ।
0: ତାପରେ ଆଉ ଏମିତି ଦୁଷ୍ଟାମି କେବେ କରିଛନ୍ତି?
1: ନାଇଁ ଆଉ କେବେ କରି।
0: ତାହେଲେ ସେଇଦିନ ଠୁ ଆପଣ ପୁରା ସୁଧୁରି ଗଲେ, ଯାହା ଯେତିକି ଦୁଷ୍ଟ ଥିଲେ?
1: ଦୁଷ୍ଟ ନଥିଲି, କେମିତି ଗୋଟେ ହେଇଗଲା।
0: ଯାହା ହଉ, ଆପଣ ସେ ପମ୍ପ ଖୋଲିଥିଲେ ସେଦିନ ବୋଲି ଆଜି ଆମକୁ ହସିବାର ସୁଯୋଗ ମିଳିପାରିଲା, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର। ସାଥୀ ସତରେ ଆପଣମାନେ ଏତେ ଫନି ଫନି ସବୁ ନିଜର ସ୍ମୃତି ଆମ ସହିତ ସେୟାର କରୁଛନ୍ତି, ନିଜର ସେଇ ମଜାଳିଆ ମଜାଳିଆ ଦୁଷ୍ଟାମି ଯୋଉ ଆମ ସହିତ ସେୟାର କରୁଛନ୍ତି, ଏତେ ହସଉଛନ୍ତି, ଏତେ ହସ ଲାଗୁଛି ସତରେ, ହସି ହସି ପେଟ ମୋର ଦରଜ ହେଇଗଲାଣି। ଦେଖି ନବା ପରବର୍ତ୍ତୀ କଲେ କି ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋର୍ଟ ଯୋଡ଼ି ହେଇଛନ୍ତି। ହ୍ୟାଲୋ।
2: ହ୍ୟାଲୋ,
0: ନମସ୍କାର, କିଏ କହୁଥିଲେ, କୋର୍ଟ କଲ କରିଥିଲେ?
2: ନମସ୍କାର, ଗୁଡ ଇଭିନିଂ, ଆସିଗଲି ବୋବାଲିଆ ଟୋକା ଗୋପପୁର ନିଶ୍ଚିନ୍ତ କରି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଇନ୍ ଲାଇଫ ଚିଟ୍ଚାଟ୍ କୁ।
2: ଆଜ୍ଞା, ବହୁତ ଧନ୍ୟବାଦ।
0: କେମିତି ଅଛନ୍ତି?
2: ବହୁତ ବଢିଆ ଅଛି ଆଣ୍ଟି ବିନ୍ଦାସ।
0: ଆଜ୍ଞା, ତାହେଲେ ଆଜିର ଟପିକ ଉପରେ କଣ କହିବେ? ସେଇ କିଛି ମଜାଳିଆ ମଜାଳିଆ ଦୁଷ୍ଟାମି ବିଷୟରେ କିଛି ସେୟାର କରନ୍ତୁ।
2: ନିଶ୍ଚିନ୍ତ, ମୁଁ ଏମିତି ଆମ ଗାଁରେ ଧର ମୋର ଗୋଟେ ସାଙ୍ଗର ଭଉଣୀ, ସିଏ ମ୍ୟାରେଜ କରିଥିଲେ, ଆଉ ସିଏ ଆସିଥିଲେ ରିକ୍ସାରେ, ଆସିଥିଲେ ସିଏ ଆଉ ତାଙ୍କ ଜଣେ ଆସିଥିଲେ ରିକ୍ସାରେ, ଆଉ ମୁଁ ସେଇ ଯୋଉ ରିକ୍ସାରେ ଲାଗିଥିଲା ଗୋଟେ, ଆଗକାଳେ ରିକ୍ସାରେ ସବୁ ନାଗେ ଘୋଡା ହାତୀ ସବୁ ଲାଗେ ନା କି, ଯୋଉ ଆମର ଟିଣର ଘୋଡା ହାତୀ ସବୁ ପାତ ଲାଗିଥାଏ, ଆଉ ସେଇ କଣ ବୋଲେ ମୋର ବି ବହୁତ ଇଚ୍ଛା ଥିଲା, ମୁଁ ସେଇ ଘୋଡାଟାକୁ ନେବି ବୋଲି ଇଚ୍ଛା ଥିଲା, ମୁଁ ସେ ଘୋଡାଟାକୁ ଭାଙ୍ଗିକି ଭାଙ୍ଗୁଥିଲି, ଯେତେବେଳେ ଭାଙ୍ଗିଥିଲି ଆଉ ତାକୁ ଆଣିବି ବୋଲି ଭାବିଥିଲି, କିନ୍ତୁ ଆଣିପାରି ନଥିଲି, ଆଉ ଭାଙ୍ଗି ଦେଇଥିଲି, କିନ୍ତୁ ଛିଡ଼ିକି ତଳେ ପଡ଼ିଥିଲା।

0: ଆଣିଲା ବେଳକୁ ଜଣେ ରିକ୍ସାବାଲା ଦେଖିଦେଲା ପାଟିଗଲା, ସେଠୁ ମୁଁ ପଳେଇ ଆସିଥିଲି ଆଉ ଆମ ଘରେ କିନ୍ତୁ କହିଥିଲେ, ଯାହାଫଳରେ ମୁଁ ମାଡ଼ ଟିକେ ଖାଇଥିଲି ଆଉ।
1: ଆଚ୍ଛା, ତାହେଲେ ଆପଣ ବି ମାଡ଼ ଖାଇଛନ୍ତି ଦୁଷ୍ଟାମି କରିକି ନା?
0: ଆଉ ମଧ୍ୟ ସେମିତି ବି ସ୍କୁଲରେ ବି ଏମିତି ବି ସାଙ୍ଗସାଙ୍ଗୀ ମେଳରେ ଆମେ ଯେତେବେଳେ ଖେଳାଖେଳି ହଉ, ଆମର ବି ବେଶୀ ରାଗ ରୁଗିରେ ଆମେ ବାଡ଼ାବାଡ଼ି ହଉ, ଆଉ ଯୋଉ ସେଥିପାଇଁ ମୁଁ ବି ପନିସମେଣ୍ଟ ସ୍କୁଲରେ ମଧ୍ୟ ସାର୍ଙ୍କ ଠାରୁ ପନିସମେଣ୍ଟ ପାଇଁକି ଆଣ୍ଠେଇ ଦିଅନ୍ତି ଗୋଡ଼ି ଆଣ୍ଠ ତଳେ ଦେଇକି ଆଉ।
1: ତାହେଲେ ବହୁତ ବହୁତ ଧନ୍ୟବାଦ ସେଠି, ଆପଣ ଆମ ସହିତ ନିଜର ସେଇ ଫନି ଫନି ଇନ୍ସିଡେଣ୍ଟ ଆମ ସହିତ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
0: ନମସ୍କାର।

0: ଆମେ ପିଲାଦିନ କଥା କହିଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ।
1: ଆଜ୍ଞା ଧନ୍ୟବାଦ ଆପଣଙ୍କୁ ବି, ଆପଣ ଆମ ସହିତ ଯୋଡ଼ି ହେଲେ।
0: ଆମେ ଯୋଡ଼ି ତ ହବାକୁ ଚେଷ୍ଟା କରୁଛୁ, ଘଣ୍ଟା ହେଲାଣି ଟ୍ରାଏ କରୁଛୁ, ଲାଗୁନି। ଭାଇମାନେ ତ କମ୍ପ୍ଲେନ୍ କରୁଛନ୍ତି, ଆମେ ଯୋଉ ଆମର ଲାଗୁନି, ଭାଇମାନେ ଟିକେ ଛାଡ଼ିକି କରନ୍ତୁ। ଆମର ଭାଇମାନେ ଦେଖନ୍ତୁ, ତିନି ଚାରି ଥର ଏଇ ସପ୍ତାହରେ ଲାଗିଲେଣି, ଭାଇମାନେ କିନ୍ତୁ କମ୍ପ୍ଲେନ୍ କରୁଛନ୍ତି, ଛାଡ଼ି ଛାଡ଼ିକି କରନ୍ତୁ ବୋଲି।
1: ନିହାତି ସାଥୀ, ଏଇଟା କମ୍ପ୍ଲେନ୍ ନୁହଁ, ଏଇଟା ଆମ ସମସ୍ତଙ୍କର ଗୋଟେ ଯୋଡ଼ି ହେବାର ପ୍ଲାଟଫର୍ମ। ଆମେ ସମସ୍ତେ ହିଁ ଏଇ ଆମର ଏଇ ଅଦୃଶ୍ୟ ସୂତାରେ, ଅଦୃଶ୍ୟ ଦୋରିରେ ହିଁ ବାନ୍ଧି ହେଇଛେ। ତେବେ ଭାଇମାନଙ୍କ କଥା ବି, ରିକ୍ୱେଷ୍ଟ ବି ଆପଣ ମାନି ନିଅନ୍ତୁ ଟିକେ, ସମସ୍ତଙ୍କ କଥା ହିଁ ଆମେ ଶୁଣିପାରିବା।
0: ମାନି ନେଉଛି, କିନ୍ତୁ ଯୋଉ ଭାଇମାନେ କହୁଛନ୍ତି ଶହଶହ ସୂତା ଅଛନ୍ତି, ସେମାନେ କଲ୍ କରିକି କଥା ହେବେ, କିନ୍ତୁ ସେ ଭାଇମାନେ ଏଇ ସପ୍ତାହରେ ତାଙ୍କ ଚାରିଥର ଲାଗି।
1: ଆଚ୍ଛା ଠିକ୍ ଅଛି, ଠିକ୍ ଅଛି ସାଥି, ଅଭିମାନଙ୍କୁ ଟିକେ ପାଖରେ ସାଇଡ୍ରେ ରଖିକି।
0: ନାଇଁ, ମୁଁ ସେ ଭାଇଙ୍କର ଲାଗିଥିଲା ସାଙ୍ଗେ ସାଙ୍ଗେ, ତେଣୁ କରି ସେଇ ହିସାବରେ ମୁଁ କହିଲି।
1: ଠିକ୍ ଅଛି, ଠିକ୍ ଅଛି,
0: କମ୍ପ୍ଲେନ୍ କରିବା ଦରକାର ନାହିଁ।
1: ନାଇଁ ନାଇଁ, କମ୍ପ୍ଲେନ୍ ନୁହଁ, ଠିକ୍ ଅଛି, ଅଭିମାନଙ୍କୁ ଟିକେ ସାଇଡ୍ରେ ରଖି ବର୍ତ୍ତମାନ ଟିକେ ହସର ଖୋରାକ ଟିକେ ଦେଖି ନବା, ପାଇ ନବା।
0: ମ୍ୟାମ୍, ମୁଁ ସବୁଦିନ ଟ୍ରାଏ କରୁଛି, ଯୋଉଦିନ ଲାଗିଲା ଲାଗିଲା, ଯୋଉଦିନ ନ ଲାଗିଲା ନାହିଁ, ସେଥିରେ କିଛି
1: ଏଥର ଟିକେ ଟପିକ ଉପରେ କୁହନ୍ତୁ, କଣ ଅଛି ଆପଣଙ୍କ ସେଇ ମଜାଳିଆ ମଜାଳିଆ ସ୍ମୃତି, ସେଇ ମଜାଳିଆ କିଛି ଦୁଷ୍ଟାମୀ?
0: ନା, ପ୍ରବଳ ତ ଦୁଷ୍ଟାମୀ ଅଛି। ଶୁଣନ୍ତୁ, ଆମେ ଖେଳୁ, ଯୋଉ ଫୁଟବଲ ଖେଳକୁ ଆସୁ ପ୍ରାୟ 20-30 ଜଣ, ଆମେ ବଣ୍ଟା ହେଇଯିବୁ। ବଣ୍ଟା ହେଇଗଲା ପରେ ମୁଁ ଆଉ ମୋ ଉପରବାଲା ଭାଇ, ଆମେ 2 ଜଣ ଆସୁ। ଯୋଉଦିନ ବାଣ୍ଟିବା ଭିତରେ ମୁଁ ତା ଅପୋଜିଟ ଉପରେ ରହିବି, ସେ ମତେ ଦାଲ ଦଲକି ବାଟେଇବ। ଦେଖ, ତୁ କାଇଁ ମୁଁ କରି ରହିବୁନି?
1: ନିହାତି, ଆପଣ ଯେହେତୁ ଗୋଟେ ଫ୍ୟାମିଲିର ମାନେ ଗୋଟେ ଟିମ୍ରେ ରହିବା ଉଚିତ।
0: ନାଇଁ ମ୍ୟାମ୍, ସବୁଦିନ କଣ ଗୋଟେ ଟିମ୍ରେ ରହିବ କି? ନିଶ୍ଚିତ ଅପୋଜିଟ ଟିମ୍ରେ ରହିବାକୁ ପଡିବ, ତେଣୁକରି ମୁଁ ଯୋଉଦିନ ଜାଣିବି ତାପଟେ ରହିବି, ମୁଁ ଆସିବି। ଯୋଉଦିନ ମୋର ପଡିବନି, ମୁଁ ଘରେ ରହିବି।
1: ଆଚ୍ଛା, ଆପଣ ଯୋଉଦିନ ଅପୋଜିଟ ଟିମ୍ରେ ରୁହନ୍ତି ସେଦିନ କିଏ ଜିତନ୍ତି?
0: ଆମେ ଜିତିବୁ, ମୁଁ ଯୋଉ କରିବି ନିଶ୍ଚିତ ଜିତିବାଟା ସତ।
1: ତ ସେଇଥିପାଇଁ ଆପଣଙ୍କ ଭାଇ ସେଇଥିପାଇଁ ଚାହାନ୍ତି ଆପଣ ତାଙ୍କ ପାଇଁ ଲକି ବୋଲି ତାଙ୍କ ଟିମ୍ରେ ରହିବା ପାଇଁ, କିନ୍ତୁ ଆପଣ ରୁହନ୍ତିନି, ସେଥିପାଇଁ ମାଡ ଖାଆନ୍ତି?
0: ନାଇଁ, ସେଥିପାଇଁ ମୋର ଦୋଷ ନୁହଁ କିଛି। ଦେଖ, ବାଣ୍ଟିଲା ମାନେ ଯେତେବେଳେ ପିଲା ବଣ୍ଟା ହବ, 1-2 ଗଣା ହବ, ନିଶ୍ଚିତ ସେ କହିବେ ତମେ 2 ଜାଗାକୁ ଗୋଟେ କରିହବନି, ଅପୋଜିଟ୍ରେ ନିଶ୍ଚିତ ରହିବୁ।
1: ଆଜ୍ଞା, ଆପଣ ଆପଣ ତା ମାନେ ଯୋଉ ଟିମ୍ରେ ରୁହନ୍ତି ସେ ଟିମ୍ ପାଇଁ ଲକି ସାବିତ ହୁଅନ୍ତି, ସେଥିପାଇଁ ସମସ୍ତେ ଚାହାନ୍ତି ଆପଣ ତାଙ୍କ ଟିମ୍ରେ ରୁହନ୍ତୁ।
0: ହଁ, ତେଣୁକରି ଇଏ ଗୋଟେ କଥା ଗଲା। ଆଉ ପିଲାବେଳେ ଆମେ ଯାଉଛି, ଆମର ଦହ୍ନି କାକୁଡ଼ି ସବୁ ଲାଗିଥାଏ, ଆମ ପେଣ୍ଡା ସବୁ ଥାଏ, ସବୁ ପାଣି ବୁହା ହୁଏ, କଣ ଗୋଟେ ଛୋଟ ହାଣ୍ଡି ଲାଗିକି ପାଣି ବୁହା ହୁଏ। ଦ୍ୱିପହରେ ଆମେ ଯିବୁ, ଦ୍ୱିପହରେ ଯାଇକି 2-4 ଜଣ ଆମେ ଯିବୁ, କଣ କରିବୁ ନା, ଯେତେବେଳେ ସବୁ ପେଣ୍ଡା ହବ, ସବୁ ଯୋଉ ଇଏ ଗୁଡାକ ହାଣ୍ଡି ଗୁଡାକ ଛୋଟ ଛୋଟ ଆର୍ଟିକେଲ ଗୁଡାକ ସେଗୁଡାକ ଭାଙ୍ଗିଦେବୁ। ଭାଙ୍ଗି ସାରିଲା ପରେ ଲୋକ ଯେତେବେଳେ ଯିବେ 4ଟା ବେଳକୁ ପାଣି ବୁହାଇବାକୁ, ଦେଖିବେ ନାହିଁ, ସେମାନେ ଗାଳି ଉଳିଗର କରିକି ଆସି ଘରେ କମ୍ପ୍ଲେନ୍ କରିବେ। ଘରେ ଯଦି କମ୍ପ୍ଲେନ୍ କରିବେ, ଘରେ କିଏ ଯାଇଥିଲେ ଦେଖ, ଏଠୁ ଆମ 4-5 ଜଣ ନାଁ କରା ବେଳକୁ ମୁଁ କଣ କରିଦେବି, ମୁଁ ଖସିକି ପଳେଇ ଆସିଥିବି। ବାକି ଯଦି 3 ଜଣ ଥିବେ ସେ ଉତ୍ତମ ମଧ୍ୟମ ଘରେ ଖାଇବେ ଆଉ, ମୁଁ ଖାଇନି ଆଉ।
1: ତାମାନେ ଆପଣ ଦୋଷ କରନ୍ତି କିନ୍ତୁ ହାବୁଡରେ ପଡନ୍ତିନି, ଖସି ଯାଆନ୍ତି।
0: ହଁ, ଏଇଟା ଗୋଟେ କଥା ଗଲା।
1: ଅବିକା ଯେତେବେଳେ ତାହେଲେ ଘର ଲୋକ ଶୁଣୁଥିବେ, ତାହେଲେ ଅବିକା ସେମାନେ ପଶ୍ଚାତ୍ତାପ କରୁଥିବେ ଯେ ଆପଣ କେମିତି ଖସି ଗଲେ, ଅବିକା ଟିକେ ସୁଯୋଗ ମିଳିଲେ ଟିକେ ଉତ୍ତମ ମଧ୍ୟମ ଦେଇଦେବେ, ନୁହେଁ? ଠିକ ଅଛି ସାଥୀ, ସମୟର ଅଭାବ ପାଇଁ ଏଇଠି ଆପଣଙ୍କୁ ଡିସକନେକ୍ଟ କରିବାକୁ ପଡୁଛି, ରହୁଛି, ନମସ୍କାର।
0: ନମସ୍କାର।
1: ଆଜି ସତରେ ଆପଣମାନେ ଏତେ ହସିଛନ୍ତି, ନିଜର ସେଇ ସ୍ମୃତି ସବୁ ମନେ ପକେଇକି ନିଜେ ବି ହସିଛନ୍ତି, ଆମକୁ ଶୁଣୁଥିବା ଅଗଣିତ ଶ୍ରୋତା ବନ୍ଧୁଙ୍କୁ ବି ହସର ଖୋରାକ ଯୋଗେଇଛନ୍ତି, ଆଉ ମୁଁ ବି ବହୁତ ହିଁ ହସିଛି ହସିହସି ସତରେ, ମୋ ପେଟ ଦରଜ ହେଇଗଲାଣି। ବହୁତ ହିଁ ଭଲ ଲାଗିଲା ଆଜି ଆପଣମାନଙ୍କ ସହିତ କନେକ୍ଟ ହେଇକି। ତେବେ ଏଇଠି ତ ମନ ନ ଚାହିଁଲେ ବି ଏଇଠି ଶେଷ କରିବାକୁ ପଡିବ ଆଜିର ଡାଇଲି ଲାଇଭକୁ। ତେବେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣମାନେ ଆମ ସହିତ ଯେଉଁମାନେ କନେକ୍ଟ ହେଇଥିଲେ।

ସନ୍ଧ୍ୟା 6 ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ରେଳ ଡିଭିଜନ ଜୁନ୍ ପହିଲାରୁ ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ। ଦେଶରେ ଗବେଷଣା ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆଜି ରାଜସ୍ଥାନର ଜୟପୁରରେ ଚାଲିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡ୍ଲେ କଇଁଛଙ୍କ ବିକ୍ଷିପ୍ତ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ମହାନ ବିପ୍ଳବୀ ଧରଣୀଧର ନାୟକଙ୍କ 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ। ପଶ୍ଚିମବଙ୍ଗ ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୋଧରେ ଜବାବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଦେଶରେ ଦୃଢ଼ ଗବେଷଣା ନବସୃଜନ ଇକୋସିଷ୍ଟମ ସ୍ଥାପନ କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଆପଣମାନେ ଶୁଣିପାରିବେ ରାତି 7ଟାରେ। ନମସ୍କାର।

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟତାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 27ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଏ ବିଷୟରେ କହିବେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ରହିଛି କାର୍ଯ୍ୟକ୍ରମ ମୋ ପସନ୍ଦ। ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୁଣିପାରିବେ ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତାମତ ରଖିପାରିବେ। ରେନ୍ ଭଏସ୍ମେସ୍ ଶୁଣିପାରିବେ ଦିନ 10:00। ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଏଥିରେ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ସେହିପରି ଭାବରେ ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ଦିନ 11:30 ଶୁଣିବେ କିଛି ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:00 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ମାଧ୍ୟମରେ ନିଜର ମତାମତ ଆପଣ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ରହିଛି କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 9ମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10।

0: ଭକ୍ତିତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30, ସନ୍ଧ୍ୟା 7:25 ରହିଛି କାର୍ଯ୍ୟକ୍ରମ ସନ୍ଧ୍ୟା ଆସର, ରାତି 8:02 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତରେ ମିତରେ ଏବଂ ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:15। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର ଅଷ୍ଟମ ଭାଗ।
1: Episode number 8।

0: ଶୁଣିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଷ୍ଟମତମ ଭାଗ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟେ ତିଲସି କି ତିଲତା। ବର୍ତ୍ତମାନ ଆସନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। आदौ मुख्य वार्ताः। विधानसभा निर्वाचनस्य परिणामानां घोषणानन्तरं पश्चिम बंग तमिलनाडु केरलम प्रदेशेषु च सर्वकारस्य निर्माणार्थं राजनैतिक क्रियाकलापानि आरभन्ते। भाजपेति दलस्य वरिष्ठः नेता अमितः

0: বর্তমানে অসন্ত শুনিবা আঞ্চলিক সংবাদ।
1: নমস্কার, আকাশবাণী কটক আঞ্চলিক সংবাদ পড়ুছন্তি মহেশ্বর সাহু। মুখ্য সংবাদ, রাজ্যকু শিল্প সমৃদ্ধ ও যুববর্গঙ্ক পাইঁ ব্যাপক নিযুক্তি সুযোগ সৃষ্টি করিবা সরকারঙ্ক সর্বোচ্চ প্রাথমিকতা। ওড়িশারে পুঞ্জি নিবেশ বৃদ্ধি পাইঁ তিনিদিনিয়া গুজরাট গস্ত অবসরে কহিলে মুখ্যমন্ত্রী। দেশে কপার উৎপাদন বৃদ্ধি পাইঁ কপাস ক্রান্তি অভিযানকু মঞ্জুরি দেলে কেন্দ্র সরকার। জুন পহিলারু কার্যক্ষম হব রায়গড়া নূয়া রেল ডিভিজন এবং রাজ্যরে কালবৈশাখী প্রভাবরে বজ্রপাত সহ বর্ষা হওয়া নিয়ে প্রায় সমস্ত জেলাকু পানিপাগ কেন্দ্রর সতর্ক সূচনা। রাজ্যকু শিল্প সমৃদ্ধ এবং যুববর্গঙ্ক পাইঁ ব্যাপক নিযুক্তি সুযোগ সৃষ্টি করিবা সরকারঙ্ক সর্বোচ্চ প্রাথমিকতা বলি মুখ্যমন্ত্রী মোহন চরণ মাঝি উল্লেখ করিছন্তি। ওড়িশারে পুঞ্জিনিবেশ বৃদ্ধি পাইঁ শ্রী মাঝি আজিঠারু তিনিদিনিয়া গুজরাট গস্তরে যাইছন্তি। সেঠারে পহঞ্চিবা পরে সামাজিক গণমাধ্যমরে মুখ্যমন্ত্রী উল্লেখ করিছন্তি, নিবেশকঙ্কু আকৃষ্ট করি ওড়িশারে শিল্প নিযুক্তি আহুরি ত্বরান্বিত করিবা লক্ষ্যরে সে গুজরাটঠারে বিভিন্ন কার্যক্রমরে যোগদেবে। বিশ্বস্তরীয় পুঞ্জিনিবেশকারীঙ্কু ওড়িশার শিল্প সামর্থ্য সহ পরিচিত করাইবা এবং রাজ্যর অপরাজেয় বিকাশ যাত্রারে সহভাগী করাইবা গুজরাট গস্তর মূল লক্ষ্য। ଏହାସହ ଯୁବଶକ୍ତିଙ୍କ ପାଇଁ ନିଜ ମାଟିରେ ସମ୍ମାନଜନକ ଜୀବିକାର ସୁଯୋଗ ସୃଷ୍ଟି ଏବଂ ସମୃଦ୍ଧ ତଥା ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମାଝି ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାଠାରେ ରୋଡ୍ ଶୋ ରାଉଣ୍ଡ ଟେବୁଲ୍ ବୈଠକ କରିବା ସହିତ ରାଜ୍ୟରେ ଶିଳ୍ପ ବିକାଶ ନେଇ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଗସ୍ତରେ ଯାଇଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦେଶର କପା ଚାଷୀମାନଙ୍କ ଉନ୍ନତି ତଥା କପାର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ 5,669 କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା 32 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହା 2026-27ରୁ 2030-31 ଆର୍ଥିକ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବୈଠକରେ ଯୋଗଦେଇ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ କୈନ୍ଦ୍ରିକ ସେବା ପ୍ରଦାନ, ଅଭିଯୋଗର ପ୍ରତିକାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମର୍ପିତ ଦଳର ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି କରାଯିବ। ରାଜ୍ୟର ଜନସାଧାରଣଙ୍କୁ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଚେଷ୍ଟିତ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ରାଜ୍ୟର ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀର ସିଇଓମାନେ ଉପସ୍ଥିତ ଥିଲେ। ଭାରତରେ ଜାତିସଂଘର ଆବାସିକ ସଂଯୋଜକ ଷ୍ଟିଫେନ୍ ପ୍ରିସ୍ନର ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାର ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା କୃଷି ଶିଳ୍ପ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରି ଦେଶ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ରାଜ୍ୟ ସରକାର କୃଷିକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଜଳବାୟୁ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଏବଂ କୃଷି ମୂଲ୍ୟ ଶୃଙ୍ଖଳକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ୟୁନେସ୍କୋ ଚିହ୍ନିତ ବିଶ୍ୱ ଐତିହ୍ୟସ୍ଥଳ ଏବଂ ରାଣୀପୁର ଝରିଆଲ ଓ ହରିଶଙ୍କର ଭଳି ପର୍ଯ୍ୟଟନ ସ୍ଥଳଗୁଡ଼ିକର ସ୍ଥାୟୀ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାକୁ ଅକ୍ଷୟ ଶକ୍ତିର କେନ୍ଦ୍ର ଭାବେ ଗଢ଼ି ତୋଳିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଜାତିସଂଘର ସହଯୋଗ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲ

ଯାଜପୁର ରେଳ ଡିଭିଜନ ରହିଛି। ରାୟଗଡ଼ା ଡିଭିଜନ ଅଧୀନରେ ମୋଟ 695 କିଲୋମିଟର ରେଳପଥ ରହିବ। ୱାଲ୍ଟିୟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ, କିରୁଣ୍ଡର, ଗୁଣପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ଏହା ବ୍ୟତୀତ ଇଚ୍ଛାପୁର ପଲାସାକୁ ପୂର୍ବତଟ ରେଳବାଇ ଅଧୀନରୁ ବାହାର କରାଯାଇ ବିଶାଖାପାଟଣା ରେଳ ଡିଭିଜନରେ ସାମିଲ କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିଭିଭୂମି ବିକାଶ ପାଇଁ ସରକାର ପ୍ରାୟ 107 କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଉପପରିବହନ ଆୟୁକ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ଆଜି ସମୀକ୍ଷା ବୈଠକ କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା, ସଚେତନତା ଓ ଏନ୍ଫୋର୍ସମେଣ୍ଟ ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟ୍ନେସ୍ ପ୍ରଦାନ ପ୍ରକ୍ରିୟା ସ୍ୱଚ୍ଛତା ଅବଲମ୍ଭନ କରିବାକୁ ଶ୍ରୀ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ସଚେତନ ନାଗରିକଙ୍କ ସହଯୋଗ ନେଇ ସଡ଼କ ସୁରକ୍ଷାକୁ ଏକ ଅଭିଯାନରେ ପରିଣତ କରିବାକୁ ହେବ। ଆର୍ଟିଓମାନଙ୍କ ଦକ୍ଷତା ରିପୋର୍ଟରେ ଆଗାମୀ ଦିନରେ ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟର ଏକ ବିଶେଷ ଭୂମିକା ରହିବ ବୋଲି ଶ୍ରୀ ଠାକୁର କହିଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ସଂସ୍କାର ଉପରେ ଆୟୁକ୍ତ ସୂଚନା ପ୍ରଦାନ କରିବା ସହିତ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଆଜି ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଖିବା ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ନିୟନ୍ତ୍ରଣ କକ୍ଷ ସ୍ଥାପନ, ଜନସାଧାରଣଙ୍କ ସୂଚନା ପାଇଁ ଏଲ୍ଇଡି ସ୍କ୍ରିନ୍, ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯିବ। ରଥଯାତ୍ରା ଏବଂ ସୁନାବେଶ ସମୟରେ ରାସ୍ତାରେ କଟକଣା ଲାଗୁ ସମ୍ପର୍କରେ ଗୁଗୁଲ୍ ମ୍ୟାପ୍ରେ ସୂଚନା ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଭାଷା ସମୃଦ୍ଧି ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଓଡ଼ିଆ ସଂସ୍କୃତି, ଭାଷା, ସାହିତ୍ୟ, ଇତିହାସର ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ଡିଜିଟାଇଜେସନ୍ ମାଧ୍ୟମରେ ସଂରକ୍ଷଣ, ଉନ୍ନତିକରଣ ଓ ମାନବୃଦ୍ଧି କରିବା, କୃତ୍ରିମ ବୁଦ୍ଧିମତା ଓ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏକ ମଡେଲ ଡିଜିଟାଲ୍ ଭାଷା ଭଣ୍ଡାର ପ୍ରସ୍ତୁତ କରିବା ଉପରେ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ବହୁମୂଲ୍ୟ ସାହିତ୍ୟ କୃତିକୁ ଅନ୍ୟ ଭାରତୀୟ ଭାଷା ଓ ଇଂରାଜୀ ଅନୁବାଦ କରାଯିବା ସହ ଓଡ଼ିଆ ଭାଷା ଭଣ୍ଡାରରେ ଉପଲବ୍ଧ ତଥ୍ୟକୁ ୱିକିପିଡ଼ିଆ, ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ମୁକ୍ତ ତଥ୍ୟ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଆଦର୍ଶ ଗ୍ରାମ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ସହିତ ଭିଭି ଜିରାମଜି ଯୋଜନାରେ ଶ୍ରମିକଙ୍କ ପାଇଁ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରିବା ଉପରେ ମନ୍ତ୍ରୀ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ। ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରଳାଖେମଣ୍ଡି ସହର ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ଗଜପତି ଜିଲ୍ଲାର 7ଟି ଗ୍ରାମ ପ୍ରଭାବିତ ହେବ। ଆୟୋଜିତ ଜନଶୁଣାଣିରେ ପାରଳା ଖାସ୍ପା, ହାତୀବାଡ଼ି, ଗୋପୀନାଥପୁର ଏବଂ ରେଲିସାହିର ଗ୍ରାମବାସୀମାନେ ଯୋଗଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ଆବଶ୍ୟକତା ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରନ୍ଧନ ଗ୍ୟାସ୍ର କଳାବଜାରୀକୁ ରୋକିବା ଏବଂ ଅବ୍ୟର୍ଥ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଶିଖପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଏକ ସଚେତନତା ଓ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟକୁ ଶିଳ୍ପ ସମୃଦ୍ଧ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା, ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ 3 ଦିନିଆ ଗୁଜରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ କପାର ଉତ୍ପାଦନ ବୃଦ୍ଧି ପାଇଁ କପାସ କ୍ରାନ୍ତି

ଅଭିଯାନକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ଜୁନ୍ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ ଏବଂ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା।

ଜିଏସ୍ଟି ସହିତ ଜଡ଼ିତ ନୂଆ ଖବରଗୁଡ଼ିକ ସାଧାରଣ ଲୋକ ଏବଂ ପୁଞ୍ଜି ନିବେଶକଙ୍କୁ ଆଶ୍ୱାସନା ଦେଉଛି। ସବୁଠାରୁ ବଡ଼ ରିହାତି ଖାଦ୍ୟପେୟ ସାମଗ୍ରୀ ଉପରେ ଦିଆଯାଇଛି। ବ୍ରେଡ୍, ରୁଟି, ଛେନା, ପନିର ଉପରେ ଏବେ କୌଣସି ଜିଏସ୍ଟି ଲାଗୁ ହେବ ନାହିଁ। ଏହାଛଡ଼ା 33 ଜରୁରୀ ଔଷଧର ଦର କମ୍ କରିଦିଆଯାଇଛି, ଯାହାଫଳରେ ଚିକିତ୍ସାର ଖର୍ଚ୍ଚ କମିଯିବ। ଲାଇଫ୍ ଇନ୍ସୁରାନ୍ସ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଜିଏସ୍ଟି ରିହାତି କରିଦିଆଯାଇଛି, ଯାହାଦ୍ୱାରା ପଲିସି କିଣିବା ଏବେ ଶସ୍ତା ହୋଇଯିବ। ଛୋଟ କାର୍ ଏବଂ 350 cc ବାଇକ୍ରୁ ଜିଏସ୍ଟି ଉଠାଯାଇ 18% କରିଦିଆଯାଇଛି, ଯାହାଫଳରେ ଏବେ ବାଇକ୍ କିଣିବାର ସ୍ୱପ୍ନ ସାକାର ହେବ।

ନମସ୍କାର ଶ୍ରୋତା ବନ୍ଧୁ, ରାତି ସାତଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ଦେଶର କପା ଚାଷୀମାନଙ୍କ ଉନ୍ନତି ତଥା କପାର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ୍ ବୈଠକରେ ଦେଶରେ ଦୁଇଟି ନୂତନ ସେମିକଣ୍ଡକ୍ଟର କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି। ରାଜ୍ୟର ଶିଳ୍ପ ସମୃଦ୍ଧି ଏବଂ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ଜାତିସଂଘର ଆବାସିକ ସଂଯୋଜକ ଷ୍ଟିଫେନ୍ ପ୍ରିସ୍ନର ଆଜି ଲୋକସଭା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଉଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସୂଚନା। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୋଧରେ ଜବାବ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅନୁମାନ। ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସି ଦିଲ୍ ତାକୁ ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର ମୁଖ୍ୟ ସମ୍ବାଦ 5650 କୋଟିରୁ ଉର୍ଦ୍ଧ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4 ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଘୋଷଣା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ ଦେଶରେ କପା ଉତ୍ପାଦନ ମିଶନ କପାସ କ୍ରାନ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଦେଶରେ କପା ଚାଷୀଙ୍କ ଉନ୍ନତି ତଥା ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ଏହି ନିଷ୍ପଭି ଗ୍ରହଣ କରାଯାଇଛି ଏଥିପାଇଁ 5659 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ଏହି ପଦକ୍ଷେପ ଦ୍ୱାରା 32 ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ଶ୍ରୀ ବୈଷ୍ଣବ କହିଛନ୍ତି ସରକାରଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହି ମିଶନ ପ୍ରସ୍ତୁତ କରାଯାଇଛି ଫସଲ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବହୁଳ ଉପଯୋଗକୁ ଏହି ମିଶନ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ରୋଗ ଏବଂ କୀଟପତଙ୍ଗ ପ୍ରତିରୋଧକ ଉଚ୍ଚ ଅମଳକ୍ଷମ ବିହନ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି
2: 5659 रुपए का ये प्रोजेक्ट है जिसके 3 कंपोनेंट्स है पहला कंपोनेंट रिसर्च दूसरा प्रोडक्शन की टेक्नोलॉजीज को बढ़ाना और तीसरा न्यू एज फाइबर्स के लिए किसानों को प्रोत्साहित करना ये प्रधानमंत्री जी का विजन है 5F फार्म से फाइबर बनाना फाइबर से फैक्ट्री में जाना फैक्ट्री से फैशन फैशन से फॉरेन सोर्स तक कॉटन का पूरी सप्लाई चेन को मेंटेन करना कस्तूरी कॉटन इसकी प्रॉपर मार्केट में स्थापना करवाना ये भी इस मिशन का पार्ट है
1: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି ସ୍ୱଷ୍ଟ ବହୁମତ ହାସଲ କରିଥିବା ବିଜେପି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଶପଥ ଗ୍ରହଣ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଆସନ୍ତା 9 ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ନୂତନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ସମାରୋହରେ ଯୋଗଦେବେ ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି ନିର୍ବାଚନରେ ବଳପୂର୍ବକ ଭୋଟ୍ ଲୁଟ୍ ଏବଂ ସମ୍ପୂର୍ଣ୍ଣ ଭୋଟ୍ ପ୍ରକ୍ରିୟାରେ ଜାଲିଆତି କରାଯାଇଥିବା ଅଭିଯୋଗ ନେଇ ସେ ଏହି ନିଷ୍ପଭି ଗ୍ରହଣ କରିଥିବା ଘୋଷଣା କରିଛନ୍ତି କୋଲକାତାଠାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ତାଙ୍କ ଦଳ ହାରିନାହିଁ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ଅଭିଯୋଗ କରି ସେ କହିଛନ୍ତି ଦେଶର ଗଣତାନ୍ତ୍ରିକ ଇତିହାସରେ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି ମମତା ବାନାର୍ଜୀଙ୍କ ପ୍ରତିକ୍ରିୟାକୁ ବିଜେପି କଡ଼ା ସମାଲୋଚନା କରିଛି ଆସନ୍ତା ଗୁରୁବାର ଦିନ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ତେଣୁ ମମତା ବାନାର୍ଜୀ ଇସ୍ତଫା ନ ଦେଲେ ମଧ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେତୁ ସେ ଆଉ ଗୃହର ସଦସ୍ୟ ତଥା ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଦଳର ନେତା ବିଜୟ ଶଙ୍କର ନନ୍ଦୀ କହିଛନ୍ତି ମମତାଙ୍କ ଦ୍ୱାରା ସୃଷ୍ଟ ଏଭଳି ଅଚଳାବସ୍ଥା ଗଣତନ୍ତ୍ର ପ୍ରତି ଉପହାସ ଏଭଳି ଅବାଞ୍ଚିତ ପରିସ୍ଥିତିର ମୁକାବିଲା ପାଇଁ ସମ୍ଭିଧାନରେ ଆବଶ୍ୟକ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ନନ୍ଦୀ କହିଛନ୍ତି ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ପଶ୍ଚିମବଙ୍ଗରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ ଆସାମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ହରିୟାଣା ମୁଖ୍ୟମନ୍ତ୍ରୀ ନାୟକ ସିଂ ସାଇନି ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଛନ୍ତି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନେତାମାନଙ୍କର ନାମକୁ ଅନୁମୋଦନ କରାଯାଇଛି କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସରକାର ଗଠନ ପାଇଁ ଅନୌପଚାରିକ ଆଲୋଚନା ଜାରି ରହିଛି ତେବେ ବିଧାୟକ ଦଳ ବୈଠକ ନେଇ ବିସ୍ତୃତ ବିବରଣୀ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ କେରଳରେ 140 ବିଧାନସଭା ଆସନ ମଧ୍ୟରୁ 102 ଆସନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ବିଜୟ ହାସଲ କରିଛି ବିଧାୟକ ଦଳ ବୈଠକ ପରେ ସରକାର ଗଠନ ନେଇ ଦଳ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ୟୁଡିଏଫ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ହିଁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ

ମଦନୀତି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଦୁର୍ଗେଶ ପାଠକଙ୍କ ପାଇଁ ବରିଷ୍ଠ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଦାୟିତ୍ୱ ଅର୍ପଣ ନେଇ ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ମାମଲାରୁ ଓହରିଯିବାକୁ ଅଗ୍ରାହ୍ୟ କରିବା ପରେ ଆପ୍ ନେତାମାନେ କୋର୍ଟ ଶୁଣାଣିକୁ ବର୍ଜନ କରିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଶର୍ମା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତାମିଲନାଡୁରେ ମଧ୍ୟ ନୂତନ ସରକାର ଗଠନ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋର ଧରିଛି। ଅଭିନେତାରୁ ରାଜନେତା ପାଲଟିଥିବା ସି ଜୋସେଫ ବିଜୟଙ୍କ ତାମିଲଗା ଭେଟ୍ରି କାଜଗମ୍ ଟିଭିକେ 234 ବିଧାନସଭା ଆସନ ମଧ୍ୟରୁ 108 ବିଜୟ ଲାଭ କରି ବୃହତ୍ ଦଳ ହୋଇଛି। ଚେନ୍ନାଇ ନିକଟବର୍ତ୍ତୀ ପାନାୟୁର୍ଠାରେ ଦଳୀୟ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ବସି ସି ବିଜୟଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚନ କରାଯାଇଛି। ଦଳ ପକ୍ଷରୁ ଖୁବ୍ ଶୀଘ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲ୍ଲେକରଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଧାୟକ ଦଳ ବୈଠକରେ ଗୃହକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନରେ ଶାସକ ଡିଏମ୍କେ ଦଳ 68 ଆସନ ପାଇ ଏଆଇଏଡିଏମ୍କେ 47 ଆସନ ହାସଲ କରିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିସାରିଛନ୍ତି। ରାଜ୍ୟପାଳ ଏହାକୁ ଗ୍ରହଣ କରିବା ସହ ନୂତନ ସରକାର ଗଠନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ଷ୍ଟାଲିନ୍ଙ୍କୁ ଅନୁରୋଧ କରିଛନ୍ତି। ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଇ ପାଲାନୀସ୍ୱାମୀ ଜନାଦେଶକୁ ଗ୍ରହଣ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ବିପୁଳ ପରିମାଣରେ ଅଂଶଗ୍ରହଣ କରିଥିବାରୁ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପି ନେତା କେ ଆନ୍ନାମଲାଇ ଫଳାଫଳକୁ ସ୍ୱାଗତ କରିଛନ୍ତି। ଜାପାନ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ଅଧ୍ୟକ୍ଷ ତଥା ପ୍ରତିନିଧି ସଭା ସଦସ୍ୟ ତାକାୟୁକି କୋବାୟାସିଙ୍କ ସହ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଲୋଚନା ହୋଇଛି। ସୁରକ୍ଷିତ ତଥା ନିରନ୍ତର ଶକ୍ତି ଭବିଷ୍ୟତ ଗଠନରେ ସହଯୋଗ ବୃଦ୍ଧି ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍କକ୍ତ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଶ୍ରୀ ପୁରୀ କହିଛନ୍ତି, ଶକ୍ତି ଆତ୍ମନିର୍ଭରତା ଦିଗରେ ଭାରତ ଆଗକୁ ବଢ଼ିବା ଏବଂ ଜାପାନ ସହ ପାରସ୍କରିକ ଲାଭଦାୟକ ସହଭାଗିତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍ ବିସିଆଇ ନ୍ୟୁରାଲ ଫ୍ରଣ୍ଟିୟର୍ସ ବ୍ୟାପକତା ଏବଂ ଏହାର ରଣନୈତିକ ପ୍ରଭାବ ଆଧାରିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ଏହାର ଉଦ୍ଘାଟନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସମନ୍ୱିତ ପ୍ରତିରକ୍ଷା କର୍ମଚାରୀଙ୍କ ଦ୍ୱାରା ମିଳିତ ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଭବିଷ୍ୟତରେ ଯୁଦ୍ଧ ଆହ୍ୱାନରେ ବିସିଆଇର ଭୂମିକା ତଥା ସ୍ୱଦେଶୀ ନବସୃଜନ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସମ୍ମିଳନୀ ନୈତିକ ବିଚାର, ନ୍ୟୁର ସୁରକ୍ଷା ଆହ୍ୱାନ ଏବଂ ଜଟିଳ ପରିସ୍ଥିତିରେ କାର୍ଯ୍ୟଦକ୍ଷତା ତଥା ନିଷ୍ପତ୍ତି ଗ୍ରହଣ କରିବାରେ ବିସିଆଇର ଭୂମିକା ଉପରେ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ଗୁଜରାଟ ରାଜପଥ ରକ୍ଷଣାବେକ୍ଷଣ ଆଧାରିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏଥିରେ ଅଧ୍ୟକ୍ଷତା କରି ଜାତୀୟ ରାଜପଥ କରିଡରରେ ରାସ୍ତାର ସ୍ଥାୟିତ୍ୱ, ସୁରକ୍ଷା ମାନଦଣ୍ଡ ଏବଂ ସାମଗ୍ରିକ ଯାତ୍ରୀ ଅଭିଜ୍ଞତା ବୃଦ୍ଧି ଉପରେ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଭିଭିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଦୀର୍ଘକାଳୀନ ସ୍ଥାୟିତ୍ୱ, ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଏବଂ ଯାଞ୍ଚ ବ୍ୟବସ୍ଥା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଇସିସି ପୁରୁଷ ଟି20 ଆନ୍ତର୍ଜାତିକ ର୍ୟାଙ୍କ୍ ତାଲିକାରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। କ୍ରମାଗତ ଦ୍ୱିତୀୟ ଥର ଟି20 ବିଶ୍ୱକପ୍ ଟାଇଟଲ୍ ହାସଲ କରି ଭାରତ ଇତିହାସ ସୃଷ୍ଟି କରିବା ସହିତ ଏହି ସଫଳତା ପାଇଛି। ଏଥିସହିତ ବିଶ୍ୱ କ୍ରିକେଟ୍ରେ ଭାରତ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି। ମୋଟ 275 ପଏଣ୍ଟ ହାସଲ କରି ଭାରତ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନରେ ଥିବାବେଳେ 262 ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ ଏବଂ 258 ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ 5650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4 ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ।

ଆରମ୍ଭ ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଘୋଷଣା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ଦିଲ୍ଲୀ କ୍ୟାପିଟାଲ୍ସ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲ ତାକ ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର ଆଉ ସନ୍ଧ୍ୟା ଆସର ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ସୁସାଥୀ ଦେଖିନବା ସନ୍ଧ୍ୟା ଆସରରେ ମେସେଜଟି ଆସିଛି ମେସେଜଟିକୁ କରିଛନ୍ତି ଆଭାସ ସେନ ଦୀପକ କୁମାର ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ନମସ୍କାର ସମସ୍ତଙ୍କୁ ଜୟ ଜଗନ୍ନାଥ ଜଣାଇଛନ୍ତି ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ସାଥୀ ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ମୋ ତରଫରୁ ପ୍ରତି ନମସ୍କାର ଆଣ୍ଡ ଭେରି ଗୁଡ୍ ଇଭିନିଂ ସାଥୀ ଲେଖିଛନ୍ତି ଜରୁରୀ ହେ ତେରି ମେରି ବାତ ହୋନା ଜରୁରୀ ହେ ଜେସେ ଦିନ କେ ବାଦ ରାତ ହୋନା ଜରୁରୀ ହେ ଦୋସ୍ତ କେ ଲିଏ ଏକ ବାର ବାତ ହୋନା ପର ମହବତ କେ ଲିଏ ଏକ ମୁଲାକାତ ହୋନା ଜରୁରୀ ହେ ତୁ ମେରେ ପାସ ହୋ ନା ହୋ ଇତନା ଜରୁରୀ ନହିଁ ପର ତେରି ଏକ ତସବୀର ତୁ ମେରେ ପାସ ହୋନା ଜରୁରୀ ହେ ବାହ ବହୁତ ସୁନ୍ଦର ତେବେ ସାଥୀ ସମସ୍ତଙ୍କୁ ଜଣାଇଛନ୍ତି ଗୁଡ୍ ଇଭିନିଂ ଖାସ କରି ଜଣାଇଛନ୍ତି ଟୁନା ଭାଇ ରମେଶ ଭାଇ ଉର୍ମିଳା ଆପା ଅଲିସା ଆପା ତମନ୍ନା ରେଡ୍ଡି ମନୀଷ ଶର୍ମା ରାଜଦୀପ ରାୟ ରୁଚିକା ରାୟ କରନ ସେନ ରୋହିତ ସେନଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ସାଥୀ ଆପଣଙ୍କ ଗୁଡ୍ ଇଭିନିଂ ଏବଂ ଗୁଡ୍ ୱିଶେସ୍ ସବୁ ମୁଁ ପହଞ୍ଚାଇ ଦେଲି ଆପଣଙ୍କ ପ୍ରିୟ ଜନମାନଙ୍କ ପାଖରେ ତେବେ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏତେ ସୁନ୍ଦର ମେସେଜ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

କେନ୍ଦ୍ରାପଡ଼ାରୁ ହିଁ ଆସିଛି ସମସ୍ତଙ୍କୁ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଛନ୍ତି ଗୁଡ୍ ଇଭିନିଂ ଏବଂ ଆଜି ତାଙ୍କ ମାମାଙ୍କର ବର୍ଥଡେ ଥିବାରୁ ସେ ତାଙ୍କୁ ଜଣାଇଛନ୍ତି ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ତେବେ ଶ୍ରୋତା ବନ୍ଧୁ ଆଜି ଆପଣଙ୍କ ମାମାଙ୍କର ଶୁଭ ଜନ୍ମଦିନ ସେହି ଅବସରରେ ମୋ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆମର ଆମକୁ ଶୁଣୁଥିବା ଅଗଣିତ ଶ୍ରୋତା ବନ୍ଧୁଙ୍କ ତରଫରୁ ମଧ୍ୟ ଆପଣଙ୍କ ମାମାଙ୍କୁ ତାଙ୍କ ଶୁଭ ଜନ୍ମଦିନ ଅବସରରେ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ତା ସହିତ ଆପଣଙ୍କୁ ଏବଂ ଆପଣଙ୍କ ପୁରା ପରିବାରକୁ ଆମ ତରଫରୁ ଭେରି ଗୁଡ୍ ଇଭିନିଂ

ସନ୍ଧ୍ୟା ଆସରରେ ନେକ୍ସଟ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ନିଜର ଗୁଡ୍ ୱିଶେସ୍ ବି ଜଣାଇଛନ୍ତି ସମସ୍ତ ଶ୍ରୋତା ବନ୍ଧୁଙ୍କୁ ସାଥି ଆପଣଙ୍କୁ ମୋ ତରଫରୁ ନମସ୍କାର ତା ସହିତ ଭେରି ଗୁଡ୍ ଇଭିନିଂ ଧନ୍ୟବାଦ ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ନିଜର ଗୁଡ୍ ୱିଶେସ୍ ସମସ୍ତଙ୍କ ସହିତ ସେୟାର କରିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। 5650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4 ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଘୋଷଣା। ରାଜ୍ୟକୁ ଶିଳ୍ପ ସମୃଦ୍ଧ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ତିନିଦିନିଆ ଗୁଜରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ମହନ୍ତ ମାଝି। ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ପାଇଁ ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ଗ୍ରାହକ ସେବା ଓ ସୁରକ୍ଷା ଉପରେ ଦେଲେ ଗୁରୁତ୍ୱ। ଭାରତରେ ଜାତିସଂଘର ଆବାସିକ ସମନ୍ୱୟକାରୀ ଷ୍ଟିଫାନ୍ ଫ୍ରିନ୍ସନର ଆଜି ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶା ସରକାର ଓ ଜାତିସଂଘ ମଧ୍ୟରେ ବିକାଶମୂଳକ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଜୁନ୍ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେ ୱୋକ୍ ଆଟାକ୍ ତିଲ୍ ସି ତିଲ୍ ତାକ୍ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 8:08 ଏବଂ 28 ସେକେଣ୍ଡ। ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ଗୀତରେ ମିତରେ। ଆଉ ଆଜି ଗୀତରେ ମିତରେ ଶୋ ନେଇ ମୁଁ ଅଛି ଆପଣଙ୍କ ସାଥିରେ ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଉ ଜଣାଉଛି ସମସ୍ତଙ୍କୁ ଭେରି ଗୁଡ୍ ଇଭିନିଂ।

ସାଥୀ, ନେଚର ଆମର ନ୍ୟାଚୁରାଲ ହିଲର ନୁହେଁ। ପରିବେଶ ପ୍ରକୃତି ଉଭୟ ଆମ ମନ ଏବଂ ଶରୀରକୁ ହିଲ୍ କରିପାରେ। ଯଦି ମନ ହାଲକା କରିବା ଦରକାର ପଡୁଛି ତାହେଲେ ବାହାରେ ଟିକେ ଖୋଲା ପବନରେ ବୁଲି ଆସିଲେ ମନ ପୁରା ଫ୍ରେଶ ଲାଗେ ନୁହେଁ। ସେମିତି ଶରୀରକୁ ସୁସ୍ଥ ରଖିବାକୁ ନେଚର ଆମକୁ ଯୋଗେଇଛେ ଅନେକ ଉପାଦାନ।

ଗୀତରେ ମିତରେ ଆମେ କଥା ହେବା ଏମିତି ଗୋଟେ ଜିନିଷ ବିଷୟରେ ଯାହା ଆମକୁ ନେଚର ଯୋଗେଇଛି, ଯାହାକୁ କୁହାଯାଏ ସାଇଲେଣ୍ଟ ଥ୍ରୀଲର। ତେବେ କଣ ସେଇଟା ଜାଣିବାକୁ ଏମିତି ହିଁ ଟ୍ୟୁନ୍ କରି ରଖିଥାନ୍ତୁ, ଆମ ସହିତ ଯୋଡ଼ି ହେଇଥାନ୍ତୁ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ସି ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ଗୀତରେ ଗୀତରେ ସାଥୀ ମ୍ୟୁଜିକାଲ ବ୍ରେକ୍ ପୂର୍ବରୁ ମୁଁ ଆପଣଙ୍କୁ କହୁଥିଲି ଯେ ଆଜି କଥା ହେବା ସେଇ ସାଇଲେଣ୍ଟ ହିଲର ବିଷୟରେ ତେବେ କ'ଣ ସେଇଟା ଆଚ୍ଛା ଆମେ ପ୍ରାୟ ସମସ୍ତଙ୍କ ଘରେ ଆମେ ସମସ୍ତେ କିଛି ନା କିଛି ଗଛ ଲଗେଇଥିବା ଆପଣମାନେ ବି ଲଗେଇଥିବେ ମୁଁ ବି ଲଗେଇଛି ଆଉ ସେଇସବୁ ଗଛ ଭିତରେ ଏମିତି ବି କିଛି ଗଛ ରହିଥାଏ ଯେଉଁମାନଙ୍କର ଯେଉଁ ଗଛମାନଙ୍କର ହିଲିଂ ପ୍ରପର୍ଟି ରହିଥାଏ ମାନେ ମେଡିସିନାଲ ଗୁଣ ରହିଥାଏ ଔଷଧୀୟ

ଗୋଟେ ଗଛ ହଉଛି ଆଲୋବେରା, ମାନେ ଆମେ ଯାହାକୁ କହୁ ଘି କୁଆଁରୀ। ଏଇ ଘି କୁଆଁରୀର ରହିଛି ଅନେକ ହିଲିଂ ପ୍ରପର୍ଟି, ସେଇପାଇଁ ହିଁ ସାଥୀ ତାକୁ କୁହାଯାଏ ସାଇଲେଣ୍ଟ ହିଲର। ଆଉ ସାଥୀ ଆପଣ ଜାଣନ୍ତି କି ଆମର ଏଇ ଦୁନିଆରେ ପ୍ରାୟ 500 ଅଧିକ ପ୍ରକାରର ଘି କୁଆଁରୀ ଗଛ ରହିଛି, ଦେଖା ବି ଯାଏ ଘି କୁଆଁରୀ ଗଛ, କିନ୍ତୁ ତା ଭିତରୁ ଖୁବ କମ୍ ଆମ ଘର ମାନଙ୍କରେ ଆମେ ଲଗେଇଥାଉ। ଆଉ ସେ ଯୋଉ 500 ଅଧିକ ପ୍ରକାରର ଘି କୁଆଁରୀ ଗଛ, ତା ଭିତରୁ ସବୁ ପ୍ରକାରର ଘି କୁଆଁରୀ ଗଛରେ ଔଷଧୀୟ ଗୁଣ ରହିଥାଏ, କେବଳ କିଛି ପ୍ରକାରର ଆଲୋଭେରାରେ ରହିଥାଏ ମେଡିସିନାଲ ଗୁଣ, ଔଷଧୀୟ ଗୁଣ, ଆଉ ବାକି ସବୁ କେବଳ ଘର ସଜେଇବା କାମରେ ହିଁ ୟୁଜ୍ ହେଇଥାଏ।

ସାଥୀ ଖାଲି ଫେସ୍ କିମ୍ବା ସ୍କିନ୍ ପାଇଁ ନୁହେଁ, ଏହାର ମେଡିସିନାଲ ଗୁଣ ଆମ ହେୟାର ପାଇଁ ବି ବହୁତ ଫାଇଦା ଯୋଗାଇଥାଏ। ଯଦି ହେୟାରରେ ରୁପି ହଉଛି ତାହେଲେ ଆପଣ ଯଦି ଆଲୋଭେରାର ଜେଲକୁ ଡେଲି ୟୁଜ୍ କରୁଛନ୍ତି ଲଗାଉଛନ୍ତି ତାହେଲେ ରୁପି ସମସ୍ୟା ବି କିଛି ମାତ୍ରାରେ କମିଯାଇଥାଏ।

ସାଥି ଆଲୋଭେରା ଜୁସ୍କୁ ଡେଲି କନଜ୍ୟୁମ୍ କରିବା ଦ୍ୱାରା ଏହା ଆମ ବଡିକୁ ଡିଟକ୍ସ କରିବାରେ ବି ହେଲ୍ପ କରିଥାଏ। ଏଥିରେ ରହିଥାଏ ଭିଟାମିନ୍ ସି ଆଣ୍ଡ ଇ ଯାହା ଆମ ଶରୀରର ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ। ଆଲୋଭେରାକୁ ମଧ୍ୟ କୁହାଯାଏ ନେଚର୍ସ ଓନ୍ ଫର୍ଷ୍ଟ ଏଡ୍ ବକ୍ସ, କାହିଁକି ନା ଆଲୋଭେରା ଜେଲ୍ର କୁଲିଂ ଇଫେକ୍ଟ ପାଇଁ ଏହାକୁ ଯଦି ଆମେ ପୋଡ଼ାଜଳା ସ୍ଥାନରେ ଲଗାଇଦେବା ତାହେଲେ ସାଙ୍ଗେ ସାଙ୍ଗେ ରିଲାକ୍ସ ଫିଲ୍ ହୋଇଥାଏ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं लवलीन निगम।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡିମ୍ପୁ କଟକ ଦିଲ୍ସି ଦିଲ୍ ତାକ୍ ଷ୍ଟୁଡିଓ ଗଡ଼ିରେ ସମୟ ବର୍ତ୍ତମାନ ରାତି 9:16 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ଅଭୁଲା ସ୍ମୃତି। ତେବେ ଆସନ୍ତୁ ଅଭୁଲା ସ୍ମୃତିରେ ଶୁଣିବା କିଛି ଓଲ୍ଡ କ୍ଲାସିକ୍ ଏବଂ ଏଭରଗ୍ରୀନ୍ ସଙ୍ଗସ୍। ପ୍ରଥମ ଗୀତଟି ଶୁଣିପାରିବେ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତାକ। ବର୍ତ୍ତମାନ ଶୋ ଚାଲିଛି ଅବୁଲା ସ୍ମୃତି। ଆଉ ଅବୁଲା ସ୍ମୃତିରେ

ନେକ୍ସଟ ଗୀତଟି ଶୁଣିପାରିବେ କିଶୋର କୁମାରଙ୍କ କଣ୍ଠରେ କଥାଚିତ୍ର ସଟ୍ଟେ ପେ ସଟ୍ଟା କଥାଚିତ୍ରରୁ ଯାହାକୁ ଲେଖିଛନ୍ତି ଗୁଲସନ ବାବରା ଏବଂ କମ୍ପୋଜ୍ କରିଛନ୍ତି ଆର୍ ଡି ବର୍ମନ୍।

ୟାରାନା କଥାଚିତ୍ରରୁ ଗୀତଟି ଶୁଣୁଛନ୍ତି କିଶୋର କୁମାର ଏବଂ ସାଧୀଙ୍କ କଣ୍ଠରେ, ଯାହାକୁ ଲେଖିଛନ୍ତି ଅଞ୍ଜାନ ଏବଂ କମ୍ପୋଜ୍ କରିଛନ୍ତି ରାଜେଶ ରୋଶନ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଅଭୁଲା ସ୍ମୃତି, ଆଉ ଅଭୁଲା ସ୍ମୃତିରେ ଆପଣ ଶୁଣୁଛନ୍ତି କିଛି ଓଲ୍ଡ କ୍ଲାସିକ୍ ଏବଂ ଏଭରଗ୍ରୀନ୍ ସଙ୍ଗସ୍। ସୋ ନେକ୍ସଟ ସଙ୍ଗଟି ଶୁଣିପାରିବେ ସୁରେଶ ୱାଡେକରଙ୍କ କଣ୍ଠରେ, କଥାଚିତ୍ର ଉଲ୍କାରୁ। ଗୀତଟିକୁ ଲେଖିଛନ୍ତି ସଚି ମହାନ୍ତି ଏବଂ କମ୍ପୋଜ୍ କରିଛନ୍ତି ବିଭୁ ମହାନ୍ତି ଏବଂ ରାଜୁ ମିଶ୍ର। ତାହେଲେ ପହଞ୍ଚେଇଲି ଆପଣମାନଙ୍କ ପାଖରେ ଉଲ୍କା ଚଳଚ୍ଚିତ୍ରର ଏହି ସୁନ୍ଦର ଗୀତଟି।

ନିଜାମଙ୍କ ଗୀତ ରଚନାରୁ ଗୀତଟି ଶୁଣୁଛନ୍ତି ଶେଖର ଘୋଷଙ୍କ କଣ୍ଠରେ କଥାଚିତ୍ର ତ ଆପଣ ସମସ୍ତେ ଗେସିଂ କରିସାରିବେ ସମସ୍ତ ସୈମାନ କଥାଚିତ୍ରରୁ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। 5650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସୁପ୍ରିମକୋର୍ଟ ସଂଶୋଧନ ବିଲ୍ 2026କୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ଫଳରେ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବର୍ତ୍ତମାନର 33ରୁ 37କୁ ବୃଦ୍ଧି କରାଯାଇପାରିବ।

ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ ଚାରୋଟି ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ। ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ମୌସୁମୀ 2026 ନିର୍ଦ୍ଦେଶାବଳୀ ଜାରି। ଗ୍ରୀଷ୍ମପ୍ରବାହ ଓ କାଳବୈଶାଖୀ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେବ। ଗ୍ରାହକ ସେବା ଓ ସୁରକ୍ଷା ଉପରେ କଲେ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀ ମହଞ୍ଚଳ ମାଝୀଙ୍କ ନେତୃତ୍ୱରେ ଗୁଜରାଟର ଅହମ୍ମଦାବାଦରେ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀ ଅନୁଷ୍ଠିତ। କହିଲେ ଭାରତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବ ଓଡ଼ିଶା। ଜୁନ୍ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ ଏବଂ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନେଇ ବୁକ୍ ଆଟେକ୍ ତିଲସି ତିଲତାକ ଶୁଡ଼ିଗଡ଼ିରେ ସମୟ ବର୍ତ୍ତମାନ ରାତି 10:02 ସହିତ ଆରମ୍ଭ ହୋଇଯାଇଛି ଆପଣଙ୍କର ଫେଭରେଟ୍ ଶୋ ଯାହାର ନାଁ ହେଉଛି ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ନିଜ ମନ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ ସେଇ ଟିକେ ସ୍ପେସ୍ ଦିଅନ୍ତୁ, ତାପରେ କୋଉ ଗୀତଟି ଶୁଣିବାକୁ ଚାହୁଁଛନ୍ତି ତା ନାଁ ଲେଖନ୍ତୁ, ତାପରେ କୋଉ ଫିଲ୍ମର ଗୀତ କିମ୍ବା କୋଉ ଆଲବମ୍ର ଗୀତ ତାକୁ ଭଲସେ ମେନ୍ସନ୍ କରନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210 ଏବଂ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200।

ସାଥି ପହଞ୍ଚି ଯାଇଛି ଆମ ପାଖରେ ପ୍ରଥମ ମେସେଜ ମେସେଜଟିକୁ କରିଛନ୍ତି ପରମାନନ୍ଦ ବେହେରା ମଧୁମିତା ଦଳେ ଏବଂ ଝିଅ ଶିବାନୀ ଚୌଦ୍ୱାର ଶଙ୍କରପୁରରୁ ପରବର୍ତ୍ତୀ ମେସେଜଟି କରିଛନ୍ତି କନ୍ୟାକୁମାରୀ ବେହେରା ରୀତାରାଣୀ ବେହେରା ସଂଯୁକ୍ତା ବେହେରା ଭାସ୍କର ବେହେରା ଆର୍ଯ୍ୟନ ବେହେରା ସୁଦାମ ଚରଣ ସବନମ ଖାନ ଜସ୍ମିନ ଖାନ କେନ୍ଦୁପାଟନା ସାଲିପୁରରୁ ସାଥୀ ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ।

ଗୀତଟି ଶୁଣୁଛନ୍ତି ହମ୍ ସାଥ ସାଥ ହେଁ କଥାଚିତ୍ରରୁ। ଗୀତଟିର ଏଇ ଗୀତଟି ଶୁଣିବା ପାଇଁ ରିକ୍ୱେଷ୍ଟ କରିଛନ୍ତି ଆବାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ନୟନା ପଟ୍ଟନାୟକ କଣ୍ଠରେ ଶୁଣୁଛନ୍ତି ଚିହ୍ନା ଅଚିହ୍ନା କଥାଚିତ୍ରରୁ ଏହି ସୁନ୍ଦର ଗୀତଟି, ଯାହାକୁ ଶୁଣିବା ପାଇଁ ରିକ୍ୱେଷ୍ଟ କରିଛନ୍ତି ଦେଓକାଲି ଶଙ୍ଖତ୍ରାସ କଟକରୁ ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି।

କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କରିଛନ୍ତି ଡକ୍ଟର ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ ପୂଜାଲିନି ଏବଂ ଅନ୍ୟମାନେ ଓଲ୍ଡ ଏଲ୍ଆଇସି କଲୋନୀ ବାଦାମବାଡ଼ି କଟକରୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା, ତେଲେଙ୍ଗାପେଣ୍ଠ କଟକରୁ।

ଆପଣ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶୀ ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍। ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ରଙ୍ଗମାଟିଆ ଭୁବନେଶ୍ୱରରୁ ଶତ୍ରୁଘ୍ନ, ସୁମିତ୍ରା, ସୋମ ଏବଂ ତୃଷ୍ଣା। ତାଙ୍କ ପରେ ପରେ ଆଉ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସ ଏହି ତେଲ ଦାଗ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ମଣ୍ଟୁ ସାର୍ ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ତାଙ୍କ ପରେ ପରେ ମେସେଜ୍ଟି କରିଛନ୍ତି ମୋତିନଗର ନ୍ୟୁଦିଲ୍ଲୀରୁ କବିତା ଗୌରବ ଅନିଲ ମାନସୀ ଅରୋରା ମେସେଜ୍ଟି କରିଛନ୍ତି ମୋତିନଗର ନ୍ୟୁଦିଲ୍ଲୀରୁ ସାଥି ପହଞ୍ଚାଇଲି ଆପଣମାନଙ୍କ ଗୀତ ବ୍ୟାକ୍ ଟୁ ବ୍ୟାକ୍

ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜଟି କରିଛନ୍ତି ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କନ୍ତଲ ଆଠଗଡ଼ରୁ ତାଙ୍କ ପରେ ପରେ ନେକ୍ସଟ ମେସେଜଟି କହିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ସେଥି ପହଞ୍ଚେଇଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍

ଦେନ୍ ଭଏସ୍ ମିଶ୍ରି ପରବର୍ତ୍ତୀ ମେସିଷ୍ଟି କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖେଲାଲ ବର୍ମା ଭାଟପଡ଼ା ଛତିଶଗଡ଼ରୁ, ତାଙ୍କ ପରେ ପରେ ମେସେଜଟି କରିଛନ୍ତି ହାଲୁ ଭାଇ ସେୟା ନାଠଗଡ଼ରୁ, ଏବଂ କଳ୍ପନା ମହାନ୍ତି, ସୋମପ୍ରକାଶ, ଭାରତଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଗୀତଟି ଶୁଣୁଛନ୍ତି ଈଶ୍ୱର କଥାଚିତ୍ରରୁ, ଯାହାକୁ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି ଏବଂ ନୀତିନ ମୁକେଶ। ସାଥୀ, ଆଜି ଯେଉଁ ସାଥୀମାନେ ଆମ ସହିତ ଯୋଡ଼ି ହୋଇଥିଲେ ସେମାନେ ହେଲେ ଜିତେନ୍ଦ୍ର ନିଆଳି ମାଧବରୁ, ଦୁର୍ଗାପ୍ରସାଦ ଦଳାଇ ପାରେଶ୍ୱର ସାହି ଯୋବ୍ରା କଟକରୁ, ସୁକାନ୍ତ ମାଝୀ ବିଶୋଇ ମୟୂରଭଞ୍ଜରୁ, କିଶୋର

ସେନାବାହିନୀ ମେଡିକାଲ କଲୋନୀ ଜଗତସିଂହପୁରରୁ ସମୀର କଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଏବଂ ଶ୍ରୀଧର ପଲେଇ ଆନନ୍ଦପୁର ବାଲେଶ୍ୱରରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେଇ ତେଲ ତାକ ଶୁଡ଼ିଗଡ଼ରେ ସମୟ ବର୍ତ୍ତମାନ ରାତି 11:07 ଏବଂ 40 ସେକେଣ୍ଡ। ସାଥି ସମୟ ଯାଇଛି ଆଜି ଆପଣମାନଙ୍କଠାରୁ ବିଦାୟ ନେବାର, କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ ଶୁଣିବେ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 27ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଏ ବିଷୟରେ କହିବେ ଡାକ୍ତର ଧୀରେନ୍ଦ୍ର ନାଥ ମହାରଣା। ଶୁଭ ସକାଳ ଶୁଣିପାରିବେ 7:25। 8:30 ରହିଛି କାର୍ଯ୍ୟକ୍ରମ ମୋ ପସନ୍ଦ। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିବେ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ 10:00 ଏବଂ 10:00 ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏଥିରେ ଆପଣ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। 11:30 ଶୁଣିବେ କିଛି ହିନ୍ଦୀ କଥାଚିତ୍ରର ଗୀତ, କିଛି କଥା କିଛି ଗୀତ ଶୁଣିପାରିବେ 12:00। 10:00 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ମାଧ୍ୟମରେ ନିଜର ମତାମତ ଆପଣ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 2:45। କାର୍ଯ୍ୟକ୍ରମ ମୋ ଦେଶ ଶୁଣିବେ 3:00। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ 4:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 9ମ ଭାଗ ଶୁଣିପାରିବେ 6:10।

ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଶୁଭରାତ୍ରୀ।

ବାସି ବିଛଣାରୁ ପ୍ରଣାମ କରୁଛି ତୁମକୁ ହେ ମହାପ୍ରଭୁ। ଆଜିର ଦିନଟି ଶୁଭ ହେଇଯାଉ ଏତିକି କରୁଣା ଥାଉ। ହଁ, ସକାଳୁ ସକାଳୁ ଉଠିବା ମାତ୍ରେ ଦୁଇ ହାତ ଯୋଡ଼ି ହେଇଯାଏ ମହାପ୍ରଭୁଙ୍କ ପାଇଁ। ଏ ଦିନ ଶୁଭ ହେଉ, ମଙ୍ଗଳମୟ ହେଉ, ସମସ୍ତଙ୍କର ସବୁ ଆଶା ପୂର୍ଣ୍ଣ ହେଉ, ଏତିକି କୃପା କରୁଥାନ୍ତୁ ମଣିମା। ଆପଣଙ୍କୁ ସମର୍ପିତ ଏ ସବୁ ଦିନର ସମୟ, ଏ ଦିନର ସମସ୍ତ ସମୟ, ସମସ୍ତ କର୍ମ, ସମସ୍ତ ଦାୟିତ୍ୱ, ସମସ୍ତ ଭାବନା, ସମସ୍ତ ଚିନ୍ତନ ତୁମକୁ ସମର୍ପିତ ହେ ମହାପ୍ରଭୁ। ସକାଳୁ ଏହି ଅଳିଶ୍ରୀ ଛାମୁରେ ହେ ଦିନବନ୍ଧୁ, ହେ କୃପା ସିନ୍ଧୁ, ହେ କରୁଣା ସାଗର ଦିନ ଜନ ଭାବଗ୍ରାହୀ, ଆପଣଙ୍କୁ କୋଟି କୋଟି ଅନନ୍ତ ଅନନ୍ତ କୋଟି ପ୍ରଣିପାତ।

ଆମେ ସମସ୍ତେ ଦୁଃଖୀ ମଣିଷ, ସଂସାରୀ ମଣିଷ। ସଂସାରର ବିଭିନ୍ନ ଦାୟିତ୍ୱ ଜଞ୍ଜାଳ ଭିତରେ ଆମେ ଗତି କରୁଛେ। ତା ଭିତରେ ସବୁ କର୍ମ ମହାପ୍ରଭୁଙ୍କୁ ଯଦି ଆମେ ସମର୍ପଣ କରିଦେବା, ତାହେଲେ ସଂସାରର ବୋଝ ହାଲକା ହୋଇଯିବ, ଆମ ଉପରେ ସେତିକି ଭାର ଆଉ ପଡ଼ିବନି। ଏ ବିଶ୍ୱାସ କେବଳ ଜଣେ ଆଶ୍ରିତର, ଜଣେ ସମର୍ପିତ ଭାବନା ମଣିଷର, ଜଣେ ଭକ୍ତର ଥାଇପାରେ। ମହାପ୍ରଭୁ କେବଳ ଭକ୍ତର, କେବେ ହେଲେ ଧନୀ ଦରିଦ୍ର ଉଚ୍ଚ ନୀଚ ଜାତି ଅଜାତି ମହାପ୍ରଭୁ କେବେ କିଛି ବି ଦେଖିନାହାନ୍ତି। ଏ ଉଦାହରଣ ବାରମ୍ବାର ବାରମ୍ବାର ବିଭିନ୍ନ କଥା ମାଧ୍ୟମରେ, ବିଭିନ୍ନ କାହାଣୀ ମାଧ୍ୟମରେ, ବିଭିନ୍ନ ଲୀଳା ମାଧ୍ୟମରେ ମହାପ୍ରଭୁ ଦର୍ଶାଇ ସାରିଛନ୍ତି। ଆଜି ବି ଶ୍ରୀମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ପାଖରେ ଯେତେବେଳେ ଭକ୍ତଟିଏ ଆକୁଳ ନିବେଦନ କରେ, ଆକୁଳ ପ୍ରାର୍ଥନା କରେ, ମହାପ୍ରଭୁ ତତ୍କ୍ଷଣାତ୍ ଭକ୍ତର ଦୁଃଖ ନିବାରଣ କରିଛନ୍ତି ବୋଲି ଅନେକ ପ୍ରମାଣ ରହିଛି। ତେଣୁ ପ୍ରଭାତର ଏଇ ଶୁଭ ମୁହୂର୍ତ୍ତରେ, ମଙ୍ଗଳମୟ ମୁହୂର୍ତ୍ତରେ ସେହି ମହାପ୍ରଭୁଙ୍କୁ ଆମେ ଜଣାଇବା ନିଜ ଅନ୍ତରର ପ୍ରଥମ ପ୍ରଣାମ।

ଭକ୍ତ ଆଜି କହୁଛି, ହେ ମଣିମା, ହେ ମହାପ୍ରଭୁ, ହେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ନାୟକ, ହେ ରାଜାଧିରାଜ, ହେ କୃପା ସିନ୍ଧୁ, ଆପଣଙ୍କର ସେହି ଅପୂର୍ବ ଦିବ୍ୟ ସୁନ୍ଦର ଅପରୂପ ବେଶ ଠାଣିକୁ ଦେଖି କିଏ ଭାବ ବିହୁଳ ନ ହୋଇଛି କହିଲେ, କିଏ ମୁହୂର୍ତ୍ତକ ପାଇଁ ନିଜକୁ ହଜେଇ ନ ଦେଇଛି କହିଲେ, ଆପଣଙ୍କର ଏ ବେଶ କିଏ କରିଛି ମଣିମା? ଆପଣ ନିଜେ ନିଜକୁ ଏତେ ସୁନ୍ଦର ଭାବରେ କେମିତି ସଜେଇ ଦେଉଛନ୍ତି? ସେବାକାରୀମାନେ କେବଳ ନାମକୁ ମାତ୍ର, ନହେଲେ ଆପଣଙ୍କର ଯେଉଁ କଳେବର, ଆପଣଙ୍କର ଯେଉଁ ସେ ଅଦ୍ଭୁତ ଦିବ୍ୟ ସୁନ୍ଦର କଳେବରକୁ ସଜେଇବା ପାଇଁ, ବେଶ କରିବା ପାଇଁ ଅପୂର୍ବ ଦିବ୍ୟ ସୁବାସିତ ପୁଷ୍ପ ହେଉ, ଅଳଙ୍କାର ହେଉ, ନାନା ପ୍ରକାର ଆଭୂଷଣ ହେଉ, ସଜେଇବାକୁ କିଏ ବା ସମର୍ଥ ହୋଇପାରିବ? ଆଜି ଭକ୍ତ ଭାବ ବିହୋଳ ହୋଇଯାଉଛି, ନେତ୍ରରୁ ଧାର ଧାର ଲୁହ ବହିଯାଉଛି ମଣିମାଙ୍କୁ ଚାହିଁଦେଲେ। ମଣିମାଙ୍କର ସେ ଦିବ୍ୟ ସୁନ୍ଦର ବେଶକୁ ବାରମ୍ବାର ବାରମ୍ବାର ଦର୍ଶନ କରୁଛି ଭକ୍ତ।

ଯେତେବେଳେ ଆମେ ସକାଳୁ ଉଠିପଡ଼ୁ, ନିଦ ଭାଙ୍ଗିଯାଏ, ଦିନସାରାର ଯାହା କାମ, ଯାହା ଦାୟିତ୍ୱ, ସେସବୁ ଆପେ ଆପେ ମନକୁ ଆସିଯାଏ। କିନ୍ତୁ ତା ପୂର୍ବରୁ

ଦିନ ସାରାର ଯାହା କାମ ଯାହା ଦାୟିତ୍ୱ ସେସବୁ ଆପେ ଆପେ ମନକୁ ଆସିଯାଏ, କିନ୍ତୁ ତା ପୂର୍ବରୁ ସ୍ୱତଃସ୍ଫୁତ ଭାବରେ ମଣିମାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ହୋଇଯାଏ, ପ୍ରଣାମଟିଏ କରି ଆମେ କହୁ, ହେ ମଣିମା, ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଉ, ଆପଣ ଯେମିତି ଯେଉଁ ପ୍ରକାର ଯେଉଁଠି ଯାହା କରିବେ ସବୁ ଆପଣଙ୍କ ନିର୍ଦ୍ଦେଶରେ ହିଁ ହେଉଥାଉ। କର ଦୁଇଟିକୁ ଯୋଡ଼ି ଦେଇ ଆମେ କହୁ, କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟ ସରସ୍ୱତୀ, କର ମୂଲେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ। ଏହି ହାତରେ ହିଁ ଆମର ଭାଗ୍ୟ ରେଖା, ଏହି ହାତରେ ହିଁ ଆମର ସମସ୍ତ କର୍ମ। ତେଣୁ ଦୁଇ ହାତକୁ ଯୋଡ଼ି ମଣିମାଙ୍କ ଉଦ୍ଦେଶ୍ୟରେ ସକାଳୁ ପ୍ରଣାମଟିଏ କରି ଏହି ମନ୍ତ୍ର ଉଚ୍ଚାରଣ ପୂର୍ବକ ଆମେ ଆମ ଦିନକୁ ଆରମ୍ଭ କରିଥାଉ। ଆଉ ସକାଳୁ ସକାଳୁ ଯଦି ଏମିତି ଭାବରେ ଆମେ ଦିନକୁ ଆରମ୍ଭ କରିବା, ତାହେଲେ ନିଶ୍ଚିତ ଭାବରେ ଆମ ଦିନ ଶୁଭ ହେବ, ମଙ୍ଗଳମୟ ହେବ, ସମସ୍ତ ଦୁଃଖ ବିପତ୍ତି ଯନ୍ତ୍ରଣାରୁ ମହାପ୍ରଭୁ ଆମକୁ ଉଦ୍ଧାର କରିବେ, ଏ ବିଶ୍ୱାସ ଆମ ଭିତରେ ରହିବା ଉଚିତ।

ଆମେ ଯେତେବେଳେ ଗୁରୁଜନ ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ, ପିତାମାତା ହୁଅନ୍ତୁ, ତାଙ୍କୁ ପ୍ରଣାମ କରୁ, ନିଶ୍ଚିତ ଭାବରେ ଆଶୀର୍ବାଦ ପ୍ରାପ୍ତି ହୋଇଥାଉ। ବା ଯାହାକୁ ଆମେ ପ୍ରଣାମ କରୁ କେହି ବି ଅଭିଶାପ ଦିଅନ୍ତିନି, ସମସ୍ତେ ଆଶୀର୍ବାଦ କରନ୍ତି, କଲ୍ୟାଣ କରନ୍ତି। ଯାହା ଯାହା ପାଟିରୁ ସ୍ୱତଃସ୍ଫୁତ ଭାବରେ ବାହାରେ ସମସ୍ତେ କହିଦିଅନ୍ତି। ସେହି ପରିପ୍ରେକ୍ଷୀରେ, ସେହି ବିଚାରରେ ଆମେ ଯଦି ମଣିମାଙ୍କୁ ବାରମ୍ବାର ବାରମ୍ବାର ପ୍ରଣାମ କରିବା, ବାରମ୍ବାର ସେହି ଚକାଚକା ଆଖିକୁ, ସେ ଅପୂର୍ବ ବେଶ ରାଜିକୁ ମନେ ପକାଇବା, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୁଇ ହାତ ଟେକିଦେବା, ସମର୍ପିତ ଭାବନା ନେଇ ମହାପ୍ରଭୁଙ୍କୁ ପ୍ରଣାମଟିଏ କରିବା, ମହାପ୍ରଭୁ ଆଶୀର୍ବାଦ କରିବେନି, ଆମକୁ କୃପା କରିବେନି, କଲ୍ୟାଣ କରିବେନି, ଏଥିରେ ସନ୍ଦେହ ନାହିଁ। କେବଳ ଆମର ଭାବ, ଭକ୍ତି, ଶ୍ରଦ୍ଧା, ପ୍ରେମ, ସମର୍ପିତ ମନୋବୃତ୍ତି ଏସବୁ ରହିବା ଉଚିତ। ନିଶ୍ଚିତ ଭାବରେ ମହାପ୍ରଭୁ ଆମକୁ ଦୟା କରିବେ, କରୁଣା କରିବେ, କୃପା କରିବେ। ତାଙ୍କର ସେ କୃପା ନେତ୍ରରେ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ସଦା ସର୍ବଦା ଚାହିଁଥିବେ ମହାପ୍ରଭୁ।

ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 549ତମ ଭାଗ। ବେତାର ସମ୍ପାଦନ କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଶରତ କୁମାର ନାୟକ, ସାଗରିକା ମହାନ୍ତି, ମନମଥ ମିଶ୍ର ଏବଂ ଦୁଃଖୀଶ୍ୟାମ ତ୍ରିପାଠୀ।

0: ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତର ପ୍ରତିରୋଧ କରିବା କିପରି, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିବ କୁମାର ରଥ।
4: ଅଂଶୁଘାତ କଥାଟି ଆଜିକାଲି ଖୁବ୍ ପ୍ରାସଙ୍ଗିକ ହୋଇପଡ଼ିଛି। ଏହି ଅଂଶୁଘାତର ତିନୋଟି ଅବସ୍ଥା ଅଛି। ପ୍ରଥମ ଅବସ୍ଥାଟି ହେଲା ଉତ୍ତାପ ଜନିତ ଟଙ୍କା ବା କ୍ରାମ୍ପସ୍। ଗରମ ଦିନରେ ଯେଉଁ ଲୋକମାନେ ପ୍ରଚୁର ଝାଳ ବୁହାଇ କଠିନ ପରିଶ୍ରମ କରନ୍ତି, ବେଳେବେଳେ ସେମାନଙ୍କର ଗୋଡ଼ ହାତର ମାଂସପେଶୀ ଓ ପେଟ ଇତ୍ୟାଦି ଟଣକି ଯାଇ ବହୁତ କଷ୍ଟ ପାଆନ୍ତି। ଦେହରେ ଲବଣାଂଶର ଅଭାବ ଦେଖାଦେବାରୁ ଏହା ହୁଏ। ଗୋଟିଏ ଲିଟର ଫୁଟା ଥଣ୍ଡା ପାଣିରେ ଏକ ଚାମଚ ଲୁଣ ମିଶାଇ ଦିଅନ୍ତୁ। ଏହା ସହିତ ଅଳ୍ପ ଚିନି ଓ ଲେମ୍ବୁ ରସ ମିଶାଇ ପାରନ୍ତି। ଏହି ଘୋଳକୁ ପିଇଲେ କ୍ରାମ୍ପସ୍ ବା ଟଣକା ଦୂର ହୋଇଯାଏ। ଆଜିକାଲି ସହଜରେ ମିଳୁଥିବା

0: ଓଆର୍ଏସ୍ ପ୍ୟାକେଟ୍କୁ ପାଣିରେ ମିଶାଇ ପିଇଲେ ମଧ୍ୟ ଏହି କ୍ରାମ୍ପସ୍ରୁ ରକ୍ଷା ମିଳେ। ଏହି ପ୍ୟାକେଟ୍ରେ ଆନୁପାତିକ ଭାବରେ ଗ୍ଲୁକୋଜ୍, ଲୁଣ ବା ସୋଡିୟମ୍ କ୍ଲୋରାଇଡ୍ ଏମ ସବୁ ମହଜୁଦ ଥାଏ। ଖରାରେ କାମ କରୁଥିବା ଲୋକମାନଙ୍କ ପାଇଁ ଓ ଖରାରେ ଯାତାୟତ କରୁଥିବା ସମସ୍ତଙ୍କ ପାଇଁ ଏହି ପ୍ୟାକେଟ୍ ହାତପାହାନ୍ତରେ ଉପଲବ୍ଧ ହେବାରେ କୌଣସି ଅସୁବିଧା ନାହିଁ। ଅଂଶୁଘାତର ଆଉ ଗୋଟିଏ ଅବସ୍ଥା ହେଲା ଉତ୍ତାପଜନିତ କ୍ଲାନ୍ତି। ଖରା ସମୟରେ ପ୍ରଚୁର ଝାଳବୁହା ପରିଶ୍ରମ କରୁଥିବା ଲୋକ ମଳିନ ପଡ଼ିଯାଏ, ଦୁର୍ବଳ ହୋଇପଡ଼େ ଓ ମୂର୍ଚ୍ଛା ହୋଇଗଲା ପରି ଅନୁଭବ କରେ। ଚର୍ମ ଥଣ୍ଡା ଓ ଝାଳୁଆ ହୋଇଯାଏ। ନାଡ଼ିର ଗତି ପ୍ରଖର ଅଥଚ ଦୁର୍ବଳ ହୁଏ। ବିଶେଷତଃ ଅତି ଗରମ ଦିନରେ ବି ଚର୍ମ ଥଣ୍ଡା ଓ ଝାଳୁଆ ଲାଗେ। ଏଭଳି ହେଲେ ସେହି ବ୍ୟକ୍ତିଙ୍କୁ ଥଣ୍ଡା ଜାଗାରେ ଶୁଆଇ ଦିଅନ୍ତୁ ଓ ତାଙ୍କ ପାଦକୁ ଉପରକୁ ଟେକି ଟିକିଏ ଘଷି ଦିଅନ୍ତୁ। ଲୁଣ ଚିନିର ଘୋଳ ବା ସର୍ବତ ପିଇବାକୁ ଦିଅନ୍ତୁ, ଯେମିତି ଆଗରୁ କୁହାଯାଇଛି। ଜଣେ ଅଚେତ ଥିଲାବେଳେ ପାଟି ବାଟେ କିଛି ଖାଇବାକୁ ଦିଅନ୍ତୁ ନାହିଁ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ସେ ଚିକିତ୍ସାର ବ୍ୟବସ୍ଥା କରିବେ। ଅଂଶୁଘାତର ଆଉ ଗୋଟିଏ ଅବସ୍ଥା ଯାହାକି ସବୁଠାରୁ ବେଶି ସାଂଘାତିକ ଓ ମାରାତ୍ମକ, ଆସନ୍ତୁ ସେ ବିଷୟରେ ଜାଣିବା। ଏହା ହେଉଛି ଉତ୍ତାପଜନିତ ପ୍ରଘାତ ବା ଷ୍ଟ୍ରୋକ୍, ହିଟ୍ ଷ୍ଟ୍ରୋକ୍ ବୋଲି ଆମେ ଯାହାକୁ କହୁଛୁ। ଏହା ସାଧାରଣ ରୋଗ ହୋଇନଥିଲେ ମଧ୍ୟ ଅତ୍ୟନ୍ତ ବିପଦଜନକ। ବିଶେଷତଃ ଗରମ ଦିନରେ ବୃଦ୍ଧ ଲୋକଙ୍କୁ, ମଦ୍ୟପାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଓ ଅପସ୍ମାର ବା ଏପିଲେପ୍ସି ପରି ରୋଗରେ ଆଗରୁ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଏହା ହୋଇଥାଏ। ଏହାର ଲକ୍ଷଣ ହେଲା ଚର୍ମ ନାଲିଆ, ଖୁବ୍ ଗରମ ଓ ଶୁଷ୍କ ହୋଇଯାଏ। କାଖରୁ ବି ଟିକିଏ ହେଲେ ଝାଳ ବାହାରେ ନାହିଁ। ପ୍ରବଳ ଜ୍ୱର ପରି ଦେହର ଉତ୍ତାପ ବଢ଼ିଯାଏ, ଏପରିକି ଦେହର ଉତ୍ତାପ ବେଳେବେଳେ 108 ଡିଗ୍ରୀ ଫାରେନହିଟ୍ ପର୍ଯ୍ୟନ୍ତ ବଢ଼ିଯାଇପାରେ ଏବଂ ଅଧିକାଂଶ ସମୟରେ ଚେତା ବୁଡ଼ିଯାଏ। ଏହାର ଚିକିତ୍ସା ଏଭଳି କରାଯାଇପାରେ, ସେହି ବ୍ୟକ୍ତିଙ୍କୁ ଯଥାସମ୍ଭବ ଛାଇକୁ ନେଇଯାଆନ୍ତୁ, ଦେହରୁ ପୋଷାକ କାଢ଼ିଦେଇ ଦେହ ଉପରେ ଥଣ୍ଡା ପାଣି ଢାଳନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ତାଙ୍କୁ ପଙ୍ଖା କରନ୍ତୁ, ସମ୍ଭବ ହେଲେ ପିଚକାରୀ ସାହାଯ୍ୟରେ ମଳଦ୍ୱାର ବାଟେ ବରଫ ପାଣି ଦିଅନ୍ତୁ। ଏହିପରି କରିବା ସମୟରେ ସମ୍ଭବ ହେଲେ ପ୍ରତି 10 ମିନିଟ୍ରେ ଥରେ ଲେଖାଏଁ ଉତ୍ତାପ ମାପନ୍ତୁ। ଶରୀରର ଉତ୍ତାପ 100 ଡିଗ୍ରୀ ଫାରେନହାଇଟ୍ରୁ କମିଗଲେ ଦେହ ଉପରେ ଥଣ୍ଡା ପାଣି ଢାଳିବା ବନ୍ଦ କରିଦିଅନ୍ତୁ। ଏହିପରି କରିବା ଅବସ୍ଥାରେ ଭୁଲିଯାଆନ୍ତୁ ନାହିଁ ଯେ ଏହା କେବଳ ପ୍ରାଥମିକ ଉପଚାର। ନିକଟରେ ଥିବା ଡାକ୍ତରଖାନା ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ, ଯାହାଫଳରେ ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଟିର ଜୀବନ ରକ୍ଷା କରାଯାଇପାରିବ। ପ୍ରାଥମିକ ଭାବରେ ବିପଦଜନକ ପରିଣତିକୁ ଲାଘବ କରିବା ପାଇଁ ଏହି କେତୋଟି କଥା ଏକାନ୍ତ ଜରୁରୀ, ଯେଉଁଥିପାଇଁ ସାଧାରଣ ଉପଚାର ବିଷୟରେ ଆମେ ସମସ୍ତେ ଜାଣି ରଖିବା ଉଚିତ। ଦେଖନ୍ତୁ, ନିହାତି ଆବଶ୍ୟକ ନହେଲେ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ସିଧା ଖରା ତଳକୁ ଯାଆନ୍ତୁ ନାହିଁ। ଯଦି ଯିବାକୁ ହୁଏ, ପାଦରେ ଚପଲ, ଆଖିରେ କଳା ଚଷମା, ମୁଣ୍ଡ ପାଇଁ ଛତା, ସାଙ୍ଗରେ ଓଦା ଗାମୁଛା ଓ ପାଣି ବୋତଲ ନେଇ ଯାଆନ୍ତୁ। ଯଥେଷ୍ଟ ପାଣି ପିଇ ଘରୁ ବାହାରନ୍ତୁ। ରାସ୍ତାରେ ଖୋଲା ଖରାରେ କାମ କରୁଥିବା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଏହି ନିର୍ଦ୍ଦିଷ୍ଟ ସମୟରେ କାମ କରିବାକୁ ମନା ହେବା ଦରକାର। ବିଶେଷ କରି ବୃଦ୍ଧ, ବୟସ୍କ ଓ ଆଗରୁ ବହୁମୂତ୍ର, ଉଚ୍ଚ ରକ୍ତଚାପ, ଅପସ୍ମାରୁ ପ୍ରଭୃତି ରୋଗର ଶିକାର ହୋଇଥିବା ବ୍ୟକ୍ତିବିଶେଷ ଆଦୌ ଖରାକୁ ବାହାରିବା ଉଚିତ ନୁହେଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅଂଶୁଘାତର ପ୍ରତିରୋଧ କରିବା କିପରି, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶିବ କୁମାର ରଥ।

ଇନ୍ଦ୍ରଧନୁର ସାତ ରଙ୍ଗରେ ଆମର ଏ ସୁନ୍ଦର ଜୀବନ। ହଁ, ଜୀବନ ସବୁବେଳେ ଅମୃତମୟ, ଆନନ୍ଦମୟ, ରଙ୍ଗମୟ ଆଉ ବାସ୍ନାମୟ। ସେଇ ରଙ୍ଗରେ, ବାସ୍ନାରେ, ଆନନ୍ଦରେ ବିଭୋର ଆମେମାନେ। ସାତ ରଙ୍ଗର ଫେଣ୍ଟା ଫେଣ୍ଟି ସମିଶ୍ରଣରେ ଜୀବନର ପ୍ରତିଟି ମୁହୂର୍ତ୍ତ ବେଶ ସତେଜ, ସ୍ୱପ୍ନୀଳ ଆଉ ବର୍ଣ୍ଣିଳ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଶୁଭ ସକାଳ ପ୍ରୋଗ୍ରାମ ନିଶି ଅଛି ଆପଣଙ୍କ ସହିତ ଆପଣମାନେ ଆକାଶରେ ଇନ୍ଦ୍ରଧନୁକୁ ନିଶ୍ଚୟ ଭାବରେ ଦେଖିଥିବେ ନିଶ୍ଚିତ ବର୍ଷା ଛାଡ଼ିଗଲା ପରେ ଇନ୍ଦ୍ରଧନୁର ଯେଉଁ ସୌନ୍ଦର୍ଯ୍ୟ କେତେ ସୁନ୍ଦର ଦେଖାଯାଏ ନା ଆମ ଜୀବନର ସାତ ରଙ୍ଗରେ ମଧ୍ୟ ଭରପୁର ଆନନ୍ଦମୟ ଜୀବନର ରଙ୍ଗ ରଙ୍ଗ ତ ରଙ୍ଗ ଜୀବନର ରଙ୍ଗ ସାତ ସୁରରେ ସାତ ରଙ୍ଗରେ ଭରା ଆମ ଜୀବନର ରଙ୍ଗ କେତେବେଳେ ଦୁଃଖ ତ ଆଉ କେତେବେଳେ ସୁଖ କେତେବେଳେ ଯନ୍ତ୍ରଣା ଆଉ କେତେବେଳେ ଆନନ୍ଦ ଏସବୁ ଭିତରେ ଆମେ ବଢ଼ୁ ଆଗକୁ ଆଗକୁ ଏକ ସୁନ୍ଦର ଭବିଷ୍ୟତ ଆଶାରେ

ସତରେ ସତେଜ ଫୁଲକୁ ଦେଖିଦେଲେ ମନଟା ଭାରି ଖୁସି ହେଇଯାଏ, ଆନନ୍ଦ ହେଇଯାଏ, ଭାରି ମଜା ଲାଗେ, ନାଇଁ କି? ଆଉ ସକାଳର ଯୋଉ ସତେଜତା, ସେ ସତେଜତାକୁ ଯିଏ ଅନୁଭବ କରିଛି, ପାଖରେ ପାଇଛି, ସକାଳର ପରିବେଶ, ସକାଳର ସତେଜତା, ସକାଳର ସୂର୍ଯ୍ୟଙ୍କର ଯୋଉ ଆଭା, ଯୋଉ କିରଣ, ସେ କିରଣରେ ଥରେ ଯିଏ ନିଜକୁ ବୁଡ଼େଇ ଦେଇଛି, ହଜେଇ ଦେଇଛି, ତା ଜୀବନ ସତରେ ଆନନ୍ଦମୟ। ହଁ, ସକାଳର ସୂର୍ଯ୍ୟଙ୍କ ଭଳି ଆମେ ଆମ ଜୀବନକୁ କରିବା ତେଜମୟ, ଦୀପ୍ତିମୟ ଏବଂ ଶକ୍ତିମୟ। ଆମର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସଦାସର୍ବଦା ଆମେ ଚେଷ୍ଟା କରିବା, କେମିତି? ସୂର୍ଯ୍ୟଙ୍କ ଭଳି ଦୀପ୍ତିମାନ ହେବା, ପ୍ରକାଶମୟ ହେବା, ନିଜ ଭିତରେ ଥିବା ଗୁଣକୁ ପରିପ୍ରକାଶ କରିବା ପାଇଁ ଆମେ ସଦାସର୍ବଦା ଚେଷ୍ଟା କରିବା, ସାଧନା କରିବା, ନିଷ୍ଠା, ଏକାଗ୍ରତା ଏସବୁ ମଧ୍ୟ ରଖିବା।

ରଙ୍ଗ ରଙ୍ଗ ଆଉ ରଙ୍ଗ, କେତେବେଳେ ଜୀବନର ସାତ ରଙ୍ଗ ତ ଆଉ କେତେବେଳେ ଇନ୍ଦ୍ରଧନୁର ସାତ ରଙ୍ଗ, ନାଲି ନେଳି ହଳଦିଆ ଧଳା ବାଇଗଣି ଗୋଲାପି ଏମିତି କେତେ କେତେ ରଙ୍ଗ ଆମ ଆଖି ସାମ୍ନାକୁ ଆସେ ରାତି ପାହିଲେ। ରାତି ଭିତରେ ମଧ୍ୟ ସ୍ୱପ୍ନରେ କେତେ କେତେ ରଙ୍ଗ ଆସିଯାଏ। ହଁ, ଜୀବନ ହେଉଛି ରଙ୍ଗୀନ, ଜୀବନ ହେଉଛି ରଙ୍ଗମୟ, ବାସ୍ନାମୟ, ଆନନ୍ଦମୟ ଆଉ ଅମୃତମୟ। ଏଇ ଅମୃତମୟ ଜୀବନକୁ ଆମେ ସମସ୍ତେ ଆନନ୍ଦରେ କାଟିବା, ସମସ୍ତେ ପ୍ରତିଟି ମୁହୂର୍ତ୍ତକୁ ରଙ୍ଗମୟ କରିବା, ବାସ୍ନାମୟ କରିବା ଏବଂ ଆନନ୍ଦମୟ କରିବା।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକ ଦିଲ୍ ସେ ଦିଲ୍ ତକ୍ ଶୋ ଷ୍ଟାର୍ଟ କରିବା ମର୍ଣ୍ଣିଂ ମେଲୋଡି ୟେସ୍ ଏହି ଶୋକୁ ଆଉ ଟିକେ ମେଲୋଡିୟସ୍ କରିବା ଆଉ ଟିକେ ରଙ୍ଗାରଙ୍ଗ କରିବା ଆଉ ଟିକେ ରଙ୍ଗୀନ କରିବା ଆଉ ଟିକେ ଆପଣମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚେଷ୍ଟା କରିବା ୟେସ୍ ମର୍ଣ୍ଣିଂ ସମସ୍ତଙ୍କ ପାଇଁ ଗୋଟେ ସୁନ୍ଦର ଆଶା ଆଣିଥାଏ ଏହି ସକାଳ ହେଇଥାଏ ଦୀପ୍ତିମୟ ତେଜମୟ ଆଉ ସଙ୍ଗୀତମୟ ଜୀବନର ପ୍ରତିଟି କ୍ଷେତ୍ରରେ ସଙ୍ଗୀତ ଅଛି ଥିଲା ଆଉ ରହିଥିବ ସଙ୍ଗୀତକୁ ଛାଡ଼ି ଏ ଜୀବନ ଅଧା ଅଧା ଖାଲି ଖାଲି ସୁନା ସୁନା

ବୁନ୍ଦାଏ ପାଣିରେ ଜୀବନ ଅସହ୍ୟ ଗରମ ଗୁଳୁଗୁଳିରେ ପାଣି ଟୋପେ ପିଇଦେଲେ ଯେମିତି ଜୀବନଟା ରହିଗଲା ଭଳି ମନେ ହୁଏ। କିଛି ସମୟ ପାଇଁ ଖାଦ୍ୟର ମଧ୍ୟ ଆବଶ୍ୟକତା ପଡ଼ିନଥାଏ, ନୁହେଁ କି? ଅତ୍ୟଧିକ ଶୋଷ ଲାଗୁଥିବ, ଭୋକ ଲାଗୁଥିବ, ଆପଣ ଯଦି ଟୋପେ ପାଣି ପିଇଦେବେ କିଛି ସମୟ ପାଇଁ ସେ ଭୋକ ବି ମରିଯିବ। ଆଉ ପାଣିର ଆବଶ୍ୟକତା ଏତେ ଥାଏ ଆମ ଦେହ ପାଇଁ, ପାଣି ଟୋପେ ପିଇଦେଲେ ଯେମିତି ଖାଦ୍ୟର ଆବଶ୍ୟକତା ତ ପଡ଼ିନଥାଏ, ଆଉ ଜୀବନଟା ଅଟକି ଗଲା ଭଳି ମନେ ହୁଏ, ରହିଗଲା ଭଳି ମନେ ହୁଏ।

ପାଣି ପାଣି ପାଣି ପାଣି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ମଧ୍ୟ ସୃଷ୍ଟି ନାଶ। ଏଇ ପାଣିର ଆବଶ୍ୟକତା କେତେ ରହିଛି ସେ କଥା ଆମେ ସମସ୍ତେ ଅନୁଭବ କରିଛେ। କେବେ କେବେ ମନେ ହୁଏ ସତରେ ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିରେ ଜଳର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ପଶୁ ପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ପାଣି ପାଇଁ ବ୍ୟାକୁଳ। ଝରଣାର କୁଳୁକୁଳୁ ନାଦ ଆମକୁ ବାରମ୍ବାର ଅନ୍ୟମନସ୍କ କରେ। ବର୍ଷାର ଦୁନ୍ଦୁଭିରେ ଆମେ ହେଇଯାଉ ବିଭୋର। ନଦୀ, ସମୁଦ୍ର, କୂଅ, ପୋଖରୀ, ନଳକୂପ ଆମର ସଦା ସର୍ବଦା ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିଥାଏ।

ବିଶୁଦ୍ଧ ପାଣି ଆମ ଶରୀର ପାଇଁ ସଦା ଗ୍ରହଣୀୟ ଏବଂ ଉପକାରୀ। ପାଣି ବିଷାକ୍ତ ବା ମଇଳା ହେଲେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ, ଯାହାର ପରିଣାମ ସ୍ୱରୂପ ଆମେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାଉ।

ପ୍ରେଜେଣ୍ଟ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍। ଆଜି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଟପିକ୍ ରହିଛି ନିଜ ପାଖରେ ଥିବା କୋଉ ଭଲ ଗୁଣ ବା ଟ୍ୟାଲେଣ୍ଟକୁ ଅନ୍ୟମାନେ ପସନ୍ଦ କରନ୍ତି ଆଉ ପ୍ରଶଂସା କରନ୍ତି। ନିଜ ପାଖରେ ଏମିତି କୋଉ ଭଲ ଗୁଣ ଅଛି ଯେଉଁ ଭଲ ଗୁଣ ବା ଟ୍ୟାଲେଣ୍ଟକୁ ଅନ୍ୟମାନେ

ପସନ୍ଦ କରନ୍ତି ଆଉ ପ୍ରଶଂସା କରନ୍ତି। ଆମକୁ ନିଶ୍ଚିତ ଭାବରେ ଦ୍ୱିପଦ କହିବେ ସିଧାସଳଖ ଭାବରେ ଠିକ୍ ନଅଟା ସମୟରେ। ତେବେ ଆମେ ଆଲୋଚନା କରୁଥିଲେ ପାଣି ସମ୍ପର୍କରେ। ବିଶୁଦ୍ଧ ପାଣି ଆମ ପାଇଁ ସଦାସର୍ବଦା ଉପକାରୀ। ଘରକୁ କୌଣସି ଅତିଥି ଆସିଲେ ସର୍ବପ୍ରଥମେ ତାଙ୍କୁ ପାଣି ଗ୍ଲାସ୍ଟେ, ସେ ପାଣି କୌଣସି ସର୍ବତ ହେଉ ବା କୌଣସି ବି ପଣା ହେଉ ଯାହା ବି ହେଉ, କିନ୍ତୁ ପାଣି ସଦାସର୍ବଦା ପ୍ରଥମେ ଜଣେ ଅତିଥିଙ୍କୁ ହିଁ ଅର୍ପଣ କରାଯାଇଥାଏ। ତେବେ ପାଣି ହେଉଛି ପବିତ୍ରତାର ପ୍ରତୀକ। ପୂର୍ଣ୍ଣ କୁମ୍ଭ ବା ପୂର୍ଣ୍ଣ କଳସୀ ସଦାସର୍ବଦା ଶୁଭର ପ୍ରତୀକ ହୋଇଥାଏ।

ଆମ ଶରୀରକୁ ସୁସ୍ଥ ଏବଂ ରୋଗମୁକ୍ତ ରଖିବାକୁ ହେଲେ ସୁଷମ ଖାଦ୍ୟର ଯେତିକି ଗୁରୁତ୍ୱ ରହିଛି, ବିଶୁଦ୍ଧ ପାନୀୟ ଜଳର ମଧ୍ୟ ସେତିକି ଗୁରୁତ୍ୱ ରହିଛି। ତେଣୁ ଏ ଜୀବଜଗତ, ଏ ପ୍ରକୃତି, ଏ ମଣିଷ ସମାଜ ପାଇଁ ଜଳ ଏକ ଅମୃତମୟ ଉପହାର, ନୁହେଁ କି? ତେବେ ପାଣିକୁ ଆମେ ନଷ୍ଟ କରିବାନି, ଅଯଥାରେ ପାଣି ଅପଚୟ କରିବାକୁ ଦେବାନି, ପାଣିକୁ ଆମେ ସୁରକ୍ଷିତ ରଖିବା, ପାଣିକୁ ଯଥାସମ୍ଭବ ଷ୍ଟୋର କରି ରଖିବା ପାଇଁ ଚେଷ୍ଟା କରିବା, ଏବଂ ଚେଷ୍ଟା କରିବା ସଦାସର୍ବଦା ବିଶୁଦ୍ଧ ପାଣି ପିଇବା ପାଇଁ, ଯାହାଦ୍ୱାରା ଆମ ଶରୀର ସୁସ୍ଥ ରହିବ, ଆମେ ରହିବା ରୋଗମୁକ୍ତ।

ଏଇଠି ଶେଷ କରୁଛୁ ମର୍ଣ୍ଣିଂ ମେଲୋଡି ପ୍ରୋଗ୍ରାମ। ପୁଣି ଥରେ ଆପଣମାନଙ୍କୁ ନିଶି ତରଫରୁ ଶୁଭେଚ୍ଛା ସୁସ୍ୱାଗତମ ଡାଇଲିନ ଲାଗି ଚିଟ୍ ଚାଟ୍ ଶୋକୁ।

ତେବେ ଆଜି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଗୋଟେ ଅଲଗା ପ୍ରକାର ଟପିକ୍ ରହିଛି। ନିଜ ସମ୍ପର୍କରେ ଆପଣମାନେ କହିବେ। ଆମେ ସମସ୍ତେ ଚାହୁଁ ନିଜର କଥାବାର୍ତ୍ତା, ଚାଲିଚଳନ, ସୁନ୍ଦର ବ୍ୟବହାର ସଦା ସର୍ବଦା ଅନ୍ୟମାନଙ୍କ ପାଖରେ ରହିଥାଉ। କେହି ବି ଆମକୁ ଖରାପ ନ କୁହନ୍ତୁ, ଆମର ଭଲ ଗୁଣକୁ ସମସ୍ତେ ପ୍ରଶଂସା କରନ୍ତୁ ବା ଆମକୁ ସମସ୍ତେ ପସନ୍ଦ କରନ୍ତୁ। କିନ୍ତୁ ବେଳେବେଳେ ପରିବେଶ ପରିସ୍ଥିତିରେ ପଡ଼ି ଆମର କୋଉଠି ନା କୋଉଠି ଭୁଲ ଭଟକା ରହିଯାଏ, କାରଣ ମଣିଷ ମାତ୍ରକେ ତ ଭୁଲ। କିନ୍ତୁ ଆଜିର ଟପିକ୍ କ'ଣ ଅଛି ଜାଣିଛନ୍ତି? ମୁଁ ତ ଆନାଉନ୍ସମେଣ୍ଟ କରିସାରିଛି, ତଥାପି ଆଉଥରେ କହିଦେଉଛି। ନିଜ ପାଖରେ ଥିବା କୋଉ ଭଲ ଗୁଣ ବା ଟ୍ୟାଲେଣ୍ଟକୁ ଅନ୍ୟମାନେ ପସନ୍ଦ କରନ୍ତି ଆଉ ପ୍ରଶଂସା କରନ୍ତି। ଆପଣଙ୍କର ଯାହା ଭଲ ଗୁଣ ଅଛି, ସେହି ଭଲ ଗୁଣରୁ ଗୋଟିଏ ଗୁଣ ଆଜି ଉପସ୍ଥାପନ କରିବେ, ଯେଉଁ ଗୁଣ କି ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ଭଲ ଲାଗିବ, ଅନ୍ୟମାନେ ଆପଣଙ୍କୁ ସେ ଗୁଣ ପାଇଁ ପ୍ରଶଂସା କରନ୍ତି ଆଉ ପସନ୍ଦ କରନ୍ତି।

ଏବେ ଦେଖିବା ଆମ ସହିତ ଫାଷ୍ଟ କଲର କିଏ ଅଛନ୍ତି ଆଉ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି ତାଙ୍କ ପାଖରେ କ'ଣ ରହିଛି ଭଲ ଗୁଣ। ହ୍ୟାଲୋ,

0: ଡେଲି ଲାଇଫ୍ ଚିଟ୍ଚାଟ୍ ଶୋରେ ଟପିକ୍ ରହିଛି ନିଜର କୋଉ ଏମିତି ଭଲ ଗୁଣ ଅଛି ଯୋଉ ଗୁଣକୁ ଅନ୍ୟମାନେ ପସନ୍ଦ କରନ୍ତି ଆଉ ପ୍ରଶଂସା କରନ୍ତି, ଆପଣଙ୍କୁ ଭାରି ଭଲ ଲାଗେ ତାଙ୍କର ପ୍ରଶଂସା ଶୁଣି। କୁହନ୍ତୁ ଏବେ ଦେଖିବା ଆମର ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, କ'ଣ ରହିଛି ତାଙ୍କ ପାଖରେ ଭଲ ଗୁଣ ବା ଟ୍ୟାଲେଣ୍ଟ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ଅପା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ କୁମାରୀ ଦୀକ୍ଷା ଗୋପାଲ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଲାହାଣ୍ଡିରୁ କହୁଥିଲି। ଅପା, ମୁଁ ଗୋଟେ ପଦ ଗୀତଟେ ଗାଇବି।
0: ହଁ, ଆଜିର ଟପିକ୍ ଶୁଣିଛନ୍ତି?
1: ହଁ ଶୁଣିଛି ତ, ସେଇଥିପାଇଁ ଗୋଟେ ଗୀତ ଗାଇବି।
0: ଗାଆନ୍ତୁ କମ୍ରେ।

ମତେ କାଲି ହଠାତ୍ ଜଣେ ବନ୍ଧୁ କହିଲେ, ମଣିଷ ଭିତରେ ଏମିତି ଭଲ ଗୁଣ ରହିବା ଦରକାର, ଏମିତି ଅନ୍ୟମାନଙ୍କୁ ବାନ୍ଧିଲା ଭଳି ଗୁଣ ରହିବା ଦରକାର, ଯୋଉ ଗୁଣ କି ଅନ୍ୟମାନେ ତାକୁ ପ୍ରତ୍ୟକ୍ଷରେ ହଉ ବା ପରୋକ୍ଷରେ ହଉ ଭଲ ପାଇବା ଦରକାର, ପ୍ରଶଂସା କରିବା ଦରକାର ଏବଂ ତାର ଗୁଣକୁ ପସନ୍ଦ କରିବା ଦରକାର। ମୁଁ ସେଥିପାଇଁ ଭାବିଲି ଆପଣମାନଙ୍କ ପାଖରେ ନିହାତି କିଛି ନା କିଛି ଭଲ ଗୁଣ ରହିଥିବ, ଯୋଉ ଭଲ ଗୁଣକୁ ଆପଣମାନେ ଆଉ ଟିକେ ଭଲ କରିପାରିବେ ଆମକୁ କହିଲା ପରେ। ନୁହେଁ କି ମଣିଷ ସବୁବେଳେ ଚାହେଁ ଅନ୍ୟମାନଙ୍କ ପାଖରେ ଭଲ ହେବା ପାଇଁ, ନିଜ ପାଖରେ ଯାହା ଭଲ ଗୁଣ ଅଛି ତାକୁ ଆହୁରି ବିକଶିତ କରିବା ପାଇଁ। ମୁଁ ଚାହିଁବି ଆପଣଙ୍କ ପାଖରେ କ'ଣ କ'ଣ ଭଲ ଗୁଣ ଅଛି ଆମକୁ ଆଜି ସିଧାସଳଖ ଭାବରେ ଜଣାଇ ପାରିବେ। ଆମ ଟେଲିଫୋନ୍ ନମ୍ବର 06712303153। ଏବେ ଦେଖିବା ଆମ ସହିତ କିଏ ଯୋଡ଼ି ହେବାକୁ ଚାହୁଁଛନ୍ତି, କ'ଣ ରହିଛି ତାଙ୍କର ଟ୍ୟାଲେଣ୍ଟ ଆଉ ଭଲ।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR TB ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ମ୍ୟୁଜିକାଲି ଓର୍ସ 100.4 ଆକାଶବାଣୀ FM ରେନ୍ବୋ ଗାଇଡ୍ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଆଜି ପାଇଁ ଟପିକ୍ ରହିଛି, ଆଜି ପାଇଁ ତ ଆଉ କହିହେବନି ବର୍ତ୍ତମାନ ପାଇଁ, କାରଣ ଆପଣମାନଙ୍କର ଏ ଯେଉଁ ଏତେ ସଂଖ୍ୟାରେ ଟେଲିଫୋନ୍ କରିବା କାରଣରୁ ଆମେ ଆଉ ଗୋଟେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋ ରଖିଛୁ, ଆଜିଠାରୁ ସେଟା ଷ୍ଟାର୍ଟ ହେଉଛି। ଆପଣମାନେ ପୁଣି ଥରେ ଟପିକ୍ ସମ୍ପର୍କରେ ଶୁଣିବା ପରେ ଆମକୁ ଟେଲିଫୋନ୍ କରିପାରିବେ, ନିଜର ମତ ମଧ୍ୟ ରଖିପାରିବେ। ତେବେ ବର୍ତ୍ତମାନ ପାଇଁ ଟପିକ୍ ରହିଛି, ନିଜ ପାଖରେ ଥିବା କୋଉ ଭଲ ଗୁଣ ବା ଟ୍ୟାଲେଣ୍ଟକୁ ଅନ୍ୟମାନେ ପସନ୍ଦ କରନ୍ତି ଆଉ ପ୍ରଶଂସା କରନ୍ତି, ଆମକୁ ଆଜି ଜଣାଇ ପାରିବେ ସିଧାସଳଖ ଭାବରେ। ହ୍ୟାଲୋ, ଆକାଶବାଣୀ FM ରେନ୍ବୋ କଟକ। ହ୍ୟାଲୋ,
4: ଜୟ ଜଗନ୍ନାଥ, ନମସ୍କାର।
3: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଛନ୍ତି?
4: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚତ୍ରିକା ବଜାର, ଜଗତସିଂହପୁର।
3: ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ, କଣ କହିବେ ଆଜିର ଟପିକ ସମ୍ପର୍କରେ?
4: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଶା ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ନିଶ୍ଚିନ୍ତ ଭାବରେ ସମସ୍ତଙ୍କର କିଛି ନା କିଛି ଭଲ ଗୁଣ ବି ଥାଏ, ଖରାପ ଗୁଣ ବି ଥାଏ, ଆଉ ତ କେହି କେମିତି ଓଡ଼ିଆକୁ ପଡିକି କେହି ଗଜା ହେଇନାହାନ୍ତି। ତେଣୁ ପରିସ୍ଥିତିରେ ପଡିକିରି ବି ଭଲ ଭଲ ଲୋକଙ୍କ ସାଙ୍ଗରେ ମିଳାମିଶା କରିକିରି ବି ଲୋକ ଚେଞ୍ଜ ହେଇଯାନ୍ତି, ଯେମିତିକି ବାଲ୍ମୀକି ଋଷି ଯେମିତି ମରା ମରାରୁ ରାମ ରାମ ହେଇଗଲେ, ଦଶୁ ରତ୍ନାକର ସେଇ ଟାଇପ୍ର ବି ପରିସ୍ଥିତିରେ ଲୋକ ବି ଚେଞ୍ଜ ହୁଅନ୍ତି। ଆଉ ଦ୍ୱିତୀୟ, ବହୁତ ଆଜିକାଲି ଆଧୁନିକ ଅତ୍ୟାଧୁନିକ ବୈଜ୍ଞାନିକ କଳିଯୁଗରେ ବହୁତ ଲୋକ ଅଛନ୍ତି ଚୁଗୁଲି କରିବା, ଗୁଜବ କରିବା, ବିଶ୍ୱାସରେ ବିଷ ଦେବା, ପଛପଟେ ଚୁରା ମାରିବା, ବିଶ୍ୱାସଘାତ କରିବା, ଲୋକଙ୍କୁ ଠକିବା, ଚିଟିଂବାଜି, ଫ୍ରଡ୍ କରିବା, ଏ ତ ବର୍ତ୍ତମାନ ରୀତିନୀତିରେ ପରିଣତ ହେଇଛି। ଉଚିତ ଲୋକ 10% କି 5% ଲୋକ ଭଲ ଲୋକ ମିଳିବେ ଦୁନିଆରେ। ଆଉ ମୋ ଷ୍ଟେଜରେ ମୁଁ ଯେତିକି ଇନକମ୍ ସୋର୍ସ ସେଥିରୁ ଯାହା କିଛି ବଳେ ମୋ କାଉ, କୁକୁର, ଷଣ୍ଢ ଏମାନଙ୍କୁ ଖାଇବାକୁ ଦିଏ, ଦୁଃଖୀ ରଙ୍କିକି ସାହାଯ୍ୟ କରେ, ଆଉ ଗରିବ ଗୁରୁବାଙ୍କୁ ଯେତିକି ମୋ ସକ୍ଷମ ମୁଁ ସାହାଯ୍ୟ ନିଶ୍ଚିତ ଭାବରେ କରେ। ଆଉ ବେଶୀ ଟିକେ ଆଧ୍ୟାତ୍ମିକ ଲାଇନରେ ଅଛି, ଠାକୁର ପୂଜା କରେ, ବିଭିନ୍ନ ମନ୍ଦିରରେ ସବୁ ଫୁଲ ଦିଏ, ଟିକେ ଧ୍ୟାନ ଫ୍ୟାନ କରେ, ଏସବୁ କାମ କରେ। ଯେମିତିକି ଆମର ଗୋଟେ କଥା ନାହିଁ, ସର୍ଭିସ ଟୁ ମ୍ୟାନ୍ କାଇଣ୍ଡ ଇଜ୍ ସର୍ଭିସ ଟୁ ଗଡ୍, ମାନବ ସେବା ହିଁ ମାଧବ ସେବା। ତେଣୁ ଏ ସେବାରେ ବ୍ରତି ଅଛି, ଯେମିତି ଭଗବାନଙ୍କ ଆଶୀର୍ବାଦରୁ କୃପାରୁ ମୁଁ ଆଗକୁ ଆଗକୁ ବଢି ଚାଲିଛି।
3: ଓକେ, ବହୁତ ବଢିଆ, ଆଜି ଆମ ସହିତ ସାମିଲ ହେଲେ, ସୁନ୍ଦର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
4: ରହିଲି ଭାବରେ, ଜୟ ଜଗନ୍ନାଥ,
3: ଜୟ ଜଗନ୍ନାଥ।

0: ଭଉଣୀମାନେ ରହିଲେ ସେଇମାନେ ସବୁ କହିପାରିବେ, ମୋ ବନ୍ଧୁବାନ୍ଧବ କହିପାରିବେ କଣ କେମିତିଆ ଲୋକ ସିଏ କହିପାରିବେ।
1: ଆମେ ତ ଜାଣିଛୁ ଆପଣ ବହୁତ ଭଲ ମଣିଷ, ବହୁତ ଭଲ ଲୋକ। ତେବେ ଆପଣ ଦୁଇ ପଦ କୁହନ୍ତୁ, ଆପଣଙ୍କ ସମ୍ପର୍କରେ ଆଜି ସୁଯୋଗ ମିଳିଛି ଆଉ ମୌକା ମିଳିଛି, ଆପଣଙ୍କ ପାଇଁ ନିଜର କଣ ଭଲ ଗୁଣ ରହିଛି?
0: ମୋର ଭଲ ଗୁଣ ଅଛି, କାହା ମନରେ ଯଦି କଷ୍ଟ ଆସ ଦୁଃଖ ଆସ ମୁଁ ଦେଖିବି ତାଙ୍କୁ, ମୋ ଯେତିକି ମୋ ପ୍ରାଇସ ଜାରି ରଖିବି, ମୁଁ ଯେତିକି ପାରୁପର୍ଯ୍ୟ ସାହାଯ୍ୟ ସହାନୁଭୂତି ଦେବାକୁ, ଏବଂ କାହା ମୁହଁରେ ଟିକେ ଅସ

0: ଇଚ୍ଛାରେ ଆମ ମେଡିକାଲକୁ ଯାଉଥିଲେ ଯେ ମାନେ କାନ୍ଦିକିରି ମାନେ କାନ୍ଦି ପକଉଥିଲେ
1: ଖୁସିରେ,
0: ଏତେ ଖୁସିରେ
1: ଖୁସିରେ,
0: ଆଉ ମତେ ବି ସେଇ ଖୁସିଟା ବହୁତ ଭଲ ଲାଗେ
1: ଆଜ୍ଞା।
0: ଏମିତି ବହୁତ ଖାଲି ବ୍ଲଡ ନୁହଁ, ବିଭିନ୍ନ କ୍ଷେତ୍ରରେ ମୁଁ ନିଜକୁ ନିଜ ସହଯୋଗର ହାତ ବଢାଏ। ଏବଂ ଆଉ ଗୋଟେ ହେଲା ଭଲ ଭଜନ ଶୁଣିବା ମୋର ଗୋଟେ ଅଭ୍ୟାସ,
1: ବହୁତ ବଢିଆ।
0: ଆଉ ସେଇ ଭଜନଟା ଯେତେ ପାରୁ ମୁଁ ଏନି ଟାଇମ ସେ ଭଜନ ଶୁଣିବେ, ସିଏ ଯିଏ ବୋଲନ୍ତୁ
1: ଆଜ୍ଞା ଆଜ୍ଞା, ବହୁତ ବଢିଆ। ଏମିତି ଆପଣ ସବୁବେଳେ ଅନ୍ୟମାନଙ୍କ ପାଖରେ ପ୍ରଶଂସାର ପାତ୍ର ହେଇଥାନ୍ତୁ। ଆମକୁ ଆଜି କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଯିବା ଆଗରୁ ଆପଣଙ୍କୁ ଅନୁରୋଧ, ଗୋଟିଏ ପଦୀ ବୋଲନ୍ତୁ ଆଉ।

0: ଏତେ ଭଲ ଗୁଣ ପାଖରେ ରଖିଛନ୍ତି, ଆପଣଙ୍କୁ ଅନ୍ୟମାନେ ପସନ୍ଦ କରୁଛନ୍ତି, ପ୍ରଶଂସା କରୁଛନ୍ତି।
1: ବ୍ଲଡ ମଧ୍ୟ ଡୋନେଟ କରେ।
0: ଆଜ୍ଞା ଆଜ୍ଞା, ବଢିଆ,
1: ବେଳେବେଳେ କରେ ଯାହା ନିହାତି ନିଡ।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଠିକ ଅଛି, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ।

0: ବା ପ୍ରଶଂସା, ସେଥିପାଇଁ ଭୟଭୀତ ହବା ନାହିଁ। ମୁଁ 9ଟା ବେଳୁ ମୁଁ କହିଲି ମୁଁ ତ ଆଉ ଷ୍ଟେସନ ଅଛି, ତଥାପି ପ୍ରୋଗ୍ରାମରୁ ମୁଁ ବିରତି ରହିନି, ଶୁଣୁଥିଲି ନିଜ ବାବଦରେ କଣ କରିବି ଏଇଆ ଚିନ୍ତା କରି କରି ଫୋନ ଲଗାଉ ନଥିଲି। କିନ୍ତୁ ମୋ ପାଖରେ ମୋ ସହଧର୍ମିଣୀ ଅଛନ୍ତି, ସେତେବେଳେ ତମେ ଫୋନ ଲଗାଅ ମୁଁ କହିଦେବି। ମୁଁ ମୋ ନିଜ କଥା ମତେ ଭଲ ଲାଗିଲାନି ତ ତାଙ୍କୁ ଦଉଛି, ଆପଣ ଦୁଇ ପଦ କଥା ହେଲାନି।
1: ନମସ୍କାର।
2: ଆଜି ତ ଟପିକ ଅଛି, ସିଏ ବି କହିଲେ ଯେ ମୁଁ ମୋ ପ୍ରଶଂସା କଣ ନିଜ ମୁହଁରେ କହିବି ଅନ୍ୟ କାହାଠାରୁ ଶୁଣିବା ପାଇଁ। ମୁଁ କହୁଛି ଇଏ ସବୁବେଳେ ରୋକଠକ କଥାବାର୍ତ୍ତା କରନ୍ତି, ମୁଁ ଅନ୍ୟ ମାନଙ୍କଠୁ ଶୁଣେ।
1: ଆଚ୍ଛା,
2: ଯିଏ କହନ୍ତି ସାଇ ପଡିଶା ହଉ ଯିଏ ହଉ, ଇଏ ମାନେ ଯୋଉ କଥାଟା ଠିକ ଉଚିତ କଥାଟା ସେଇଠି କହିଦିଅନ୍ତି ମୁହଁରେ, ତେବେ ସେ ଭଲ ହବ କି ଖରାପ ହବ। ମତେ ପ୍ରାୟ ସେଇଠି ଆମ ପାଖ ସାହି ପଡିଶାରେ ବି କୁହନ୍ତି କହନ୍ତି, ଆଉ ସମୀର ଯାହା କୁହନ୍ତି ଠିକ କଥା କୁହନ୍ତି, ଆଉ ରୋକଠ କୁହନ୍ତୁ ବୋଧେ କୁହନ୍ତି ମତେ, କିନ୍ତୁ ସେତେବେଳେ ବହୁତ ଖୁସି ଲାଗେ ସମସ୍ତଙ୍କ ଠାରୁ ଶୁଣିକିନା। ଯୋଉମାନେ ସେମିତି ଇଏ ଟାଇପ୍ ର ମାନେ ଅଳିଆ କି ଥାଏ ତାଙ୍କ, ତାଙ୍କୁ ଟିକେ ଭଲ ଲାଗେନି, କିନ୍ତୁ ସିଏ ମୁହଁରେ କହିପାରନ୍ତିନି, ମତେ କିନ୍ତୁ କହନ୍ତି ଯେ ଆଉ ସିଏ ରୋକଠ କଥା କହୁଥିବାରୁ
1: ସହଧର୍ମିଣୀ ହିସାବରେ ସ୍ୱାମୀଙ୍କର ଏତେ ପ୍ରଶଂସା କରୁଛନ୍ତି, ଆପଣଙ୍କୁ ମଧ୍ୟ ଧନ୍ୟବାଦ, ସମୀର ଭାଇଙ୍କୁ ମଧ୍ୟ ଧନ୍ୟବାଦ ତାଙ୍କର ଏଇ ସଚୋଟ ପଣିଆ ଆଉ ଭଲ ଗୁଣ ପାଇଁ ଅନ୍ୟମାନେ ତାଙ୍କୁ ଏମିତି ପ୍ରଶଂସା କରୁଥାନ୍ତୁ।
2: ଆଜି ବି ସିଏ ଶୁଣି ଆପଣ ଅଛନ୍ତି, ଆମେ ଆଜି ପୁନେରେ ଅଛୁ, ତଥାପି ସେ ଲେଟ୍ରେ ଆସି ପହଞ୍ଚିଲୁ ରାତିରେ କାଲି, ଉଠିକିନା ଦାନ୍ତ ନ ଘଷିକି ଲଗେଇଲେ କାଲି ନିଶି ମ୍ୟାମ୍ ଅଛନ୍ତି, ମୁଁ କଥା ହେବି।
1: ଓକେ, ଏମିତି ଭଲ ପାଇବା ରହିଥାଉ, ବହୁତ ବହୁତ ଧନ୍ୟବାଦ ଆପଣ ଏତେ ଦୂରରୁ ଆମ ସହିତ କନେକ୍ଟ ହେଲେ ବୋଲି। ଓକେ,
2: ନିଶ୍ଚିତ, ନମସ୍କାର
1: ନମସ୍କାର।
3: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
4: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
3: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
4: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR TB ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
3: ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ବଢିଆ ଗୁଣ ଆଜି ଆପଣ ସମସ୍ତଙ୍କ ଆଗରେ ଏକଥା କହିଲେ। ଅନ୍ୟମାନେ ମଧ୍ୟ ଯେକୌଣସି ପରିସ୍ଥିତିରେ ନିଜକୁ ଯଦି ହାର ମାନୁଛନ୍ତି ବା କୌଣସି ନା କୌଣସି ପରିସ୍ଥିତିରେ ଡିପ୍ରେସନରେ ରହୁଛନ୍ତି, ଆଦୌ ଡିପ୍ରେସନରେ ରୁହନ୍ତୁନି, ଭାବନ୍ତୁ ଯେ ମୁଁ କାଲିକି ପୁଣି ଠିଆ ହେବି, ମୋ ଭିତରେ ସେମିତି ମନୋବଳ ଆସିବ। ଆପଣଙ୍କ କଥା ମାଧ୍ୟମରେ ସମସ୍ତଙ୍କୁ ଆଜି ଗୋଟେ ବଢିଆ କଥା ଆପଣ କହିଲେ, ସମସ୍ତେ ଆପଣଙ୍କ କଥାରେ ଇନ୍ସପାୟର ହୋଇଥିବେ ବୋଲି ମୁଁ ଆଶା କରୁଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା,
1: ଋତୁ ବଦଳିଗଲା, ଋତୁ ବଦଳିଗଲା ମୋ ଦେହ ଯେ ସବାରିରେ, ଓଲଟ ବୃକ୍ଷର ଚାରିହାତ ଡେଣାରେ, ମୋ ଭିତରେ ତମେ କିନ୍ତୁ ସେମିତି ଛକିଶୁନ ଖେଳୁଥାଅ, ବୃଦ୍ଧତ୍ୱର ଜ୍ୟାମିତିକ ଅନ୍ତ। ଅସ୍ଥି ପିଞ୍ଜରାରେ ସାଉଣ୍ଟି ଦିଅ, ମଛ ମଛ ପାଣି ଦିଆ ପୂର୍ଣ୍ଣଚ୍ଛେଦ, ସ୍ତମ୍ଭ ହୋଇ ଛାଡ଼ିଯାଉ କିଛି ଚିହ୍ନ, ଜୀବନାଶ ଦେଉଥାଅ ଅହର୍ନିଶି ସାଙ୍କେତିକ ଶବ୍ଦରେ, ମୋ ଉଚ୍ଛନ୍ନ ପ୍ରଲମ୍ବିତ ଜାମିନୀରେ।
0: ବହୁତ ବଢିଆ, ଆପଣ ସୁନ୍ଦର କବିତା ଲେଖନ୍ତି, ଯେତିକି ଥର ବି କହିଛନ୍ତି ପଢିଛନ୍ତି ମତେ ଭାରି ଭଲ ଲାଗେ। ଆପଣଙ୍କ କଥା କହିବାର ଶୈଳୀ ମଧ୍ୟ ଭାରି ନିଆରା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ମଣିଷ କେବେ ନା କେବେ କୌଣସି ନା କୌଣସି ପରିସ୍ଥିତିରେ ଟିକେ ପଛେଇ ଯାଏ, ହାର ମାନିଯାଏ, ମନ ଖରାପ କରେ, ଡିପ୍ରେସନକୁ ଚାଲିଯାଏ, ବେଳେବେଳେ ଲାଗେ ନାହିଁ ମୁଁ ହାରିଗଲି ଆଉ ହବନି। କିନ୍ତୁ ଈଶ୍ୱର ଏମିତି ଆମକୁ ସୃଷ୍ଟି କରିଛନ୍ତି, ଆମକୁ ଏମିତି ଗୋଟେ ମନଟେ ଦେଇଛନ୍ତି, ଅନ୍ୟମାନଙ୍କୁ ଦେଖି ଆମେ କିଛି ଇନ୍ସପାୟର ହଉ, ଅନ୍ୟମାନଙ୍କର ଭଲ ଗୁଣକୁ ଦେଖି ଆମେ ଭାବୁ ଯେ ଏଇ ଗୁଣ ଟିକେ ମୋ ପାଖରେ ରହନ୍ତାନି, ମୁଁ ଟିକେ ଚେଷ୍ଟା କରିବି ସେ ଭଲ ଗୁଣକୁ ଆପଣେଇ ନେବା ପାଇଁ, ମୁଁ ଟିକେ ଚେଷ୍ଟା କରିବି ଆଉ ଟିକେ ଭଲ ପାଠ ପଢ଼ିବି, ମୋର ଯାହା ପ୍ରଫେସନ ରହିଛି ସେ ଦିଗରେ ମୁଁ ଆଗକୁ ଅଗ୍ରସର ହେବି। ଏମିତି ଗୋଟେ ସୁନ୍ଦର ଭାବନା, ଏମିତି ଗୋଟେ ସୁନ୍ଦର ଚିନ୍ତନ ଆମ ସମସ୍ତଙ୍କ ଭିତରେ ରହିବା ଦରକାର। କାରଣ ଜୀବନ ଅଛି ମାନେ ଦୁଃଖ ଆସିବ, ଯନ୍ତ୍ରଣା ଆସିବ, ରୋଗ ଆସିବ, ଭୟ ଆସିବ, ସବୁକିଛି ବିପଦ ଆସିବ, ବିପତ୍ତି ଆସିବ, ସବୁକିଛି ଆସିବ। ତା ଭିତରେ ବି ଆମେ ଆମ ଲକ୍ଷ୍ୟ ପଥରେ କେବେ ବି ଲକ୍ଷ୍ୟ ପଥରୁ ଓହରିବା ନାହିଁ, ହାରିବା ନାହିଁ। ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ସଦା ସର୍ବଦା ଚେଷ୍ଟା କରିବା, ନିଜର ସାଧନାକୁ ଜାହିର କରିବା। ଓକେ, ତେବେ ଦେଖିବା ନେକ୍ସଟ କଲର କି, ଆଉ ଗୋଟିଏ କଲ୍ ମୁଁ ନେଇପାରିବି। ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ, ଆପଣଙ୍କ ଭିତରେ କଣ ଭଲ ଗୁଣ ରହିଛି?
1: ନମସ୍କାର। ଅପା, ମୁଁ 110 ଜଣ ନାସରେ ଯାଇଛି, ସବୁ କାଷ୍ଟ ଲୋକ ଯିଏ ଯୋଉ ଡାକିଲେ ମୁଁ ଯାଏ।
0: ଆଚ୍ଛା, ଯାଇ କଣ କରନ୍ତି?
1: 51 ଜଣଙ୍କ ବାହାଘରରେ ମୁଁ ମଧ୍ୟସ୍ଥି।
0: ବାଃ, ଆଚ୍ଛା, ଯୋଉ ଆପଣ କହିଲେ ଜୀବନର ଶେଷ ଯାତ୍ରାରେ ଆପଣ ଯେତେବେଳେ ଯାଆନ୍ତି କଣ କରନ୍ତି, ଆପଣଙ୍କର ସେଠି ଭୂମିକା କଣ ଥାଏ?
1: ଅପା, ମୋର ଗୋଟେ କଣ ଜିନିଷ ହଉଛି, ମୁଁ ଚାହୁଁଛି ଯେମିତି ମୋର ଏଇ ଓଡ଼ିଶାରେ ମୋର ଭଲ ନାଁ ହଉ, ମୋର ପଇସା ପତ୍ର ବି ଦରକାର ନାହିଁ। କୌଣସି ଗରିବ ଗରିବ ପିଲା ଯଦି ତାର ପିଲା ଛୁଆ ହେବାର ଦରକାର, ମେଡିକାଲ ନେଇଯାଏ, ତାକୁ କୌଣସି ବାନ୍ତି ଝାଡା ହେଲା ତାକୁ ମେଡିକାଲ ଅଟୋରେ ବସେଇକି ନେଇଯାଏ, ମୁଁ ଏଇଭଳିଆ ସାହାଯ୍ୟ କରିବା ପାଇଁ।
0: ନାଇଁ ନାଇଁ, ଆପଣ ଯେତେବେଳେ ଶ୍ମଶାନକୁ ଯାଆନ୍ତି ଅନ୍ୟମାନଙ୍କ ସାଙ୍ଗରେ ବା କିଏ ଡାକିଦେଲେ, ସେତେବେଳେ ଆପଣଙ୍କର କଣ ଭୂମିକା ରହିଥାଏ, ଆପଣ କଣ କରନ୍ତି?
1: ଆଜ୍ଞା, ମୁଁ ଆଗରେ ଛିଡା ହେଇକି ରାମ ନାମ ସତ୍ୟ କରି ଯାଏ।
0: ଆଚ୍ଛା,
1: ମୋ ମନ ଭାରି ଖୁସି ହେଇଯାଏ, ଯେକୌଣସି କାଷ୍ଟ ଗଲା ମାତ୍ରେ ମୁଁ ତାଙ୍କୁ ଆଗରେ ଥାଏ। ତାଙ୍କର ଯୋଉ କିରିଆ ବାଲା କିରିଆ ଦର୍ଶନ ସେ ଶହୀଦ ପକାନ୍ତି, ମୁଁ ଆଗରେ ଯାଇକି ରାମ ନାମ ସତ୍ୟ ରାମ ନାମ ସତ୍ୟ ଯାଏ, ମହାନ୍ତି ଘର ହଉ, ତା ସଂଘର ହଉ, ହାଡ଼ି ଘର ହଉ, ପାଣ ଘର, ଯେକୌଣସି ଘରେ ମୁଁ ଯାଇ ସେମାନଙ୍କୁ ଆଗରେ ଯାଇ ମୁଁ ହରିନାମ ଜପ ଟିକେ।
0: ଆଚ୍ଛା, କଷ୍ଟ
1: ନପାଇବ ଆଉ।
0: ଏମିତି ଆପଣଙ୍କର ଜାରି ରହିଥାଉ କର୍ମ, ଆପଣ ଯାହା ଭାବୁଛନ୍ତି ମନ ଭିତରେ ସେଟା କାଏମ ରଖିଥାନ୍ତୁ। ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କ ଆଶୀର୍ବାଦ, ଭଗବାନଙ୍କ ଆଶୀର୍ବାଦ ଥାଉ ସେମିତି ସବୁଦିନ ପାଇଁ ଆଉ।

0: ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ଫଟାଫଟ ନେଇଯିବା ତାଙ୍କ କଲ୍। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ନମସ୍କାର ମ୍ୟାଡାମ।
0: ନମସ୍କାର, କିଏ କହୁଛନ୍ତି? ଆଚ୍ଛା, ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ। କଣ କହିବେ ଆଜିର ଯାହା ଟପିକ ରହିଛି?
1: ସମସ୍ତେ କୁହନ୍ତି ଯେ ସେଲ୍ସ କଷ୍ଟ ଭାରି, ମାନେ ଆପଣ ସମ୍ଭାଳି ପାରିବେ ସେଇଥିରେ। ମ୍ୟାଡାମ ମୁଁ ଆଜିକୁ ଯଦି ମିଶ ହଉଛି 2001ରେ ମୁଁ ଜଏନ୍ କରିଛି, ଆଜିକୁ 26 ବର୍ଷ କମ୍ପ୍ଲିଟ କରିଛି ଆଜି। ମ୍ୟାଡାମ
0: ଆଜ୍ଞା ବହୁତ ବଢିଆ।
1: ତ ସେଇ ପ୍ରଶ୍ନରେ କେମିତି ମୁଁ ଏତେ ଦିନ ହେଲା ମୁଁ ରହିପାଇଲି ସେଇ ଜିନିଷଟା ମୁଁ ଆକ୍ଚୁଆଲି ସେୟାର କରିବାକୁ ଚାହୁଁଛି। ଏଇଟା ଜିନିଷ ମ୍ୟାଡାମ ମୁଁ କହିବାକୁ ଚାହୁଁଛି, ଜଣେ ଅଲରେଡି କହିଛନ୍ତି ସମାନ ବର୍ତ୍ତିତା ଯୋଉଟା କହୁଛନ୍ତି, ତ ସେଇଟା ନିହାତି ଦରକାର। ଆଉ ଗୋଟେ ହେଲା ମ୍ୟାଡାମ ଇଣ୍ଟେଗ୍ରିଟି। ଇଣ୍ଟେଗ୍ରିଟି ମାନେ ନିଜେ ଇମାନଦାର ହେଇକି ରହିବା, ମାନେ ଯିଏ ଏଇଭଳିଆ ଭଲ କାମ କରନ୍ତି ଆପଣଙ୍କୁ ଦେଖୁନାହାନ୍ତି, ଆପଣଙ୍କର ଟାସ୍କ ଦିଆଯାଇଛି ଏମିତି ନୁହେଁ ଯେ ଆମେ ଘରେ ଶୋଇଥିବା ଘରେ ଲୁଚିଯିବା। ଏଇ ଯଦି ଇଣ୍ଟେଗ୍ରିଟି ଯଦି ଆପଣ ମେଣ୍ଟେନ କରିବେ ଆପଣ ଜୀବନରେ ଯେକୌଣସି ପ୍ରଫେସନରେ ଥାନ୍ତି ଆପଣ ବହୁତ ଆଗକୁ ଯିବେ। ଏଇ ଦୁଇଟା ଗୁଣ ମୁଁ ନିଜ ଉପରେ ମ୍ୟାଡାମ ବହୁତ ଭରସା ରଖେ, ବିଶ୍ୱାସ କରେ, ଯାହାଫଳରେ ମୁଁ ଆଜିକୁ 26-27 ବର୍ଷ ସେଲ୍ସ ମ୍ୟାଡାମ ବହୁତ ଭଲ ପୋଜିସନରେ।
0: ବଢିଆ କଥା ଆପଣ କହିଲେ।
1: ଆଉ ଗୋଟେ କଥା କହିବାକୁ ଚାହୁଁଛି ମ୍ୟାଡାମ, ଏତେ ମୁଁ ଡେଲି ଯିବା ଆସିବା କରେ କଟକ ଭୁବନେଶ୍ୱର, ତ ଆକାଶବାଣୀ ହିଁ ମ୍ୟାଡାମ ଶୁଣେ। ତାର କାରଣ ବି ମ୍ୟାଡାମ ହେଲା ଏତେ ମତେ ଭଲ ଲାଗେ, ଯେକୌଣସି ଜିନିଷ ମୁଁ ଦେଲେ ସେଟା ପ୍ଲେ ହେଲେ ଆଉ ପୁରା ଦିଅନ୍ତି, ଯେମିତି ଅଲଗା ପ୍ରାଇଭେଟ ଯୋଉ ଚ୍ୟାନେଲ ଗୁଡ ହଉଛି ଖାଲି ଆଡ୍ ଆଡ୍ ଆଡ୍ ଦେଇକି ମୁଣ୍ଡ ଧରକ କରିଦିଅନ୍ତି। ଆପଣ ବିଶ୍ୱାସ କରନ୍ତୁ ମୋର ବୋଧେ କାର ଡିସପ୍ଲେରେ ବୋଧେ ଆକାଶବାଣୀ ହିଁ ଗୋଟେ ତାଲ ଚାଲିବନି, ଚ୍ୟାନେଲ ବି ଚେଞ୍ଜ ହେଇନି।
0: ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା
1: ହେଇ। ମ୍ୟାଡାମ ଆଜି ଆପଣ ବି ଗୋଟେ ସକାଳେ ଗୋଟେ ଭଜନ ଯୋଉ ଜଗବନ୍ଧୁ ପର୍ଯ୍ୟନ୍ତ ଆପଣ ମୁଁ ଶୁଣୁଥିଲି, ବହୁତ ବଢିଆ ଆପଣ ଗାଉଥିଲେ ମ୍ୟାଡାମ, ଥ୍ୟାଙ୍କ ୟୁ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ମ୍ୟାଡାମ ମୋର ଭଲ ଗୁଣ ମ୍ୟାଡାମ,
0: ବହୁତ ବଢିଆ ବହୁତ ବଢିଆ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମ ସହିତ ପ୍ରଥମ ମାନେ କଲର ଭାବରେ ଯୋଡ଼ି ହେଇଛନ୍ତି, ଫାର୍ଷ୍ଟ ଟାଇମ ବୋଧେ ଆଜି କଲ୍ କରିଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଗୀତ ସରିଲା, କଥା ସରିଲା, ଗୀତ ସରିଲା, ଜମା ବି ଗୀତ ସରିବନି, କାହିଁକି କହିଲେ ପୁଣି ଥରେ ଆରମ୍ଭ ହୋଇଯିବ ଆପଣଙ୍କ ଫର୍ମାଇଶର ଶୋ ରେନ୍ବୋ ଏସ୍ଏମ୍ଏସ୍, ଯୋଉ ଶୋରେ ଆପଣମାନେ କେବଳ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମକୁ ଏସ୍ଏମ୍ଏସ୍ କରି ଅପେକ୍ଷା କରି ବସିଥାନ୍ତି। କିନ୍ତୁ ଆଜିଠାରୁ ଡାଇଲି ଲାଇଭ୍ ଚିଟ୍ଚାଟ୍ ଶୋ ଆଉ ଗୋଟେ ଚଙ୍ଗରେ ଷ୍ଟାର୍ଟ ହେଉଛି, ମୁଁ ବାରମ୍ବାର ଆପଣଙ୍କୁ କହିସାରିଲିଣି ଅପରାହ୍ନ 5:02। କିନ୍ତୁ ଏବେ ରେନ୍ବୋ ଏସ୍ଏମ୍ଏସ୍ରେ ଆପଣମାନେ ଏସ୍ଏମ୍ଏସ୍ କରିଦିଅନ୍ତୁ ଫଟାଫଟ। ଆମକୁ ଏସ୍ଏମ୍ଏସ୍ କରିବାର ନମ୍ବର ହେଉଛି 8895254200। ଏଇ ନମ୍ବରରେ ଆପଣମାନଙ୍କ ଏସ୍ଏମ୍ଏସ୍ ଆମ ପାଖରେ ପହଞ୍ଚିଲେ ଆମେ ଶୁଣେଇଦେବୁ ଆପଣଙ୍କ ମନପସନ୍ଦର ଗୀତ।

ମେସେଜ କରିଛନ୍ତି ବାମଦେବ ପୃଷ୍ଟି ବାମ୍ଫି ସାହି ଝାଞ୍ଜିର ମଙ୍ଗଳା କଟକରୁ ଶୁଣିବାକୁ ଚାହିଁଛନ୍ତି ଚକା ଭୋଁରି ଚଳଚ୍ଚିତ୍ରର ଗୋଟେ ବହୁତ ବଢ଼ିଆ ଗୀତ ଶୁଣେଇ ଦେଉଛି ଆପଣଙ୍କ ମନ ପସନ୍ଦର ଏହି ସୁନ୍ଦର ଗୀତଟି ଲେଖିଛନ୍ତି ଅନୁରୋଧ ଗୀତଟିକୁ ଶୁଣେଇଲେ ମୁଁ ଖୁସି ହେବି ଆପଣ ଏମିତି ଖୁସି ହେଉଥାନ୍ତୁ ଗୀତ ଶୁଣି ଆଉ ଆମକୁ ଏସ୍ଏମ୍ଏସ୍ କରୁଥାନ୍ତୁ

ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଚଳଚ୍ଚିତ୍ର ସନ୍ଧ୍ୟା ତାରା ଗୀତ ଗାଇଛନ୍ତି ଅମିତ କୁମାର ମତେ ଯିଏ ଯାହା କହୁ ମୋର କି ଯାଏ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟିକୁ ଷ୍ଟେ ଟ୍ୟୁନ୍ଡ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକୁ ଆପଣମାନେ ଏତେ ସଂଖ୍ୟାରେ ଆମକୁ ମେସେଜ୍ ପଠାଉଛନ୍ତି କିନ୍ତୁ ସବୁ ଗୀତକୁ କାର୍ଯ୍ୟକ୍ରମରେ ପ୍ଲେ କରିବା ସମ୍ଭବ ନୁହଁ ତଥାପି ବି ଆପଣମାନେ ପଠାଇ ଚାଲିଛନ୍ତି ଏ ହେଉଛି ଆପଣମାନଙ୍କର ଭଲ ପାଇବା ସମ୍ମାନ ତେବେ ଯାହା ହେଉ ସେକ୍ଟର 13ରୁ ସିଡିଏ କଟକରୁ ମେସେଜ୍ଟି ଆସିଛି ସୁରକ୍ଷା ସହାୟ ସହଯୋଗ ଭବନରୁ ଆପଣ କିନ୍ତୁ ନିଜ ନାଁଟି ବୋଧେ ଲେଖିବା ପାଇଁ ଭୁଲି ଯାଇଛନ୍ତି ଏଥର କିନ୍ତୁ ଏସ୍ଏମ୍ଏସ୍ କଲେ ନିଜ ନାଁଟି ଆଗ ଲେଖିବେ ତାପରେ କୋଉଠୁ ଆପଣ କହୁଛନ୍ତି ବା ଏସ୍ଏମ୍ଏସ୍ ପଠାଉଛନ୍ତି ତାକୁ ମଧ୍ୟ ମେନ୍ସନ୍ କରିବେ ଖୁନ୍ ଭରେ ମାଙ୍ଗ ଫିଲ୍ମର ଗୋଟେ ବଢ଼ିଆ ଗୀତଟେ ସାଧନା ସରଗମ ଏବଂ ନିତିନ ମୁକେଶଙ୍କ କଣ୍ଠରେ ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ରିନା ସାହୁ ଚୌଦ୍ୱାର ଓସ୍ତପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ଅକଲ ମକଲ ଟକଲ ଠିଆ ଧର୍ମ ସହିଲେ ହେଲା ମୁଭିରୁ ଏହି ସୁନ୍ଦର ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜି ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରେ ମେସେଜଟି ଲେଖିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ତାଙ୍କୁ ସବୁ ପ୍ରୋଗ୍ରାମ ସକାଳୁ ଭଲ ଲାଗିଛି। ପାଣି ପାଣି ଆଉ ପାଣି, ଏ ପାଣିକୁ ମ୍ୟାଚ କରି ଗୀତ ସବୁ ବହୁତ ଭଲ ଲାଗିଲା ଶୁଣିବା ପାଇଁ ତାଙ୍କୁ, ଆଉ ସବୁ ପ୍ରୋଗ୍ରାମ ଭଲ ଲାଗିଛି ବୋଲି ଲେଖିଛନ୍ତି। ତେବେ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି, ଶୁଣି ଦେଉଛି। ଗୋଟେ ବଢିଆ ଗୀତଟେ, ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।

ପରେ ପରେ ମେସେଜ ଟେ କରିଛନ୍ତି ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ଚଳଚ୍ଚିତ୍ର ଉଦୟ ଭାନୁର ଗୋଟେ ବହୁତ ସୁନ୍ଦର ଗୀତ ତାନସେନ ସିଂଙ୍କ କଣ୍ଠରେ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଏକ ହି ଭୁଲ ଫିଲ୍ମର ଗୋଟେ ଗୀତ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତଟିକୁ ଗାଇଛନ୍ତି ଏସ୍ପି ବାଲ ସୁବ୍ରମଣ୍ୟମ ଏବଂ ରାଜେଶ୍ୱରୀ

ପରେ ମେସେଜ କରିଛନ୍ତି ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କିକଟକରୁ ପ୍ରେମାନନ୍ଦ ମହାପାତ୍ର ଶୁଣିବା ପାଇଁ ଚାହିଁଛନ୍ତି ଚିତ୍ଚୋର ମୁଭିର ଗୋଟେ ବହୁତ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ସଜାଲିଛି କିଛି କଥା କିଛି ଗୀତ ଆପଣଙ୍କ ସହିତ ମୁଁ ଅଛି ଆପଣଙ୍କ ଲିଙ୍ଗୁ ସାଥୀ ସୁଭିଏନ୍ ଆଜି ଆମେ କଥା ହେଉଛି ଆମ ଡେର ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ବିଗିନିଂ ମୋଷ୍ଟ ଇମ୍ପୋର୍ଟାଣ୍ଟ ଷ୍ଟାର୍ଟ ବ୍ରେକ୍ଫାଷ୍ଟ ବିଷୟରେ

ଫ୍ରୁଟ୍ସ କେବେ ଆପଣ ଅନୁଭବ କରିଛନ୍ତି ଜଳଖିଆ ନ ଖାଇଲେ କାମରେ ମନ ଲାଗେନି ଆଉ ଟିକେ ଟିକେ କଥାରେ ବହୁତ ଜଲ୍ଦି ରାଗ ଲାଗେ ନା କାହିଁକି ନା ଆମ ମସ୍ତିଷ୍କ ଫଙ୍କସନ୍ କରିବା ପାଇଁ ଗ୍ଲୁକୋଜ୍ ଦରକାର ଯାହାକି ବ୍ରେକ୍ଫାଷ୍ଟରୁ ହିଁ ମିଳିଥାଏ ଏଥିପାଇଁ ଆମର ପାରମ୍ପରିକ ମାନେ ଆମ ଟ୍ରାଡିସନାଲ୍ ବ୍ରେକ୍ଫାଷ୍ଟ ଚକୁଳି ପିଠା ଡାଲମା ହଉ କି ଚକୁଳି ପିଠା ଘୁଗୁନି ଦ ବେଷ୍ଟ ବିରି ଆଉ ଚାଉଳର ବାଲାନ୍ସ ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଆଣ୍ଡ ପ୍ରୋଟିନ୍ ଦେଇଥାଏ ଯାହା ଆପଣଙ୍କ ମୁଡ୍କୁ ଦିନ ସାରା ଫ୍ରେଶ୍ ରଖିବାରେ ହେଲ୍ପ କରିଥାଏ

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଥିଲେ ଆମ ଓଡ଼ିଆ ମାନଙ୍କର ବ୍ରେକଫାଷ୍ଟ ଜମିଯାଏ ୱିଥ୍ ଦ ସୋଲ ଫୁଡ୍ ଆମ ମାନଙ୍କର ଷ୍ଟେପଲ ଫୁଡ୍ ପଖାଳ ସହିତ କିନ୍ତୁ ଫ୍ରେଣ୍ଡସ୍ ଆମେ ସବୁବେଳେ ଭାବୁ ଯେ ପଖାଳଟା କେବଳ ଖରାଦିନ ପାଇଁ କିନ୍ତୁ ସେମିତି ନୁହେଁ ବନ୍ଧୁ ଯେତେବେଳେ ବି ପଖାଳ ତୋରାଣି ପିଇବା ଦ୍ୱାରା ଯେମିତିକି ଯେତିକି ପେଟ ରୋଗ ଥାଏ ସେସବୁ ଦୂର ହୋଇପାରେ ଫ୍ରେଣ୍ଡସ୍ ଜଳଖିଆ ବା ବ୍ରେକ୍ଫାଷ୍ଟର ଗୋଟିଏ ବଡ଼ ଡ୍ୟୁଟି ହେଉଛି ଆମର ପାଚନ ପ୍ରକ୍ରିୟା ବା ମେଟାବଲିଜିମ୍ ପ୍ରସେସକୁ ସଜାଡ଼ିବା ସେଥିପାଇଁ ସବୁଠୁ ବେଷ୍ଟ ହେଉଛି ପଖାଳ କାହିଁକି ନା ପଖାଳରେ ଥିବା ପ୍ରୋବାୟୋଟିକ୍ସ ଆମ ପେଟ ପାଇଁ ଗୋଟେ ଭଲ ବନ୍ଧୁ ପରି କାମ କରେ ଆଉ ଯଦି ପଖାଳ ସାଙ୍ଗକୁ ଜୁଟି ଯାଏ ଟିକେ ଶାଗ ଭଜା କି ବଡ଼ି ଚୁରା ତାହେଲେ ଆମ ବଡିକୁ ଯେତିକି ଦରକାରୀ ଆଇରନ୍ ଆଉ ମିନେରାଲ୍ସ ବି ସହଜରେ ମିଳିଯାଏ

ଛୁଆ ବହୁତ ଜଣଙ୍କର ମାଇଣ୍ଡରେ ଏଇଟା ଥଟ୍ ଥାଏ କି ଯଦି ଆମେ ବ୍ରେକଫାଷ୍ଟ ନ କରିବା ତାହେଲେ ଆମେ ୱେଟ୍ ଲସ୍ କରିବା, କିନ୍ତୁ ଏଇଟା ଗୋଟେ ସମ୍ପୂର୍ଣ୍ଣ ଭାବରେ ମିଥ୍ ବା ଗୋଟେ ଭୁଲ ଧାରଣା। ସକାଳେ ପେଟ ଭରି ଖାଇଲେ ହିଁ ମୋଟାପଣ କମିଥାଏ, ସେଥିପାଇଁ ତ କୁହନ୍ତି କି ଡୁ ବ୍ରେକଫାଷ୍ଟ ଲାଇକ୍ ଅ କିଙ୍ଗ। ସୋ ଫ୍ରେଣ୍ଡସ୍, ଯଦି ଆପଣଙ୍କର ବି ମାଇଣ୍ଡରେ ଅଛି କି ମୁଁ ବ୍ରେକଫାଷ୍ଟରେ କିଛି ହାଲକା ଫୁଲକା ଖାଇବି କିନ୍ତୁ ପେଟ ଭରି ସେମିତି ଯେମିତି କହିଲେ କି ଡୁ ବ୍ରେକଫାଷ୍ଟ ଲାଇକ୍ ଅ କିଙ୍ଗ, ଗୋଟେ କିଙ୍ଗ ଷ୍ଟାଇଲ୍ ବ୍ରେକଫାଷ୍ଟ କରିବାକୁ ଚାହୁଁଛନ୍ତି, ତାହେଲେ ବଏଲ୍ଡ ଏଗ୍ ବା ସିଝା ଅଣ୍ଡା ସହିତ ଗଜମୁଗ ବା ଗଜମୁଗର ସାଲାଡ୍ ଖାଆନ୍ତୁ, କାହିଁକି ନା ଏହା ତାର ନେଚରରେ ବହୁତ ହି ହାଇ ପ୍ରୋଟିନ୍ ହେଇଥାଏ ବା ପ୍ରୋଟିନ୍ ରିଚ୍ ହେଇଥାଏ। ଆଣ୍ଡ ଆଉ ବି ଫ୍ରେଣ୍ଡସ୍, ଯଦି ଆମେ ସିଝା ଅଣ୍ଡା କି ଗଜା ମୁଗକୁ ଆମର ବ୍ରେକଫାଷ୍ଟରେ ଇନକ୍ଲୁଡ୍ କରୁଛେ ତାହେଲେ ଏଇଟା ଆମକୁ ଦିନସାରା ଅଧିକ କ୍ୟାଲୋରିର ଖାଇବା ପାଇଁ ରୋକିଥାଏ ଆଣ୍ଡ ଓଜନ କମାଇବା ପାଇଁ ହଉ କି ସୁସ୍ଥ ରହିବା ପାଇଁ। ପ୍ରୋଟିନ୍ ଯୁକ୍ତ ଜଳଖିଆକୁ କେବେ ବି ମିସ୍ କରନ୍ତୁ ନାହିଁ।

ସଚାରି କିଛି କଥା କିଛି ଗୀତ ମୁଁ ଆଜି କିଛି କଥା କିଛି ଗୀତରେ ଆପଣଙ୍କୁ କହୁଥିଲି ଆମ ଲାଇଫର ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଇନିସିଏଟିଭ ମାନେ ଷ୍ଟାର୍ଟିଂ ବ୍ରେକଫାଷ୍ଟ ବିଷୟରେ ଫ୍ରେଣ୍ଡସ୍ ବେଳେବେଳେ ଆମେ କାମର ଇଏ ଭିତରେ କାମ ଭିତରେ ଆମ ପାଖରେ ରୋଷେଇ କରିବା ପାଇଁ ସମୟ ନଥାଏ ତଥାପି ବି ଆପଣ ବ୍ରେକଫାଷ୍ଟକୁ କେବେ ବି ସ୍କିପ୍ କରନ୍ତୁ ନାହିଁ କାହିଁକି ନା ମନେ ରଖନ୍ତୁ ଖାଲି ପେଟରେ ରହିବା ଅପେକ୍ଷା ଗୋଟେ କଦଳୀ ହେଉ ବା ଗୋଟେ ଆପେଲ୍ ହେଉ ଖାଇବା ବହୁତ ହିଁ ଭଲ ହୋଇଥାଏ ଯଦି ଆପଣଙ୍କ ପାଖରେ ବ୍ରେକଫାଷ୍ଟ ବନେଇବା ପାଇଁ ସମୟ ନାହିଁ ତାହେଲେ ପୂର୍ବ ଦିନର ରାତିରୁ କିଛି ଆଲମଣ୍ଡ ଆଉ କିଛି ବାଦାମ ଭିଜି କରି ନିଅନ୍ତୁ ଏବଂ ସେଇଟାକୁ ମଧ୍ୟ ଆଜ୍ ବ୍ରେକଫାଷ୍ଟ ନିଅନ୍ତୁ ସେଇଟା ଆପଣଙ୍କୁ ଯେତିକି ଭିତରୁ ଫିଲ୍ ରଖିବ ସେତିକି ମଧ୍ୟ ଆପଣଙ୍କୁ ଏନର୍ଜି ଯୋଗାଇବ କାହିଁକି ନା ଫ୍ରେଣ୍ଡସ୍ କଦଳୀ ଆଉ ଆପେଲ୍ ଏମିତି ଫଳ ଗୁଡ଼ିକରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଆପଣଙ୍କର ଇମ୍ୟୁନିଟି ପାୱାରକୁ

ସମୟ ଧୀରେ ଧୀରେ ସରି ସରି ଆସିଛି, ଏଣ୍ଡ କରିବାକୁ ପଡିବ କିଛି କଥା କିଛି ଗୀତ, କିନ୍ତୁ ଶୋ ସାରିବା ପୂର୍ବରୁ ଏତିକି ନିହାତି କହିବି, କାହିଁକି ନା ସୁସ୍ଥ ରହିବା କୌଣସି ଗୋଟେ ବର୍ଡନ୍ ନୁହେଁ, ବରଂ ଏଇଟା ଆମର ଅଭ୍ୟାସ ହେବା ଦରକାର। ଯଦି ଆପଣ ଜଳଖିଆକୁ ନିଜ ଜୀବନର ଗୋଟିଏ ମୋଷ୍ଟ ଇମ୍ପୋର୍ଟାଣ୍ଟ ପାର୍ଟ ଭାବରେ ଆକ୍ସେପ୍ଟ କରିବେ, ତେବେ ତ ଆପଣଙ୍କୁ ଏତେ ହେଲ୍ଦି ହେଇଯିବେ ଆପଣ ଯେ ଆପଣଙ୍କୁ ଆଉ ହସ୍ପିଟାଲ ଯିବାର ଆବଶ୍ୟକତା ପଡ଼ିବ ହିଁ ନାହିଁ। ତ ନିହାତି ଭାବରେ ଆଉ ଥରେ ଆପଣଙ୍କୁ କହିବି, ଡୁ ବ୍ରେକଫାଷ୍ଟ ଲାଇକ୍ ଅ କିଙ୍ଗ। ସେଥିପାଇଁ ସବୁବେଳେ ରୟାଲ ଫୁଡ୍ ଖାଆନ୍ତୁ, ହେଲ୍ଦି ଫୁଡ୍ ଖାଆନ୍ତୁ ଏବଂ ପ୍ରୋଟିନ୍ ରିଚ୍ ଫୁଡ୍ ଖାଆନ୍ତୁ। ନିଜ ପାଇଁ ସମୟ ବାହାର କରନ୍ତୁ, ଭଲରେ ଖାଆନ୍ତୁ, ସୁସ୍ଥ ରୁହନ୍ତୁ, ଆଉ ଏମିତି ହସୁଥାନ୍ତୁ ଏଣ୍ଡ ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ବ୍ୟାକ୍ ଫ୍ରେଣ୍ଡ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ସୁଭି ଆପଣଙ୍କ ପାଖରେ ଫ୍ରେଣ୍ଡସ୍ ପୁରୁଣା ଓଡ଼ିଆ ଗୀତ ସହିତ ଆମର ସମ୍ପର୍କ ବେଶ ନିଆରା କାହିଁକିନା ସେ ସବୁ ଗୀତର ସ୍ମୃତି ଆମକୁ ଉଜ୍ଜୀବିତ କରିଦିଏ ମାନେ ଲାଇଭଲି ବନେଇଦିଏ ଏମିତି କିଛି ମୁଭିଜ୍ ଅଛି ପୁରୁଣା କ୍ଲାସିକ୍ ମୁଭିଜ୍ ଅଛି ଯେଉଁଗୁଡ଼ିକ ସବୁଦିନ ପାଇଁ ଆମ ମନରେ ଛାପ ଛାଡ଼ିଯାଇଛି ଯେମିତିକି ଗୋଟେ କଥାଚିତ୍ର ଥିଲା ଡୋରା ସେଥିରେ ଅଭିନୟ କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ତାଙ୍କ ସହିତ ଅଭିନେତ୍ରୀ ଭାବରେ ଥିଲେ ମହେଶ୍ୱତା ରାୟ ଏବଂ ଏଇ କଥାଚିତ୍ରର ସବୁ ଗୀତ ଆମ ପାଇଁ ବେଶ କ'ଣ କହିବା ବେଶ କ୍ଲୋଜ୍ ଟୁ ହାର୍ଟ ତ ସେଇ ଡୋରା କଥାଚିତ୍ରର କିଛି ଗୀତ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ୍, ସୋ ଚାଲିଛି ମୋ ଦେଶ ମୁଁ ଅଛି ଆପଣଙ୍କ ସାଥୀ ସୁଭି ଆପଣଙ୍କ ସହିତ। ଆଜି ଆମେ କଥା ହେଉଛି ଆମ ଦେଶର ସୁରକ୍ଷା କବଚ ସମୁଦ୍ର ବିଷୟରେ। କ'ଣ ଆପଣମାନେ ଜାଣନ୍ତି, ଆମ ଦେଶ ଭାରତ ତିନିପଟରୁ ସମୁଦ୍ର ଦ୍ୱାରା ଘେରି ହୋଇ ରହିଛି। ପ୍ରାୟ 7500 କିଲୋମିଟରରୁ ଅଧିକ ଲମ୍ବା ଏହି ଉପକୂଳ। ଫ୍ରେଣ୍ଡସ୍, ଏହି ଉପକୂଳରେ କେତେ ଯେ ବିପଦ ଲୁଚି ରହିଥାଏ ସେଟା ଆମେ ସାଧାରଣ ଲୋକେ କଳ୍ପନା ବି କରିପାରିବାନି। ଏ ଯେମିତି ମୁଁ କହୁଥିଲି, ଏହି ବିଶାଳ ସମୁଦ୍ର ହିଁ ଆମ ଦେଶର ପ୍ରଥମ ସୁରକ୍ଷା ପାଚେରୀ। ଯଦି ଆମର ନୌସେନା ଆଉ ସାମୁଦ୍ରିକ ଯୋଦ୍ଧାମାନେ ସେଠି ଦିନରାତି ଏକ କରି ଜାଗ୍ରତ ନଥାନ୍ତେ, ତେବେ ସୀମା ଆରପାରିର ଆତଙ୍କବାଦୀ କିମ୍ବା ଶତ୍ରୁ ଦେଶର କୁଦୃଷ୍ଟି ଆମକୁ ନିଶ୍ଚିହ୍ନ କରିଦିଅନ୍ତା। ସୋ ଫ୍ରେଣ୍ଡସ୍, ସମୁଦ୍ର କେବଳ ଏକ ଜଳପଥ ନୁହେଁ, ଏହା ଆମ ଦେଶର ସୁରକ୍ଷା କବଚ।